ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56। ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ 9 ଦିନ ଇଂରାଜୀ 2026 ମସିହା ମଇ ମାସ 30 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ତଥା 945 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ ମହାନଦୀ ସମ୍ବଲପୁର 101 MHz ଯୋଗେ ଏବଂ ନ୍ୟୁଜୋନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଭକ୍ତି ଗୀତଟି ଶୁଣନ୍ତୁ। ଗୀତଟିକୁ ରଚନା କରିଛନ୍ତି ମୋହନ ସାହୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଦିଲୀପ କୁମାର ସୁନା।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନା କାର୍ଯ୍ୟକ୍ରମର ଶିଳ୍ପୀମାନେ ଥିଲେ ବିବୁଦ୍ଧ ପ୍ରସାଦ ରାଓ, ସସ୍ମିତା ସାହୁ, ନିର୍ମଳା ସ୍ୱାଇଁ, ସୁଧର୍ମା ଦାସ ଏବଂ ଦିଲୀପ କୁମାର ସୁନା। ଗୀତଗୁଡ଼ିକୁ ରଚନା କରିଥିଲେ ଚିତ୍ତରଞ୍ଜନ ନାୟକ, ଗଙ୍ଗାଧର ମେହେର, ଗଜପତି ବୀରକେଶରୀ ଦେବ, ଯତୀନ୍ଦ୍ର ପ୍ରଧାନ ଏବଂ ମୋହନ ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଭାବନା। ଉପସ୍ଥାପନା ଧ୍ରୁବପ୍ରସାଦ ପଣ୍ଡା।

ଉପନିଷଦ ବୈଦିକ ଋଷିମାନଙ୍କର ଆଧ୍ୟାତ୍ମିକ ଅନୁଭୂତିର ନିର୍ଯାସ, ବିବିଧତାରେ ଏକତା, ବହୁତ୍ୱରେ ଏକତ୍ୱ ଦର୍ଶନ ଉପନିଷଦର କେନ୍ଦ୍ରବିନ୍ଦୁ। ବ୍ରହ୍ମକୁ ଉପନିଷଦ ସୃଷ୍ଟିର ପରମ ଓ ଚରମ କାରଣ ରୂପେ ଉପସ୍ଥାପିତ କରି କହେ, ଜହିଁରୁ ସମସ୍ତ ପ୍ରାଣୀମାନଙ୍କର ଉତ୍ପତ୍ତି ହୋଇଛି, ଜହିଁରେ ତାଙ୍କର ସ୍ଥିତି ବଜାୟ ରହିଛି, ଜହିଁରେ ସେମାନେ ଜୀବନ ଧାରଣ କରିଛନ୍ତି ଓ ଜହିଁରେ ସେମାନେ ପ୍ରତ୍ୟାବର୍ତ୍ତନ ପରେ ବିଲୀନ ହେବେ, ସେ ହିଁ ବ୍ରହ୍ମ। ଉପନିଷଦ ମତରେ ବ୍ରହ୍ମ ସୃଷ୍ଟିର ଅଭିନ୍ନ ନିମିତ୍ତ ଉପାଦାନ କାରଣ। ସୃଷ୍ଟି ବ୍ରହ୍ମର ଏକ ପ୍ରକ୍ଷେପଣ। ପାଶ୍ଚାତ୍ୟ ଦର୍ଶନ ଅନୁସାରେ ଈଶ୍ୱର ସୃଷ୍ଟିର ବାହାରେ ଥାଇ ସୃଷ୍ଟି ନିର୍ମାଣ କରନ୍ତି ଓ ସୃଷ୍ଟିର ଉପାଦାନ ଈଶ୍ୱରଙ୍କ ଉପାଦାନରୁ ଭିନ୍ନ। ସୃଷ୍ଟିର ଛାଞ୍ଚଟି ଈଶ୍ୱରଙ୍କ ବାହାରେ ଏକ ଗର୍ଭାଶୟରେ ସ୍ଥିତ। ଉପନିଷଦୀୟ ମତରେ ବ୍ରହ୍ମ ନିଜେ ହିଁ ସୃଷ୍ଟିର ଗର୍ଭାଶୟ। ସମସ୍ତ ଉପନିଷଦ ଏକସ୍ୱରରେ କହନ୍ତି ଯେ ଶରୀର, ପ୍ରାଣ, ମନ ଓ ବୁଦ୍ଧିରୁ ଭିନ୍ନ ଯେଉଁ ଅନ୍ତଃସତ୍ତାଟି ସବୁରି ପାଖରେ ଅଛି, ସେ ଆତ୍ମା ଓ ସେ ହିଁ ବ୍ରହ୍ମ। ଆମର ସୁଖ ଦୁଃଖ ଅନୁଭବ ଅସ୍ଥାୟୀ ଓ ପରିବର୍ତ୍ତନଶୀଳ, ଶରୀର ଇନ୍ଦ୍ରିୟ ମନ ଭିତରେ ପର୍ଯ୍ୟବେସିତ, ତଥା ଏହା ଆମର ଅଜ୍ଞାନ ଓ ଅବିଦ୍ୟାରୁ ଜାତ, ତେଣୁ ପରମ ସତ୍ୟ ନୁହନ୍ତି। ଆତ୍ମା ସୁଖ ଦୁଃଖ ମାନ ଅପମାନ ରାଗ ଦ୍ୱେଷ କାମନା ବାସନ ଉର୍ଦ୍ଧ୍ୱରେ, ଏହା ଅସୀମ ନିରାକାର ନିରଞ୍ଜନ ନିର୍ଗୁଣ ସର୍ବଜ୍ଞ ସର୍ବମୟ ଅନାଦି ଓ ଅନନ୍ତ। ଏହାର ସ୍ୱରୂପ ଲକ୍ଷଣ ହେଉଛି ସଚ୍ଚିତ ଆନନ୍ଦ। ସତ୍ର ଅର୍ଥ ଯାହା ତ୍ରିକାଳ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ତଥା ତିନି ଅବସ୍ଥା ଜାଗ୍ରତ ସ୍ୱପ୍ନ ଓ ସୁସୁପ୍ତିରେ ସାକ୍ଷୀ ରୂପରେ ଅପରିବର୍ତ୍ତନୀୟ। ଏହା ସର୍ବବ୍ୟାପ୍ତ ଚେତନା ଓ ଆନନ୍ଦ ସ୍ୱରୂପ। ଆତ୍ମୋପଲବ୍ଧି ସମସ୍ତ ପ୍ରାଣୀଙ୍କର ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ ପାଇଁ ବାହ୍ୟ କର୍ମକର୍ମାଣୀ ଅପେକ୍ଷା ଅନ୍ତର୍ଦୃଷ୍ଟି ଦ୍ୱାରା ନିଜର ଚେତନା ପ୍ରବାହର ବିସ୍ତରଣ ହିଁ ଏକମାତ୍ର ପନ୍ଥା। ମହାଜାଗତିକ ଘଟଣାମାନ ସ୍ଥାନ କାଳ ଓ କାରଣ ଦ୍ୱାରା ପ୍ରଭାବିତ, କିନ୍ତୁ ଆତ୍ମା ଏସବୁର ଉର୍ଦ୍ଧ୍ୱରେ। ଆତ୍ମା ସ୍ୱପ୍ରକାଶିତ ଓ ଏହା ଦୃଶ୍ୟ ଜଗତର ସବୁ ବିଭବକୁ ପ୍ରକାଶିତ କରେ। ମାୟା ସତ୍ତ୍ୱ ରଜ ଓ ତମଗୁଣ ବିଶିଷ୍ଟ। ମାୟାର ଦୁଇ ଶକ୍ତି ଆବରଣ ଓ ବିକ୍ଷେପ ଦ୍ୱାରା ଏହା ସତ୍ୟକୁ ଘୋଡ଼ାଇ ରଖେ ଓ ସତ୍ୟ ଉପରେ ଅସତ୍ୟକୁ ଆରୋପିତ କରି ଏକ ଭିନ୍ନ ରୂପରେ ଦୃଶ୍ୟମାନ କରାଏ। ବ୍ୟଷ୍ଟି କ୍ଷେତ୍ରରେ ଯାହା ଅଜ୍ଞାନ, ସମଷ୍ଟି କ୍ଷେତ୍ରରେ ତାହା ମାୟା। ମାୟା ଦ୍ୱାରା ଏହି ଦୃଶ୍ୟ ଜଗତର ଅସ୍ତିତ୍ୱ ଉପାଧି ବା ନାମ ରୂପରେ ପ୍ରତିଭାତ ହୁଅନ୍ତି। ଶଙ୍କରାଚାର୍ଯ୍ୟଙ୍କ ମାୟା ଧାରଣାଟି ତାଙ୍କର ଏକ ବିଶ୍ୱତ୍ୱ। ବେଦାନ୍ତ ଅନେକ ସାଂଖ୍ୟମତକୁ ଗ୍ରହଣ କରେ। ସୃଷ୍ଟି ପଞ୍ଚମହାଭୂତରୁ ନିର୍ମିତ। ଏହି ସ୍ଥୂଳ ପଞ୍ଚମହାଭୂତ ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ସୂକ୍ଷ୍ମ ପଞ୍ଚତନ୍ମାତ୍ରରୁ ପଞ୍ଚୀକରଣ ଦ୍ୱାରା ନିର୍ମିତ ହୁଅନ୍ତି। ସାଂଖ୍ୟମତର ଦଶ ଇନ୍ଦ୍ରିୟ ପଞ୍ଚତନ୍ମାତ୍ର ପଞ୍ଚମହାଭୂତକୁ ସ୍ୱୀକାର କରେ। ସାଂଖ୍ୟମତରେ ଅନ୍ତଃକରଣ ତିନି ବିଭବ ମନ ବୁଦ୍ଧି ଓ ଅହଙ୍କାର ସହିତ ବେଦାନ୍ତ ଅନ୍ୟ ଏକ ବିଭବ ଚିତ୍ତ ଯୋଡ଼ିଥାଏ। ପ୍ରାଣଶକ୍ତିର ମୂଳ ହେଉଛି ସ୍ପନ୍ଦନ ଏବଂ ଜୀବନର ଉତ୍ସ ହେଉଛି ପ୍ରାଣ। ଏହି ସ୍ପନ୍ଦନରୁ ସୃଷ୍ଟିର ସମସ୍ତ ଘଟଣା ଘଟିଥାଏ। ପ୍ରାଣ ମହାଜାଗତିକ ଜୀବନସତ୍ତାର ତତ୍ତ୍ୱ। ପ୍ରାଣରୂପକ ସ୍ପନ୍ଦନ ବିଭିନ୍ନ ବିନ୍ୟାସରୁ ହିଁ ସ୍ଥୂଳ ମହାଭୂତ ପ୍ରକଟିତ ହୁଅନ୍ତି। ମହାପ୍ରାଣର ପାଞ୍ଚଟି ବିଭବ ହେଉଛନ୍ତି ପ୍ରାଣ, ଅପାନ, ବ୍ୟାନ, ଉଦାନ, ସମାନ। ଏହି ପଞ୍ଚପ୍ରାଣ ପ୍ରତ୍ୟେକ ପ୍ରାଣୀର ସକଳ କାର୍ଯ୍ୟପ୍ରଣାଳୀକୁ ପରିଚାଳିତ କରିଥାନ୍ତି। ଜୀବନର ମୋକ୍ଷ ପାଇଁ ଉପନିଷଦ କର୍ମ ଅପେକ୍ଷା ଜ୍ଞାନ ଓ ଭକ୍ତିକୁ ଅଧିକ ପ୍ରାଧାନ୍ୟ ପ୍ରଦାନ କରିଥାଏ। ଆତ୍ମଜ୍ଞାନର ଉପଲବ୍ଧି ପାଇଁ ଶ୍ରବଣ, ମନନ, ନିଧିଧ୍ୟାସନ ହିଁ ମାଧ୍ୟମ। ଏହି ମାଧ୍ୟମକୁ ପ୍ରୟୋଗ କରି ଧାରଣା ଓ ଧ୍ୟାନ ସ୍ତରକୁ ସାଧକ ପ୍ରବେଶ କରିଥାଏ। ଧାରଣା ଓ ଧ୍ୟାନ ପରସ୍ପରର ପରିପୂରକ। ଏହା ହିଁ ତୁରୀୟ ଅବସ୍ଥା, ଯାହା ଜୀବନର ଲକ୍ଷ୍ୟ। ଉପନିଷଦୀୟ ମହାବାକ୍ୟ ମତରେ ବ୍ରହ୍ମ ହିଁ ସତ୍ୟ, ଜଗତ ମିଥ୍ୟା, ଆତ୍ମା ହିଁ ବ୍ରହ୍ମ, ବ୍ରହ୍ମ ଏକ ଅଦ୍ୱିତୀୟ। ଏହି ଦୃଶ୍ୟ ଓ ଅଦୃଶ୍ୟ ସମଗ୍ର ଜଗତ ହିଁ ବ୍ରହ୍ମ।

ଶୁଣିଲେ ଆଜିର ଭାବନା ଉପସ୍ଥାପନା ଧ୍ରୁବ ପ୍ରସାଦ ପଣ୍ଡା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 396 ତମ ଭାଗ।

ଶ୍ରୀକୃଷ୍ଣଙ୍କ ଦ୍ୱାରା ରୁକ୍ମିଣୀ ହରଣ ଯୋଗୁଁ ଶିଶୁପାଳ କାତର, ନିଷ୍ପ୍ରଭ ଓ ଉଦ୍ୟମହୀନ ହୋଇ ବସିଥାଏ। ମୁଖ ତାର ଶୁଷ୍କ, ଜରାସନ୍ଧ ତାକୁ ବୁଝାଇବାରୁ ସେ ସ୍ୱରାଜ୍ୟକୁ ଫେରିଛି। ରୁକ୍ମିଣୀ କିନ୍ତୁ ରୁକ୍ମିଣୀଙ୍କୁ ଉଦ୍ଧାର କରିବାକୁ ଯାଇଛି। ଭଉଣୀକୁ ଉଦ୍ଧାର କରି ନ ପାରିଲେ କୁଣ୍ଡିନପୁରକୁ ଫେରିବ ନାହିଁ ବୋଲି ଶପଥ କରିଛି। ରୁକ୍ମିଣୀ ଏବଂ ବଳରାମଙ୍କ କଥାରେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ଯୁଦ୍ଧରେ ମାରିନାହାନ୍ତି, କେବଳ କେଶବେଶ ବିରୂପ କରି ଛାଡ଼ି ଦେଇଛନ୍ତି। ଏବେ ସେ ରୁକ୍ମିଣୀଙ୍କୁ ଘେନି ଦ୍ୱାରକା ଭୁବନରେ ପ୍ରବେଶ କରୁଛନ୍ତି।

ଶୁଣୁଥିଲେ ଅତିବଳି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 396ତମ ଭାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ରାଜ୍ୟ ଆଜିଠାନୁ ଭୋଟର ତାଲିକା ଥି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ପ୍ରକ୍ରିୟା ମୂଳ ହେଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆର୍ ଗୋପାଳନ କହିଛନ୍ତି ପ୍ରକ୍ରିୟାଥି 38,123 ଜଣ ବୁଥ୍ ସ୍ତରୀୟ ଅଧିକାରୀ ବିଏଲ୍ଓ ଘର ଘର ବୁଲିକରି ମତଦାତାମାନଙ୍କର ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସାହସ କରିବାର ଲାଗି ଭିନ୍ ଭିନ୍ ରାଜନୈତିକ ଦଳ ତରଫରୁ 27,000 ଅଧିକା ବୁଥ୍ ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍। ବିଏଲ୍ଓମାନଙ୍କର ଜରିଆଥି ସାଧାରଣ ଲୋକେ ଭୋଟର ଆଇଡି ସଂଶୋଧନ କରିପାରିବେ। ଏସ୍ଆଇଆର୍ ପ୍ରକ୍ରିୟା ଏବେ ମାସର 28 ତାରିଖ ତକ ଚାଲିବା ବୋଲିକରି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେକାଲ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆର୍ ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିରି ତାର ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷା ଥି ତାର ପ୍ରସାରଣ କରାଯିବା। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନୁ ଥିବାର ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନୁ ଏବା 1 ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳର 8 ବଜେ ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାର୍କେ ଥିବାର ଶୁଣାଣି ଲାଗି ଆଘନୁ ପଞ୍ଜୀକରଣ କରିଥିବାର ଆବେଦନକାରୀମାନେ ଏ ଦିନ ନିଜର ଅଭିଯୋଗ ଜଣାଇପାରିବେ। ଏଥିଲାଗି ସେମାନଙ୍କୁ ଫେରଘାଏ ପଞ୍ଜୀକରଣ କରବାର୍କେ ନାଇଁ ପଡ଼େ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ସମଗ୍ର ଶିକ୍ଷା ଅଭିଯାନ ଅଧୀନତି ପାଣ୍ଠି ପ୍ରଦାନ ଆର୍ ଇତାର ବିନିଯୋଗ ବାବଦେ ସମୀକ୍ଷା କରିଛନ୍। ବୈଠକଥି ସମଗ୍ର ଶିକ୍ଷାଥି 3.0 କେ ଆଏବା ଦିନେ ଅୟତ୍କା ଦକ୍ଷ ସ୍ୱଚ୍ଛ ଆର୍ ଫଲାଫଲ ଭିତ୍ତିକ କରବାର୍କେ ଜୋର୍ ଦିଆଯାଇଛି। ଇ ବଛରଠାନୁ ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାଥି ଅୟତ୍କା ସମନ୍ୱୟ ଆର୍ ବ୍ୟାପକ ପ୍ରଭାବ ପକାବାର୍ ଲାଗି ଗୋଟେ ଏକୀକୃତ ଆଭିମୁଖ୍ୟ ଗ୍ରହଣ କରାଯିବା ବୋଲିକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ସେ କହିଛନ୍ ଯୋଜନା ଅନୁସାରେ ସମଗ୍ର ଶିକ୍ଷା ଅଭିଯାନ ପିଏମ୍ ପୋଷଣ, ଉଲ୍ଲାସ, ପିଏମ୍ଶ୍ରୀ ଆର୍ ଅଲଗା ସବୁ ପ୍ରମୁଖ ଫ୍ଲାଗ୍ସିପ୍ ଯୋଜନାମାନଙ୍କର ମିଶ୍ରଣକେ ସମନ୍ୱିତ କରାଯିବା, ଯେନ୍ଟା ସମଗ୍ର ଶିକ୍ଷା ବ୍ୟବସ୍ଥାକେ ଗୁଟେ କରି ରଖବାର୍ଥି ସାହାଯ୍ୟ କରବା। ଉପମୁଖ୍ୟମନ୍ତ୍ରୀ କୃଷି ଆର୍ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନୂଆଦିଲ୍ଲୀଠାରେ ହୋଇଥିବା ଜାତୀୟ ଖରିଫ୍ ସମ୍ମିଳନୀକୁ ଯୋଗ ଦେଇକରି ରାଜ୍ୟର ଡିଜିଟାଲ୍ ଆର୍ ସ୍ଥାୟୀ ସଂସ୍କାର ବିଷୟ ଆଲୋଚନା କରିଛନ୍। ଇତାର ଛଡ଼ା ଶ୍ରୀ ସିଂହଦେଓ ରାଜ୍ୟର ପ୍ରମୁଖ ଦାବି ବିଷୟ ଆଲୋଚନା କରିଛନ୍। କେନ୍ଦ୍ର ସରକାରଙ୍କର ପୂର୍ବୋଦୟ ଦୂରଦୃଷ୍ଟି ଆର୍ ରାଜ୍ୟର ବିକଶିତ ଓଡ଼ିଶା 2036 ଆଭିମୁଖ୍ୟ ନେଇକରି ରାଜ୍ୟ ସରକାର ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି, ଚାଷୀମାନଙ୍କର ଆୟ ବଢ଼ାବାର ଆର୍ ଜଳବାୟୁ ସହନଶୀଳ କୃଷି ବ୍ୟବସ୍ଥା ଗଠନ କରବାର ଲାଗି ଚାଷୀ କୈନ୍ଦ୍ରିକ ନୀତି କାର୍ଯ୍ୟକାରୀ କରୁଛନ୍ ବୋଲି ଶ୍ରୀ ସିଂହଦେଓ କହିଛନ୍। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଆଇବା 2026 ଖରିଫ୍ ଋତୁ ଲାଗି ଗୁରୁତ୍ୱପୂର୍ଣ୍ଣ ରଣନୀତି ଉପରେ କେନ୍ଦ୍ରୀୟ ନେତାମାନଙ୍କ ସାଙ୍ଗେ ଭିଲ୍ ଆଲୋଚନା କରିଛନ୍। ଓଡ଼ିଶାନ ଗୋଟେ ଉନ୍ନତ ପ୍ୟାକେଜିଂ ଗ୍ଲାସ୍ କୋର୍ ସବ୍ଷ୍ଟ୍ରେସ୍ ଉତ୍ପାଦନ ୟୁନିଟ୍ ସ୍ଥାପନା କରବାର୍କେ ଓଡ଼ିଶା ସରକାର ଇଣ୍ଟେଲ୍ କର୍ପୋରେସନ୍ ଆର୍ 3DS US ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଲୁକର ସୁବିଧା ଲାଗି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଆର୍ ସବୁ ଉପଜିଲ୍ଲାପାଳଙ୍କର କାର୍ଯ୍ୟାଳୟନୁ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି। ଇତାର ସହିତ ଭୋଟର ତାଲିକା ବାବଦେ କେନ୍ ସିଭିଲ୍ ସାହାଜ ଲାଗି ଟୋଲ୍ ଫ୍ରି ନମ୍ବର 1950 ଥି ସମ୍ପର୍କ କରବାର୍ ଲାଗି ପରାମର୍ଶ ଦିଆଯାଇଛି। ରାଜ୍ୟ ଅପରାଧ ଆର୍ ଅପରାଧୀମାନଙ୍କର ବିରୋଧୀ ଓଡ଼ିଶା ପୁଲିସର ସ୍ପେଶାଲ ଡ୍ରାଇଭ୍ ଗଲା 18 ଦିନେ 5703 ଜଣଙ୍କର ବିରୋଧନ ଜାମିନ ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି। ଫେରାର ଥିବାର 520 ଜଣ ଅଭିଯୁକ୍ତଙ୍କୁ ଧରାଯାଇକରି କୋର୍ଟ ଚାଲାଣ କରାଯାଇଥିବାର ବେଳେ 957 ଜଣ ଅଭ୍ୟାସଗତ ଅପରାଧୀଙ୍କର ବିରୋଧନ 129 ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇତାର ଛଡ଼ା 126 ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅନୁସାରେ 2620 ଜଣଙ୍କର ବିରୋଧନ ପଦକ୍ଷେପ ନିଆଯାଇଛି। ଆଇବାଦିନେ ଭିଲ୍ ଅପରାଧର ଅପରାଧୀମାନଙ୍କର ବିରୋଧନ ସ୍ପେଶାଲ ଏନ୍ଫୋର୍ସମେଣ୍ଟ ଜାରି ରହିବା ବୋଲିକରି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ବ୍ୟାଙ୍କକ୍ଠାରେ ଚାଲିଥିବା ବିଶ୍ୱ ପାରା ତୀରନ୍ଦାଜୀ ସିରିଜ୍ 2024 ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାଗ 2 ସ୍ୱର୍ଣ୍ଣପଦକ ଜିତିକରି ଏବେ ଏସୀୟ ପାରା ଗେମ୍ସ 2024 ଲାଗି ଯୋଗ୍ୟତା ଅର୍ଜନ କରିଛନ୍। ଏଛିନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେଉଛି। ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଆଜିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଘରକୁ ଘର ବୁଲି ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ ସହ ସାମାନ୍ୟ ତ୍ରୁଟି ସଂଶୋଧନ କରାଯିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। କଟକ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ସୁବର୍ଣ୍ଣପୁର,

0: ନୟାଗଡ଼ ଖୋର୍ଦ୍ଧା ଗଞ୍ଜାମ ଆଦି ଜିଲ୍ଲାରେ ଏସ୍ଆଇଆର୍ ପ୍ରସ୍ତୁତି ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଏକ ଉନ୍ନତ ପ୍ୟାକେଜିଂ ଗ୍ଲାସ୍କୋ ସବ୍ଷ୍ଟେଟ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ଏକ ଢାଞ୍ଚା ସ୍ଥାପନ କରିବା ଲାଗି ରାଜ୍ୟ ସରକାର ଇଣ୍ଟେଲ୍ କର୍ପୋରେସନ୍ ଏବଂ 3GS ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ୟୁନିଟ୍ ଖୋର୍ଦ୍ଧା ଅଞ୍ଚଳରେ ସ୍ଥାପନ କରାଯିବାର ପ୍ରସ୍ତାବ ରହିଛି। ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଦେଶରେ ସେମି କଣ୍ଡକ୍ଟର ଉତ୍ପାଦନ ପାଇଁ ସହାୟକ ହେବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପ ଆଗାମୀ 5-6 ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ବିନିଯୋଗ ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି। ବୈଠକରେ ସମଗ୍ର ଶିକ୍ଷା 3.0କୁ ଆଗାମୀ ଦିନରେ ଅଧିକ ଦକ୍ଷ ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଅଧିକ ସମନ୍ୱୟ ତଥା ବ୍ୟାପକ ପ୍ରଭାବ ପାଇଁ ଏକୀକୃତ ଆଭିମୁଖ୍ୟ ଗ୍ରହଣ କରାଯିବ। ଏହି ଯୋଜନା ଅନୁଯାୟୀ ସମଗ୍ର ଶିକ୍ଷା ଅଭିଯାନ ପିଏମ୍ ପୋଷଣ ଉଲ୍ଲାସ ପିଏମ୍ ଶ୍ରୀ ଏବଂ ଅନ୍ୟ ଯୋଜନାଗୁଡ଼ିକର ମିଶ୍ରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜୀବନରେ ସଫଳତା ହାସଲ କରିବା ପାଇଁ ମୂଲ୍ୟବୋଧ କରୁଣା ଏବଂ ସାଧୁତା ବଜାୟ ରଖିବାକୁ ମାଟ୍ରିକ୍ ଟପରମାନଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଜଣାଇଛନ୍ତି। ଲୋକଭବନରେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରି ଶୀର୍ଷସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ପାଇଁ ସ୍ୱତନ୍ତ୍ର ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 2025-26 ଆର୍ଥିକ ବର୍ଷ ପାଇଁ ଓଡ଼ିଶାର କୃଷିକ୍ଷେତ୍ର ଆନୁମାନିକ ଭାବେ 5.3% ହାରରେ ଅଭିବୃଦ୍ଧି ହାସଲ କରୁଛି। ଏହା ଜାତୀୟ ହାର 3.1% ତୁଳନାରେ ଅଧିକ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ଖରିଫ୍ ସମ୍ମିଳନୀରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ଚଳିତ ବର୍ଷ 57,40,000 ହେକ୍ଟର ଜମିରେ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାର ଗ୍ରାମୀଣ ଭିଭିଭୂମିର ଉନ୍ନତି, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଜଳବାୟୁ ସହନଶୀଳ କୃଷି ବ୍ୟବସ୍ଥା ଗଠନ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ଇସ୍କାତ ଓ ଖଣି ବିଭାଗ ଅଧୀନରେ ଥିବା ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ 5 ଜିଲ୍ଲାର 11 ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ ଜିଲ୍ଲାରେ ଥିବା ଖଣି ବ୍ଲକ ନିଲାମ ପାଇଁ ଜୁଲାଇ ମାସ 13 ସୁଦ୍ଧା ବିଡ୍ ଦାଖଲ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ସୋହଡ଼ା ପଞ୍ଚାୟତର ପିତେଇପୁରଠାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 78 ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏଥିରେ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରନ୍ଥାଗାର ଏବଂ ମାର୍କେଟ୍ କମ୍ପ୍ଲେକ୍ସ ରହିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଡମା ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ରଙ୍କ ମିଳିତ ପ୍ରୟାସରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ସୁନାମି ପ୍ରସ୍ତୁତି ମକ୍ଡ୍ରିଲ୍ ସଫଳତାର ସହ ଶେଷ ହୋଇଛି। ବ୍ୟାଙ୍କକ୍ରେ ଅନୁଷ୍ଠିତ ପାରା ତୀରନ୍ଦାଜୀ ସିରିଜ୍ 2026 ରାଜ୍ୟର ପାୟଲ ନାଗ 2 ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ ପାରାଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ସଫଳତା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ପାୟଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପାୟଲଙ୍କୁ 5,46,666 ଟଙ୍କାର ପ୍ରୋହାହନ ରାଶି ଏବଂ କ୍ରୀଡ଼ା ସରଞ୍ଜାମ କ୍ରୟ କରିବା ପାଇଁ ଅତିରିକ୍ତ 3,23,100 ଟଙ୍କା ପ୍ରଦାନ କରାଯାଇଛି। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍କୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଉଛି। 1826 ମଇ ମାସ 30 ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ଭାଦପତ୍ର ଲୋକମାନଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ଥିଲା। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 6 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷେ ଗତକାଲି 10 ସହରର ତାପମାତ୍ରା 40°C ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 43.1°C ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଏତେବେଳେ ଯାହା କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣନ୍ତୁ ୟୁରିନ୍ ଇନ୍ଫେକ୍ସନର କାରଣ ଓ ପ୍ରତିକାର ସମ୍ପର୍କରେ କହୁଛନ୍ତି ଡାକ୍ତର ସୁଧାଂଶୁ ଶେଖର ପଣ୍ଡା।
2: ପରିସ୍ରା ପଥର କୌଣସି ଅଂଶ ଯଥା କିଡ୍ନି, ୟୁରେଟର, ପରିସ୍ରାଥଳୀ ବା ୟୁରିନାରୀ ବ୍ଲାଡର ଓ ମୂତ୍ରନଳୀ ବା ୟୁରେଥ୍ରାରେ ଜୀବାଣୁ ବସତି ସ୍ଥାପନ କରି ଆକ୍ରାନ୍ତ କଲେ ସେହି ସଂକ୍ରମଣ ହୁଏ ତାହାକୁ ମୂତ୍ର ସଂକ୍ରମଣ।

0: କୁହାଯାଏ। ଏହା ଉଭୟ ପୁରୁଷ ଏବଂ ସ୍ତ୍ରୀ ଲୋକମାନଙ୍କ ପାଖରେ ହୁଏ, କିନ୍ତୁ ଛୋଟ ପିଲାମାନଙ୍କ ପାଖରେ ମଧ୍ୟ ଏହା ଦେଖାଯାଏ, କିନ୍ତୁ ମହିଳାମାନଙ୍କଠାରେ ଏହା ଅଧିକ ଦେଖାଯାଏ। ଏହାର ବିଭିନ୍ନ କାରଣଗୁଡ଼ିକ ମଧ୍ୟରେ ଶରୀରର ପ୍ରତିରୋଧକ ଶକ୍ତି ଯଦି ହ୍ରାସ ପାଇଥାଏ, ଯଥା ଯିଏ କେମୋଥେରାପି ନେଉଛି କିମ୍ବା କ୍ୟାନ୍ସର ରୋଗରେ ଆକ୍ରାନ୍ତ, ଯିଏ ଡାଇବେଟିସ୍ ରୋଗୀ, ଏମାନଙ୍କଠାରେ ଏହା ବେଶୀ ପରିମାଣରେ ଦେଖାଯାଏ। ଗର୍ଭାବସ୍ଥାରେ ମଧ୍ୟ ୟୁଟିଆଇ ବା ପରିସ୍ରା ସଂକ୍ରମଣ ହୋଇଥାଏ। ମହିଳାମାନଙ୍କର ପରିସ୍ରା ନଳୀ ଯେହେତୁ ଛୋଟ, ସେଥିପାଇଁ ଜୀବାଣୁ ସହଜରେ ସଂକ୍ରମଣ କରିଥାଏ। ସେଥିପାଇଁ ମହିଳାମାନେ ଶୀଘ୍ର ଏବଂ ବେଶୀ ପୁରୁଷମାନଙ୍କ ଅପେକ୍ଷା ଏହି ପରିସ୍ରା ସଂକ୍ରମଣରେ ଆକ୍ରାନ୍ତ ହୁଅନ୍ତି। ଯଦି ଜଣେ ବ୍ୟକ୍ତିର ପ୍ରୋଷ୍ଟେଟ୍ ଗ୍ଲାଣ୍ଡ ବଢ଼ିଥାଏ, ୟୁରିନାରୀ ବ୍ଲାଡର୍ ବା ପରିସ୍ରାରେ ଷ୍ଟୋନ୍ ଥାଏ, କିମ୍ବା ଷ୍ଟିକ୍ଚର୍ ୟୁରେଥ୍ରା ବା ପରିସ୍ରା ମାର୍ଗ ସଂକୋଚନ ହୋଇଯାଇଥାଏ, ତାହେଲେ କ'ଣ ହେବ, ତାର ପରିସ୍ରାଟା ଠିକ୍ ଭାବରେ ବାହାରିପାରିବ ନାହିଁ ଏବଂ ସଂକ୍ରମଣ ଅଧିକ ହୋଇଥାଏ। ଯାହାର କୋଷ୍ଠକାଠିନ୍ୟ ବା କନ୍ଷ୍ଟିପେସନ୍ ଥାଏ, ତାଙ୍କୁ ମଧ୍ୟ ଏହି ଇନ୍ଫେକ୍ସନ୍ ସହଜରେ ହୁଏ। ବର୍ତ୍ତମାନ ଆମେ ଜାଣିବା ଏହାର କ'ଣ କ'ଣ ଲକ୍ଷଣ ସବୁ ପରିପ୍ରକାଶ ପାଏ। ପ୍ରଥମ ଲକ୍ଷଣ ହେଲା ପରିସ୍ରା ଜଳାପୋଡ଼ା ହେବା, ଯାହାକୁ କି ଡିସ୍ୟୁରିଆ କହନ୍ତି। ପରିସ୍ରା ସମୟରେ ଜଣେ ବ୍ୟକ୍ତିର ବହୁତ ଜଳାପୋଡ଼ା ହୋଇଥାଏ, ତାକୁ ବାରମ୍ବାର ପରିସ୍ରା ଲାଗେ ବା ଅର୍ଜେନ୍ସି ମଧ୍ୟ ଲାଗିଥାଏ। ଅର୍ଜେନ୍ସି ମାନେ ଆପଣ ପରିସ୍ରା ଯାଉ ଯାଉ ଆପଣଙ୍କ ରାସ୍ତାରେ ଆପଣଙ୍କ କପଡ଼ାରେ ପରିସ୍ରା ହୋଇଯାଇଥାଇ ପାରେ, ଆପଣ ତାକୁ କଣ୍ଟ୍ରୋଲ କରିପାରନ୍ତିନି। ତଲପେଟରେ ଆପଣ ଯନ୍ତ୍ରଣା ଅନୁଭବ କରେ। ଏବଂ ଆଉ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଲକ୍ଷଣ ହେଉଛି ଜ୍ୱର ହେବା। ଶୀତ କମ୍ପ ହୋଇକି ଜଣେ ବ୍ୟକ୍ତିକୁ ଜ୍ୱର ହୋଇଥାଏ ଏବଂ ପରିସ୍ରାରେ ରକ୍ତ ପଡ଼ିଥାଏ। ଏହିସବୁ ଲକ୍ଷଣ ଯଦି ହେଲା, ଆପଣ ଭାବିବେ ଯେ ଆମେ ୟୁରିନାରୀ ଟ୍ରାକ୍ଟ ଇନ୍ଫେକ୍ସନରେ ଆକ୍ରାନ୍ତ ହୋଇଛୁ ବୋଲିକରି। ତାହେଲେ ଯଦି ଜଣେ ଏହି ଲକ୍ଷଣଗୁଡ଼ାକ ଜଣଙ୍କ ପାଖରେ ପ୍ରକାଶ ପାଇବ, ସେ କ'ଣ କରିବ, ସେ ତୁରନ୍ତ ଡାକ୍ତର ପାଖକୁ ଯିବା ଉଚିତ ଏବଂ ତାଙ୍କର ମାର୍ଗଦର୍ଶନ ଅନୁସାରେ ଆପଣଙ୍କର ପରୀକ୍ଷା ନିରୀକ୍ଷା କରି ଔଷଧ ସେବନ କରିବା ଉଚିତ। ଆମେ କ'ଣ କ'ଣ ସାଧାରଣ ଭାବରେ ପରୀକ୍ଷା କରିଥାଉ, ଯେ ପରିସ୍ରା ପରୀକ୍ଷା କରିଥାଉ ଏବଂ ପରିସ୍ରାର କଲଚର ସେନ୍ସିଟିଭିଟି। କଲଚର ସେନ୍ସିଟିଭିଟି କଲେ ଆମେ ଜାଣିବା କେଉଁ ପ୍ରକାର ଜୀବାଣୁ ଦ୍ୱାରା ଆମେ ଆକ୍ରାନ୍ତ ଏବଂ ସେହି ଜୀବାଣୁ କେଉଁ ଆଣ୍ଟିବାୟୋଟିକ୍କୁ ସେନ୍ସିଟିଭ୍ ଥାଏ। ସେଥିପାଇଁ ପରିସ୍ରାରେ କଲଚର ସେନ୍ସିଟିଭିଟି କରିବାଟା ଉଚିତ ଏବଂ ଅଲ୍ଟ୍ରାସାଉଣ୍ଡ ମଧ୍ୟ କରିବାଟା ଉଚିତ। ଅଲ୍ଟ୍ରାସାଉଣ୍ଡ କଲେ ଜଣାପଡ଼ିବ ଯେ ପରିସ୍ରା ପେଟ ଭିତରେ ରହିଯାଉଛି କି, ଆପଣଙ୍କର ପ୍ରୋଷ୍ଟେଟ୍ ଗ୍ଲାଣ୍ଡ ବଢ଼ିଛି କି, ଆପଣଙ୍କର ଷ୍ଟିକ୍ଚର ୟୁରେଥ୍ରା ପାଇଁ ପରିସ୍ରା ରହିଯାଉଛି କି ଷ୍ଟୋନ୍ ଅଛି କି। ଏସବୁ ଜାଣିବା ପାଇଁ ଅଲ୍ଟ୍ରାସାଉଣ୍ଡ ମଧ୍ୟ କରାଯାଏ ଏବଂ ଏକ୍ସରେରେ ମଧ୍ୟ ଆମେ ଷ୍ଟୋନ୍ ଥିଲେ ଜାଣିପାରୁ। ତ ଏହାର ଟ୍ରିଟମେଣ୍ଟ କ'ଣ କ'ଣ ହୋଇପାରେ, ଆଣ୍ଟିବାୟୋଟିକ୍ସ ଦିଆଯାଏ ଏଥିରେ କି ଆଣ୍ଟିବାୟୋଟିକ୍ସ ଦେଲେ କଲଚର ସେନ୍ସିଟିଭିଟିରେ ଯେଉଁଟା ବାହାରିବ ସେ ଆଣ୍ଟିବାୟୋଟିକ୍ସ ଦେଲେ ଆପଣ ତୁରନ୍ତ ତାକୁ ଆରାମ ମିଳେ। ଏବଂ କାରଣର ଉପଚାର, ଯେଉଁଟା ହେଲା ମନେକର ଡାଇବେଟିସ୍ ଥିବ, ଡାଇବେଟିସ୍ର ଆମେ ସଠିକ୍ ଚିକିତ୍ସା କରିବା ଏବଂ ପ୍ରୋଷ୍ଟେଟ୍ ଗ୍ଲାଣ୍ଡ କି ୟୁରିନାରୀ ବ୍ଲାଡର୍ ଷ୍ଟୋନ୍ କି ଆପଣଙ୍କ ଷ୍ଟ୍ରିକ୍ଚର ଥିଲେ ତାର ସର୍ଜରୀ କରାଇ ନେବାଟା ଉଚିତ। ଆମେ ଦେଖିବା କ'ଣ କଲେ ଆମର ପରିସ୍ରା ସଂକ୍ରମଣ ଅଧିକ ହେବ ନାହିଁ ବା ଆମେ ବେଶୀ ସେଥିରେ ଆକ୍ରାନ୍ତ ହେବା ନାହିଁ।
1: ଶୁଣିଲି ସ୍ୱାସ୍ଥ୍ୟ ସୂଚନାରେ ୟୁରିନ୍ ଇନ୍ଫେକ୍ସନର କାରଣ ପ୍ରତିକାର ସମ୍ପର୍କରେ କହିଲେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେକୁଡ଼ ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂତନ ସୁରକ୍ଷା ଆହ୍ୱାନଗୁଡ଼ିକର ଦୃଢ଼ତାର ସହ ମୁକାବିଲା ପାଇଁ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମଗ୍ର ଶିକ୍ଷା ଅଭିଯାନର ବିସ୍ତୃତ ସମୀକ୍ଷା କରି ଏହାକୁ ଅଧିକ ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ରୁଷ ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜିଠାରୁ ପାଞ୍ଚଦିନିଆ ଭାରତ ଗସ୍ତରେ ଆସୁଛନ୍ତି ମ୍ୟାମାର ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ବିଭିନ୍ନ ପରିସ୍ଥିତିରେ ଦେଖାଦେଉଥିବା ସୁରକ୍ଷା ଆହ୍ୱାନର ଦୃଢ଼ତାର ସହ ମୁକାବିଲା

0: ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ। ଗତକାଲି ଗୁଜରାଟର ଭୁଜ୍ରେ ବିଏସ୍ଏଫ୍ ଅଧିକାରୀଙ୍କ ସହ ଆଲୋଚନା ସମୟରେ ଶ୍ରୀ ଶାହା ଏହା କହିଛନ୍ତି। ଭାରତ ପାକିସ୍ତାନ ସୀମାରେ ବିଏସ୍ଏଫ୍ର ଦୁଇଟି ଆଉଟ୍ପୋଷ୍ଟକୁ ମନ୍ତ୍ରୀ ଶ୍ରୀ ଶାହା ଉଦ୍ଘାଟନ କରିଛନ୍ତି।
1: बीएसएफ की सीमा सुरक्षा के कंसेप्ट को पूर्णतया बदलने का निर्णय किया है। एक चतुष्कोणीय कंसेप्ट के साथ एक सुरक्षा ग्रिड हम आने वाले दिनों में बनाएंगे और बॉर्डर सुरक्षा की जगह टेरिटोरियल सुरक्षा का एक नया कंसेप्ट भी लॉन्च करेंगे और बीएसएफ के जवानों की तो प्रमुख जिम्मेदारी रहेगी ही रहेगी। ये मिलाकर समग्र बॉर्डर बांग्लादेश और पाकिस्तान की सुरक्षा ग्रिड मजबूत बनाने का काम हम स्मार्ट बॉर्डर सुरक्षा के प्रोजेक्ट के तहत हम ले रहे हैं।
0: ବିଏସ୍ଏଫ୍ ପ୍ରତିଷ୍ଠାକୁ 60 ବର୍ଷ ପୂରଣ ହୋଇଥିବାବେଳେ ସୀମା ସୁରକ୍ଷାରେ ବିଏସ୍ଏଫ୍ର କାର୍ଯ୍ୟଧାରାକୁ ସମ୍ପୂର୍ଣ୍ଣ ରୂପାନ୍ତରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ଶାହା କହିଛନ୍ତି। ସୀମା ସୁରକ୍ଷା କ୍ଷେତ୍ରରେ ପାରମ୍ପରିକ ପଦ୍ଧତିକୁ ପରିବର୍ତ୍ତନ କରି ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥା ପ୍ରଚଳନ ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥାରେ ବିଏସ୍ଏଫ୍ ଯବାନଙ୍କ ସହ ଜନସାଧାରଣ, ପ୍ରଶାସନ, ସ୍ଥାନୀୟ ପୁଲିସ୍ ଏବଂ ସାମରିକ ବାହିନୀ ମଧ୍ୟରେ ପ୍ରାଥମିକ ଦାୟିତ୍ୱ ସାମିଲ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ସ୍ମାର୍ଟ ସୀମା ସୁରକ୍ଷା ପ୍ରକଳ୍ପ ଅଧୀନରେ ସୀମାରେ ସୁରକ୍ଷା ଗ୍ରିଡ୍ ସୁଦୃଢ଼ କରିବା ପାଇଁ ଉଦ୍ୟମ ଚାଲିଛି। ଏଥିରେ କୋଟି କୋଟି ଟଙ୍କା ନିବେଶ କରାଯିବା ସହ ୱାଚ୍ ଟାୱାର, ରାଡାର ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି। ଗ୍ରିଡ୍ ପ୍ରତିଷ୍ଠା ହେବା ପରେ ଦେଶର ସୀମା ଲଙ୍ଘନ କରିବା ପାଇଁ କେହି ସାହସ କରିବେ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି। ପଶ୍ଚିମବଙ୍ଗ ସହ ବାଂଲାଦେଶ ସୀମାରେ ତାରବାଡ଼ ସ୍ଥାପନ ପାଇଁ ପଶ୍ଚିମବଙ୍ଗ ସରକାର ଜମି ଯୋଗାଇ ଦେଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକାରିତା ନେଇ ବିସ୍ତୃତ ସମୀକ୍ଷା କରିଛନ୍ତି। ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର କାର୍ଯ୍ୟାନ୍ୱୟନ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଏହାର ତୃତୀୟ ପର୍ଯ୍ୟାୟକୁ ଦକ୍ଷ ଏବଂ ସ୍ୱଚ୍ଛ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି ସମଗ୍ର ଶିକ୍ଷା ଅଭିଯାନ, ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ, ଉଲ୍ଲାସ, ପିଏମ୍ ଶ୍ରୀ ଓ ଅନ୍ୟାନ୍ୟ ଯୋଜନାଗୁଡ଼ିକୁ ସମ୍ମିଳିତ କରି ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ସ୍କୁଲ ଶିକ୍ଷା ଇକୋସିଷ୍ଟମରେ ଏହିସବୁ ଯୋଜନାଗୁଡ଼ିକ ଅଧିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରିବ। ବୈଠକରେ କେନ୍ଦ୍ର ରାଜ୍ୟ ସମ୍ପର୍କ ଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ, ପୁଷ୍ଟିସାର, ଦକ୍ଷତା ବିକାଶ, କ୍ରୀଡ଼ା ଏବଂ କଳା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯିବ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି ରୁଷ ୟୁକ୍ରେନ୍ ବିବାଦ ସଂଘର୍ଷ ଶେଷ ହେବାକୁ ଯାଉଛି। ରୁଷ ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ଉଦ୍ଧାର କରି ସେଠାକାର ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି ଯେ ଯୁଦ୍ଧ କ୍ଷେତ୍ରରେ ଦେଖାଦେଇଥିବା ପରିସ୍ଥିତିକୁ ଆକଳନ କରି ଯୁଦ୍ଧ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଇଛି। ତେବେ ଏଥିଲାଗି ନିର୍ଦ୍ଦିଷ୍ଟ ସମୟସୀମା ବିଷୟରେ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ରୁଷ ରାଷ୍ଟ୍ରପତି କହିଛନ୍ତି ୟୁକ୍ରେନ୍ ସହ ବୁଝାମଣା ପାଇଁ ସେ ପ୍ରସ୍ତୁତ ଅଛନ୍ତି ଏବଂ କୌଣସି ସମୟରେ ବୁଝାମଣାକୁ ପ୍ରତ୍ୟାଖ୍ୟାନ କରିନାହାନ୍ତି। ଗୋଆ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। 1987 ମଇ ମାସ 30 ତାରିଖରେ ଗୋଆକୁ ଭାରତର 25ତମ ରାଜ୍ୟ ଭାବେ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲା। ଆଜି ପଣଜୀଠାରେ କଳା ଏକାଡେମୀରେ ଗୋଆ ରାଜ୍ୟ ଦିବସ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଯୋଗଦେବେ। ଦେଶରେ ଦାବିହୀନ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ସୂଚନା ଯୋଗାଇଦେବା ଉଦ୍ଦେଶ୍ୟରେ ଆର୍ଥିକ ସେବା ବିଭାଗ ଏକ ପୋର୍ଟାଲ ଆରମ୍ଭ କରିଛି। ଦେଶର 12 ସରକାରୀ ବ୍ୟାଙ୍କ ସହଯୋଗରେ ଏହି ପୋର୍ଟାଲ ଆରମ୍ଭ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଅନ୍କ୍ଲେମ୍ଡ ଆସେଟ୍ସ ପୋର୍ଟାଲ .in ସମସ୍ତ ଦାବିହୀନ ଆର୍ଥିକ ସମ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଏହାଦ୍ୱାରା ଅଧିକ ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ଆର୍ଥିକ ଇକୋସିଷ୍ଟମ ଗଠନ ହୋଇପାରିବ ବୋଲି କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗ୍ 5 ଭାରତ ଗସ୍ତରେ ଆସି ଆଜି ସକାଳେ ବିହାରର ଗୟାରେ ପହଞ୍ଚବେ। ତାଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ବାଣିଜ୍ୟିକ ନେତୃତ୍ୱଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଆସୁଛନ୍ତି। ରାଷ୍ଟ୍ରପତି ଭାବରେ ହ୍ଲାଇଙ୍ଗ୍ଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଏହି ଅବସରରେ ମ୍ୟାମାର ରାଷ୍ଟ୍ରପତି ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିବେ। ପରେ ମ୍ୟାମାର ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ହେବାକୁ ଥିବା ମ୍ୟାମାର ଭାରତ ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ମ୍ୟାମାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉଭୟ ଦେଶ ମଧ୍ୟରେ ଥିବା ଐତିହାସିକ ଓ ସାଂସ୍କୃତିକ ସହଭାଗିତାକୁ ଆହୁରି ମଜବୁତ କରିବା ଦିଗରେ ଆଲୋଚନା କରିବେ। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ

0: ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଉଭୟ ନେତା ଭାରତ ମ୍ୟାମାର ମଧ୍ୟରେ ଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଡିଜାଇନ୍ ଲିଙ୍କ୍ଡ ଇନ୍ସେଣ୍ଟିଭ୍ ଯୋଜନା ଉତ୍ସାହଜନକ ଫଳାଫଳ ପ୍ରଦାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି ତିରୁଅନନ୍ତପୁରମ୍ ଭିତ୍ତିକ ସେମି କଣ୍ଡକ୍ଟର ଷ୍ଟାର୍ଟଅପ୍ ନେତ୍ରା ସେମି ଦ୍ୱାରା ଦେଶର ପ୍ରଥମ ଏଜ୍ ଏଆଇ ସିଷ୍ଟମ୍ ଅନ୍ ଚିପ୍ ନେତ୍ରା A2000 ବିକଶିତ କରାଯାଇଛି। ବାଣିଜ୍ୟିକ ସ୍ତରରେ ଏହି ଚିପ୍ ବ୍ୟବହାର ହେଲେ ଅଟୋମୋବାଇଲ୍ ରୋବୋଟିକ୍ସ ଏବଂ ଡ୍ରୋନ୍ ଭଳି କ୍ଷେତ୍ରଗୁଡ଼ିକରେ କାର୍ଯ୍ୟକଳାପ ଆହୁରି ଉନ୍ନତ ହୋଇପାରିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ବିଶ୍ୱ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ କେନ୍ଦ୍ର ସରକାର ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକୁ ଅନ୍ୟୁନ 30 ଦିନ ପାଇଁ ଏଲ୍ପିଜି ମହଜୁଦ ରଖିବାକୁ କହିଛନ୍ତି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ପଶ୍ଚିମ ଏସିଆ ବିବାଦ ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭାରତ ଅଶୋଧିତ ତୈଳ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛି। ସେ କହିଛନ୍ତି ସରକାର ରଣନୈତିକ ସଂରକ୍ଷଣ ମାଧ୍ୟମରେ ଇନ୍ଧନ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ଲାଗି କାର୍ଯ୍ୟ କରୁଛନ୍ତି। ସରକାରୀ ତୈଳ ବିପଣନ କମ୍ପାନୀ, ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍କୁ ନିୟମିତ ସଂରକ୍ଷଣ ସମେତ ଅତିରିକ୍ତ ଇନ୍ଧନ ମହଜୁଦ ଲାଗି ଯୋଜନା କରିବା ପାଇଁ କୁହାଯାଇଥିବା ଶ୍ରୀମତୀ ଶର୍ମା କହିଛନ୍ତି। ଯୁଗ୍ମ ସଚିବ କହିଛନ୍ତି ଦେଶରେ ପେଟ୍ରୋଲ, ଡିଜେଲ, ଏଲ୍ପିଜି, ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି ଏବଂ ବିଶୋଧନାଗାରଗୁଡ଼ିକ ଅହରହ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ଦିନ ସର୍ବାଧିକ 92,000 ଏଲ୍ପିଜି ଉତ୍ପାଦନ ହେଉଥିବା ସେ ସୂଚନା ଦେଇଛନ୍ତି। ଗତ 4 ଦିନରେ 1,78,00,000 ଏଲ୍ପିଜି ବୁକିଂ କରାଯାଇଥିବା ବେଳେ 96% ବିତରଣ କରାଯାଇଥିବା ସେ କହିଛନ୍ତି। ଜନସାଧାରଣଙ୍କୁ ଇନ୍ଧନ ଆବଶ୍ୟକତା ନେଇ ବିବ୍ରତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।
1: मैं आप सभी के द्वारा सभी लोगों से अपील करना चाहूंगी कि सरकार सभी घरों तक एलपीजी सिलेंडर्स की उपलब्धता और डिलीवरी सुनिश्चित कराने के लिए हर संभव प्रयास कर रही है। इसके साथ सरकार सभी पेट्रोल पंप पर पेट्रोल और डीजल की आपूर्ति सुनिश्चित करने के लिए भी प्रयासरत है। इसलिए अफवाहों पर ध्यान न दें और अपने दैनिक उपयोग में ऊर्जा को बचाने का हर संभव प्रयत्न करें। बल्क और इंडस्ट्रियल
0: ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି ମନ୍ତ୍ରଣାଳୟ ପକ୍ଷରୁ ନାବିକମାନଙ୍କ କଲ୍ୟାଣ ଏବଂ ନିରବଚ୍ଛିନ୍ନ ସାମୁଦ୍ରିକ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ମିଶନ ଏବଂ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରାଯାଉଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ନୂଆ ଚଣ୍ଡୀଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟାର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। 215 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ 18 ଓଭର 4ଟି ବଲ୍ରେ 3 ୱିକେଟ୍ ବିନିମୟରେ 219 ରନ୍ ସ୍କୋର କରିଥିଲା। ସୁମନ ଗିଲ୍ 53 ବଲ୍ରୁ 104 ରନ୍ କରିଥିବାବେଳେ ସାଇ ସୁଦର୍ଶନ 58 ରନ୍ କରିଥିଲେ। ସୁମନ ଗିଲ୍ଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 214 ରନ୍ ସ୍କୋର କରିଥିଲା। ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହଂକଂରେ ଚାଲିଥିବା 20 ବର୍ଷରୁ କମ୍ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଉତ୍ତମ ପ୍ରଦର୍ଶନ ଜାରି ରଖିଛି। 4ଟି ସ୍ୱର୍ଣ୍ଣପଦକ ସମେତ ଭାରତ ଏପର୍ଯ୍ୟନ୍ତ 8ଟି ପଦକ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଗତକାଲି ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଭାରତୀୟ କ୍ରୀଡ଼ାବିତ୍ମାନେ 1ଟି ସ୍ୱର୍ଣ୍ଣ ସମେତ 7ଟି ପଦକ ଜିତିଛନ୍ତି। 19 ବର୍ଷୀୟ ପୂଜା ସିଂ ମହିଳା ହାଇଜମ୍ପରେ ସ୍ୱର୍ଣ୍ଣପଦକ ଜିତିଥିବାବେଳେ 5000 ମିଟର ପୁରୁଷ ଦୌଡ଼ରେ ନୀତିନ ଗୁପ୍ତା, ମହିଳା ଡିସ୍କସ୍ ଥ୍ରୋରେ ଅମାନତ କାମ୍ବୋଜ ଏବଂ ପୁରୁଷ ଡିକାଥଲନ୍ରେ ରାହୁଲ ଝାକଡ଼ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ନୂତନ ସୁରକ୍ଷା ଆହ୍ୱାନଗୁଡ଼ିକର ଦୃଢ଼ତାର ସହ ମୁକାବିଲା ପାଇଁ ବିଏସ୍ଏଫ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମଗ୍ର ଶିକ୍ଷା ଅଭିଯାନର ବିସ୍ତୃତ ସମୀକ୍ଷା କରି ଏହାକୁ ଅଧିକ ସ୍ୱଚ୍ଛ ଏବଂ ଫଳାଫଳ ଭିତ୍ତିକ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ରୁଷ ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଆଜିଠାରୁ 5 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ମ୍ୟାମାର ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଫାଇନାଲ୍। ସମ୍ବାଦ ଶେଷ ହେଲା।
2: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
3: ମୁଗ ଗୋଟେ ଡାଲ ଜାତୀୟ ଫସଲ ହେ। ମୁଗ ଡାଲ ଆମର ନିତିଦିନିଆ ଖାଦ୍ୟ ମୁଖିଆ ଜାଗା ଆବରିଛେ। ଇଥି ପ୍ରୋଟିନ, ଭିଟାମିନ, ଖଣିଜ

0: ଲବଣ ଆଉର୍ ପୋଷକ ଉପାଦାନ ଅଧିକ ପରିମାଣରେ ଥିସି। ଇଟା ମାନବ ଶରୀର ଲାଗି ବହୁତ ଉପକାରୀ ଆଏ, ସହଜ ନ ହଜମ ବି ହେସି। ମୁଗ ଫସଲକେ କମ୍ ଖର୍ଚ୍ଚାତି ଚାଷ କରାଯାଇପାରସି, ହେତିର୍ ଲାଗି ଚାଷୀମାନଙ୍କର ଲାଗି ଇଟା ଗୋଟିଏ ଲାଭଜନକ ଫସଲ ଆଏ। ମୁଗ ମାଟିର ଉର୍ବରତାକେ ବଢ଼େଇଥିସି, କାରଣ ଇତାର ମୂଲଥି ଥିବା ଜୀବାଣୁ ବାୟୁମଣ୍ଡଳର ନାଇଟ୍ରୋଜେନ୍କେ ମାଟିନ ସଞ୍ଚୟ କରିଥିସି। ମୁଗ ଚାଷ ଲାଗି ଦୋର୍ସା ଆରୁ ବାଲିଆ ମାଟ ବନେଇଆଏ। ପାଏନ୍ ଜମିକରି ନେଇ ରହୁଥିବା ଜମିନ୍ନ ମୁଗ ଭଲ୍ ହେସି। ଜମିନ୍ଥି ପାଏନ୍ ଜମିକରି ରହିଲେ ଗଛ ପଚିଯାଏସି ଆରୁ ଆଦାୟ କମିଯାଏସି। 25 ଡିଗ୍ରୀ ସେଲସିୟସରୁ 35 ଡିଗ୍ରୀ ସେଲସିୟସ ତାପମାତ୍ରା ଥି ମୁଗ ଫସଲ ଭଲ୍ ହେସି। ଯହ ବର୍ଷା କି ଯହ ଶୀତ ଇ ଫସଲ ଲାଗି କ୍ଷତିକାରକ ଆଏ। ମୁଗ ଖରିଫ ହେଉ କି ରବି ଦୁଇ ଋତୁଥି ଚାଷ କରାଯାଇପାରସି। ଖରିଫ ଋତୁନ ଜୁନ୍ରୁ ଜୁଲାଇ ମାସ ଭିତରେ ବିହନ ବୁନା ଯାଏସି, ରବି ଋତୁନ ଜାନୁଆରୀରୁ ଫେବୃଆରୀ ମାସ ଭିତରେ ବିହନ ବୁନା ଯାଏସି। ଚାଷ କରବାର ଆଗନୁ ଜମିନ୍କେ ଭଲ ଭାବେ ଜୁତି କରି ମାଟକେ ଗୁଣ କରିଦେବାର କଥା। 2-3 ଥର ଜୁତି କରି ଜମିନ୍କେ ସମାନ କରିଦେବାର କଥା। ଜମିନ୍ରୁ ଜଙ୍ଗଲି ଘାସ ଲଟା ବାଛିକରି ବାହାର କରିଦେବାର ଚାହି। ଉନ୍ନତ ଆରୁ ରୋଗମୁକ୍ତ ବିହନ ବାଛବାର କଥା। ଭଲ୍ ବିହନ୍ତି ଭଲ୍ ଆଦାୟ ହେସି। ବିହନ ବୁନ୍ବାର ଆଘନୁ ଫଙ୍ଗିସାଇଟ୍ କି ଜୀବାଣୁନାଶକ ଉଷୋତି ବିହନ ବିଶୋଧନ କରାଯାଇପାର୍ବା। ଇତାର ଦ୍ୱାରା ଭିନ୍ ଭିନ୍ ବେମାରନୁ ଫସଲକେ ସୁରକ୍ଷା ମିଲ୍ସି। ମୁଗ୍କେ ବୁନା ଯାଏସି ଆରୁ ଧାଡ଼ିକେ ଧାଡ଼ି ଜଗା ବି ଯାଏସି। ଧାଡ଼ିକେ ଧାଡ଼ି 30 ସେଣ୍ଟିମିଟର ଆରୁ ଗଛକେ ଗଛ 10 ସେଣ୍ଟିମିଟର ଦୂରତା ରଖିକରି ଜଗା ହେସି। ମଞ୍ଜିକେ 3-4 ସେଣ୍ଟିମିଟର ଗଭୀରନୁ ଜଗା ହେଲେ ଭଲ୍ ଗଜା ହେସି। ମୁଗ ଚାଷ ଲାଗି ଜୈବିକ ଆରୁ ରାସାୟନିକ ସାର ଦରକାର। ଗୋବର ଆରୁ କମ୍ପୋଷ୍ଟ ବ୍ୟବହାର କଲେ ମାଟିର ଉର୍ବରତା ବଢ଼ିଥିସି। ନାଇଟ୍ରୋଜେନ୍, ଫସ୍ଫରସ୍, ପଟାସ୍ ଠିକ୍ ପରିମାଣରେ ଦେବାର କଥା। ମୁଗ ଚାଷ ଲାଗି ଯହ ପାଏନ୍ ଦରକାର ନାହିଁ, ଫୁଲ ଆର୍ ଫଲ୍ ଧରବାର ସମିଆନ ପାଏନ୍ ସଠିକ୍ ହିସାବେ ଦେଲେ ଭଲ୍ ଆଦାୟ ହେସି। ଜମିନ୍ନ ସବୁବେଲେ ପାଏନ୍ ଜମିକିରି ନେ ରହିବାର କଥା। ଜଙ୍ଗଲି ଘାସ ଫସଲର ଖାଏ ତାରୁ ପାଏନ୍କେ ଶୁଷି ନେସି, ହେତିର୍ଲାଗି ଠିକ୍ ସମିଆନ ଘାସ ବାଛି ଦେବାର କଥା। ମୁଗ ଫସଲଟି ଭିନ୍ ଭିନ୍ ପ୍ରକାରର ରୋଗ ଆର୍ ପୋକ ଦେଖାଯାଏସି। ପତରମୁଡ଼ା ପୋକ, ମାହୁ ପୋକ, ଶୁଙ୍ଗି ପୋକ ଫସଲର କ୍ଷତି କରସନ୍। ଇତାର ସାଙ୍ଗେ ପତର ଦାଗ ରୋଗ, ମୂଲ ପଚା ରୋଗ ଲାଗ୍ସି। ଇତା ନିୟନ୍ତ୍ରଣ ଲାଗି କୀଟନାଶକ ବ୍ୟବହାର କରାଯାଏସି। ମୁଗ ଫସଲ 60-90 ଦିନ ଭିତରେ ହେଇଯାଏସି। ଶୁଖି ହଳଦିଆ ହେଇଗଲେ ଫସଲ କଟାଯାଏସି। ଯହ ଦିନ ହେଇଗଲେ ଫଲି ଫାଟିକରି ମଞ୍ଜି ପଡ଼ିଯାଏସି, ହେତିର୍ଲାଗି ଠିକ୍ ସମିଆନ କାଟବାର କଥା। ମୁଗ୍କେ ଭଲ ଭାବେ ଖରାତି ଶୁଖେଇ ଦେବାର କଥା। ଶୁଖା ମୁଗ୍କେ ସଫା ଆରୁ ଶୁଖ୍ଲା ଜାଗାନ ରଖବାର କଥା। ମୁଗ୍କେ ନିମ୍ ପତର ଦେଇକରି ପ୍ଲାଷ୍ଟିକ ଡବା ଅଖାବସ୍ତାତି ଯତନ୍ତି ରଖବାର କଥା। ପୋକ ନେ ଲାଗ୍ବା ବୋଲି ରାସାୟନିକ ଉଷ ବି ବ୍ୟବହାର କରାଯାଏସି। ରଖବାର ଜାଗା ସଫା ସୁତୁରା ହେଇଥିବାର କଥା। ପବନ ଆରୁ ସୂର୍ଯ୍ୟକିରଣ ପଡ଼ୁଥିବାର କଥା।
1: ଶୁଣିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ପ୍ରାତଃ ସୂଚନା।

ଜାଣିବା ବଜ୍ରପାତରୁ ରକ୍ଷା ପାଇବାର କୌଶଳ ସମ୍ପର୍କରେ। ସଦାବନ୍ଧୁ, ଖରାଦିନେ ବର୍ତ୍ତମାନ କାଳବୈଶାଖୀ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ ଶ୍ରୋତାବନ୍ଧୁମାନଙ୍କୁ ବଜ୍ରପାତରୁ ବେଳେବେଳେ ଜୀବନ ହାନି ଘଟିଥାଏ ଏବଂ ଆମେମାନେ ସେଥିପାଇଁ ସତର୍କ ରହିବା ନିହାତି ଜରୁରୀ। ତେବେ ଆମେ ଆସନ୍ତୁ ଜାଣିବା ପ୍ରଥମେ କ'ଣ କରିବା ଉଚିତ। ବଜ୍ରପାତରୁ ଘରକୁ ରକ୍ଷା କରିବା ପାଇଁ ବଜ୍ରପାତ ପ୍ରତିରୋଧକ କଣ୍ଡକ୍ଟର ଲଗାନ୍ତୁ। ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲି ଆସନ୍ତୁ। ମୋଟା ଚଦର, ଛାତ ଥିବା ଗାଡ଼ି ତଥା କାର୍, ବସ୍ ଆଦି ଯାନ ମଧ୍ୟ ନିରାପଦ ଅଟେ। ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥଠାରୁ ଛାଡ଼ିକି ରୁହନ୍ତୁ। ବିଦ୍ୟୁତ୍ ପ୍ରବାହିତ ବସ୍ତୁଠାରୁ ଦୂରରେ ରୁହନ୍ତୁ। ନିରାପଦ ଆଶ୍ରୟସ୍ଥଳୀଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଜାକିଜୁକି ହୋଇ ରହିଯାଆନ୍ତୁ। ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ। ନିଜେ ଯଥାସାଧ୍ୟ କମ୍ ଉଚ୍ଚତାରେ ରୁହନ୍ତୁ। ମୁଣ୍ଡ ବାଳ ଠିଆ ଠିଆ ହୋଇଗଲେ କିମ୍ବା ପାଖ ପଥର ଆଦିରୁ ପ୍ରତିଫଳିତ ଶବ୍ଦ କାନକୁ ଶୁଭିଲେ ସେ ସ୍ଥାନ ଛାଡ଼ି ଚାଲିଯାଆନ୍ତୁ। ଯଦି ଗାଡ଼ି ଚଳାଉଛନ୍ତି ଏହାକୁ ଆସ୍ତେ ଚଳାନ୍ତୁ। ଗଛ କିମ୍ବା ଇଲେକ୍ଟ୍ରି ଲାଇନ୍ ଠାରୁ ଯଥାସମ୍ଭବ ଦୂରରେ ରୁହନ୍ତୁ। ପୋଖରୀ ଅଥବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି ଯଥାଶୀଘ୍ର ବାହାରି ଆସନ୍ତୁ। ବଜ୍ରପାତର ସମ୍ଭାବନା ଦେଖାଦେଲେ ଗୃହପାଳିତ ପଶୁମାନଙ୍କୁ ବାହାରେ ନ ଛାଡ଼ି ଘର ଭିତରେ ରଖନ୍ତୁ। ତେବେ ଏ ତ ଜାଣିଲେ କ'ଣ କରିବା ଉଚିତ, ଆସନ୍ତୁ ଜାଣିବା କ'ଣ କରିବା ଉଚିତ ନୁହଁ। ବିଦ୍ୟୁତ୍ ଚାଳିତ ଉପକରଣ ଓ ତାର ଯୁକ୍ତ ଟେଲିଫୋନ୍ ଏବଂ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ। ଖୋଲା ଘର ବା ତମ୍ବୁ ତଳେ ଆଶ୍ରୟ ସମୟରେ ବିପଦ ଆସିପାରେ, ଏ ସମୟରେ ନିରାପଦରେ ରୁହନ୍ତୁ। ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ। ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ। ହାତରେ ମାଛ ଧରା, ବଇଁଶି, ଲୁହାବେଣ୍ଟ ଛତା ବା ଲୁହା ଛଡ଼ ଧରନ୍ତୁ ନାହିଁ। କୌଣସି ଧାତୁ ତିଆରି ଜିନିଷକୁ ଛୁଅନ୍ତୁ ନାହିଁ। ଲୁହା ଖମ୍ବ, ଲୁହା ଛଡ଼ ଏବଂ ଲୁଗା ଶୁଖେଇବା ତାର ଠାରୁ ଦୂରରେ ରୁହନ୍ତୁ। ସାଇକେଲ ଚଲାନ୍ତୁ ନାହିଁ କିମ୍ବା ଖୋଲା ଗାଡ଼ିରେ ବୁଲନ୍ତୁ ନାହିଁ। ଗୃହପାଳିତ ପଶୁମାନଙ୍କୁ କୌଣସି ଧାତୁଯୁକ୍ତ ପଦାର୍ଥରେ ଭାନ୍ଧି ରଖନ୍ତୁ ନାହିଁ। ଶ୍ରୋତାବନ୍ଧୁ, ପ୍ରତିବର୍ଷ ବଜ୍ରପାତ ହେତୁ ଆମ ଦେଶରେ ଶହ ଶହ ଲୋକଙ୍କ ମୃତ୍ୟୁ ହେଉଛି। ଏହି ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ଆମକୁ ସତର୍କ ରହିବା ଉଚିତ ଏବଂ ଯେଉଁସବୁ କଥା ଆମେ ଏବେ ଶୁଣିଲେ ସେସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ।

ଶୁଣିଲେ ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା।

ସୃଜନିକା କାର୍ଯ୍ୟକ୍ରମ ଶୁଣୁଥିବାର ସବୁ ଶ୍ରୋତା ଭାଇ ବହନମାନଙ୍କୁ ଆମର ଜୁହାର। ଆଜିର୍ ଇ କାର୍ଯ୍ୟକ୍ରମର କୁନୁଆ ହେଉଛନ୍ ଶ୍ରୀ ମୁକ୍ତକଣ୍ଠ ପ୍ରଧାନ। ଆପଣମାନେ ଜାଣିକରି ଖୁସି ହେବେ ଯେ ଶ୍ରୀଯୁକ୍ତ ପ୍ରଧାନ ଜଣେ ସମାଜସେବୀ, ଶିକ୍ଷାବିତ, ପରିବେଶ ପ୍ରେମୀ, ତାର୍ ସାଙ୍ଗେ ସାଙ୍ଗେ ଯେନ୍ କଲା ସଂସ୍କୃତି ରହିଛେ ସେ ଉପରେ କେତେ ନା କେତେ କାମ କରିଛନ୍। ଆର୍ ଗୋଟିଏ ତାଙ୍କର ବଢ଼େଟେ କ୍ଷେତ୍ର ହେଉଛେ ସାହିତ୍ୟ ସାଧନା, ଯେମିତି ସେ ନିଜେ କବିତା ବି ଲେଖିଛନ୍, ଗପ ଲେଖିଛନ୍, ଅନେକ ପ୍ରବନ୍ଧ ଲେଖିଛନ୍, ଖାଲି ଓଡ଼ିଆ ଥି ନୁହେଁ ସମ୍ବଲପୁରୀ ଥି ବି ଲେଖିଛନ୍। ତାଙ୍କର ଦୁଇଟା ସଂକଳନ ବି

0: ମତେ ସରାଗେ କେତେ ନେହେଲେ ଯିବା ଯେ ଝରି ମନ ଆକାଶେ ମୋର ଉଦିଛେ ରଙ୍ଗର ଧନୁ ଆଖିକି ଆଖି ମିଶେଇ ଦେଲା ଖନୁ ବଇଛେ ବତୀ ଜାଲି ଆଏବ ସାଥୀ କିନ୍ ପାହାନ୍ତି ନେବ ମୋର ହାତ ଧରି।
1: କେତେ ସୁନ୍ଦର କବିତା, ନିଶ୍ଚିତ ଭାବେ ଆମର ଶ୍ରୋତାମାନଙ୍କୁ ଭଲ ଲାଗିଥିବା। କିନ୍ତୁ ଆଜିକାଲି ଇ ପ୍ରେମ ନାଁରେ ଯେନ୍ ପ୍ରକାର ଆଧୁନିକ କବିତାମାନେ ବାହାରୁଛି କିମ୍ବା ଯେନ୍ ଅଶ୍ଳୀଳ ଗୀତି କବିତା ଆକାରରେ ଯେନ୍ କ୍ୟାସେଟ୍ ମାନେ ବାହାରୁଛି, ସେ ବାବଦେ ଆପଣ କାଣା କହିବା ଲାଗି ଚାହିଁବେ?
0: ସମ୍ବଲପୁରୀ ସାହିତ୍ୟ ବିଶେଷ କରି ଗୋଟେ ବହୁତ ବଡ଼ ଆମକୁ ପଚକି ନେଇଯାଇଥିବାର ବଜାରରେ ଯେନ୍ଟା ମିଳୁଛି ଶସ୍ତା ସାହିତ୍ୟ, ଲୋକପ୍ରିୟତା ନାଁରେ ଯେନ୍ ପ୍ରକାର ସେମାନେ ଗୀତମାନେ ସବୁ ବାହାର କଲେ ଆଉ ତାକେ ଏପରିକି ଭିଡ଼ିଓ ଆଲବମ୍ ବି ତାକେ ତିଆରି କଲେ, ସେଟା ଗୁଡ଼ାକ ବହୁତ ଆମର ଗୋଟେ କ୍ଷତିକାରକ ଦିଗଟେ ହେଇଛି। ମୁଇଁ ନିଜେ ବି ଗୀତିକାରମାନଙ୍କର ସାଙ୍ଗରେ ବସିଲି, ତାଙ୍କର ଗୋଟେ ୱାର୍କସପ୍ ବି କରିଥିଲି
1: ଆଜ୍ଞା,
0: ଆଉ ସେମାନଙ୍କର ସାଙ୍ଗେ ମୁଇଁ ଆଲୋଚନା ବି କଲି ଯେ ନାଇଁ ଆମେ ଗୋଟେ ଦାୟିତ୍ୱ ଅଛି ଗୀତିକାର ହିସାବରେ ସାହିତ୍ୟକାର ହିସାବରେ ଯେ ଆମେ ସାହିତ୍ୟଟାକେ କେନ୍ ବାଟେ ନେମା, ଆମର ପରିଚୟଟା ନାଇଁ ହେଇଯାଉ ଯେ ଶୃଙ୍ଗାର ଧର୍ମୀ ହେଲେ ବି ରୋମାଣ୍ଟିକ ହେଲେ ବି ଆଉ ପ୍ରେମପୂର୍ଣ୍ଣ କବିତା ହେଲେ ବି ସେଟା ଅଶ୍ଳୀଳ ନାଇଁ ହେବାର ଦରକାର,
1: ତାର ଗୋଟେ ଶାଳୀନତା ରହିଛି।
0: ସେ ଶାଳୀନତାର ସହିତ ସେହି କଥା ଯାହା ଲେଖୁଛନ୍ କବିମାନେ ସେହି କଥାଟାକେ ବହୁତ ଶାଳୀନ ଭାଷାରେ ବହୁତ ସୁନ୍ଦର ଭାବରେ ବ୍ୟବହାର କରାଯାଇପାରବା। ଗୋଟେ ରୁଚିପୂର୍ଣ୍ଣ ରୋମାଣ୍ଟିକ କବିତା ହିସାବରେ ମୁଇଁ ଆପଣଙ୍କୁ ଗୋଟେ ଉଦାହରଣ ଦେମି
1: ଆଜ୍ଞା।
0: ଦେଖୁନ୍, ଗୋଟେ କବିତା ହେଉଛି ତାର ନାଁ କେନ୍ନେ, ଶୀର୍ଷକଟା କେନ୍ନେ। କେନ୍ନେ ଦେଖିଛେ, କେନ୍ନେ ଦେଖିଛେ, କେନ୍ନେ କେନ୍ନେ କେନ୍ନେ ଯେ ତମକୁ ଭେଟିଛେ, ସେ ଦିନ ସେ ବେଲବୁଡ଼େ ସେ ମାଛି ଅନ୍ଧାରେ, କେନ୍ଠାନୁ ଯେ ଆସିଥିଲ କହି ନାଇଁପାରେ, ହେଲେ ଯେଭେ ଯାଉଛେ ସେ ଗୁଡ଼ି ପାଉଛେ, ହସି ତମର ଖିଲଖିଲି ଯେ ଆଜି ବି ଶୁଭୁଛେ। ଭେଟ୍ମି ବୋଲି ତମକୁ ଦିନେ ସଖାଲ ପହରୁ, ଘାଟକେ ଧାଇଁ ଯାଇସି ମୁଇଁ ବଢ଼େ ଅନ୍ଧାରୁ, ହେଲେ ପା ଚିହ୍ନା ଛାଡ଼ି ତମେ ଯାଇଥିସ ଫିରି, ଯେନ୍ ବାଟେ ସେ ବାଟେ ମୁଇଁ ଆଜି ବି ବଇଛେ, କେନ୍ନେ ଦେଖିଛେ, କେନ୍ନେ କେନ୍ନେ କେନ୍ନେ ଯେ ତମକୁ ଭେଟିଛେ। ପଦେ ଦୁପଥି ଆପଣ ଭାବପୂର୍ଣ୍ଣ ଅବସ୍ଥାକେ ପହଞ୍ଚିଯିବେ।
1: ଆର୍ ଗୋଟେ କଥା ଆଜ୍ଞା, ଯେ ଇ ଯେନ୍ ଅନୁବାଦ ସାହିତ୍ୟ ରହିଛେ,
0: ଆଜ୍ଞା
1: ଆପଣ ତ ଅନେକ ଓନିଆ ଭାଷାର ସାହିତ୍ୟ ବି ଅନୁବାଦ କରୁଛନ୍, ବେଲେ ସେ ଅନୁବାଦ ସାହିତ୍ୟ ବାବଦେ କିଛି କହିବେ?
0: ଅନୁବାଦ ସାହିତ୍ୟରେ ଦେଖୁନ୍, ଆମେ ଯେନ୍ ଆମର ସମ୍ବଲପୁରୀ ଭାଷା ବର୍ତ୍ତମାନ ଗୋଟେ ଉଦୀୟମାନ ଭାଷା, ଇତାର ସାହିତ୍ୟଟା ଗୋଟେ ଉଦୀୟମାନ ସାହିତ୍ୟ
1: ନିଶ୍ଚିତ ଭାବେ।
0: ଇଥିରେ ସବୁ ପ୍ରକାର ସାହିତ୍ୟ ତିଆରି ହେବାର କଥା, ଜୀବନୀ ହେବାର କଥା, ପ୍ରବନ୍ଧ ହେବାର କଥା, ରମ୍ୟ ରଚନା ତିଆରି ହେବାର କଥା, ଗଳ୍ପ ହେବାର କଥା, ତାର ସାଙ୍ଗେ ଅନୁବାଦ ସାହିତ୍ୟର ଗୋଟେ ବି ବଡ଼ ତାନେ କ୍ଷେତ୍ରଟେ ଅଛି ବାକି, ଯେଉଁଥିରେ କି ବହୁତ କମ୍ ଅନୁବାଦ ହେଇଛି ପର୍ଯ୍ୟନ୍ତ ସମ୍ବଲପୁରୀ ଭାଷାରେ। ତ ଅନୁବାଦ ବି କରିବା ଲାଗି ଆମେ ଆଗେଇ ଆସିବାର କଥା, ଆଉ ସମ୍ବଲପୁରୀ ଭାଷାର ଶବ୍ଦ ସାମର୍ଥ୍ୟ ଆଉ ଉପସ୍ଥାପନା ସାମର୍ଥ୍ୟଟା କମ୍ ନୁହେଁ। ଏଇ କଥାଟାକେ ମୁଇଁ ଯେନ୍ମାନେ ସୃଜନଶୀଳ ଲେଖକ ଅଛନ୍ ସମ୍ବଲପୁରୀ ଭାଷାରେ, ତରୁଣ ସାହିତ୍ୟକାରମାନେ ଅଛନ୍, ସେମାନଙ୍କର ଲାଗି ମୁଇଁ ଉତ୍ସାହିତ ହେବେ ସେମାନେ ବୋଲିକରି ମୁଇଁ କିଛି ନିଜେ ଅନୁବାଦ କରିକିରି ବି ଦେଇଛେ। ଆଉ ସେଥିରୁ ଗୋଟେ କବିତା ମୁଇଁ ଆପଣଙ୍କୁ କହିମି, ମାୟା ଏଞ୍ଜିଲୁ ହଉଛନ୍ ଜଣେ କୃଷ୍ଣକାୟ ଆମେରିକୀୟ ମହିଳା କବି, ବହୁତ ପ୍ରସିଦ୍ଧ, ଆଉ ତାଙ୍କର ଗୋଟେ କବିତା ହେଉଛି କେଜ୍ଡ ବାର୍ଡ଼। ଏଇ କେଜ୍ଡ ବାର୍ଡ଼ କବିତାର ମୁଇଁ ଗୋଟେ ଅନୁବାଦ କରିଛେ। ମୁଇଁ ଯଦି ମୂଳଟା ପଢ଼୍ମି ତାହେଲେ ଯାଇକିରି ଆପଣ ଏଇଟା ଅନୁବାଦ ବୋଲିକିରି ଜାଣିପାରିବେ, କିନ୍ତୁ ମୁଇଁ ମୂଳଟା ନାଇଁ ପଢ଼େ, ଆପଣ ଖାଲି ଟିକେ ଶୁଣନ୍ କେତେ ଅରିଜିନାଲ୍ ଲାଗ୍ବା। ଦେଖ, କବିତାର ନାଁ ହେଉଛି ବନ୍ଧୁଆ ଚରେଇ। ଯେନ୍ ଚରେଇ ମୁକ୍ଲା ଥିବା ପବନ ପିଠି ଘୁଡ଼ା ବଘୁଆ, ଯେନ୍ ଚରେଇ ମୁକ୍ଲା ଥିବା ପବନ ପିଠି ଘୁଡ଼ା ବଘୁଆ, ଉହୁଲେନ୍ ଧାରେ ଉହୁଲୁ ଥିବା ଶେଷ ମୁଡ଼ସା ଯାଏ, କଅଁଲି ଖରାଥି ଭିଜେଇ ଡେନା ନାଇଁ ମାନେ ଆର୍ କାହାରି ମନା, ଆବରି ବସବା ମୋର ବୋଲି ସେ ଗୁଟା ଆକାଶ କେ ଘାଏ।
1: ଇନେ ଆଜ୍ଞା ଗୋଟେ କଥା କହିବେ, ଯେ ସେ କବି ଯେନ୍ ଦୃଷ୍ଟିଭଙ୍ଗୀ ଯେନ୍ ଉଦ୍ଦେଶ୍ୟ ନେଇକିରି ସେ କବିତାକେ ଲେଖିଛନ୍, ଆମର ସମ୍ବଲପୁରୀ ସାହିତ୍ୟରେ ଭାଷାରେ ସେ ପ୍ରକାର ସାମର୍ଥ୍ୟ କେତେ ରହିଛି?
0: ପୁରା ଆପଣ ଯେତେବେଳେ ଦେଖିବେ ଟିକେ ଆଗ୍କେ ଆଉ ପଢ଼ି ଦେଉଛନ୍ତି, ଦେଖିବେ, ବନ୍ଧୁଆ ଚରେଇ ଘାରି ବସି କମ୍ପ କପି ସୁରେ ଗୀତ ଗାଇସି, ସଧେଇ ଥିସି ଯେତେ ଅଗାଧର ସପନ ଭେଟା କଥା, ଗର୍ଜି ଯାଇସି ଗୀତର ସୁର ଡଙ୍ଗର ପାହାଡ଼ ବନିଆ ଧୂର, କେନ୍ତା ବୋଇଲେ ବନ୍ଧୁଆ ଚରେଇ ଗାଇସି ମୁକ୍ତି ବାର୍ତ୍ତା। ଏଇଟା ତାଙ୍କର ତିନି ନମ୍ବର ପଦ, ତାର ଇଂଲିଶ ହେଉଛେ, ଦି କେଜ୍ଡ ବାର୍ଡ଼ ସିଙ୍ଗସ୍ ୱିଥ୍ ଏ ଫିୟରଫୁଲ୍ ଟ୍ରିଲ୍ ଅଫ୍ ଥିଙ୍ଗସ୍ ଅନ୍ନୋନ୍ ବଟ୍ ଲଙ୍ଗଡ୍ ଫର୍ ଷ୍ଟିଲ୍, ଆଣ୍ଡ ହିଜ୍ ଟ୍ୟୁନ୍ ଇଜ୍ ହାର୍ଡ ଅନ୍ ଦି ଡିଷ୍ଟାଣ୍ଟ ହିଲ୍ ଫର୍ ଦି କେଜ୍ଡ ବାର୍ଡ଼ ସିଙ୍ଗସ୍ ଅଫ୍ ଫ୍ରିଡମ୍। ସମ୍ବଲପୁରୀ ଭାଷାରେ ଏତିକି ସାମର୍ଥ୍ୟ ଅଛେ ଯେ ସେ ମୂଳ କବିତା ଠାନୁ ବି ବେଶୀ କନ୍ଭେ କରିପାରୁଛି।
1: ବୋଲେ ଯେହେତୁ ଆପଣ ଅନୁବାଦ କରୁଛନ୍, ଦୁଇଟା ସାହିତ୍ୟକେ ତୁଳନା କରୁଛନ୍, ଅନୁବାଦ କରୁଛନ୍, ଲେଖୁଛନ୍, ବୋଲେ ଇନେ ଆର୍ ଗୋଟେ କଥା କହିବେ, ଯେ ଏଇ ଅନୁବାଦ କରବାର୍ ଥି ଗୋଟେ ସୃଜନ

0: ଖେଳ ସାହିତ୍ୟିକର ଯେନ୍ ରହିଛି ସୃଷ୍ଟି କରବାର୍ ଯେନ୍ ତାର ମୌଳିକତା, ସେଟା କେତେ ଦୂର ପ୍ରଭାବିତ ହେସି କି ସେନ୍ତାନ ସେଟାକେ ଅନୁବାଦ କରାଯାଏସି
1: ନାଇଁ,
0: କାଣା କହିବେ?
1: ଯେତେବେଳେ ଆମେ ଅନୁବାଦ କରବା ଲାଗି ଯାଏସୁଁ, ଯଦି ଆମେ ଯାହା ଗୋଟେ ଧାଡ଼ିରେ ଲେଖା ହେଇଛେ ସେଇ ଧାଡ଼ିଟାକେ ଯଦି ଆମେ ଆମର୍ ଭାଷାରେ ଖାଲି ଅନୁବାଦ ବୋଲି କହିମା, ଅନୁବାଦ କର୍ମା, ଯେନ୍ତା ରାମ ଯାଏ ରାମ ଗୁଜ୍ ୟାକରି ଯଦି ଆମେ ଅନୁବାଦ କର୍ମା, ତାହେଲେ ସେଥିରେ କିଛି କବିତ୍ୱ ରହେ ନାହିଁ। କବିତ୍ୱ ରଖବାର୍ ଲାଗି ହେଲେ ତାକେ ଟ୍ରାନ୍ସକ୍ରିଏଟ୍ ବା ଅନୁସୃଜନ କରବାର୍ ଦରକାର ପଡ଼୍ସି। ଆଉ ସେ ଅନୁସୃଜନଟା ସେତେବେଳେ ସମ୍ଭବ ହେଇପାର୍ସି ଯେତେବେଳେ ସେ ମୂଳ କବିର ଭାବନିକେ ଆପଣ ପହଞ୍ଚିଯିବେ। ମୂଳ କବିର ଭାବ ଆପଣଙ୍କୁ ଯଦି ଉଦ୍ବେଳିତ କରବା, ସେ ଭାବନିକେ ଯଦି ପହଞ୍ଚିବେ, ତାହେଲେ ଯାଇକରି ଆପଣ ଏଇ କବିତାଟିକୁ ଅନୁବାଦ କରିପାରିବେ କେତେବେଳେ ବି। ତ ସେଥିଲାଗି ସବୁଠୁ ବେଶି ଭଲ ଦରକାର ଇଏ ସେଟା ହେଉଛି ସେ ମୂଳ କବିର ଭାବଟାକେ ସମ୍ପୂର୍ଣ୍ଣ ଭାବରେ ପଢ଼ିବାର ଦରକାର। ଗୋଟେ କବିତା ତାଙ୍କର ପଢ଼ି ଦେଇକରି ଯଦି ମୁଁ ଅନୁବାଦ କର୍ମି, ତାହେଲେ ମୁଁ ତାଙ୍କୁ ଠିକ୍ ଭାବରେ ବୁଝିନି। ତାଙ୍କର ଜୀବନୀ, ତାଙ୍କର ଜୀବନର ଅନ୍ୟାନ୍ୟ ଦିଗ, ତାଙ୍କର ବିଚାରଧାରା ସବୁକେ ପଢ଼ିଲେ ଯାଇକି ତାଙ୍କର କବିତାଟାକେ ଆମେ ଭଲ କରି ବୁଝିପାର୍ମା। ତ କବି ଗୋଟେ ଭାଷାରୁ ଆଉ ଗୋଟେ ଭାଷାକେ ଅନୁବାଦ ଯେତେବେଳେ ବି କରୁଛେ, ସେତେବେଳେ ଯଦି ତାର ନିଜର ସୃଜନଶୀଳତା ନାଇଁନ, କି ଭାଷା ଉପରେ ବି ଦକ୍ଷତା ନାଇଁନ, କି ସେ ଯେନ୍ ଯେନ୍ ଭାବରେ ସେ କବି ଲେଖିଛନ୍, ସେ ଭାବର ସହିତ ଇତାର ଯଦି ପରିଚୟ ନାଇଁନ, ତାହେଲେ ଏଇ ତିନି କଥାରେ ଗୋଟେ ଅନୁବାଦ ମାଡ଼ ଖାଇଯାଏସି ଯଦି ନାଇଁ ଥିବା ବେଲେ। ଆଉ ସେଇଟା ହେଲେ ଏଇଟା ଆମର ଭଲ ଅନୁବାଦ ହେଇପାରୁଛି
0: କିମ୍ବା ଭଲ ଅନୁବାଦ ସାହିତ୍ୟ ତାହାକେ ଆମେ କହେମା। ହେଲେ ଆଜ୍ଞା, ଆଉ ଗୋଟେ କଥା ଦେଖମା, ଯେ ଆମର ଯେନ୍ ସାହିତ୍ୟ ରହିଛି ଆମର ଏ ଅଞ୍ଚଳର ଭାଷା ସଂସ୍କୃତିକେ ସମୃଦ୍ଧି ବି କରୁଛେ, ଆଉ ଆପଣ ବି ଇହାଦେ ବି ଏଖେନ୍ ଯେନ୍ ନୂଆ ନୂଆ ସାହିତ୍ୟ ସୃଷ୍ଟି କରୁଛନ୍, କବି କିମ୍ବା ଗାଳ୍ପିକମାନେ କବିତା ଲେଖୁଛନ୍, ଗପ ଲେଖୁଛନ୍, ସେସବୁ ସଂସ୍ପର୍ଶରେ ଆପଣ ଆସୁଥିବେ, ତ ଆପଣଙ୍କୁ କେନ୍ତା ଲାଗ୍ସି ଆମର ଇ ଆଡ଼ର ଭାଷା ସାହିତ୍ୟକେ ଆଗ୍କେ ବଢ଼ାବା ଲାଗି ସେଟା କେତେ ଦୂର ମାନେ ସାହାଯ୍ୟ କରିବା ବାଗିର ଲାଗ୍ସି?
1: ଦେଖୁନ୍, ଗୋଟେ ସୃଜନଶୀଳ ଲୋକ ଲାଗି ଭାଷାଟା କିଛି ବାଧକର ନୁହେଁ, କିଛି ବାଧା ଦେଇ ନାଇଁପାରେ। ସେଥିଲାଗି ଆମର ଅଞ୍ଚଳରେ ଯେନ୍ମାନେ ଜନ୍ମଗ୍ରହଣ କରିଛନ୍ ପ୍ରତିଭାଶାଳୀ ସୃଜନଶୀଳ ପ୍ରତିଭାଶାଳୀ ଲୋକମାନେ, ସେମାନେ ଓଡ଼ିଆରେ ବହୁତ ଲେଖିଛନ୍।
0: ଆଜ୍ଞା,
1: ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ବହୁତ ଅଛି। ଯଦି ସେ ଲୋକମାନେ ଆମର ସମ୍ବଲପୁରୀ ସାହିତ୍ୟ ଲେଖିଥିତେ, ତାହେଲେ ସମ୍ବଲପୁରୀ ସାହିତ୍ୟ ଆଜି ଆଉ କାହିଁ ନା କାହିଁ ପହଞ୍ଚି ଯାଇଥିତା ନ। ଯେହେତୁ ସମ୍ବଲପୁରୀ ସାହିତ୍ୟ ପ୍ରତିଭାଶାଳୀ ଲୋକଙ୍କର ହାତରେ ନାଇଁ ପଡ଼ିଲା ଯେନ୍ ସମୟରେ ଏଇଟା ପଡ଼ବାର କଥା,
0: ଆଜ୍ଞା,
1: ସେଥିଲାଗି ନୂଆ ଅବସ୍ଥାରେ ଅଛେ। ଆଜି ଗୋଟେ ଭଲ ସମୟ ଆସିଛି ଯେ ତରୁଣମାନେ ଏଥିରେ ବହୁତ ବାହାରିଛନ୍, ଯେନ୍ମାନେ କି ଏଇ ସାହିତ୍ୟ ସୃଷ୍ଟି କରୁଛନ୍। କିନ୍ତୁ ଏବେ କିଛି ବର୍ଷ ହେଲା ସମ୍ବଲପୁରୀ ସାହିତ୍ୟର ଗୋଟେ ନବ ଉନ୍ମେଷର ସମୟଟେ ଆସିଛେ। ଆକାଶବାଣୀର ଗୋଟେ ବଡ଼ ଭୂମିକା ଅଛେ, ଦୂରଦର୍ଶନର ଗୋଟେ ବଡ଼ ଭୂମିକା ଅଛେ, ଯେନ୍ଥିରେ କି ସମ୍ବଲପୁରୀ ସାହିତ୍ୟ କିଛି ସ୍ଥାନ ପାଉଛେ। କିଛି ସମ୍ବାଦପତ୍ର ଅଛନ୍, ସେମାନେ ତାଙ୍କର ନିଜର କିଛି ପତ୍ରିକା ବାହାର କରୁଛନ୍ ସମ୍ବଲପୁରୀ ସାହିତ୍ୟରେ, ଗୋଟେ ବହୁତ ବଡ଼ ଶୁଭ ସୂଚନା ହେ। ମୋର ମୁଖ୍ୟ କାମ ହେଉଛି ଅନ୍ୟମାନଙ୍କୁ ପ୍ରେରଣା ଦେଇକରି ସେମାନଙ୍କୁ ସାମିଲ କରିକିରି ଆଗ୍କେ ନେବାରଟା। ଆଉ ସେଥିଲାଗି ମୁଇଁ ଯାହା ବି ଲେଖିଛେ ମୋର ନିଜର ଲାଗି ଲେଖିନାହିଁ, ଅନ୍ୟ କବି ଲେଖକମାନେ ଉତ୍ସାହିତ ହେବେ, ତରୁଣମାନେ ଉତ୍ସାହିତ ହେବେ ବୋଲିକରି ମୁଇଁ ସବୁ ଲେଖିଛେ।
0: ନିଶ୍ଚିତ ଭାବେ
1: ତ ସେଥିରେ ସେମାନେ ଯଦି ଉପକୃତ ହେଲେ, ଏଇ କବିତା ପଢ଼ିକିରି ଉତ୍ସାହିତ ହେଲେ, ତାହେଲେ ମୁଇଁ ମୋର ଶ୍ରମ ସାର୍ଥକ ହେଲା ବୋଲିକରି ଭାବିବି।
0: ନିଶ୍ଚିତ ଭାବରେ ଆପଣଙ୍କର ପ୍ରେରଣା ଏନ୍ତା ଲାଗିଥାଉ, ଆମର କବିମାନେ ଯେନ୍ ରହିଛନ୍ କି ଗାଳ୍ପିକମାନେ ଯେନ୍ ରହିଛନ୍, ସେମାନେ ଉତ୍ସାହିତ ହେଉଥାଉନ୍, ଆଉ ଏନ୍ତା ଲେଖା ଲେଖୁଥାଉନ୍, ନିରନ୍ତର ଭାବେ ଲେଖୁଥାଉନ୍, ଯେନ୍ଟାକି ସମାଜକେ ସୁଧୁରାବା ଆଉ ଗୋଟେ ସୁନ୍ଦର ସମାଜଟେ ଗଠନ ହେଇପାର୍ବା। ଆପଣ ଆଜି ଆସିଲେ, ଆପଣଙ୍କର ନିଜର ଅଭିଜ୍ଞତା ଅନୁଭୂତିର କଥା କହିଲେ, ଆପଣଙ୍କର କବିତା ଶୁଣାଲେ, ଆପଣଙ୍କୁ ଅଶେଷ ଧନ୍ୟବାଦ ଆଜ୍ଞା। ଜୁହାର।
1: ଜୁହାର ଆଜ୍ଞା।

ଶୁଣୁଥିଲେ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ସୃଜନିକା, କାର୍ଯ୍ୟକ୍ରମ ଉପସ୍ଥାପନା ସନ୍ତୋଷ ପିଂ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତଟିଏ, ଶିଳ୍ପୀ ଛନ୍ଦାରାଣୀ ସାହୁ, ଗୀତ ରଚନା ସୁଭଦ୍ରା କମିଲା।

ସୁଗମ ସଙ୍ଗୀତରେ ଶୁଣିଲି ଶିଳ୍ପୀ ଚନ୍ଦାରାଣୀ ସାହୁ ଗୀତର ସୁନା ସୁଭଦ୍ରା କମିଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

କେତୋଟି ସମ୍ବଲପୁରୀ ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସହିତ। ପ୍ରଥମ ଗୀତଟି ଶୁଣନ୍ତୁ ଶିଳ୍ପୀ ତାନସେନ ସିଂ, ରଚନା ଉପେନ୍ଦ୍ର ଭଞ୍ଜ।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ କାର୍ଯ୍ୟକ୍ରମ ଉପସ୍ଥାପନା ମାନସରଞ୍ଜନ ମିଶ୍ର ବୈଷୟିକ ସହଯୋଗିତା ପ୍ରଫୁଲ୍ଲ କୁମାର ରଥ ଏବଂ ଅଜୟ କୁମାର ସାହୁ।

0: ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର, ଆକାଶବାଣୀ ସମ୍ବଲପୁର ହ୍ୟାଲୋ କାର୍ଯ୍ୟକ୍ରମ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜ୍ଞା
1: ନମସ୍କାର ସାର, ଥ୍ୟାଙ୍କ ୟୁ।
0: ନମସ୍କାର ସାର, ଆପଣଙ୍କର ପରିଚୟଟା ଦେବେ?
1: ଆଜି ହିନ୍ଦୀ ଗୀତ ରାଇଟ?
0: ଆଜ୍ଞା ହିନ୍ଦୀ ଗୀତ ଆଜି।
1: ଓକେ, ତ ମୁଁ ହିନ୍ଦୀ ଗୀତ ଦୁଇ ତିନିଟା କହିଦେଉଛି।
0: ପ୍ରଥମେ ଆପଣଙ୍କ ପରିଚୟଟା ଦିଅନ୍ତୁ, ତାପରେ ହିନ୍ଦୀ ଗୀତ କଥା ଚିନ୍ତା କରିବା।
1: ହଁ ଠିକ ଅଛି, ଦିସ୍ ଇଜ୍ ମାମା ମିଶ୍ର, ଆଇ ଆମ୍ ଫ୍ରମ୍ ଭୁବନେଶ୍ୱର।
0: ମାମା ମିଶ୍ର ଫ୍ରମ୍ ଭୁବନେଶ୍ୱର?
1: ୟେସ୍ ସାର। ଆପଣଙ୍କ ନାଁ?
0: ମାନସ ମିଶ୍ର। ଆଜ୍ଞା।
1: ଆରେ ସାର, ଆପଣଙ୍କ ସହ ପ୍ରଥମ ଥର କଥା ହଉଛି, ହାଇ ହାଇ ଫାଇ କରି ଦିଅନ୍ତୁ।
0: ହାଇ ଫାଇ ଆପଣଙ୍କୁ ବି କଲି, ଯାହା ବି ହଉ ଭାରି ଖୁସି ଲାଗୁଛି ଆପଣଙ୍କ ସହିତ କଥା ହେଇ। ସୁଯୋଗ ଭୁବନେଶ୍ୱରରେ ଆମ ପାଖକୁ କଲ୍ ଆସିଛି।
1: ହ୍ୟାଲୋ ସାର। ହଁ ସାର କୁହନ୍ତୁ।
0: ଆଜ୍ଞା ଆଜ୍ଞା, ତାହେଲେ ଗୀତ କୁହନ୍ତୁ ଏବେ।
1: ସାର ଗୀତ ମୋତେ ଚାରିଟା ଅଛି, ସେୟାରା ଗୀତ ଅଛି, ସେୟାରା ମୁଭିର
0: ସେୟାରା ଅଛି, ଆଉ କୋଉଟା କୁହନ୍ତୁ।
1: ସାର ସେୟାରାର ମୋତେ ଶୁଣେଇ ଦେବେ, ଫିମେଲ ସିଙ୍ଗର ଗାଇଛନ୍ତି ବରବାଦଟା, ଆଉ ତାପରେ ସାଇରି କହିବି, ଏଇଟା ଅଛି ଫିମେଲ ସିଙ୍ଗରର ବରବାଦ?
0: ନାଇଁ ସେ ଗୀତଟା ତ ନାହିଁ, ଆଉ ଗୋଟେ ଗୀତ କୁହନ୍ତୁ। ଆଜ୍ଞା
1: ସେୟାରା ଶ୍ରେୟା ଘୋଷାଲ ଗାଇଛନ୍ତି ଟାଇଟଲ ଟ୍ରାକ୍।
0: ନା ସେ ଗୀତ ନାହିଁ, ଆମେ ସୟାରା ମୁଭି ଛାଡ଼ିକି ଆଉ ଗୋଟେ କେତେ କୁହନ୍ତୁ।
1: ଆଚ୍ଛା ହାଉସଫୁଲ 5 ଅଛି? ହାଉସଫୁଲ 5
0: ଲେଟେଷ୍ଟ ମୁଭି ନା, ଆପଣ ଗୋଟେ ଓଲ୍ଡେଷ୍ଟ ମୁଭି କୁହନ୍ତୁ। ଆଜ୍ଞା
1: ଆଚ୍ଛା ସାର, ତାହେଲେ ଏଇଟା ଶୁଣନ୍ତୁ, ପ୍ୟାର କା ଦେବତା ନରେ ମେରେ ଦୋ ଅନମୋଲ ରତନ, ଏ ଦୁଇଟା ମୁଭି।
0: ମେରେ ଦୋ ଅନମୋଲ ରତନ?
1: ଆଜ୍ଞା। ତାପରେ ଅଛି ଗୋଟେ ଗୀତ, ପୁଛୋ ନା ହେ କେସି ମେରି ମା।
0: ଆଚ୍ଛା ଠିକ ଅଛି, ସେଟା ଶୁଣିବା। ଆଉ କଣ ହାଲଚାଲ ଆପଣ ଟିକେ କୁହନ୍ତୁ, କେମିତି କଣ ଚାଲିଛି?
1: ଆରେ ସାର କଣ କହିବି, ଆଗ ତ କବିତା ତାପରେ କହିବି ମା ଉପରେ। ଆରେ ୟାର ଏବେ ପୁରା ବହୁତ ମାନେ ଆଜି କାଲି ଟିକେ ବର୍ଷା ହେଇଛି ଜଷ୍ଟ କହିବାକୁ ଗଲେ, କିନ୍ତୁ ବହୁତ ଖରା ହଉଛି, କିନ୍ତୁ ମୁଁ ଏସିରୁ ଜମା ବାହାରୁନି। ଆଉ ମୁଁ କବିତା ସାଇରି ଲେଖେ, ସମସ୍ତେ ଜାଣିଛନ୍ତି, କେତେ ଜଣ ଆର୍ଜେସ ମାନଙ୍କ ସହ କଥା ହେଇଛି।
0: ତାହେଲେ ଆପଣ ଗୋଟେ କବିତା ଶୁଣାନ୍ତୁ।
1: ମୁଁ କେହି ହିନ୍ଦୀରେ ଗୋଟେ କହିଦଉଛି, ଯେହେତୁ ମାଙ୍କ ଉପରେ କହିଦଉଛି। ଆଉ ଆଗକୁ ତ ରଜ ବି ଅଛି, ମୋ ବର୍ଥଡେ ବି ଅଛି, ତମର ଡବଲ ସେଲିବ୍ରେସନ।
0: ଆଜ୍ଞା
1: ସମସ୍ତଙ୍କୁ ଇନ୍ ଆଡଭାନ୍ସ ହାପି ରଜ ମୋ ତରଫରୁ, ଆପଣଙ୍କୁ ବି, କାହିଁକି ସେଦିନ ଝିଅମାନେ ଦୋଳି ଖେଳିବେ ଆଉ ପୁଅମାନେ ବସିକି ଝିଅମାନଙ୍କୁ ଝୁଲେଇବେ, ତ ସେଦିନ ଆମ ମାନଙ୍କର ମଜା
0: ମାନେ
1: କବାଡି ଏଗୁଡା ସବୁ ଖେଳ ଆଉ ହଉନି, ଲୋକ ପାଇଗଲାଣି।
0: ଏବେଠୁ ବୋଧେ ରଜ ପାଇଁ ପ୍ରିପାରେସନ ଚାଲିଲାଣି?
1: ରଜ
0: ପାଇଁ ଏବେଠୁ କଣ ପ୍ରିପାରେସନ ଚାଲିଲାଣି?
1: ସାର ଇଏ ମୋର ରଜ ଦିନ ଜନ୍ମଦିନ ନା, ମୁଁ ତ ପୁରା ଛମାସ ଆଗରୁ ସପିଂ।

0: ସପିଂ କରେ।
1: ଆଚ୍ଛା ଆଚ୍ଛା, ମାନେ ଗୋଟେ ରଜ ସରିଲା ମାନେ ଆର ରଜ ପାଇଁ ପ୍ରିପାରେସନ ଆରମ୍ଭ ହେଇଯାଏ।
0: ଭଲ ଭଲ ଦିନ ତ ସବୁବେଳେ ପ୍ରିପାରେସନ କଲେ ମାଇଣ୍ଡ ଥଣ୍ଡା ରହିବ, ପଜିଟିଭ ରହିବ ନା।
1: ନିହାତି
0: କବିତା କହୁଛି ଆଗ।
1: ଆଜ୍ଞା ଆଜ୍ଞା।
0: ମୋର ଆଜ୍ଞା, ନିନ୍ଦ ଗବାକର ସୁଲାୟା ହମକୁ, ଆସୁ ଗିରାକର ହସାୟା ହମକୁ, ଉସ ହସ୍ତି କୋ କଭି ଦର୍ଦ ନା ଦେନା, ହସ୍ତି କୋ କଭି ଦର୍ଦ ନା ଦେନା, ଜମାନା କହତି ହେ ମା ଜିସକୋ।
1: ଆରେ ବାଃ, ମାନେ ମାଙ୍କ ପାଇଁ ଗୋଟେ ସ୍ପେଶିଆଲ ଶାୟରୀ ହେଇଯାଇଛି ନାଇଁ କି।
0: ମା ତ ମା, ମା ଭଳିଆ ମା ନାଇଁ ଯେ ବାପା ମାଙ୍କ ଯାହାର ଆଶୀର୍ବାଦ ଅଛି ତ ମୁଣ୍ଡ ଉପରେ ସେ ଦୁନିଆ ଜିତି ଯାଇଛି। ଆଉ ଏବେ ବି ଫିଲହାଲ ମଦର୍ସ ଡେ ଗଲା, ମୁଁ କହିନଥିଲି, ଫୋନ ଲାଗି ନଥିଲା, ଆଜି କହିଦେଲି। ଭଲ ଲାଗିଲା ସାର୍ ଆପଣ ସହ କଥା ହେଇକି। ଆଉ କଣ ପଚାରିବେ?
1: ନା ନିହାତି ନିହାତି, ମାନେ ଭାରି ବଢିଆ ଲାଗୁଛି ଆପଣଙ୍କ ସହିତ କଥା ହେଇକି। ଆଜ୍ଞା ଆଜ୍ଞା, ତ ଏବେ
0: ସବୁ ସ୍ପେଶାଲ ମୁଁ କଥା ହେଇସାରିଛି। ଆପଣଙ୍କ ସହ କଥା ହେଲି, ମମତା ମ୍ୟାଡମ ସହ କଥା ହେଇଛି, ତାପରେ ଗୋଟେ ସୁଶ୍ରୀ ମ୍ୟାଡମଙ୍କ ସହ କଥା ହେଇଛି, ଆଉ ଦି ଜଣଙ୍କ ସାର୍ଙ୍କ ନା କ୍ଷମା କରନ୍ତୁ ମନ ନାହିଁ, ତ ଏମାନଙ୍କୁ ସବୁ ମୁଁ ଡେଡିକେଟ କରିବି, ମୋ ସାଙ୍ଗକୁ ବି ଡେଡିକେଟ କରିବି, ମୋ ଫ୍ୟାମିଲିକୁ ବି ଡେଡିକେଟ କରିବି।
1: ଆଚ୍ଛା ଆଚ୍ଛା, ନାଇଁ ତାହେଲେ ଏଠି ଗୋଟେ କଥା କହିବେ, ଆପଣ ଯେହେତୁ ମାଙ୍କ ଉପରେ ଗୋଟେ ସୁନ୍ଦର କବିତା କହିଲେ, ଆମେ ମାଙ୍କ ଉପରେ ଗୋଟେ ଗୀତ ଶୁଣିବା।
0: ମାଙ୍କ ଉପରେ ଆପଣ ତ ଗୀତ ଶୁଣେଇବେ। ଆଚ୍ଛା ଆପଣ, ହଁ ନେକ୍ସଟ ମୁଁ ଗୀତରେ ଶିଖୁଛି, ନେକ୍ସଟ ଟାଇମ କାହିଁକି ଶୁଣେଇବି?
1: ନା ନେକ୍ସଟ ଟାଇମ କାହିଁକି, ଏବେ ଶୁଣେଇଲେ ହବନି?
0: ଏବେ ଶୁଣେଇଲେ ଆଉ ନେକ୍ସଟ ଟାଇମ କିଛି ରହିବନି ମଜା, ଆପଣଙ୍କୁ ନେକ୍ସଟ ଟାଇମ ମୋତେ ଇନ୍ତଜାର କରିବାକୁ ପଡିବ।
1: ନା ନା, ମୁଁ ମାନେ ରିକ୍ୱେଷ୍ଟ କରିବି, ଯେହେତୁ ଏତେ ସୁନ୍ଦର କଲର ଟି ମୁଁ ପାଇଛି ଆଜିର କାର୍ଯ୍ୟକ୍ରମରେ, ତ ମାନେ ଗୋଟେ ପଦ ଗୀତ ଶୁଣିବା ପାଇଁ ଅନୁରୋଧ କରିବି।
0: ମାନେ କିଛି ମାନେ ସକାଳ ହେଇଯାଉଛି ନା, ଟିକେ ଫ୍ରେଶ ରହୁନି, ମୁଁ ପକ୍କା ମୁଁ ଆପଣଙ୍କୁ ପଚାରିବି।
1: ନାଇଁ ତଥାପି ମାନେ
0: ଠିକ, ମୁଁ ଯେମିତି ହେଲେ ଆପଣଙ୍କୁ ଗାଇକି ଶୁଣେଇବି।
1: ଯେତିକି ହଉ ଗୋଟେ ପଦ ଗୁନଗୁନେଇବାକୁ ପଡିବ, ସେମିତି କହିଲେ ଚଳିବ।
0: ଗୋଟେ ଗୀତ ମାଙ୍କର ତ ମାଙ୍କର ମନେ ପଡୁନି ସାର, ଆପଣଙ୍କ ଆଗରେ କିଛି ମନେ ପଡୁନି, ଆଜି ମୋତେ କ୍ଷମା କରନ୍ତୁ, ନେକ୍ସଟ ଟାଇମ ପକ୍କା ଗାଇବି।
1: ଆଚ୍ଛା ଓକେ, ଠିକ ଅଛି। ତାହେଲେ ମାନେ ଯେହେତୁ ମାଙ୍କ କଥା କହିଛନ୍ତି, ମାଙ୍କ ଉପରେ ମାନେ ଇଏ ହେଇଛି, ଗୋଟେ ଇମୋସନାଲ ଟଚ୍ ଟେ ହେଇଯାଇଛି ନାଇଁ କି
0: ସାର? ଆଜ୍ଞା ସାର, ଏଇଟା ନାହିଁ ମିଳିବ ମେରେ ଦୋ ଅନମୋଲ ରତନ, ଯୋଉଟା ମୁଁ ଖୋଜୁଥିଲି, ପୁଛ ନା ହେ କେସି ମେରି ଅମ୍ମା।

0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଯାହା ବି ହଉ, ମାନେ ମୋ କଥା ରଖିକି ଆପଣ ମାନେ ଗୋଟେ ପଦ ଗୀତ ଶୁଣେଇଲେ, ସେଇଥିପାଇଁ ଆପଣଙ୍କୁ ଧନ୍ୟବାଦ। ଆଉ ଆମେ ଗୋଟେ ସୁନ୍ଦର ଗୀତ ଆପଣଙ୍କୁ ଶୁଣେଇବୁ, ଆମକୁ ଫୋନ କରିଥିଲେ ଧନ୍ୟବାଦ। ଆଉ ତତ୍ ସହିତ ଆପଣଙ୍କୁ ଆମେ ରିକ୍ୱେଷ୍ଟ କରିବୁ ଯେ କଣ୍ଟିନ୍ୟୁଅସ୍ ଆମ ସହିତ ଏମିତି ଯୋଗାଯୋଗରେ ରୁହନ୍ତୁ, ଫୋନ କରନ୍ତୁ, କଥାବାର୍ତ୍ତା ହୁଅନ୍ତୁ।
1: ଆଜ୍ଞା
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର ସାର୍, ସବୁ ମା ମାନଙ୍କୁ ଡେଡିକେଟ୍ କରିଦେବେ।
0: ଆଜ୍ଞା ଆଜ୍ଞା, ନମସ୍କାର।
1: ଓକେ ସାର୍, ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆଜ୍ଞା ନମସ୍କାର, ଆକାଶବାଣୀ ସମ୍ବଲପୁର ହେଲମତ କାର୍ଯ୍ୟକ୍ରମ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜ୍ଞା ଆପଣଙ୍କ ପରିଚୟଟା ଦେବେ। ନମସ୍କାର ଆଜ୍ଞା। ହ୍ୟାଲୋ
1: ସମ୍ବଲପୁରର ସମସ୍ତ କର୍ମକର୍ତ୍ତା, ଆକାଶବାଣୀ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ମୋର ଜୁହାର। ଜୟ ମା କୋଟଲମେଟ, ଜୁହାର ମା ସମଲେ। ମୁଁ ଭକ୍ତଚରଣ ଭୋଇ, ଗ୍ରାମ କେନ୍ଦୁଘାଟି, ପୋଷ୍ଟ ଅଫିସ ଜୟନ୍ତପୁର, ବ୍ଲକ ଜୁଜମୁରା, ଜିଲ୍ଲା ସମ୍ବଲପୁର।
0: ଆଜ୍ଞା ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ। ଆଜ୍ଞା ଆମର କାର୍ଯ୍ୟକ୍ରମ କି ଆଉ କେନ୍ତା ଅଛନ୍?
1: ଭଲ ତ ଅଛେ ଆଜ୍ଞା।
0: ଆଉ ଖରା ତରା ଠିକ୍ ଠାକ୍ ଚାଲିଛେ କି ନାଇଁ?
1: ଖରା ତ ବହୁତ ପଡ଼ିଯାଇଛେ
0: ଆଜ୍ଞା। ଯେ ଧୁକା ଗଡ଼ି ଟିକେ ଟିକେ ହଉଛେ, କିନ୍ତୁ ପାନ୍ ପୁନା ପଡ଼ୁଛେ।
1: ଧୁକା ଗଡ଼ି ଟିକେ ଟିକେ ଆସୁଛେ ଯେ ଆମର ବରଗଡ଼ ଝାରସୁଗୁଡ଼ା ଟିକେ ଆମ ସମ୍ବଲପୁର ଟିକେ ଟିକେ ବହୁତ କମ ହଉଛେ। ଦିନା 4-5 ହେଲା ଧୁକା ଦେଖା ନାହିଁ।
0: ଆଜ୍ଞା ଆଜ୍ଞା, ଏଇଟା ସତ କଥା। ମାନେ ଏହା ଯେନ୍ ତ ଆମର ଶ୍ରୋତାମାନଙ୍କ ସାଙ୍ଗେ ଆମେ କଥା ହେଇକିରି ଜାଣୁଛୁ ଯେ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ହିସାବରେ ଧୁକା ଗଡ଼ି ଆସୁଛେ। ବର୍ଷା ବର୍ଷି ହେଇକିରି ତାତି ଟିକେ କମଲାନ, ବାକି ସମ୍ବଲପୁର ପାଖା ଆଖି ଅଞ୍ଚଳଟି ତ କମ୍ପେଇ ଦଉଛେ ଆଜ୍ଞା। ଆଜି କେନ୍ ଗୀତ
1: ଶୁଣୁଛେ? ସମ୍ବଲପୁର ପାଖାପାଲି ନୁହଁ, ଆମର ଗାଁଟା ହଉଛେ 10 କିଲୋମିଟର। ବୋଲେ ସମ୍ବଲପୁର ର ସିଚୁଏସନ ଯାହା ଆମର ସିଚୁଏସନ।
0: ଆଜ୍ଞା ଆଜ୍ଞା, ମାନେ ସେଇ ଅବସ୍ଥା ଦେଇ ଚାଲିଛେ ବୋଲୁନ୍? ନାଇଁ, ସମ୍ବଲପୁରରେ ତ ଆଜ୍ଞା ସବୁଆଡ଼େ ଉନ୍ନତିର କାମ ଚାଲିଛେ। କେନୁ ବ୍ରିଜ ବନୁଛେ, କେନୁ ରାସ୍ତା ବନୁଛେ, କେନୁ ଗ୍ୟାସ ପାଇପ ଲାଇନ ଚାଲିଛେ। ଏନ୍ତା ଗଲି କହନ୍ତି ସବୁଆଡ଼େ କିଛି ନା କିଛି କାର୍ଯ୍ୟକ୍ରମ ଚାଲିଛେ। ନୁ
1: ସମ୍ବଲପୁର ଶୀତଳ
0: ହଁ ଆଜ୍ଞା, ନିହାତି ଆର ମାତ୍ର ଦିନ 15-20 ରହିଲା ଶୀତଳ ଷଷ୍ଠୀ ଲାଗି ପୁରା ଜୋରଦାର ହିସାବରେ ସବୁ ପ୍ରଶାସନ ତାଙ୍କର ଚେଷ୍ଟା ଚଲେଇଛନ୍, ସବୁ ଜିନିଷକେ ସୁରୁଖୁରୁରେ କେନ୍ଦ୍ରିକରି କରବେ ସେ ତାର ବ୍ୟବସ୍ଥା ଚଲେଇଛନ୍। ରାସ୍ତାଘାଟ ଠିକ୍ଠାକ୍ କରିକିରି କେନ୍ଦ୍ର ହିସାବରେ ଲୋକଙ୍କୁ ଅସୁବିଧା ନା ହେବା ସେ ପ୍ରଚେଷ୍ଟା ଚାଲିଛେ ଆଉ। ଆଜି କେନ୍ ଗୀତ ଶୁଣମା କହୁନ ଆଜ୍ଞା?
1: ଆଜି ଶୁଣେଇଦେବେ
0: ଆଜ୍ଞା, କେନ୍ ଗୀତଟା କହୁନ?
1: ଗୀତଟା ହଉଛେ
0: ଜୁବିନ ନୌଟିଆଲ ଆଉ ଜନିତା ଗାନ୍ଧୀ ଗାଇଛନ୍ତି ଗୀତଟାକେ। ଆଜ୍ଞା ଆଜ୍ଞା, ଶୁନମା କାକା କେ ଡେଡିକେଟ କରମା କହୁନ ଆଜ୍ଞା।
1: ହଁ, ଡେଡିକେଟ ଟିକେ କରମା। ଆମ ବଡ ଭାଇ ମାନେ ଅଛନ୍, ରବୀନ୍ଦ୍ର ମେହେର, ମୁରଳୀ ମେହେର, ଗୋବିନ୍ଦ ମେହେର, ଯଶବନ୍ତ ପାଇ, କରମସାନୀ ସାହୁ, ସୁବଲ କୁମାର ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଚୈତନ୍ୟ ପଟେଲ, ମନୋଜ ପଟେଲ, ଚିତ୍ରସେନ ସାହୁ, ନାଗୁ ପାତ୍ର, ଦୀକ୍ଷା ଗୋପାଳ, ଏପରୁ ଆମର ଲିଙ୍ଗରାଜ କାଲୁ, ମନୋଜ ମିର୍ଜା, ସନ୍ତୋଷ ସିଂ, ଆଉ ଆମର ନୂଆ ଦୁଇ ଜଣ ହେଲେ ହରେଶ କୁମାର ପରୁଆ, ପରମାନନ୍ଦ କିଶାନ, ଆଉ ଆକାଶବାଣୀ ସମ୍ବଲପୁରର ସମସ୍ତ ଶ୍ରୋତାମାନଙ୍କୁ।
0: ଆଜ୍ଞା ଠିକ୍ ଅଛେ, ଆକାଶବାଣୀ ସମ୍ବଲପୁର ଶୁଣୁଥିବାର ସବୁ ଶ୍ରୋତାଙ୍କୁ ଡେଡିକେଟ୍ କରିଦେବା। ସୁନ୍ଦର ଗୀତଟେ ବାଛିଛନ୍, ଦିଲକା ଟେଲିଫୋନ୍। ଆମର ତ ହେନ୍ତି ଫୋନ୍ ଇନ୍ କାର୍ଯ୍ୟକ୍ରମ ହେ, ଫୋନ୍ ବି ଲାଗିଛେ ଆର୍ ସେ ଭିତରେ ଆମର ଦିଲ୍ ବି ଯୁଡ଼ି ହେଇଯାଇଛେ, ତ ଦିଲକା ଟେଲିଫୋନ୍ର ଗୀତଟା ଶୁନମା। ଆଜ୍ଞା
1: ଆଜ୍ଞା
0: ନମସ୍କାର ଆଜ୍ଞା, ଆମକୁ ଫୋନ୍ କରିଥିଲେ।
1: ନମସ୍କାର
0: ନମସ୍କାର ଆଜ୍ଞା।

0: ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର, ଆକାଶବାଣୀ ସମ୍ବଲପୁର ହେଲୋ କାର୍ଯ୍ୟକ୍ରମ ଆପଣଙ୍କୁ ସ୍ୱାଗତ କରୁଛୁ। ଲିଙ୍ଗରାଜ ବାବୁ କେନ୍ତା ଅଛନ୍? ଆଜି ଲଟେରୀ ଫିଟିଲା ବୋଲୁନ୍? ଯାଇ ତାପରେ ମାନେ ବଡ଼ା ଦିନ ଚେଷ୍ଟା କରୁଥିଲେ କରୁଥିଲେ, ଆଜି ଲଟେରୀଟା ଫିଟିଗଲା। ଆଜ୍ଞା କେନ୍ତା ଅଛନ୍? ଆଉ ଆମର ମ୍ୟାଡ଼ାମ ଯେ କେନ୍ତା ଅଛନ୍? ଭଲ ଅଛନ୍। ବେଲେ ଆଜି ମ୍ୟାଡ଼ାମଙ୍କୁ କେନ୍ ଗୀତଟା ଡେଡିକେଟ୍ କରିବେ କୋନ? ଆଚ୍ଛା ଠିକ୍ ଅଛେ, ଯେ ଆଉ କାଣା ଛୁପାବାର ଫେର୍ ବାକି ଅଛେ ବେଲେ ଆଜ୍ଞା ହେଇଟା ତ କହୁଛେ। ଆଉ ତ ମାନେ ସେ ତାଙ୍କର ନ ତ ଆମର ମାନେ ସବୁ ମନ ଖୁଲା, ଆମର ସବୁ କିଛି ଖୁଲା ମେଲା। ହଁ ଆଜ୍ଞା ନିହାତି ଭାବେ ଆଜ୍ଞା, ସେ ନା ହେଲେ ଆଉ ସଂସାର କେମିତି କିରି ଚଲାମା? ଆଉ ସଂସାର ଚଲାବାର ଲାଗି ହେଲେ ତାଙ୍କର ସାମ୍ନା ନ। ହଁ ନିହାତି ଆଜ୍ଞା, ଯଦି ଆମେ ଆମର ଭିତରେ ଲୁକା ଛୁପା କଲା ବେଲେ, ଆମେ ଯଦି ନିଜର ନିଜର ଭିତରେ ଯଦି ଲୁକା ଛୁପା ହେଲା ବେଲେ ନାଇଁ କାଁ ସମ୍ପର୍କ ଭିତରେ ଫାଟ ହେବାର ସମ୍ଭାବନା ଅଛେ। ତ କିଛି ନାଇଁ ଲୁକେଇକିରି ସବୁ ପୁରା ଖୋଲାମେଲା କରିକିରି କହିବାରଟା ହିଁ ସବୁଥିରୁ ବୁଦ୍ଧିମାନୀର କାମ ହେବ ଆଜ୍ଞା। କାଁ ହେଲା ଯେ ବୋଲେ ସଂସାର ତ ତାଙ୍କୁ ନେଇକିରି ହିଁ ଚାଲବା। ହଁ ଆଜ୍ଞା ନିହାତି ଭାବେ ଆମେ ମାନେ ଇନୁ ଗୋଟେ ଜିନିଷ କହିବାର କଥା ଯେ ତାମାନେ ଜଣଙ୍କର ପ୍ରତି ଯେନ୍ ଆମର ତାଙ୍କର ପ୍ରତି ଯେନ୍ ସମ୍ପର୍କର ପ୍ରତିବଦ୍ଧତାଟା ଅଛେ, ତାଙ୍କର ପ୍ରତି ଯେନ୍ ସମର୍ପଣ ଭାବଟା ଅଛେ ଆଜ୍ଞା, ସେଟା ଇନୁ ଜନାସି ଯେ ଆମେ ତାଙ୍କର ପ୍ରତି କେତେ ସମର୍ପିତ ହଉ, ଆଉ ତାଙ୍କର ଇମ୍ପୋର୍ଟାନ୍ସଟା ଆମର ଜୀବନରେ କେତେ ଅଛେ ସେଟା ହଉଛେ ମୁଖ୍ୟ ଜିନିଷ। କାରଣ ଯେ ସେ ତାଙ୍କର ଆଇଲା ପରେ ହିଁ ଜୀବନରେ ପରିବର୍ତ୍ତନ ଆଇସି, ତାଙ୍କୁ ନେଇକିରି ହିଁ ଆମେ ଜିଇଁଥିବାର ତ ତାଙ୍କର ସାଙ୍ଗେ ରହିବାର ଗୋଟେ ପ୍ରତିଜ୍ଞାଟେ ବି କରିଥିସୁଁ ଆଜ୍ଞା। ଆଉ କାହା କାହାକେ ଡେଡିକେଟ୍ କରମୁ ଆଜ୍ଞା ଗୀତ? ଆଜ୍ଞା ମାନେ ସ୍ପେଶିଆଲି ଡେଡିକେଟ୍ ଟୁ ମ୍ୟାଡ଼ାମ, ତାପରେ ବାକି ଯେତିକି ଶ୍ରୋତା ଅଛନ୍ ସମସ୍ତଙ୍କୁ ନେଇକି। ଆଜ୍ଞା ଠିକ୍ ଅଛେ ଆଜ୍ଞା, ସମସ୍ତଙ୍କୁ ଡେଡିକେଟ୍ କରିଦମା। ଆଉ ଶୁନ୍ମା ବଡ଼ା ସୁନ୍ଦର ଗୀତଟେ ବାଛିଛନ୍, ଛୁପାନା ବି ନେଇ ଆତା, ବତାନା ବି ନେଇ ଆତା ନାଇଁ କେଁ? ଠିକ୍ ଅଛେ ଆଜ୍ଞା, ଶୁନ୍ମା ଆମକୁ ଫୋନ୍ କରିଦେଲେ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନମସ୍କାର।
1: ନମସ୍କାର
0: ନମସ୍କାର ଆଜ୍ଞା।

0: ପ୍ରଧାନ ଲୋକନାଥ ପ୍ରଧାନ ଅଶ୍ୱିନୀ ସାହୁ ଗୋବିନ୍ଦ ମେହେର ରବୀନ୍ଦ୍ରନାଥ ମେହେର ଆଉ ସୁବଲ କୁମାର ସାହୁ କରମସାନୀ ସାହୁ ଚୈତନ୍ୟ ପଟେଲ ସେବାରାମ ମେହେର ରାଧାକାନ୍ତ ଭକ୍ତଚରଣ ଭୋଇ ଚିତ୍ରସେନ ସବର ମନୋଜ ପଟେଲ ନାଗୁ ପାତ୍ର ନାରାୟଣ ମେହେର ପଞ୍ଚାନନ୍ଦ ପଞ୍ଜବିହାର ଯଶବନ୍ତ ପାଇକ ଆନନ୍ଦ ମେହେର ସୈନ୍ୟ ପ୍ରଭାକର ଦୀକ୍ଷା ଗୋପାଳ ଲିଙ୍ଗରାଜ ମେହେର ପ୍ରଶାନ୍ତ ଖମାରୀ ରୋହିଣୀ ମେହେର କ୍ଷମା ସାଗର ନିରାକାର ରଣା ମୁନା ପଣ୍ଡା ହରେଶ ପରୁଆ
1: ବହୁତ ବଢିଆ ଆଜ୍ଞା ସମସ୍ତଙ୍କୁ ଆଜ୍ଞା ସମସ୍ତଙ୍କୁ ଡେଡିକେଟ୍ କରିଦେମା ଆଉ ଶୁନମା ଆମର ସୂର୍ଯ୍ୟବଂଶମ ର ଗୀତଟା ପିପଲ ପିପଲ କା ପଟୁଆ ନେଗେ ହଁ
0: ହଁ
1: ଠିକ ଅଛି ଆଜ୍ଞା ଆମକୁ ଫୋନ କରିଥିଲେ ସେଥିଲାଗି ଫୋନରେ ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣଙ୍କର ପସନ୍ଦ ଜୁହାର ଆଜ୍ଞା ଆପଣଙ୍କର ପସନ୍ଦର ଗୀତଟା ଶୁଣନ୍ତୁ।

0: হ্যাঁ ଯେନ୍ଟା ଦେଲେ ଯେଉଁଟା ଠିକ୍ ଅଛି ଆଜ୍ଞା, ଆଉ ଶୁନ୍ମା ଯେନ୍ସି ବି ଗୀତ୍ଟେ ହଉ ସାଜନ୍ର ଶୁନ୍ମା, ଆଉ ବାକି ସବୁ ଠିକ୍ଠାକ୍ ଚାଲିଛେ ତ? ଠିକ୍ ଅଛି ଆଜ୍ଞା, ଆମକୁ ଫୋନ୍ କରିଥିଲେ ଧନ୍ୟବାଦ। ଆଉ କାର୍ଯ୍ୟକ୍ରମର ଶେଷ କଲର୍ ହିସାବରେ ଆପଣଙ୍କୁ ପାଇଛୁ, ଶେଷ ଗୀତ୍ଟା ବି ଶୁନ୍ମା ଆଜ୍ଞା। ନମସ୍କାର,
1: ନମସ୍କାର,
0: ନମସ୍କାର।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ମାନସ ରଞ୍ଜନ ମିଶ୍ର, ବୈଷୟିକ ସହଯୋଗିତା ପ୍ରଫୁଲ୍ଲ କୁମାର ରଥ ଏବଂ ଅଜୟ କୁମାର ସାହୁ।

ମନ ମୋ ଚାହୁଁଛି ଏଇ ଲାଗେ ତତେ କରନ୍ତି କି ପାଟ ରାଣୀ ଝୁଲି ଝୁଲି ତୁ ଚାଲୁଛୁ ଏମିତି ମନକୁ ନଉଛୁ ଟାଣି ମନ ମୋ ଚାହୁଁଛି ଏଇ ଲାଗେ ତତେ କରନ୍ତି କି।

0: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
1: ଆପଣମାନେ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥି ଆଜକା ହମ୍ ଆପକେ ହେ କନ୍ ସିନେମାର ଗୀତ ମାନକେ ଶୁଣୁଛନ୍। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଏହା ଦେଶନୁ ନେଇ ଗୀତଟା ଗାଇଛନ୍ ଲତା ମଙ୍ଗେସ୍କର ଆର୍ ଏସ୍ପି ବାଲାସୁବ୍ରମଣ୍ୟମ। ଗୀତ ଲେଖିଛନ୍ ରବୀନ୍ଦର ରାୱଲ, ସଙ୍ଗୀତ ଦେଇଛନ୍ ରାମ ଲକ୍ଷ୍ମଣ।

0: ସାବିତ୍ରୀ ମୋ ଅଫିସ ଯାଉଛି,
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଇଦର ପରେ ଶିଳ୍ପୀ ରାମେଶ୍ୱର ଦାସଙ୍କର କଣ୍ଠଠୁ ଶୁଣୁନି ଗୀତିକାର ଶାନ୍ତନୁ ପୁରୋହିତ।

0: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
1: ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
2: ଆଉ ଇଲେକ୍ଟ୍ରି ବିଲ୍,
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: ଏହା ଦେ କଣ୍ଠଶିଳ୍ପୀ ମୋହନ ସେଠ, ଗୀତ ଲେଖିଛନ୍ ଜୟଦେବ ଦଂସେନା।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ଧୂମ୍ରପାନ ବେଲେ ବିଡ଼ି, ସିଗାରେଟ୍ କି କେନ୍ସି ଧୂଆଁ କି ତମାଖୁ ବ୍ୟବହାରର କୁପରିଣାମ ବାବଦେ ଜାଣିବାର କେତେଟା କଥା ହେଲା। ସ୍ୱରଯନ୍ତ୍ର, ଫୁସ୍ଫୁସ୍, ମୂତ୍ରାଶୟ ଆଦିଥି କର୍କଟ ରୋଗ ହେଇଥିସି ଏଇ ତମାଖୁ ବ୍ୟବହାର ଲାଗି। ହୃଦଘାତ, ଯକ୍ଷ୍ମା, ଫୁସ୍ଫୁସ୍ ରୋଗର କାରଣ ଆଏ ଏଇ ତମାଖୁ। ନପୁଂସକତା, ପ୍ରଜନନ ଶକ୍ତି କମ୍ବାର ଓ ଅବେଲା ବାର୍ଦ୍ଧକ୍ୟ ଦେଖାଦେସି ଏଇ ତମାଖୁ ବ୍ୟବହାର ଲାଗି। ଗର୍ଭାବସ୍ଥାତି ତମାଖୁ ବ୍ୟବହାର କଲେ ଛୁଆ ସମୟ ଆଗରୁ ଜନ୍ମ ହେଇଥିସି ଆର୍ କମ୍ ଓଜନର ହେସି। ଇହାଦି ଶୁଣୁନ୍ ଆଖିଉ ସି ଗୋଲିମାର ସିନେମାର ଇ ଗୀତଟା। ସମୀରଙ୍କ ଲେଖାନୁ ଗାଇଛନ୍ ସୋନୁ ନିଗମ ଆର୍ ଅଲକା ୟାଗ୍ନିକ ଆର୍ ସଞ୍ଜୀବନୀ। ସଙ୍ଗୀ ଦେଇଛନ୍ ଆନନ୍ଦ ମିଲିନ୍ଦ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଧୂମ୍ରପାନ କରୁଥିବା ଲୋକର ପାଶେ ଚଲପ୍ରଚଲ ହେଉଥିବା ଲୋକମାନେ ଯେନ୍ମାନେ ଧୂମ୍ରପାନ ନାଇଁ କରନ୍, ସେମାନେ ଗଲେ ପରୋକ୍ଷ ଧୂମ୍ରପାନ ଦ୍ୱାରା ହୃଦଘାତ ଆର୍ ଫୁସ୍ଫୁସ୍ କ୍ୟାନ୍ସର୍ଥି ଆକ୍ରାନ୍ତ ହେବାର ସମ୍ଭାବନା ଅତ୍କା ଥିସି। ପରୋକ୍ଷ ଧୂମ୍ରପାନ ଦ୍ୱାରା ଛୁଆମାନଙ୍କର ଆଜ୍ମା, ଶ୍ୱାସନାଳୀଥି ବନେ ଅସୁସ୍ଥତା ଆର୍ କେତ୍ନି କେତେ ରୋଗ ଦେଖାଦେସି। କାର୍ଯ୍ୟକ୍ରମଟି ୟାଦେ ଚମ୍କୁ ସିନେମାରେ ଗୀତା ଶୁଣୁନ୍, ମଣ୍ଟି ଶର୍ମାଙ୍କର ସଙ୍ଗୀତ ସଂଯୋଜନାନୁ ଗାଇଛନ୍ ଶ୍ରେୟା ଘୋଷାଲ ଆର୍ ସେଲ୍, ଗୀତିକାର ସମୀର।

0: ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 138,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ତମଗତେ ଥିବାର ନିକୋଟିନ୍ ଆର୍ 4000 ଅଧିକା ବିଷାକ୍ତ ତତ୍ତ୍ୱ ଅନେକ ପ୍ରକାରର କର୍କଟ ରୋଗର ବାହକାଏ। ହେଥିଲାଗି ଆସୁନ୍ ଆମେ ସଭେ ଯାକର ତମାଖୁ ବର୍ଜନ ଲାଗି ଶପଥ ନେମା। ଏହାଦେ ସିନେମା ବ୍ଲୁର ଏଇ ଗୀତଟା ଶୁଣୁନ। ଗାଇଛନ୍ ସୋନୁ ନିଗମ ଆର୍ ଶ୍ରେୟା ଘୋଷାଲ, ଗୀତ ଲେଖିଛନ୍ ଆବାସ ଟିରେୱାଲା, ସଙ୍ଗୀତ ଦେଇଛନ୍ ଏ ଆର୍ ରେହମାନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରିଛୁ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଉପସ୍ଥାପନା ସତ୍ୟରଞ୍ଜନ ସାହୁ ଏବଂ ସନ୍ତୋଷ ପିଙ୍ଗ।

0: ଶ୍ରୋତାଙ୍କୁ ନମସ୍କାର। ମତାମତ, ପ୍ରଶଂସା ଏବଂ ଅଭିଯୋଗ ଭରା ଆମର ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି ପାଇଛୁକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣଙ୍କର ଚିଠି ସବୁ ନେଇ ଆମ ସହିତ
1: ଚିଠିପତ୍ରର ଉତ୍ତର ଦେଇଛନ୍ତି ସୌଭାଗ୍ୟ କୁମାର ରଥ।
0: ଶ୍ରୋତା ବନ୍ଧୁ ନମସ୍କାର। ଆଜିର
2: ପ୍ରଥମ ଚିଠି ଆମ ପାଖକୁ ଦେଇଛନ୍ତି ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର ରେମଣ୍ଡା ବରଗଡ଼ରୁ। ସେ ଲେଖିଛନ୍ତି, ଗତ 14 ତାରିଖ ରାତି 8:15 ବ୍ରହ୍ମବାଦୀ କବି ଚନ୍ଦ୍ରମଣି ଦାସଙ୍କ ବିଷୟରେ ଏକ ଆଲୋଚନା ପ୍ରଚାର କରାଯାଇଥିଲା। ସେଥିରୁ ତାଙ୍କର ସାହିତ୍ୟକୃତି ସମ୍ପର୍କରେ ଜାଣିହେଲା। ଆଲୋଚକଙ୍କୁ ଧନ୍ୟବାଦ ଜଣାଇଦେବେ। ପୁଣି ମେ ମାସର 16 ତାରିଖରେ ଯୁବବାଣୀର ସ୍ୱରଲିପିରେ ଉପସ୍ଥାପିକାଙ୍କର ମାନବିକତା ଉପରେ ବହୁତ ସୁନ୍ଦର କଥା କହିଲେ। ଗୀତଗୁଡ଼ିକ ବି ଶ୍ରୁତିମଧୁର ଥିଲା, ତେଣୁ ତାଙ୍କୁ ଧନ୍ୟବାଦ ଜଣାଇଦେବେ। ପୁଣି 18 ମଇରେ ମନୋରମା କାର୍ଯ୍ୟକ୍ରମରେ ଗାଳ୍ପିକା ସାଗରିକା ପାଣିଗ୍ରାହୀ ଏକ ସାଧାରଣ ମହିଳାର ଅନ୍ତଃମନର ଦ୍ୱନ୍ଦ୍ୱ ଗଳ୍ପ ଉପହାରରେ ବେଶ୍ ପ୍ରତିଫଳନ କରିପାରିଥିଲେ। ଉପସ୍ଥାପିକା ସଙ୍ଗୀତା ସାହୁଙ୍କୁ ଧନ୍ୟବାଦ ଜଣାଇଦେବେ। ଯେଉଁ ଦେଶର ନାଗରିକ ଯେତେ ଅଧିକ ଶିକ୍ଷିତ ସେହି ଦେଶ ଉନ୍ନତି ପଥରେ ସେତେ ଅଗ୍ରସର, ଏହି କଥାକୁ ଗାନ୍ଧିଜୀ ବେଶ୍ ହୃଦୟଙ୍ଗମ କରିପାରିଥିଲେ। ମଇ ମାସର 19 ତାରିଖ ସନ୍ଧ୍ୟା 5 ଉମାକାନ୍ତ ଦ୍ୱିବେଦୀଙ୍କ ଆଲୋଚନା ଗାନ୍ଧିଜୀଙ୍କ ଦୃଷ୍ଟିରେ ସାକ୍ଷରତା ଭଲ ଲାଗିଲା।
0: ସତ୍ୟଭାମା ଏବଂ ଲିଙ୍ଗରାଜ, ଆଜ୍ଞା, ଆପଣ ଯେଉଁଭଳି ଭାବରେ ଆମର ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ବିଷୟରେ ଆପଣ ଲେଖିଛନ୍ତି, ପ୍ରଶଂସା ଲେଖିଛନ୍ତି, ତେଣୁ ଆମେ କୃତଜ୍ଞ, କାହିଁକି ନା ଆପଣ ଆମର ନିୟମିତ ଶ୍ରୋତା ଏବଂ ଆପଣଙ୍କର ମତାମତ ଆମକୁ ଉତ୍ସାହିତ କରିବ ଆଗକୁ ଆହୁରି ଭଲ କାର୍ଯ୍ୟକ୍ରମ କରିବା ପାଇଁ। ପରବର୍ତ୍ତୀ ଚିଠି,
2: ଏଇଟି ଦ୍ୱିତୀୟ ଚନ୍ଦ୍ର ସେଠ ଲେଖିଛନ୍ତି। ସେ ଟିକେ ମନ ଦୁଃଖ ଭରା ଚିଠିଟିଏ ଲେଖିଛନ୍ତି ଯେ, ମହାଶୟ, ବିଗତ 2 ସପ୍ତାହ ହେଲା ମତାମତ ଭରା ଚିଠି ପାଇଥିଲେ ସୁଦ୍ଧା ମୋ ଚିଠିର ନିର୍ଣ୍ଣାୟକ ମତାମତ ପାଇପାରିଲେ ନାହିଁ। ମୁଁ ଭଲ ଭାବରେ ଜୋର ଦେଇ କହିବି, ମୋ ଚିଠିଟି ଆପଣଙ୍କର ହସ୍ତଗତ ହୋଇସାରିଥିଲେ ସୁଦ୍ଧା ଜାଣିଶୁଣି ଚିଠିଟି ସାମିଲ କରାଗଲା ନାହିଁ। ମଥୁରା ମଙ୍ଗଳର ପଦେ ମନେ ପଡ଼େ, ଯେହୁ ବା ଶୁଣନ୍ତା ହୃଦୟ ବେଦନା, ସେହୁ ଯାଉଅଛି ସଂହାରି, କୃଷ୍ଣ ହେ ଗୁହାରି କରିବି କାହାକୁ। ଯାହା ତ୍ରୁଟି ତାହା ଜଣାଇଲେ ଯଦି ଭୁଲ ହୋଇଯାଉଛି, ଚିଠିଟି ସାମିଲ କରାଯାଉ ନାହିଁ, ତେବେ ଏହାଠାରୁ ଆଉ ଦୁର୍ଭାଗ୍ୟର କଥା କ'ଣ ବା ହୋଇପାରେ। ବିଗତ ଡିସେମ୍ବର ମାସର 4 ତାରିଖରେ ମଧ୍ୟ ଏତାଦୃଶ ଚିଠିଟିଏ ପଠାଇଥିବାରୁ ପର ମୁହୂର୍ତ୍ତରେ ମୋ ଚିଠିଟି ସାମିଲ କରାଯାଇଥିଲା। ଏଭଳି ଅଣଦେଖା କଲେ ଭବିଷ୍ୟତରେ ଚିଠି ସଂଖ୍ୟା କମିଯିବାର ଆଶା ରହିଛି। ବିବେକ ବାଧା ଦେଉଥିବାରୁ ଆଉ ବିଶେଷ କିଛି ମୁଁ ଲେଖୁନାହିଁ।
0: ଦ୍ୱିତୀୟ, ଆଜ୍ଞା, ଆପଣ ଯେଉଁଭଳି ଭାବରେ ଲେଖିଛନ୍ତି ଆପଣଙ୍କର ଚିଠି ସାମିଲ କରାଯାଉ ନାହିଁ, ତାମ ଦେଇଛନ୍ତି ଯେ ଆପଣଙ୍କର ଅବହେଳା କରାଯାଇଛି ଆପଣଙ୍କୁ, ତାହା ଭିତ୍ତିହୀନ, କାହିଁକି ନା ଆମ ପାଖରେ ଅନେକ ଚିଠି ଆସୁଛି, ଆମେ ଅନେକ ଚିଠିକୁ ସାମିଲ କରୁଛୁ। ଦେଖନ୍ତୁ, ଆଜି ମଧ୍ୟ ଆପଣଙ୍କ ଚିଠି ସାମିଲ କରିଲୁ, ସେଥିପାଇଁ ଆମର କିଛି ଅଲଗା ଅଭିପ୍ରାୟ ନାହିଁ। ଆପଣ ଏଇଭଳି ଭାବରେ ଚିଠି ଲେଖୁଥାନ୍ତୁ, ଆଉ କିଛି ଆମର ଦୋଷ ତ୍ରୁଟି ଥିଲେ ଆପଣ କୁହନ୍ତୁ, ଆମେ ତାକୁ ସୁଧାରିବାକୁ ଚେଷ୍ଟା କରିବୁ, ଏହା ଗୋଟେ ନିରନ୍ତର ପ୍ରକ୍ରିୟା, ଜାରି ରହୁ, ଧନ୍ୟବାଦ। ପରବର୍ତ୍ତୀ ଚିଠି,
2: ଏ ଚିଠିଟି ଲେଖିଛନ୍ତି ଶତ୍ରୁଘ୍ନ ମାଝୀ, ଜୟପୁର। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ମୋତେ ଭଲ ଲାଗେ। ଆମର କେତୋଟି ନିୟମିତ ଦିବ୍ୟାଙ୍ଗ

0: ଶ୍ରୋତା ହେଲୋ ଅନୁରୋଧରେ ଫୋନ୍ କରନ୍ତି, ସେମାନେ ପ୍ରତି ସପ୍ତାହରେ ଫୋନ୍ କରୁଥିବାରୁ ବାରମ୍ବାର ପରିଚୟ ମାଗିଲା ବେଳେ ମୁଁ ଗୋଟିଏ ଭିନ୍ନକ୍ଷମ ତାଙ୍କୁ କହିବାକୁ ପଡ଼ୁଛି। ଏଥିପ୍ରତି ଉପସ୍ଥାପକ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରିବାକୁ ଅନୁରୋଧ କରୁଛୁ।
1: ଶତ୍ରୁଘ୍ନ ଆଜ୍ଞା, ଆପଣ ଗୋଟେ ଭଲ ମତାମତ ଦେଇଛନ୍ତି। ତେବେ ଆପଣ ଭିନ୍ନକ୍ଷମ ବୋଲି ପରିଚୟ ନଦେଲେ ମଧ୍ୟ ଚଳିବ। ଏବେ ଆମର ଉପସ୍ଥାପକଙ୍କର ବାରମ୍ବାର ପରିବର୍ତ୍ତନ ମଧ୍ୟ ଘଟେ, ତେଣୁ ଜଣେ ଉପସ୍ଥାପକ ପରବର୍ତ୍ତୀ ସମୟରେ ପୁଣି ତାଙ୍କୁ ଦାୟିତ୍ୱ ମିଳିବ ସେଟା କିଛି ସମ୍ଭବ ହୋଇନଥାଏ, ତେଣୁ କେତେବେଳେ ମଧ୍ୟ ଭୁଲି ଯାଆନ୍ତି। ଏବେ ଆମର ନୂଆ ଶ୍ରୋତା ମଧ୍ୟ ଯୋଡ଼ି ହୋଇଛନ୍ତି, ତେବେ ନିଜକୁ ଭିନ୍ନକ୍ଷମ ବୋଲି ନ କହି ଆପଣ ମଧ୍ୟ ସକ୍ଷମ, ଆପଣ ମଧ୍ୟ ସବୁ କାମ କରିପାରିବେ। ତେବେ ଏଥିପାଇଁ ଆପଣ ଆମକୁ ଆଦୌ କହିବା ଉଚିତ ମୁଁ ଭାବୁନି। ତେବେ ଏଥିପ୍ରତି ଆପଣ ମଧ୍ୟ ଯତ୍ନବାନ ହେବେ, ଆମର ଉପସ୍ଥାପକ ମଧ୍ୟ ଯତ୍ନବାନ ହେବେ ବୋଲି ଆମେ ଆଶା କରୁଛୁ।
0: ଏହି ଚିଠିଟି ଦେଇଛନ୍ତି ଦ୍ୱିତୀୟ ଚନ୍ଦ୍ର ସେଠ, ଲରିଆପାଲି ମାଲିଡିହି କୋଲାବିରା ଜିଲ୍ଲା ଝାରସୁଗୁଡ଼ାରୁ।
1: କ'ଣ ଲେଖିଛନ୍ତି?
0: ମଇ ମାସର 8 ତାରିଖ ଶୁକ୍ରବାର ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ବାରିକ ଏବଂ ସାଥୀଙ୍କ ପରିବେଷିତ ସଂକୀର୍ତ୍ତନ ପ୍ରଚାରିତ ହୋଇଥିଲା। ଶ୍ରୀ ବାରିକ ଶ୍ରୀକୃଷ୍ଣଙ୍କ ଗୁଣକୀର୍ତ୍ତନ କରିବା ସହିତ ହୃଦୟଗ୍ରାହୀ କରିଥିବାରୁ ଧନ୍ୟବାଦ ଦେବେ। ଏହି ଦିନ ଲାଇଭ୍ ଫୋନ୍ ଇନ୍ ଯୁବବାଣୀ ପରିବର୍ତ୍ତେ ସ୍ୱରଲିପି କାର୍ଯ୍ୟକ୍ରମରେ ପୁଷ୍ପାଞ୍ଜଳି ଦାସଙ୍କ ଉପସ୍ଥାପନାରେ ମନଛୁଆଁ ହିନ୍ଦୀ କଥାଚିତ୍ରଗୁଡ଼ିକ ପ୍ରସାରିତ ହୋଇଥିଲା, ସେଗୁଡ଼ିକ ଶୁଣି ବିଶେଷ ଆନନ୍ଦିତ ହୋଇଛି। ମଇ ମାସର 9 ତାରିଖ ଶନିବାର ଦିନ ଅପରାହ୍ନ 1:20 ଝରଣା ପୂଜାରୀଙ୍କ ଉପସ୍ଥାପନାରେ ଘର ସଂସାର କାର୍ଯ୍ୟକ୍ରମ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ବିଷୟରେ ଜାଣିବା ସହିତ ବିଦେଶାଗତ ପକ୍ଷୀମାନଙ୍କ ସମ୍ବନ୍ଧରେ ଜାଣିବାକୁ ହୋଇଥିଲା। ମା ଶବ୍ଦର ବିଶେଷତ୍ୱକୁ ନେଇ ଓଡ଼ିଆ କଥାଚିତ୍ରର ମନଛୁଆଁ ଗୀତଗୁଡ଼ିକ ପ୍ରଚାର କରାଯାଇଥିଲା, ଗୀତଗୁଡ଼ିକ ମନଛୁଆଁ ହୋଇପାରିଛି, ତେଣୁ ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ଧନ୍ୟବାଦ ଅର୍ପଣ କରିବେ।
1: ଆପଣ ଆପଣଙ୍କର ମତାମତ ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଯେଉଁଭଳି ଭାବରେ ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇଛନ୍ତି, ଆପଣ ବିଗତ ଅନେକ ବର୍ଷ ଧରି ଦେଇ ଆସୁଛନ୍ତି, ସେଥିପାଇଁ ଆମେ ମଧ୍ୟ ଆପଣଙ୍କ ନିକଟରେ କୃତଜ୍ଞ।
0: ଏ ଚିଠିଟି ଲେଖିଛନ୍ତି ଗୋପାଳ ମାଝି, ମହାନ୍ତିପଡ଼ା, ବରଗଡ଼ ଜିଲ୍ଲାରୁ। ସେ ଲେଖିଛନ୍ତି ଯେ ମୁଁ ଆକାଶବାଣୀର ଜଣେ ନିୟମିତ ଶ୍ରୋତା। ଆପଣମାନଙ୍କୁ ମନେ ପକାଇ ଦେଉଛି ଯେ ଗତ 16 ତାରିଖ ଶନିବାର ଦିନ ଯୁବବାଣୀର ସ୍ୱରଲିପିରେ ମାନବିକତା ଉପରେ ଯେଉଁ କାର୍ଯ୍ୟକ୍ରମଟି ଥିଲା, ସେଠି ଉପସ୍ଥାପିକା ସରିତା ମିଶ୍ର ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ ଏବଂ ଗୀତଗୁଡ଼ିକ ମଧ୍ୟ ମନଛୁଆଁ ହୋଇପାରିଥିଲା, ସେଥିପାଇଁ ଉପସ୍ଥାପିକାଙ୍କୁ ଧନ୍ୟବାଦ ଜଣାଇଦେବେ।
1: ଗୋପାଳ ଆଜ୍ଞା, ଆପଣଙ୍କର ଏହି ଚିଠିଟି ଆମକୁ ଅନୁପ୍ରାଣିତ କରିଛି ଯୁବବାଣୀରେ ଆହୁରି କିଛି ନୂଆ କାର୍ଯ୍ୟକ୍ରମ କରିବାକୁ। ସ୍ୱରଲିପି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି ଜାଣି ଖୁସି ହେଲୁ।
0: ଏହି ଚିଠିଟି ଲେଖିଛନ୍ତି କରମସାନୀ ସାହୁ, ଲୋକନାଥ ସାହୁ, ଚେରଙ୍ଗାମୁଣ୍ଡା, ଭାଲୁବାହାଲ, ବିଜେପୁର, ବରଗଡ଼ରୁ। ସେ ଲେଖିଛନ୍ତି ସର୍ବପ୍ରଥମେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଭାଇ ତଥା ଭଉଣୀଙ୍କୁ ମୋର ପ୍ରୀତିପୂର୍ଣ୍ଣ ନମସ୍କାର ଏବଂ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ମୋର ସ୍ନେହ ଶ୍ରଦ୍ଧା ଏବଂ ଭଲ ପାଇବା। ମୁଁ ଜଣେ ଆପଣଙ୍କ ନିୟମିତ ଶ୍ରୋତା, ଚିଠି ଦେଉନଥିଲି, ଏହା ମୋର ପ୍ରଥମ ଚିଠି, ଦୟାକରି ନିଶ୍ଚୟ ସାମିଲ କରିବେ। ଗତ 16 ତାରିଖ ଶନିବାର ଦିନ ସକାଳ 9:00 ପ୍ରସାରିତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ମାନସ ରଞ୍ଜନ ମିଶ୍ରଙ୍କ ଉପସ୍ଥାପନା ଓ ଗତ 20 ତାରିଖ ବୁଧବାର ଦିନ ଓଡ଼ିଆ ଗୀତକୁ ନେଇ କାର୍ଯ୍ୟକ୍ରମରେ ତେଜଶ୍ରୀ ମିଶ୍ରଙ୍କ ଉପସ୍ଥାପନା ଶୈଳୀରେ ଉଚ୍ଚକୋଟୀର ହୋଇଥିଲା, ତେଣୁ ଏହି 2ଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଭାଇ ଭଉଣୀଙ୍କୁ ଧନ୍ୟବାଦ ଜଣାଇଦେବେ। ଆଉ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ପ୍ରସାରିତ ସମ୍ବଲପୁରୀ ଗୀତଗୁଡ଼ିକ ଭଲ ଲାଗୁଛି, ତେଣୁ ଆକାଶବାଣୀର କର୍ମକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଦେବେ।
1: ଲୋକନାଥ ଆଜ୍ଞା, ଆପଣ ଯେଉଁଭଳି ଭାବରେ ଲେଖିଛନ୍ତି ଯେ ଆପଣଙ୍କୁ ଆମର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଭଲ ଲାଗିଛି, ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଭଲ ଲାଗିଛି, ଆମର ଉପସ୍ଥାପକ ଏବଂ ଉପସ୍ଥାପିକା ଯେଉଁମାନେ ସେଦିନ ଦାୟିତ୍ୱରେ ଥିଲେ ସେମାନେ ଭଲ ଭାବରେ ତାଙ୍କର ଦାୟିତ୍ୱ ନିର୍ବାହ କରିଛନ୍ତି, ସେଥିପାଇଁ ଆମେ କୃତଜ୍ଞ। ଆମର କାର୍ଯ୍ୟକ୍ରମ ଆହୁରି ଆପଣଙ୍କର ହୃଦୟସ୍ପର୍ଶୀ ହୋଇପାରିବ ଏଇ ଆଶା କରୁଛୁ। ପରବର୍ତ୍ତୀ ଚିଠି,
0: ଏହି ଚିଠିଟିକୁ ଲେଖିଛନ୍ତି ଲକ୍ଷ୍ମୀନାରାୟଣ ବାଘ, ସିଣ୍ଡୋଲ, ଚାରଭଟା, ତରଭା, ସୁବର୍ଣ୍ଣପୁରରୁ। ସେ ଲେଖିଛନ୍ତି ମହାଶୟ ସର୍ବପ୍ରଥମେ ମୋର ନମସ୍କାର ଗ୍ରହଣ କରିବେ ଏବଂ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସମସ୍ତ ମହାଶୟମାନଙ୍କୁ ମୋର ନମସ୍କାର ଜଣାଇଦେବେ। ଗତ 16 ତାରିଖ ଦିନ ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରସାରିତ ଡାକ୍ତର ସ୍ମୃତିରେଖା ହୋତାଙ୍କ ଆଲୋଚନା ମାଇଗ୍ରେନ୍ ଅଥବା ଅଧକପାଳୀର ଲକ୍ଷଣ ଓ ଚିକିତ୍ସା, ଏବଂ ଏହି ଦିନ ସକାଳ 7:35 ସୃଜନିକା କାର୍ଯ୍ୟକ୍ରମରେ ପ୍ରଚାରିତ କବି ଅଖିଳ କୁମାର ଦାସଙ୍କ ସମ୍ବଲପୁରୀ କବିତା, 17 ତାରିଖ ରବିବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରସାରିତ ଡାକ୍ତର ସଞ୍ଜୀବ କୁମାର ମିଶ୍ରଙ୍କ ହୃଦଘାତ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିହେଲା, ତେଣୁ ତଥ୍ୟ ପ୍ରଦାନ କରିଥିବା ଡାକ୍ତର ଏବଂ ଆଲୋଚକଙ୍କୁ ଧନ୍ୟବାଦ ଅର୍ପଣ କରିବେ। 18 ତାରିଖ ସୋମବାର ଅପରାହ୍ନ 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରସାରିତ ଅନ୍ତର୍ଯ୍ୟାମୀ ପାଇକ ଏବଂ ସାଥୀ ପରିବେଷଣ କରିଥିବା ପାଲା ବହୁତ ଉଚ୍ଚକୋଟୀର ଥିଲା, ତେଣୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିବେ।
1: ଲକ୍ଷ୍ମୀନାରାୟଣ ଆଜ୍ଞା, ଆପଣ ଯେଉଁଭଳିଆରେ ଚିଠି ଲେଖିଛନ୍ତି, ଆପଣ ଆମର ସକାଳର କାର୍ଯ୍ୟକ୍ରମ ଆପଣଙ୍କୁ ବହୁତ ଭଲ ଲାଗିଛି, ସ୍ୱାସ୍ଥ୍ୟ ସୂଚନା ଆପଣଙ୍କୁ ଭଲ ଲାଗିଛି, ତା ସହିତ ଆପଣ ଯୁବବାଣୀର କାର୍ଯ୍ୟକ୍ରମ ମଧ୍ୟ ଆପଣଙ୍କୁ ଭଲ ଲାଗିଛି, ଆପଣଙ୍କ ମନକୁ ଛୁଇଁ ପାରିଛି ଜାଣି ଆମେ ଖୁସି ହେଲୁ। ଆପଣଙ୍କର ଶୁଭେଚ୍ଛାର ବାର୍ତ୍ତା ଆମେ ଆମର କାର୍ଯ୍ୟକ୍ରମ ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କ ନିକଟରେ ପହଞ୍ଚାଇ ଦେବୁ, ଧନ୍ୟବାଦ। ପରବର୍ତ୍ତୀ ଚିଠି,
0: ଏହି ଚିଠିଟି ଲେଖିଛନ୍ତି ଚିତ୍ତରଞ୍ଜନ ବାରିକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ବଲପୁର। ସେ ଲେଖିଛନ୍ତି, ମହାଶୟ, ନିବେଦନର କାରଣ ଏହିକି ଗତ 16 ତାରିଖ ବନାନୀ କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ଆଲୋଚନା ବନ୍ୟପ୍ରାଣୀ ସୁରକ୍ଷା ଓ ଏହାର ପରିଚାଳନା। ଆମ ପୃଥିବୀ ପୃଷ୍ଠରୁ ଲୋପ ପାଇଯାଉଥିବା ଅନେକ ପ୍ରଜାତିର ବନ୍ୟପ୍ରାଣୀମାନଙ୍କୁ ଆମେ କିପରି ସୁରକ୍ଷା ଦେବା, ଆଲୋଚନାଟିରୁ ବହୁତ କିଛି ଜାଣିହେଲା। ଆଲୋଚକ ମହାଶୟ ତଥା ଉପସ୍ଥାପିକା ନିହାରବାଳା ପଟ୍ଟନାୟକଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଇଦେବେ। ଗତ 17 ତାରିଖ ରବିବାର ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ କ୍ଷୀରୋଦ ଚନ୍ଦ୍ର ପଥଳାଙ୍କ ରଚିତ ଗୀତ ଆମେ ବିଜ୍ଞାନ ଯୁଗର ପିଲା। ଏ ଗୀତରେ ଅଂଶଗ୍ରହଣ କରିଥିବା ସମସ୍ତ ଶିଶୁ କଳାକାରମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଇଦେବେ।
1: ଚିତ୍ତରଞ୍ଜନ ଆଜ୍ଞା, ଆପଣ ଯେଉଁଭଳି ଭାବରେ କହିଲେ ବନାନୀର କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି, ସେଟା ତ ଆକାଶବାଣୀ କଟକରୁ ରିଲେ କରି ଆମେ ପ୍ରଚାର କରୁଛୁ, ତଥାପି ଆମେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ସେହି କାର୍ଯ୍ୟକ୍ରମର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ଆମେ ଆମର ଧନ୍ୟବାଦ ଜଣାଇଦେବୁ, ଆପଣଙ୍କର ଶୁଭେଚ୍ଛାର ବାର୍ତ୍ତା ଜଣାଇଦେବୁ, ଏବଂ ଆପଣଙ୍କୁ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ ଭଲ ଲାଗିଛି, ବିଜ୍ଞାନର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲିରେ ଛୋଟ ଶିଶୁମାନଙ୍କର କିଭଳି ଭାବରେ ମନକୁ ଛୁଇଁ ପାରିବ ସେ ବିଷୟରେ ମଧ୍ୟ ଆମର କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି, ତେବେ ଆପଣଙ୍କୁ ଏଇଟି ମଧ୍ୟ ଭଲ ଲାଗିଛି ଜାଣି ଆମେ ଖୁସି ହେଲୁ। ପରବର୍ତ୍ତୀ ଚିଠି,
0: ଏହି ଚିଠିଟିକୁ ଲେଖିଛନ୍ତି ସେବାରାମ ମେହେର, ପଡ଼ା ବିଜେପୁର ବରଗଡ଼ରୁ। ସେ ଲେଖିଛନ୍ତି, ଗତ ସପ୍ତାହ ସାପ୍ତାହିକ ସାହିତ୍ୟ ପତ୍ରିକା ସୃଜନିକାରେ ପ୍ରଚାର କରିଥିଲେ କବି ଅନିଲ କୁମାର ଦାସଙ୍କ ସହିତ ସାକ୍ଷାତକାର ଏବଂ ତାଙ୍କର କବିତା। ତାଙ୍କ କବିତାଗୁଡ଼ିକ ବହୁତ ଶିକ୍ଷଣୀୟ ଓ ମନଛୁଆଁ ହୋଇପାରିଥିଲା, ତେଣୁ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଦେବେ। ଏବଂ ମଇ ମାସର 17 ତାରିଖ କୃଷି ସଂସାର କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ସଙ୍ଗୀତ ରୂପକ ପଖାଳ ଖୁରିଥି ମହରା। ଏହି ସଙ୍ଗୀତ ରୂପକଟି ବେଶ୍ ମନଛୁଆଁ ଏବଂ ଶିକ୍ଷଣୀୟ ହୋଇପାରିଥିଲା, ତେଣୁ ପରିବେଷଣ କରିଥିବା କଳାକାରମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ପ୍ରତି ମଙ୍ଗଳବାର ଘର ସଂସାରରେ ଯେଉଁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ହେଲୋ ସଖୀ ଲାଇଭ୍ ଫୋନ୍ ଇନ୍ ରଖିଛନ୍ତି, ଏଥିରେ ମହିଳାମାନଙ୍କ ବ୍ୟତୀତ ପୁରୁଷମାନେ କାହିଁକି ଅଂଶଗ୍ରହଣ କରୁନାହାନ୍ତି, ମହିଳାମାନଙ୍କୁ ସୁଯୋଗ କାହିଁକି ଦେଉନାହାନ୍ତି, ଏଥିପ୍ରତି ଦୃଷ୍ଟି ଦେବେ।
1: ସେବାରାମ ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମ ଭଲ ଲାଗିଛି ଆମେ ଶୁଣି ଖୁସି ହେଲୁ, ତେବେ ଆପଣ ଗୋଟିଏ କଥା କହିଛନ୍ତି ଯେ ଯେଉଁ ମଙ୍ଗଳବାର ଦିନ ଘର ସଂସାରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀ ଅଛି, ସେଥିରେ ମହିଳାମାନେ ଯେତିକି ସୁଯୋଗ ପାଇବା କଥା ସେତିକି ସୁଯୋଗ ପାଉନାହାନ୍ତି, ଏଇଟା କେବଳ ମହିଳାମାନଙ୍କ ପାଇଁ ହିଁ କାର୍ଯ୍ୟକ୍ରମ ଅଛି, ଏଥିରେ ମହିଳାମାନେ ନିଜର ସମସ୍ୟା ନିଜର କଥା ଗୋଟେ ସଖୀ ହିସାବରେ ଆକାଶବାଣୀର ଉପସ୍ଥାପିକାଙ୍କ ସହିତ କଥା ହେଇପାରିବେ, ଏଇଟା ମହିଳା ଭିତ୍ତିକ ମହିଳା ଧର୍ମୀ କାର୍ଯ୍ୟକ୍ରମ ହେବା ଆବଶ୍ୟକ, ଧନ୍ୟବାଦ।
0: ଏହି ଚିଠିଟି ଲେଖିଛନ୍ତି କରିଶ୍ମାରାଣୀ ବାଗ, ସିଣ୍ଡୋଲ ଚାରଭଟା ସୁବର୍ଣ୍ଣପୁରରୁ। ସେ ଲେଖିଛନ୍ତି, ମହାଶୟ ସର୍ବପ୍ରଥମେ ମୋର ନମସ୍କାର ଗ୍ରହଣ କରିବେ। ଗତ 7 ତାରିଖ ଗୁରୁବାର ସକାଳ 7:10 ସମୟରେ ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିଲା ଡାକ୍ତର ସଞ୍ଜୀବ କୁମାର ମିଶ୍ରଙ୍କ ଆଲୋଚନା ସିକିଲ୍ ସେଲ୍ ଏନିମିଆ କାରଣ ଓ ତାର ପ୍ରତିକାର ବିଷୟରେ। ଗତ ମଇ ମାସର 9 ତାରିଖ ଶନିବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରସାରିତ ଡାକ୍ତର ସ୍ମିତା କୁମାରୀ ପଣ୍ଡାଙ୍କ ଆଲୋଚନା ଗର୍ଭାବସ୍ଥାରେ ପ୍ରି ଏକ୍ଲାନ୍ସିଆ ଚିହ୍ନଟ ଏବଂ ପ୍ରତିକାର, ଏବଂ 10 ତାରିଖ ରବିବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରସାରିତ ଡାକ୍ତର ସୁଧାଂଶୁ ଶେଖର ପଣ୍ଡାଙ୍କ ଆଲୋଚନା ଅଂଶୁଘାତ କାହିଁକି ହୁଏ ଓ ତାର ପ୍ରତିକାର ମନଛୁଆଁ ହୋଇପାରିଥିଲା, ଅନେକ ଶିକ୍ଷଣୀୟ ଜିନିଷ ଜାଣିହେଲା, ତେଣୁ ଡାକ୍ତର ମହୋଦୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଦେବେ।
1: କରିଶ୍ମା ମ୍ୟାଡ଼ାମ, ଆପଣ ଯେଉଁଭଳି ଭାବରେ ଆମର ସକାଳ 7:10 ସମୟର ସ୍ୱାସ୍ଥ୍ୟ ସୂଚନା ଉପରେ ଆପଣ ମତାମତ ଦେଇଛନ୍ତି ତାହା ନିହାତି ଭାବରେ ଗୁରୁତ୍ୱପୂର୍ଣ୍ଣ। ଏବେ ଆମେ ଚେଷ୍ଟା କରୁଛୁ କିଛି କିଛି ନୂଆ ସ୍ୱାସ୍ଥ୍ୟ ସୂଚନା ଆମ କାର୍ଯ୍ୟକ୍ରମରେ ସାମିଲ କରିବାକୁ, ସେହି ଉଦ୍ୟମ ଆମର ସାକାର ହୋଇଛି ବୋଲି ଆମେ ଆଶା କରୁଛୁ। ଆପଣଙ୍କର ଏହିଭଳି ଭାବରେ ଆମକୁ ପ୍ରଶଂସା ଭରା ମତାମତ ଆସିଲେ ଆମେ ଆହୁରି ଉତ୍ସାହିତ ହେବୁ, ଆହୁରି ଆପଣଙ୍କ ପାଇଁ ନୂଆ ନୂଆ କାର୍ଯ୍ୟକ୍ରମ ଆପଣଙ୍କୁ ଭେଟିଦେବୁ। ପରବର୍ତ୍ତୀ ଚିଠି,
0: ଏହି ଚିଠିଟି ଲେଖିଛନ୍ତି ମାମୁନି ମେହେର, ମହିମା ମେହେର, ଓମ୍ ମେହେର, ନମନ ମେହେର, ଅଭି ମେହେର, ସ୍ୱସ୍ତିକ ମେହେର, ଝୁଲୋପାଲ୍ଲୀ ବରଗଡ଼ରୁ। ସେମାନେ ଲେଖିଛନ୍ତି, ଆପଣଙ୍କ ଚିଠି ପାଇଛୁ, କାର୍ଯ୍ୟକ୍ରମର ଉପସ୍ଥାପକ ଓ ଉପସ୍ଥାପିକା ମହାଶୟ ମହାଶୟଙ୍କୁ ଆମର ନମସ୍କାର। ଆକାଶବାଣୀ ମାଧ୍ୟମରେ ପ୍ରସାରିତ ପ୍ରତ୍ୟେକ କାର୍ଯ୍ୟକ୍ରମ ଶିକ୍ଷଣୀୟ ଓ ଲାଭଦାୟକ ଅଟେ। ଗତ 16 ତାରିଖ ଶନିବାର ସନ୍ଧ୍ୟା 5:02 ପ୍ରଚାର କରିଥିଲେ ଭାଗବତ ମେଳା, ପରିବେଷଣ କରିଥିଲେ ବୁଦ୍ଧିରାମ ଗଡ଼ତିଆ। ଭାଗବତ ହେଉଛି ଧର୍ମପରାୟଣ, ଭାଗବତ ମୁକ୍ତିର।

0: ପଥ। ଭାଗବତ ଶୁଣିଲେ ବା ପଢ଼ିଲେ ମନୁଷ୍ୟ ମୁକ୍ତି ପାଇପାରେ ବୋଲି ବିଶ୍ୱାସ ଅଛି। ତେଣୁ ଗ୍ରାହକ ମହାଶୟ ଏଥିରେ ଯେଉଁ ପ୍ରକାରର ଭାଗବତ ମେଳା ପରିବେଷଣ କରିଥିଲେ ତାଙ୍କୁ ଆମ ତରଫରୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରିବେ।
1: ଝୁଲପାଲିରୁ ଆସିଥିବା ଏହି ମତାମତ ନିହାତି ଭାବରେ ଭାଗବତ ଉପରେ ହିଁ ପରିବେଷିତ ଅଛି। 5:02 ଆମେ ଭାଗବତ ମେଳା ପ୍ରଚାର କରିଥିଲୁ, ସେଥିରେ ଆପଣ ଭାଗବତର ଯେଉଁ ବାଣୀ ଆମକୁ କହିଲେ ସେଇଟା ସମସ୍ତଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ ଏଇ ଆଶା କରୁଛୁ। ତେବେ ଆପଣଙ୍କ ହାତରେ ଅନେକ ଗୁଡ଼ିଏ ଚିଠି ଏବେ ବଳକା ରହିଯାଇଛି, ତେବେ ଆମେ ଏହାକୁ ପରବର୍ତ୍ତୀ କାର୍ଯ୍ୟକ୍ରମରେ ସାମିଲ କରିବୁ, ଆଜି ତ ସମୟ ହୋଇଯାଇଛି।
0: ଶ୍ରୋତା ବନ୍ଧୁମାନଙ୍କୁ ଆମେ ଜଣାଇଦେବା ଆମ ପାଖକୁ ଚିଠି ଲେଖିବାର ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ଚିଠି ପଠାଇବାର ଠିକଣା।
1: ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର। ଆମର ପିନ୍କୋଡ଼ଟି ହେଲା 7680001।
0: ଆମ କେନ୍ଦ୍ରର ନମ୍ବର ହେଲା 9437171571। ଏବଂ ଆପଣ ଯଦି ଇମେଲ ମାଧ୍ୟମରେ ଆପଣଙ୍କର ମତାମତ ଅଭିଯୋଗ ପଠାଇବା ପାଇଁ ଚାହୁଁଛନ୍ତି ତାହେଲେ ଲେଖିନିଅନ୍ତୁ ଡ୍ୟୁଟି ରୁମ୍ AIR ସମ୍ବଲପୁର @gmail.com।

ଏଇଠି ଶେଷ ହେଲା ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ସୌଭାଗ୍ୟ କୁମାର ରଥ ଏବଂ ସତ୍ୟରଞ୍ଜନ ସାହୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତାବନ୍ଧୁ, ମଇ ମାସ 30 ତାରିଖରେ ପାଳିତ ହେଉଥିବା ଜାତୀୟ ସୃଜନଶୀଳତା ଦିବସ 2018 ମସିହାରେ ଚଳଚ୍ଚିତ୍ର ପ୍ରଯୋଜକ ଏବଂ ସ୍କ୍ରିନ୍ ରାଇଟିଂ ୟୁ କମ୍ପାନୀର ଅଧ୍ୟକ୍ଷ ହାଲ୍ କ୍ରୋଆସମୁନ୍ଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା, ଯାହାର ଉଦ୍ଦେଶ୍ୟ ବିଶ୍ୱର ନିର୍ମାତାଙ୍କ ପ୍ରତି ଧ୍ୟାନ ଆକର୍ଷଣ କରିବା ଏବଂ ସେମାନଙ୍କ ପ୍ରତି କୃତଜ୍ଞତା ପ୍ରଦର୍ଶନ କରିବା। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ବେସରମ କଥାଚିତ୍ରର ନିଖତ ଖାଁଙ୍କ ଗୀତ ରଚନାରୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ସୋନୁ ନିଗମ। ସଙ୍ଗୀତ ନିର୍ଦ୍ଦେଶନା ଲଳିତ ପଣ୍ଡିତ।

ଏଥର କଣ୍ଠଶିଳ୍ପୀ ରାମଚନ୍ଦ୍ର ମେହେର, ଗୀତ ରଚନା ଅନୁଭୋଲ ବିଭାର। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଲେଖିଛନ୍ତି ଲକ୍ଷ୍ମୀ ନାରାୟଣ ବାଘ, ଋତୁରାଜ ବେହେରା, ସୌରେନ୍ଦ୍ରୀ ବାଘ, କରିଶ୍ମା ରାଣୀ ବାଘ, ପୂଜା ବାଘ, ପୁଷ୍ପରଞ୍ଜନ ବାଘ, ଓମ୍ ପ୍ରକାଶ ବାଘ ଏବଂ ପ୍ରତ୍ୟୁଷ ବାଘ ଓ କ୍ରିସ। ଗ୍ରାମ ସିଣ୍ଡଲ, ଉପରପଡ଼ା, ଚାରଭଟା, ଭାୟା ତାରଭା, ଜିଲ୍ଲା ସୁବର୍ଣ୍ଣପୁରରୁ।

ଆପଣମାନଙ୍କ ଅନୁରୋଧରେ ଏଥର ଏହି ଗୀତଟି ଗାଇଛନ୍ତି ବିଥିକା ଚାଟାର୍ଜୀ, ଗୀତ ରଚନା ଅଟଳ ବିହାରୀ ପଣ୍ଡା। ଅନୁରୋଧକାରୀ ଆପଣମାନେ ହେଲେ କଲ୍ୟାଣୀ ଭୋଇ, ତରୁଣୀ ଭୋଇ, ବର୍ଷା, ଲିପ୍ସା, ହେମଲତା, କେତକୀ, ଲିଜା, ବରଙ୍ଗା, ତିଲିଆ, ବନ୍ଦବହାଲ ଜିଲ୍ଲା ଝାରସୁଗୁଡ଼ାରୁ।

0: ବୁଝିଲ ଭାଲ ନାଇଁ ବୁଝିଲ? ଆରେ ଦଶହରା ଗଲେ ଯେନ୍ ମାସଟା ଆମର ମୁନସର ନାଟା, ଇମାଗୋ ମୁଇଁ କେମିତି ଧର୍ମି ଆମର ବାବୁର ବୁଆର ନାଟା, ଇମାଗୋ ମୁଇଁ କେମିତି ଧର୍ମି ଆମର ବାବୁର ବୁଆର ନାଟା, ଇମାଗୋ ମୁଇଁ କେମିତି ଧର୍ମି, ଇମାଗୋ ମୁଇଁ କେମିତି ଧର୍ମି, ଇମାଗୋ ମୁଇଁ କେମିତି ଧର୍ମି, ଇମାଗୋ ମୁଇଁ କେମିତି ଧର୍ମି।
1: ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଲେଖିଛନ୍ତି ଡୋଳାମଣି ସେଠ, ଚଞ୍ଚଳା, ରିକୁ, ରୋହିଣୀ, ଦୀପକ ଏବଂ ସାନ୍ଭି, ଗ୍ରାମ ନାଗିନପାଲି, ପୋଷ୍ଟ ତୋରା, ଜିଲ୍ଲା ବରଗଡ଼ରୁ। ଗୀତଟିକୁ ଗାଇଛନ୍ତି ଫକୀର ମୋହନ ପଟ୍ଟନାୟକ। ଗୀତ ରଚନା କରିଛନ୍ତି ବିରଞ୍ଚି ମଲ୍ଲିକ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ପ୍ରଭାସିନୀ ରଥ, ଗୀତ ରଚନା ଗଣେଶରାମ ସେଠ। ଅନୁରୋଧ କରେ ଶ୍ରୋତା, ଆପଣମାନେ ହେଲେ ସୁଷମା, କାନ୍ତି, ଉତ୍ତମ ଏବଂ ଶିବାନନ୍ଦ, ଗ୍ରାମ ଚକୁଳିପଡ଼ା, ସର୍ଗିପାଲି, ଜିଲ୍ଲା ସୁନ୍ଦରଗଡ଼ରୁ, ଏବଂ ମଳୟ ଖଡ଼ିଆ, ଶ୍ରୀମତୀ ଖଡ଼ିଆ, ଜଳନ୍ଧର ଖଡ଼ିଆ, ଧୁରୁଆଡିହି, ଜିଲ୍ଲା ସୁନ୍ଦରଗଡ଼ରୁ।

ଏଇ ଗୀତ ସହିତ ଏଠି ଶେଷ କରୁଛୁ ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆପଣମାନେ ଆପଣମାନଙ୍କର ମନ ପସନ୍ଦର ସମ୍ବଲପୁରୀ ଗୀତ ଶୁଣିବା ପାଇଁ ନିଜର ନାମ, ସମ୍ପୂର୍ଣ୍ଣ ଠିକଣା ସହିତ ଗୀତର ପ୍ରଥମ ଧାଡ଼ି, ଗୀତିକାର ଏବଂ କଣ୍ଠଶିଳ୍ପୀଙ୍କ ନାମ ଲେଖି ଆମର ହ୍ୱାଟ୍ସଆପ୍ ନମ୍ବର

0: ଅଭ୍ୟୁତ୍ଥାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତଟିକୁ ରଚନା କରିଛନ୍ତି ବିନୋଦ ପସାୟତ, କଣ୍ଠଶିଳ୍ପୀ ଫକୀର ମୋହନ ପଟ୍ଟନାୟକ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଗୀତଗୁଡ଼ିକୁ ଗାଇଥିଲେ ପ୍ରେମନାଥ ବାରିକ, ଫକୀରମୋହନ ପଟ୍ଟନାୟକ ଏବଂ ଯୋଗେଶ୍ୱର ପଣ୍ଡା। ଗୀତଗୁଡ଼ିକୁ ରଚନା କରିଥିଲେ ଜୟଦେବ ଦନ୍ସେନା, ବିନୋଦ ପସାୟତ ଏବଂ କୃଷ୍ଣଚନ୍ଦ୍ର ରତାଏ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତାବନ୍ଧୁ ଏବଂ ଆମର ସମସ୍ତ ପ୍ରିୟ ବାନ୍ଧବୀ, ଆପଣମାନଙ୍କୁ ଖୁବ୍ ଆଦର ଏବଂ ସମ୍ମାନର ସହିତ ଅଜସ୍ର ଶୁଭକାମନା ସହ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। ପ୍ରୀତିର ସୁଗନ୍ଧ ମହମହ ଭାସେ, ମନ ଯେବେ ସ୍ୱଚ୍ଛ ଥାଏ, ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ହଁ ପ୍ରିୟ, ଜୀବନର ଚଲାପଥକୁ ଆମେ ସବୁବେଳେ ନିଜେ ସୁନ୍ଦର କରି ଗଢ଼ି ତୋଳିବାକୁ ଚେଷ୍ଟା କରିବା, ନିଜକୁ ସଜାଡ଼ିବା, ତାହେଲେ ଯାଇ ସାରା ଜଗତକୁ ଆମେ ସଜାଡ଼ି ପାରିବା। ଆପଣମାନେ ଅନୁଭବ କରିଥିବେ, ସ୍ମୃତି ଏକ ରୂପା ଜହ୍ନା ପରି ଆମ ଇତିହାସର ନୀଳ ଆକାଶରେ ସବୁବେଳେ ଝଲକୁଥାଏ। ପ୍ରତିବର୍ଷ ମଇ ମାସ 30 ତାରିଖରେ ଭାରତରେ ପାଳିତ ହୋଇଥାଏ ହିନ୍ଦୀ ସାମ୍ବାଦିକତା ଦିବସ। ଏହା ଦେଶର ପ୍ରଥମ ହିନ୍ଦୀ ଖବରକାଗଜ ଉଦନ୍ତ ମାର୍ତ୍ତଣ୍ଡର 1826 ମସିହାରେ ପ୍ରକାଶିତ ହେବାର ସ୍ମୃତିଚାରଣ ଉଦ୍ଦେଶ୍ୟରେ ପାଳିତ ହୋଇଥାଏ। ଏହାର ପ୍ରାଥମିକ ବିଶେଷତ୍ୱ ହେଉଛି ସୂଚନାର ଗଣତନ୍ତ୍ରୀକରଣ ପାଳନ କରିବା, ପ୍ରେସ୍ ସ୍ୱାଧୀନତାକୁ ସମ୍ମାନ ଦେବା ଏବଂ ଅଣ ଇଂରାଜୀ ଭାଷାଭାଷୀ ଜନସଂଖ୍ୟା ପାଖରେ ପହଞ୍ଚିବା ଏବଂ ଜନସାଧାରଣଙ୍କୁ ଏକତ୍ର କରିବାରେ ହିନ୍ଦୀ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକପାତ କରିବା। ଆଜିର ଦିନଟି ଏକ ଐତିହାସିକ ମାଇଲଖୁଣ୍ଟ ଭାବରେ ପଣ୍ଡିତ ଯୁଗଳ କିଶୋର ଶୁକ୍ଳା କୋଲକାତାରୁ ପ୍ରଥମ ସାପ୍ତାହିକ ହିନ୍ଦୀ ଖବରକାଗଜ ପ୍ରକାଶ କରିବା ଦିନକୁ ଚିହ୍ନିତ କରିଥାଏ। ଏହା ସ୍ଥାନୀୟ ମୌଳିକ ସ୍ତରର ପ୍ରସଙ୍ଗ, ଆଞ୍ଚଳିକ ସଂସ୍କୃତି ଏବଂ ସାଧାରଣ ଆଲୋଚନା ଉପରେ ହିନ୍ଦୀ ସାମ୍ବାଦିକତାର ନିର୍ଦ୍ଦିଷ୍ଟ ଧ୍ୟାନକୁ ସମ୍ମାନିତ କରିଥାଏ। ସହରାଞ୍ଚଳ, କେନ୍ଦ୍ର ଏବଂ ଗ୍ରାମାଞ୍ଚଳ ଜନସଂଖ୍ୟା ମଧ୍ୟରେ ସେତୁ ସ୍ଥାପନ କରିଥାଏ। ଏହା ମଧ୍ୟ ଏକ ପ୍ରାରମ୍ଭିକ ଅଗ୍ରଣୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମୟରେ ସଚେତନତା ବୃଦ୍ଧି ଏବଂ ଜନସାଧାରଣଙ୍କୁ ଏକତ୍ରିତ କରିବା ପାଇଁ ହିନ୍ଦୀ ଗଣମାଧ୍ୟମ ବ୍ୟବହାର କରିଥିଲେ। ଶ୍ରୋତାବନ୍ଧୁ ଏବଂ ଆମର ପ୍ରିୟ ବାନ୍ଧବୀ, ଆଜିର ଦିନଟି ପାଇଁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ ସହିତ ଏହି ସୁନ୍ଦର ଗୀତଟି ଗାଇଛନ୍ତି ସସ୍ମିତା ସାହୁ ଏବଂ ସୁବାସ ଚନ୍ଦ୍ର ଜେନ, ଗୀତ ରଚନା ନରେନ୍ଦ୍ର କୁମାର ଦାସ।

ସଙ୍ଗୀତର ସୁରେ ସୁରେ ସମୟର ଅବଧିକୁ ଛୁଏଁ ହେ ମୋର ପ୍ରିୟ ସାଥୀ। ଆଜିର ବିବିଧାରେ ଆସନ୍ତୁ ବୁଲିଯିବା ଆମର ସ୍ୱପ୍ନ ଘେରା ପୃଥିବୀକୁ। ଆଜି ଏଠି ନିଦରେ ନୁହେଁ, ଖୋଲା ଆଖିରେ ପ୍ରକୃତିର ଦିବ୍ୟ ଆଲୋକରେ ଦେଖିବା ମିଠା ମିଠା ମହକ ଭରା ଜୀବନରେ କୁସୁମିତ ଚଲାପଥର ସ୍ୱପ୍ନ। ସବୁକିଛି ଗଢ଼ିଦେବାର ସ୍ୱପ୍ନ, ଭାଙ୍ଗିବାର ନୁହେଁ, ଜୀବନକୁ ସୁନ୍ଦର ଭାବରେ ସଜେଇ ଦେବାର ସ୍ୱପ୍ନ। ଜୀବନର ଅଙ୍କା ବଙ୍କା ଚଲାପଥରେ ଧୈର୍ଯ୍ୟର ପର୍ଯ୍ୟାପ୍ତ ମୁଣି ସହିତ ଆଗକୁ ଆଗକୁ ଶକ୍ତ ଭାବରେ ପାଦ ଥାପିବାର ସ୍ୱପ୍ନ। ଏହା ନୁହେଁ ରାତ୍ରିର ଅବଚେତନ ମନର କାହାଣୀ, ଏହା ବାସ୍ତବ ପୃଥିବୀରେ ହସି ହସି ଜିତିବାର ସମସ୍ତ ସୁଯୋଗକୁ ହାତକୁ ନେବାର ସ୍ୱପ୍ନ। ହଁ ସାଥୀ, ଆସନ୍ତୁ ପ୍ରୀତିଭରା କାର୍ଯ୍ୟକ୍ରମରେ ଉନ୍ନତିର ଲକ୍ଷ୍ୟ ନେଇ ପାଦ ଥାପିବା ଆଗକୁ, ଆହୁରି ଆଗକୁ, ହଁ ଆହୁରି ଆଗକୁ। ଆଜିର ବିବିଧରେ ସ୍ୱପ୍ନକୁ ସୁନ୍ଦର ଭାବରେ ସଜାଡ଼ି ଦେଇ।

ହଁ ସାଥୀ, ଜୀବନଚକ୍ରରେ ସମୟ ଖେଳୁଛି ଚକା ଭଉଁରୀ। ନୂତନ ଆଶା ନେଇ ସମସ୍ତ ପୁରୁଣା ସ୍ମୃତିକୁ ଇତିହାସରେ ସାଇତି ଦେଇ ସେଥିରୁ ମିଳିଥିବା ଶିକ୍ଷା ଅନୁଭୂତିକୁ ଆଦର ଯତ୍ନରେ ସାଉଁଟି ନେଇ ନୂତନ ଆଲୋକର ଶିଖାକୁ ଛୁଇଁବାର ଆମେ ଦେଖିଥାନ୍ତି ସ୍ୱପ୍ନ। ଯେତେ ଆସୁ ବାଧାବିଘ୍ନ ଝଡ଼ ବତାସ, ସେଗୁଡ଼ିକୁ ଅତିକ୍ରମ କରି ଆଗକୁ ଆଗକୁ ପାଦ ଥାପିବା ଆମ ଧର୍ମ। ଭାବିଲେ ଦେଖି ଆମେ ବି ଥିଲେ ଦିନେ ଛୋଟ ଛୋଟ ପୁଷ୍ପକଳିକା। ଦେବତୁଲ୍ୟ ଆମର ପିତାମାତା ଗୁରୁ ଗୁରୁଜନ, ସେମାନଙ୍କର ସମସ୍ତ ଆଦର ଯତ୍ନ ଭଲ ପାଇବା ଏବଂ ଶ୍ରମକୁ ଏକାଠି କରି ସମସ୍ତ ତ୍ୟାଗ ବଳରେ ଆମକୁ ଦୁନିଆ ବାଟରେ ପାଦ ଥାପିବାକୁ ସକ୍ଷମ କରିଛନ୍ତି। ତେବେ ଆମର ମଧ୍ୟ ଦାୟିତ୍ୱ ରହିଛି ଆଗତ ବଂଶଧରଙ୍କ ପାଇଁ, ଦେଶର ଭବିଷ୍ୟତ ପାଇଁ। ଆମ ଦାୟିତ୍ୱରେ ଥିବା ପୁଷ୍ପକଳିକାଗୁଡ଼ିକୁ ଆଦର ଯତ୍ନ ସହିତ ବଢ଼ାଇ ଉଚିତ ଶିକ୍ଷା ଦେଇ ଉତ୍ତମ ସମାଜ ଗଠନର ଦାୟିତ୍ୱରେ ନିଜକୁ ନିୟୋଜିତ କରିବାର ସ୍ୱପ୍ନ ଦେଖିବା ଏବଂ ତାହାକୁ ସାକାର କରିବା। ସବୁକିଛି ଆମରି ହାତରେ, ତାହାକୁ କିଛି କାହାକୁ କିଛି ପରାମର୍ଶ ଦେବା ଆଗରୁ ପ୍ରଥମେ ନିଜକୁ ଏକ ଆଦର୍ଶ ଚରିତ୍ରରେ ପ୍ରଥମେ ଗଢ଼ିବା, ପୁଣି ସମୂହ ସ୍ୱାର୍ଥକୁ ପାଛୋଟି ନେଇ ଅନ୍ୟର ଖୁସିରେ ନିଜ ଖୁସିର ସନ୍ଧାନ କରିବା। ତେବେ ଆସନ୍ତୁ ସାଥୀ, ନିଜର ମଧୁର ସ୍ୱପ୍ନ ସହ ଅନ୍ୟ ଖୁସିକୁ ମଧ୍ୟ ଖୋଜି ପାଇବା।

ହଁ ସାଥୀ, ଆମର ଏ ଦିବା ସ୍ୱପ୍ନ କେବେ ବି ସୀମିତ ହେବା କଥା ନୁହେଁ। ସମୂହ ଉନ୍ନତିର ଲକ୍ଷ୍ୟ ନେଇ ଦେଶ ଓ ଜାତିର ପ୍ରଗତି ପଥରେ ଆମ ସ୍ୱପ୍ନ ଅସୀମତାକୁ ଛୁଇଁବା ଜରୁରୀ। ନିଜ ଭିତରେ ଥିବା ସମସ୍ତ ଅନ୍ତର୍ନିହିତ ଶକ୍ତିକୁ ଚିହ୍ନି ସେଗୁଡ଼ିକୁ ଜାଗ୍ରତ କରିପାରିବା ଯଦି ଆମକୁ ଦୁଃଖ ଶୋକ ସ୍ପର୍ଶ କରିବନି। ଏକଥା ବି ସତ, ସମସ୍ତେ କଥାରେ କୁହନ୍ତି, କିନ୍ତୁ ସେଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବା ମଧ୍ୟ ପ୍ରକୃତ କଥା। ତେଣୁ ମୁଁ, ଆପଣ, ଆମେ ସମସ୍ତେ ଭଲ ଜିନିଷକୁ ବୁଝି ଭଲ କଥାକୁ ଓ ଭଲ କାମକୁ ଆଦରି ନେଇ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ମଧ୍ୟ ଆମ ସ୍ୱପ୍ନକୁ ସାକାର କରିବାର ମାଧ୍ୟମ।

ଧରନ୍ତୁ ଜଣେ ଦୁଃଖରେ ଅଛି, ଯଦି ଆମ ଦ୍ୱାରା କିଛି ହୋଇପାରୁଛି ତେବେ ଯଥାସମ୍ଭବ ତାକୁ ସାହାଯ୍ୟ ସହାନୁଭୂତିର ହାତ ବଢ଼ାଇବା ମଧ୍ୟ ଆମର ଧର୍ମ। ସତ କହିଲି ନା, ନିଜକୁ ଉଚିତ କର୍ମରେ ନିୟୋଜିତ କରି ଅନ୍ୟମାନଙ୍କ ପାଇଁ ଉପକୃତ ହେଉଥିବା କାର୍ଯ୍ୟକୁ ମଧ୍ୟ ଯଦି ଆମେ ହାତକୁ ନେଇପାରୁଛନ୍ତି ତେବେ ନିଜର ଉଜ୍ଜଳ ଭବିଷ୍ୟତ ସହିତ ଅନ୍ୟର ସୁରକ୍ଷିତ ଜୀବନଶୈଳୀରେ ମଧ୍ୟ ଆମେ ସହାୟକ ହୋଇପାରିଥାନ୍ତି। ତେଣୁ ନିଜ ଜୀବନର ଲକ୍ଷ୍ୟକୁ ପୂର୍ଣ୍ଣ କରିବାର ସ୍ୱପ୍ନ ସହିତ ଆମକୁ ସାରା ସମାଜର କଲ୍ୟାଣ ପାଇଁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ମଣିଷ ମାତ୍ର କି ସ୍ୱାର୍ଥପର ସତ, ହେଲେ ସେହି ସ୍ୱାର୍ଥ ସମୂହ ସ୍ୱାର୍ଥକୁ ମଧ୍ୟ ସ୍ପର୍ଶ କରୁ, ଏହି ସ୍ୱପ୍ନ ମଧ୍ୟ ଆମର ରହିବା ଅପରିହାର୍ଯ୍ୟ।

ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ପରେ ପରେ ଶୁଣିବେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ପରେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ରିଲି କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ. ଭାରତକୁ ପାଞ୍ଚଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାନ୍ମାର ରାଷ୍ଟ୍ରପତି. ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାନ୍ମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ. କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଅପରାହ୍ନରେ ବେଙ୍ଗାଲୁରୁଠାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ. ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ବ୍ରିଷ୍ଟୋଲ୍ଠାରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ. ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ. କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ. ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ ହେବ. ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ. ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ. ମ୍ୟାନ୍ମାର ରାଷ୍ଟ୍ରପତି ଉ ମିନ୍ ଆଉନ୍ଲାଇନ୍ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଛନ୍ତି. ବିମାନ ବନ୍ଦରଠାରେ ରାଜ୍ୟପାଳ ସୟଦ ଅତା ହସନେନ୍ ଏବଂ ରାଜ୍ୟ କୃଷିମନ୍ତ୍ରୀ ବିଜୟ କୁମାର ସିହ୍ନା ତାଙ୍କୁ ସ୍ୱାଗତ କରିଥିଲେ. ମ୍ୟାନ୍ମାର ରାଷ୍ଟ୍ରପତିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟାବସାୟିକ ନେତୃତ୍ୱଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି. ରାଷ୍ଟ୍ରପତି ଭାବରେ ଲାଇନ୍ଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ. ଏହି ଅବସରରେ ମ୍ୟାନ୍ମାର ରାଷ୍ଟ୍ରପତି ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି. ପରେ ମ୍ୟାନ୍ମାର ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଆସନ୍ତାକାଲି ହେବାକୁ ଥିବା ଭାରତ ମ୍ୟାନ୍ମାର ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ. ସୋମବାର ଦିନ ମ୍ୟାନ୍ମାର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ, ଐତିହାସିକ ଏବଂ ସାଂସ୍କୃତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗୋଆ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। 1961 ମସିହାରେ ପର୍ତ୍ତୁଗୀଜ ଶାସନରୁ ମୁକ୍ତ ହେବା ପରେ ଗୋଆ ଦାମନ ଓ ଡିଉ ସହିତ ଏକ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହେଉଥିଲା। 1967 ମସିହାରେ ଐତିହାସିକ ମତଦାନ ମାଧ୍ୟମରେ ଗୋଆବାସୀ ସ୍ୱତନ୍ତ୍ର ଗୋଆ ଗଠନ ନେଇ ମତ ପ୍ରକାଶ କରିଥିଲେ। 1987 ମସିହାରେ କୋଙ୍କଣୀ ଭାଷାକୁ ସରକାରୀ ଭାବେ ମାନ୍ୟତା ମିଳିବା ପରେ ଗୋଆର ସ୍ୱତନ୍ତ୍ର ପରିଚୟ ପାଇଁ ପଥ ଉନ୍କକ୍ତ ହୋଇଥିଲା। ସେହି ବର୍ଷ ମେ ମାସ 30 ତାରିଖରେ ଗୋଆକୁ ଭାରତର 25ତମ ରାଜ୍ୟ ଭାବେ ସମ୍ପୂର୍ଣ୍ଣ ମାନ୍ୟତା ପ୍ରଦାନ କରାଯାଇଥିଲା। ପଣଜୀ କଳା ଏକାଡେମୀଠାରେ ଆଜି ଗୋଆ ରାଜ୍ୟ ଦିବସ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଯୋଗ ଦେଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ଆଧୁନିକ ବିକାଶକୁ ଆପଣେଇବା ସହ ଗୋଆ ନିଜର ସାଂସ୍କୃତିକ ମୂଳଦୁଆକୁ ସଫଳତାର ସହ ସଂରକ୍ଷିତ କରି ରଖିପାରିଛି। ସାଂସ୍କୃତିକ ଆଦାନ ପ୍ରଦାନ, ସାମାଜିକ ସମନ୍ୱୟ ଏବଂ ବୌଦ୍ଧିକ ଆତ୍ମୀୟତାର ଗୋଆ ଏକ ଉଜ୍ଜଳ ସଭ୍ୟତା ବୋଲି ଉପରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ଏହି ଅବସରରେ ପ୍ରସିଦ୍ଧ କାର୍ଟୁନିଷ୍ଟ ମାରିଓ ମିରାଣ୍ଡାଙ୍କ ଉପରେ ଏକ ସ୍ୱତନ୍ତ୍ର ଡାକଟିକଟ ଏବଂ ଏକ କଫି ଟେବୁଲ୍ ପୁସ୍ତକ ଉନ୍ମୋଚନ ଉପରାଷ୍ଟ୍ରପତି କରିଛନ୍ତି। ଏହି ଅବସରରେ ଗୋଆର ସିଏସ୍ଆର୍ ଜାତୀୟ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନ ଗସ୍ତରେ ଯିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଆତିଥେୟତା ସହ ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍ ଓ ନିରନ୍ତର ବିକାଶର ରାଜ୍ୟ ଭାବେ ଗୋଆ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ରାଜ୍ୟର ପ୍ରଗତି ଏବଂ ପରିଚୟ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ବରପୁତ୍ରଙ୍କୁ ଆଜି ସ୍କରଣ କରିବାର ଦିବସ। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍କୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମସିହା ମେ ମାସ 30 ତାରିଖରେ ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳକିଶୋର ଶୁକ୍ଳ କୋଲକାତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟ

0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ବୈଠକ ଆଜି ଅପରାହ୍ନ 4:00 ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବ। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଉତ୍ତରାଧିକାରୀ ଚୟନ ନେଇ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ସିଦ୍ଧରମୟାଙ୍କ ଇସ୍ତଫା ପତ୍ର ଗ୍ରହଣ କରିସାରିଛନ୍ତି। ତେବେ ନୂତନ ନେତା ଚୟନ ହେବା ପର୍ଯ୍ୟନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଡିକେ ଶିବକୁମାର କଂଗ୍ରେସ ବିଧାୟକ ଦଳ ନେତା ହେବାର ସମ୍ଭାବନା ରହିଛି। ଦଳର 136 ଜଣ ବିଧାୟକଙ୍କୁ ବୈଠକରେ ଯୋଗ ଦେବାକୁ କୁହାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ ଏବଂ କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସିଂହ ସୁରଜେୱାଲା ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରକ୍ରିୟାରେ ରାଜ୍ୟର 3,33,00,000 ଅଧିକ ଭୋଟର ସାମିଲ ହେବେ। ନକଲି ପରଲୋକଗତ ଏବଂ ଅଯୋଗ୍ୟଙ୍କୁ ବାଦ୍ ଦେଇ ଏକ ସ୍ୱଚ୍ଛ ତଥା ସଠିକ୍ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତ କରିବା ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଆଜିଠାରୁ ଘରକୁ ଘର ବୁଲି ବୁଥ୍ସ୍ତରୀୟ ଅଧିକାରୀ ତଥ୍ୟ ସଂଗ୍ରହ କରିବେ। ଏଥିପାଇଁ 45,000 ଅଧିକ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ବୁଥ୍ସ୍ତରୀୟ ଅଧିକାରୀଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିବା ଏବଂ ଏ ସଂକ୍ରାନ୍ତ ଫର୍ମ ପୂରଣ କରିବାକୁ ଭାରତୀୟ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ବୁଥ୍ସ୍ତରୀୟ ଅଧିକାରୀଙ୍କ ଗସ୍ତ ସମୟରେ ଘରେ ଅନୁପସ୍ଥିତ ଥିଲେ ଭୋଟର ନିର୍ଦ୍ଧାରିତ ମତଦାନ କେନ୍ଦ୍ରକୁ ଯାଇ ଫର୍ମ ଦାଖଲ କରିପାରିବେ। ସେଠାରେ ବୁଥ୍ସ୍ତରୀୟ ଅଧିକାରୀ ପ୍ରତ୍ୟେକ ଦିନ ଅପରାହ୍ନ 3:00-5:00 ପର୍ଯ୍ୟନ୍ତ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟାହ୍ନ 12:00-3:00 ପର୍ଯ୍ୟନ୍ତ କ୍ଷେତ୍ରୀୟ ପରିଦର୍ଶନ ନ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ବିଏଲ୍ଓଙ୍କୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଜୁଲାଇ ମାସ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହା ଉପରେ ଆପତ୍ତି ଅଭିଯୋଗ ପାଇଁ 1 ମାସର ସମୟସୀମା ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ପ୍ରତିରକ୍ଷା ମୁଖ୍ୟ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ ଅବସର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ତାଙ୍କୁ ଆଜି 3 ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଜେନେରାଲ ଚୌହାନ କହିଛନ୍ତି, 3 ସେନାର ଗାର୍ଡ ଅଫ୍ ଅନର ସହ ଅବସର ଗ୍ରହଣ କରିବା ଜୀବନରେ ଏକ ବଡ଼ ସମ୍ମାନର ବିଷୟ। 4 ଦଶନ୍ଧିରୁ ଅଧିକ ସମୟ ଧରି ସେବା ପ୍ରଦାନ କରିଥିବା ଜେନେରାଲ ଚୌହାନ ତାଙ୍କର କାର୍ଯ୍ୟକାଳ ଏବଂ ବିଭିନ୍ନ ଅନୁଭୂତି ନେଇ ସ୍କୃତିଚାରଣ କରିଥିଲେ। ବିହାରରେ ବଜ୍ରପାତ ଏବଂ ଝଡ଼ବର୍ଷା ଯୋଗୁଁ ପୃଥକ୍ ପୃଥକ୍ ସ୍ଥାନରେ 7 ଜଣଙ୍କର ମୃତ୍ୟୁ ହୋଇଛି। ଗୟାରେ 3 ଜଣ, ଔରଙ୍ଗାବାଦରେ 2 ଜଣ, ଶରଣ ଏବଂ ଖଗାରିଆରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏଥିପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 4,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ଚାଲିଥିବା 3-ଟିକିଆ ମହିଳା ଟି20 କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ଠାରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ଚେମ୍ସଫୋର୍ଡରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତ 38 ରନ୍ରେ ବିଜୟ ହାସଲ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡୀଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପଶ୍ଚିମ ଉତ୍ତରପ୍ରଦେଶ, ବିହାର, ଓଡ଼ିଶା, ତାମିଲନାଡୁ, ପୁଡୁଚେରୀ, କରେକାଲ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଆଜି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି। ହରିୟାଣା, ପଞ୍ଜାବ, ଦିଲ୍ଲୀ, ରାଜସ୍ଥାନ, ବିଦର୍ଭ ଏବଂ ଛତିଶଗଡ଼ର କେତେକ ଅଞ୍ଚଳରେ କୁଆପଥର ବର୍ଷା ସହିତ ଝଡ଼ ପବନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତକୁ 5 ଦିନିଆ ଗସ୍ତରେ ଆସି ବିହାରର ବୋଧଗୟାରେ ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ କରିବେ ଅଂଶଗ୍ରହଣ। କର୍ଣ୍ଣାଟକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଅପରାହ୍ନରେ ବେଙ୍ଗାଲୁରୁଠାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ। ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଭାରତ ଇଂଲଣ୍ଡ ମଧ୍ୟରେ 3-ଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ବ୍ରିଷ୍ଟଲ୍ଠାରେ ଆଜି ଖେଳାଯିବ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I'm Shagun Chopra with the Midday News.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ। ବିଜେପି ସରକାରର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ ଏବଂ ପ୍ରଥମ ହିନ୍ଦୀ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ବୁଲି 2 ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ ସହ ସାମାନ୍ୟ ତ୍ରୁଟି ସଂଶୋଧନ କରାଯାଉଛି। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ନିୟୋଜିତ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍ତି। ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ପାଇଁ ରାଜନୈତିକ ଦଳଙ୍କ ସହଭାଗିତାରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ କହିଛନ୍ତି। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା 28 ପର୍ଯ୍ୟନ୍ତ ଚାଲିବ। ମାଲକାନଗିରି ଜିଲ୍ଲାରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ନିମନ୍ତେ ଆଜିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ମୋଟ 549 ଜଣ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ଭୋଟରମାନଙ୍କ ତଥ୍ୟ ଯାଞ୍ଚ କରିବେ। ଆସନ୍ତା ଜୁନ୍ 28 ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ମତଦାତାମାନେ ଆସନ୍ତା ଜୁଲାଇ 5 ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ପତ୍ର ଦାଖଲ କରିପାରିବେ। ସେପ୍ଟେମ୍ବର 2 ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାର 13 ବିଧାନସଭା କ୍ଷେତ୍ରରେ ଏସ୍ଆଇଆର୍ କାର୍ଯ୍ୟରେ 3,124 ଜଣ ବୁଥ୍ସ୍ତରୀୟ ଅଧିକାରୀ ଓ 311 ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍ଆଇଆର୍ ପାଇଁ ପୂର୍ବରୁ ବିଏଲ୍ଓ ଓ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।
1: ଇଣ୍ଡିଆ ତରଫ ଏସ୍ଆଇଆର୍ ନୋଟିଫାଏ ହୋଇଛି, ଆଜିଠୁ ଗଞ୍ଜାମ ଜିଲ୍ଲାର ଡିଟି ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଛି। ଆମର ବିଏଲ୍ଓ ମାନେ ତାଙ୍କ ଅଞ୍ଚଳରେ ଥିବା ସବୁ ଭୋଟରମାନଙ୍କ ପାଖକୁ ଘର ଘର ବୁଲିକି ଏନୁମେରେସନ ଫର୍ମ ଗୁଡ଼ାକ ବାଣ୍ଟିବେ। ଏ ଏସ୍ଆଇଆର୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଏ ଜଣେ ଯୋଗ୍ୟ ଭୋଟର ଯେମିତି ଭୋଟର ତାଲିକାରୁ ବାଦ ନ ହୁଅନ୍ତୁ। ଜିଲ୍ଲାବାସୀ ସମସ୍ତଙ୍କୁ ଅନୁରୋଧ କରିବି, ଏ ପ୍ରସେସ୍ରେ ଆମ ବିଏଲ୍ଓ ମାନେ ଏବଂ ଆମର ଏଆର୍ଓ ମାନେ ଯେତେବେଳେ ଆପଣଙ୍କ ପାଖକୁ ଯିବେ ତାଙ୍କୁ ସହଯୋଗ କରନ୍ତୁ। ଯଦି କୌଣସି ତଥ୍ୟ ବା ବିବରଣୀ ଜାଣିବାକୁ ଚାହୁଁଛନ୍ତି ଆପଣଙ୍କର ନିକଟସ୍ଥ ବିଏଲ୍ଓଙ୍କୁ ମଧ୍ୟ ଆପଣ ଯୋଗାଯୋଗ କରିବେ।
0: ରାଜ୍ୟରେ ବିଜେପି ସରକାରକୁ ଆସନ୍ତା 12 ଦୁଇ ବର୍ଷ ପୂରଣ ହେବାକୁ ଯାଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା 2 7 ପର୍ଯ୍ୟନ୍ତ ପ୍ରତ୍ୟେକ ବିଭାଗର ସମୀକ୍ଷା କରିବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା, ଯୋଜନା ପ୍ରଣୟନ ଏବଂ କାର୍ଯ୍ୟକାରିତାର ପ୍ରଦର୍ଶନ ସମୀକ୍ଷା କରିବେ। ପ୍ରଥମ ଦିନ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ବିଭାଗର ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ଆସୁଥିବା ବେଳେ ଅନେକ କ୍ଷେତ୍ରରେ ସଫଳତା ମିଳିଛି ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ପ୍ରତିରକ୍ଷା ବିଭାଗ ମୁଖ୍ୟ ଜେନେରାଲ ଅନିଲ ଚୌହାନ ଆଜି ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ନୌସେନା, ବାୟୁସେନା ଓ ସ୍ଥଳସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଗ୍ରହଣ କରିବା ପରେ ସାମରିକ ସେବାରୁ ଅବସର ଗ୍ରହଣ କରିଛନ୍ତି। ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଜେନେରାଲ ଚୌହାନ କହିଥିଲେ ଯେ ତିନି ସେନାର ଗାର୍ଡ ଅଫ୍ ଅନର ସହିତ ଅବସର ଗ୍ରହଣ କରିବା ତାଙ୍କ ପାଇଁ ବଡ଼ ସମ୍ମାନର ବିଷୟ। 4 ଅଧିକ ସମୟର ସାମରିକ ସେବା ପରେ ଜେନେରାଲ ଚୌହାନ ତାଙ୍କ କାର୍ଯ୍ୟକାଳକୁ ସନ୍ତୋଷଜନକ ବୋଲି କହିଛନ୍ତି। 1981 ଭାରତୀୟ ସେନାରେ ଯୋଗ ଦେଇଥିବା ଜେନେରାଲ ଚୌହାନ 40 ଅଧିକ ସମୟ ଧରି ଦେଶସେବା କରିଥିଲେ ଏବଂ ତାଙ୍କ ପ୍ରଶଂସନୀୟ ସାମରିକ କ୍ୟାରିୟର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ। ଜେନେରାଲ ଚୌହାନଙ୍କୁ ପରମ ବିଶେଷ ସେବା ପଦକ, ଉତ୍ତମ ଯୁଦ୍ଧ ସେବା ପଦକ, ଅତି ବିଶେଷ ସେବା ପଦକ, ସେନା ପଦକ ଏବଂ ବିଶେଷ ସେବା ପଦକ ପ୍ରଦାନ କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ଜେନେରାଲ ଚୌହାନଙ୍କ ସ୍ଥାନରେ ପ୍ରତିରକ୍ଷା ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଓ ସଂସ୍ଥାଗତ ସଂସ୍କାର ଆଣିବା ପାଇଁ ଆସନ୍ତାକାଲିଠାରୁ ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ ଆରମ୍ଭ ହେବ। ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଉପରେ ଆଲୋଚନା କରାଯିବ। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ, ଗବେଷଣା, ନୂତନତ୍ୱକୁ ପ୍ରୋହାହନ, ଡିଜିଟାଲ୍ ଶିକ୍ଷା ପ୍ରଣାଳୀ ଏବଂ କୌଶଳଭିତ୍ତିକ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯିବ। ଉଚ୍ଚଶିକ୍ଷାରେ ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ନେଇ ମଧ୍ୟ ମତ ବିନିମୟ ହେବ। ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ, ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଓ ଶିଳ୍ପ ସଂସ୍ଥାନଗୁଡ଼ିକ ସହିତ ଶିକ୍ଷାନୁଷ୍ଠାନମାନଙ୍କ ସମନ୍ୱୟକୁ ମଧ୍ୟରେ ଏଥିରେ ଗୁରୁତ୍ୱ ଦିଆଯିବ। ଗତକାଲି ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୌଜନ୍ୟମୂଳକ ସାକ୍ଷାତ କରି ଆୟୋଜିତ ହେବାକୁ ଥିବା କୁଳପତି ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଇବୋଲା ଭାଇରସ୍ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଇବୋଲା ଭାଇରସ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ, ଆବଶ୍ୟକୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ଓ ଚିକିତ୍ସା ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜନସାଧାରଣଙ୍କ ମଧ୍ୟରେ ଇବୋଲା ଭାଇରସ୍ ସମ୍ପର୍କିତ ସଚେତନତା ବୃଦ୍ଧି, ଭୟ ଓ ଗୁଜବକୁ ଦୂର କରିବା ପାଇଁ ସଠିକ୍ ସୂଚନା ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାସ୍ଥ୍ୟ ସଚିବ ଆଶ୍ୱତୀ ଏସ୍ ଓ ବିଭିନ୍ନ ଘରୋଇ ହସ୍କିଟାଲର କର୍ତ୍ତୃପକ୍ଷମାନେ ଏଥିରେ ସାମିଲ ହୋଇଥିଲେ। ହିନ୍ଦୀ ଭାଷାରେ ପ୍ରକାଶିତ ପ୍ରଥମ ସମ୍ଭାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍କୃତିରେ ପ୍ରତିବର୍ଷ ଆଜିର ଦିନକୁ ଦେଶରେ ହିନ୍ଦୀ ସାମ୍ବାଦିକତା ଦିବସ ରୂପେ ପାଳନ କରାଯାଉଛି। 1826 ମସିହା ମଇ ମାସ 30 ତାରିଖରେ ଉଦଣ୍ଡ ମାର୍ତ୍ତଣ୍ଡ ପ୍ରକାଶ ପାଇଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାରୁ ଏକ ସାପ୍ତାହିକ ଖବରକାଗଜ ଭାବେ ଏହାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟରେ ଏହି ସମ୍ଭାଦପତ୍ର ଲୋକମାନଙ୍କର ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ପାଲଟିଥିଲା। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ହିନ୍ଦୀ ସାମ୍ବାଦିକତା ଦେଶର ସାମାଜିକ, ସାହିତ୍ୟିକ ଓ ରାଜନୈତିକ ଚେତନାକୁ ଜାଗୃତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ ହିନ୍ଦୀ ସମ୍ଭାଦପତ୍ରଗୁଡ଼ିକ ଜନସାଧାରଣଙ୍କୁ ସଚେତନ, ଜାତୀୟତାବାଦୀ ଭାବନାର ପ୍ରଚାର ଓ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ ବିଶେଷ ସହାୟକ ହୋଇଥିଲା। ସେହି ସମୟରେ ସମ୍ଭାଦପତ୍ର କେବଳ ସୂଚନାର ଉତ୍ସ ନୁହେଁ, ବରଂ ଦେଶଭକ୍ତିର ଅଗ୍ନିଶିଖା ଭାବେ ଉଦ୍ରେକ ହୋଇଥିଲା। ହିନ୍ଦୀ ସାମ୍ବାଦିକତା ସମାଜ ସଂସ୍କାର କ୍ଷେତ୍ରରେ ମଧ୍ୟ ଅନେକ ସଚେତନତା ସୃଷ୍ଟି କରିଥିଲା। ଡିଜିଟାଲ୍ ଯୁଗରେ ହିନ୍ଦୀ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ଆସିଥିଲେ ମଧ୍ୟ ଛାପା ଗଣମାଧ୍ୟମ, ଟେଲିଭିଜନ, ୟୁଟ୍ୟୁବ୍, ନ୍ୟୁଜ୍ ପୋର୍ଟାଲ୍ ଓ ସାମାଜିକ ଗଣମାଧ୍ୟମରେ ହିନ୍ଦୀରେ ଖବର ପ୍ରସାରଣ ଏବେ ବି ଜାରି ରହିଛି। ହିନ୍ଦୀ ସାମ୍ବାଦିକତା ଦିବସ ଆମକୁ ସ୍କରଣ କରାଇଥାଏ, ସାମ୍ବାଦିକତା କେବଳ ଏକ ପେସା ନୁହେଁ, ଏହା ଏକ ଦାୟିତ୍ୱ, ସଂଘର୍ଷ ଓ ସମାଜସେବାର ଶକ୍ତିଶାଳୀ ମାଧ୍ୟମ। ସତ୍ୟ ନୀତିନିଷ୍ଠ ସାମ୍ବାଦିକତା ଏକ ଗଣତନ୍ତ୍ରକୁ ସୁଦୃଢ଼ କରିପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
0: ପୁରୀରେ ଆସନ୍ତା ମାସରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ପାଇଁ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁନ୍ ମାସ 1 ତାରିଖରେ ଜିଲ୍ଲା ସଦର ମହକୁମା ସଦ୍ଭାବନା ସଭାଗୃହ, 8 ତାରିଖରେ ଅସ୍ତରଙ୍ଗ ବ୍ଲକ ସମ୍ମିଳନୀରେ ସକାଳ 7ଟାରୁ ପୂର୍ବାହ୍ନ 10ଟା ପର୍ଯ୍ୟନ୍ତ ଶୁଣାଣି ଶିବିର ଅନୁଷ୍ଠିତ ହେବ। 16 ତାରିଖରେ ପିପିଲି, 22 ତାରିଖରେ ଡେଲାଙ୍ଗ ଓ 29 ତାରିଖରେ ଗୋପରେ ଜନ ଅଭିଯୋଗ ଶୁଣାଣି ହେବା ନେଇ ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା ମିଳିଛି। ନବରଙ୍ଗପୁର ସହରରେ ବଜାର ପୋଷ୍ଟ ଅଫିସ୍ ଶାଖାକୁ ବିଧାୟକ ଗୌରୀଶଙ୍କର ମାଝି ଆଜି ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ସରକାର ଡାକ ବିଭାଗକୁ ଅଧିକ ସୁସଂଗଠିତ କରିବା ପାଇଁ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ସହ ଡାକ ବିଭାଗକୁ ନୂତନ ରୂପରେଖ ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ମାଝି କହିଛନ୍ତି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କ୍ଷେତ୍ରରେ ଆସନ୍ତା ରଥଯାତ୍ରା ପାଳନ ନେଇ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଉପରେ ଆଲୋଚନା କରିଥିଲେ। ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁରରେ ସର୍ବାଧିକ 71 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ। ବିଜେପି ସରକାର 2 ବର୍ଷ ପୂରଣ ଅବସରରେ ଆସନ୍ତା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଆଣିବା ପାଇଁ ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ କୁଳପତି ସମ୍ମିଳନୀ ଏବଂ ପ୍ରଥମ ହିନ୍ଦୀ ସମ୍ଭାଦପତ୍ର ଉଦଣ୍ଡ ମାର୍ତ୍ତଣ୍ଡ ସ୍କୃତିରେ ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ ଶୁଣିଥିଲେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର ବର୍ଫିର ଏହି ଗୀତଟି ଶୁଣନ୍ତୁ। ଗାଇଛନ୍ତି ମୋହିତ ଚୌହାନ, ଗୀତ ରଚନା କରିଛନ୍ତି ସ୍ୱାନନ୍ଦ କିର୍କିରେ, ସଙ୍ଗୀତ ପ୍ରୀତମ୍।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ପରବର୍ତ୍ତୀ ଗୀତଟିର କଥାଚିତ୍ର ଜିନ୍ଦଗି ନା ମିଲେଗି ଦୋବାରା, କଣ୍ଠଶିଳ୍ପୀ ଫରହାନ ଅଖତାର, ଗୀତିକାର ଜାଭେଦ ଅଖତାର, ସଙ୍ଗୀତ ଶଙ୍କର ଏହସାନ ଲୟ।

0: କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ।
1: ମାକା ପୁପୁ ଝକାଝକା।

0: ତ ଇସବୁ ଜିନିଷ ମାନେ ଟିକେ ନାମ ଧ୍ୟାନ ଚିହ୍ନା କଥା ନିଶ୍ଚିତ ଭାବେ ଯେତେବେଳେ ଆଳପାନୁ ବି ଆତଲଦା କିନ୍ତୁ ଇନ୍ନେ ବି ମାନି ଯେ ନାମ ଆଲାର ଏନ୍ଦ୍ର କମାଲଦାତା ଯେତି କମାଣି କୁଠାଣି କାମ ଥାଲି ଯେ ନାମେ ସଂସାର ବଚାର ରାଲି ଦୁଇ ପଇସା ଆବାର ତା ଆଦିଗେ ଲାଗା ନାମ ନାଲଖୁ ବୁତା କାଲଦାତ ନେ ଚାକିରି କାଲନାର ନେ ଯେ ହାଲୁ ଖୁଣି କାଲନାର ଆର୍ ନେ ଯେ ନେଖେ ଦୁସରା ନାଲଖୁ ଲଗା କାଲନାର ତା ଆସ କାମ ଥାଲି ଯେ ଦୁଇ ପଇସା ରୋଜଗାର ନା ନାଲଦାସ ତା ବିଡ଼ନା ବନେ ଏର୍କୁନ ମାଲ ମାନି ଆସିକି କାଲା ଖାତରାଲି ତା ହନେ ସମୟାନୁ ଯଦି ଆସ କାଲ ଦାସ ହେଲେ ପ୍ରକୃତିରେ ଏକାନେ କାନେ ସାବଧାନତା ମାନେ ଏନ୍ଦିର ଏନ୍ଦିର ଜିନିଷ ବନ୍ତାନ ଧ୍ୟାନ ଚିଅ ସାରୁ କସ୍ ତାକି ଝାଉ ଡେମନାସ୍ତି ହୁଏ ତାନ ବଚରା ଅଙ୍ଗ ଟିକେ
1: ପହିଲା କଥା ଯଦି ଅତି ଦରକାର ମାଲା ଦିନ ବାକେନ୍ 11 ବଜେନ୍ତି 3 ବଜେ ତକ
0: ମାକାନା
1: ସରକାର ଯେନ୍ ବନ ନିୟମ କାମ କିଛି ଚେଷ୍ଟା କମନା ଯେ 11 ଟି 3 ବଜେ ତକ ମା କାନା କଥା କା ବିଡ଼ନାନୁ ନାଲଖୁ ମା କାମନା ଯଦି ନାଲଖୁ କାମା ତ ଯେନ୍ତା ଲେ କହ ତ ନାଲଖୁ ବିଡ଼ନା ଚେକା ପାଇରି 7 ବଜେନ୍ତି 11 ବଜେ ତକ କାମାଙ୍ଗର ଫେର ଆନ୍ତିନ ବରଚାର ମାଣ୍ଡି ମୁଣ୍ଡା ଅଣ୍ଡାର ଚୁତିଆର ଘାଣେ ରେଷ୍ଟ କାମଚାର ଆନ୍ତିନ ଫେର 3 ବଜେ କା 4 ବଜେନ୍ତି ମା 6 କା 7 ବଜେ ତକ ତ ବିଡ଼ ମା କାଲି ଧତକି ଜଲ୍ଦି ମା ଓହାଲିଦ ବିଡ଼ କୁନି ମା ଓହିଦ ତ 6-7 ବଜେ ତକ ନାଲଖୁ କାମାଙ୍ଗର
0: ମାନେ ଯେତିକି ଘଣ୍ଟା କାମନା କଥା
1: କାମନା କଥା ତକ ମନାଲିଦ
0: ହଁ
1: ଛଏରା ନୁ କାମ ଆରୁ ଯେତେବେଳେ ବି ଯଦି ଦରକାର ଖାତରା ବାହାରିକି କଲେ ଏମର୍ଜେନ୍ସି ନୁ ମେଡିକାଲ ନାଲଖୁ କାମ ଯାକା ସେନଟା କାନା ଜରୁରୀ ଖାତରା ତା ସଫିସିଏଣ୍ଟ ଆମୁ ଧାରର ଛାତା ଅଣ୍ଟା ଧାରର ଜୁତା ତର ଆରୁ ଚଷମା ତର କିମ୍ବା ସନସ୍କ୍ରିନ୍ ଇନା ନେଲା ହାଖରାଲି ତମେ ଏଦୁନୁ ଯେତକି ଏକ୍ସପୋଜ୍ ମାନାଲି ତାଦାନ ସନସ୍କ୍ରିନ୍ ଲଗାବର କିମ୍ବା ଯେତେବେଳେ ସାର୍ଟ ପ୍ୟାଣ୍ଟ ଆତଲ ଦା ଟିକେ ଟାଇଟ୍ ମାତନା କଥା ବିଡ଼ି ନାଚେ ଆରୁ ସୁତି ଯେତକି ମାନ ଯା ସୁତି ଘି ନା ମାତ ଥାଲେ ବନେତ ଯେନ୍ ତେରିକଟ ସିଲିକନ ହୁଡ଼ା ଗୁଠିନ ଆଭଏଡ୍ କାମତ ଆରୁ ଟାଇଟ୍ ଜିନ୍ସ ପ୍ୟାଣ୍ଟ ଗୁଠି ଯେତକି ଆଭଏଡ୍ କାମାଙ୍ଗତ ମାନେ ଯେତକି ଟିକେ ହାୱା ଟିକେ ମାନେ ଭେଣ୍ଟିଲେସନ ମାନନା କଥା ସଫିସିଏଣ୍ଟ ମେଦୁଗେ
0: ମେଦୁଗେ ବର୍ଚ୍ଚା ହେଲେ ନାମ ଟିକେ ଆରାମ ଲାଗ ହେଲେ ଆର ଗୋଟେ କଥା ନିମେଷ ଆଗେ ଲାଗାନ ଚାହଲଦାମ ଯେ ଧାରା ଅର୍ତୁର ବୁଙ୍ଗା କେରାର ବାହାରି ଆରୁ ଆସେ ଝାଉ ଡେମଚି ଚା ଯାହା ନିମତେଙ୍ଗାଲ କାର୍ଯ୍ୟ ବେଶୀ ବିଡ଼ି ନା ମାଞ୍ଜା କେରା ଆରୁ ଝାଉ ଡେମଚି ଚା ଆସ ଅଚିତ ମଞ୍ଜାସ କେରା ସେ ସାଙ୍ଗେ ସାଙ୍ଗେ ନାମେ ଏନ୍ଦିର କର୍ତ୍ତବ୍ୟ ନାମ ପ୍ରକୃତିରେ ଏକାନେ କାମନା କଥା ହୁସାନି ନିତ ଚାହାନୁ ନାମେ ହସ୍ପିଟାଲ ମାରି ଗାଇ ତ ପହିଲା ଏକାନେ ନାମ କାମ ତାରୁ ଆସିନ ଠିକ ହିସାବ ନୁ ଅଣ୍ଟା
1: ତ ପହିଲା କର୍ତ୍ତବ୍ୟ ଆଲାସିନ ଏହୁ ଗେନ୍ଦ୍ରତ ଏହୁ କେନ୍ଦ୍ର ତାନ୍ତି ନେନ୍ଦ୍ର ମାନିକା ତମେ ଆମୁ ନାମେ କମ୍ରି କାଇ ମେଦୁନୁ ୟୁଜୁଆଲି ନର୍ମାଲି ବଡି ନୁ ନାମେ 70% ଆମୁ ରହିତ ତ ଆମୁ ଯଦି କମ୍ରା କେରାଦ ହେଲେ ଆମୁ ବନେ ସ୍କେ ବଢ଼ାବତ ପହିଲା ତା ଏହୁ ନନ୍ଦ୍ରତ ଆରୁ ଯଦି ସାର୍ଟ ପ୍ୟାଣ୍ଟ ଆସିଲା ସାର୍ଟ ପ୍ୟାଣ୍ଟ ତ ବତମ ବନ ଖୋଲଚତ କା ଢିଲା ଟିକେ କାମଚତ ଆରୁ ଟିକେ ଯଦି ଟାଇଟ୍ ପ୍ୟାଣ୍ଟ ଆସିଲା ବେଲ୍ଟ ବୁଲ୍ଟ ଆସିଲି ହେଲେ ବେଲ୍ଟ ଗୁଠିନ ଖୋଲର ଟିକେ ଯେନ୍ତାକି ହାୱା ଚାଲରା ଆମ କଥା ଆନ୍ତିନ ଉଦା ଗାମଛା କାମର କା ଉଦା କପଡ଼ା ତି ମେଦୁ ଗୁଠିନ ନିଡ଼ଗର ଚର ହେଲେ ଟିକେ ଥଣ୍ଡା ମାନତ ମେଦୁଦ ଆରୁ ହେଡ଼ୁବନ୍ ଟିକେ ଟେକର ସିଧା କିଆଁ ଚିତର ଆରୁ ହେଡ଼ୁବନ୍ ଟେକର ଚର ହେଲେ ହେଡ଼ୁନ୍ ତି ଯେତକି ଟିକେ ହେଡ଼ୁନ୍ ତା ଟିକେ ବାଗ୍ୟ ବ୍ଲଡ଼ ବନ୍ ସାମିଳିତ
0: ଆଚ୍ଛା
1: ତା ହେଡ଼ୁ ତାର ତା ବ୍ଲଡ଼ ବୋଧ ହାର୍ଟ ଗେ ମିଆଁ ବ୍ରେନ୍ ଗେ ସପ୍ଲାଏ ମାନାଗେ ସୁବିଧା ମାନତ ଆରୁ ମୁଣ୍ଟା ମଞ୍ଜା ଯେ ବରଫ ଆମର ଘୋଷା ବରଫ ଘୋଷକୁ ନେଇଦର ମାନିକା ଯେନ୍ ଛିଦ୍ର ରହି ନାମାଲ ଛୋଟେ ଛୋଟେ
0: ଚାମଡ଼ା
1: ଚୁଟି ଗୁଠିଆ ଥିଲି ଚାମଡ଼ା ନୁ ତା ଛୋଟେ ଛୋଟେ ଭଙ୍କା ଥିଲି ତା ସୁଦାନ ପୁରା ବନ୍ଦ କାମିଛି ବରଫ କନଷ୍ଟ୍ରିକ୍ସନ ବାନାର ଦାନ ତା ଆବଦ ଖୁଲାରା ନା କଥା ହେଲେ ଯାଇକିରି ଏନ୍ଦରକା ହାୱାବଦ ମେଦୁନୁ କରବାରଦ ହେଲେ ଟେମ୍ପରେଚର ବୋଧ କାମ ତ ଉଦା ଗାମଛାତି ନିଡ଼କୁଞ୍ଚ କୁଞ୍ଚ ଚାଲର କିନ୍ତୁ ବରଫ ମା ଘୋଷଣା କଥା ବରଫ ପୁରା ଥଣ୍ଡା ମାନଙ୍କ ସାଙ୍ଗେ ସାଙ୍ଗେ ତା କଣା ଗୁଠିନ ସବୁ ବନ୍ଦ କାମ ଅଛତ ତା ଉଦ୍ଗିଲାଗାନ ହାୱାବଦ କାଲାବରା ଫଲିତ ତା ଅସୁବିଧା ମାନିତ
0: ଆଉ ଇନ୍ନେ ବି ବାନାର ଯେ ବାରିକେରା ଯେ ଝାଉ ଡେମଚି ଚା ଆରୁ ଆସ ଏନ୍ଦେରି ମାଲା ଅନୁଷ୍କା ମାଲା ମୁହୁଁ ତାଙ୍କେ କୁଲୁ ଖାଲି ରାଚା ବୋଲିକିରି ତା ଯଦି ଖାଲି କୁଲୁ ନୁ ରସଲେ ହେଲେ ଝାଉ ଡେମନା କି ବେଶୀ ସମ୍ଭାବନା ଆତିଲି କେ
1: ଖାଲି ମାନେ ଅମୁଦ ମେନ ମାନ ଯେ ଅମୁଦ
0: ଆଚ୍ଛା
1: ମାଣ୍ଡି କା ନେ ଖାଦ୍ୟ ବୋଧତ କିଏ ମାନଲି ଅମୁଦ ସଫିସିଏଣ୍ଟ ହାପନା କଥା ଆରୁ ଇନା ନେଲା ପ୍ରକୃତି ଘଣ୍ଟା ବଢ଼ିଆ ନିୟମ ଆତିଲି ଯେ ବିଡ଼ନା ଚେଖା ଅମୁ ଯେନ୍ତା ଫଲ ଗୁଠି ଆଖରାଲି ଆନୁ ତାହା ଆମୁ ବାଗ୍ୟ ରହି ଯେନ୍ତା କାକଡ଼ି ମଞ୍ଜା ତରଭୁଜ ମଞ୍ଜା ଲେବିଡ଼ା ଗୁଠି ପଇଡ଼ ଗୁଠିଆ କରାଲି ତ ହୁବଡ଼ା ଜିନିଷ ଗୁଠିନ ମହନା କଥା ତରଭୁଜ କାକଡ଼ି ହୁବଡ଼ା ଗୁଠିନ ସଫିସିଏଣ୍ଟ ଯେତକି ମୋହର ଆଦ ବନେ ଆରୁ ତେଲ ଛଣା ଜିନିଷ ବନ ଆଭେଡ଼ କାମତ ଆରୁ ନାମା ଯେନ୍ତା ଟିକେ ଝରା ଆର୍ଖି ହାପ୍ପା ଚାଲନାର ତ ହୁନୁ ବେଶୀ ଅସୁବିଧା ମାନି
0: ହେଲେ ଆରୁ ଗୋଟେ କଥା ଈଶାନ ନିମେଷ୍ତି ଆହାକି ଲାଗନ୍ ଚାହଲଦାମ ଯେ ଧାରା ଅର୍ତୁସିନ ଝାଉ ଡେମଚି ଚାବକେନ ଯାହାର ନାମ କାମନା କଥା ପ୍ରାଇମେରୀ ନାମେ କର୍ତ୍ତବ୍ୟ ତ କାମଚିଚ କଥା ଆରୁ ତାଙ୍ଗେ ସ୍ତି ନାମ ଯଦି ହସ୍ପିଟାଲ କେ ହେଲେ ଏକାନେ ଏକାନେ ସୁବିଧା ହସ୍ପିଟାଲ ନୁ ଆତିଲି ଆର ତାଙ୍ଗାନ ଚିକିତ୍ସା କାମ ଆଗେ ଲାଗାନ ଏନ୍ଦିରେ ଧୀରେ ବ୍ୟବସ୍ଥା ସରକାର କି ତାର୍ତି
1: ସରକାର କି ତାର୍ତି ସଫା ହସ୍ପିଟାଲ ନୁ

ଶୁଣିଲେ କିଶନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଶନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନ ଏବଂ ଉପସ୍ଥାପନା ସନ୍ତୋଷ ପିଙ୍ଗ, ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଦିୱାନାର ଏହି ଗୀତଟି। ଗାଇଛନ୍ତି ବିନୋଦ ରାଠୋଡ ଏବଂ ଅଲକା ୟାଗ୍ନିକ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରାବଣ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଏଥର ଶୁଣନ୍ତୁ କୟାମତ ସିଟି ଅଣ୍ଡର ଥ୍ରେଟ କଥାଚିତ୍ରର ଏହି ଗୀତଟି। କଣ୍ଠଦାନ କରିଛନ୍ତି ଅଭିଜିତ ଏବଂ ସାଧନା ସରଗମ, ଗୀତିକାର ସମୀର, ସଙ୍ଗୀତ ନଦୀମ ଶ୍ରାବଣ।
2: मैं उसके लिए मर चुकी हूँ।
3: वो भी आपकी यादों में पल पल मर रहा है।
2: तो कह दो उसे कि उन यादों की चिता बना के जला दे।
3: उस चिता से उठता धुआं भी आपके प्यार का ही होगा।

0: ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ସମୟ ଅପରାହ୍ନ 4 ବାଜିବାକୁ ଯାଉଛି। ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣନ୍ତୁ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ। ଆକାଶବାଣୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆବାକେଲ ଦେଶବାସୀଙ୍କ ସହିତ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଭାରତକେ 5 ଗସ୍ତି ଆସି ବିହାରର ବୋଧଗୟା ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି। ଆବାକେଲ ନୂଆଦିଲ୍ଲୀଠାରେ ଭାରତ ମ୍ୟାମାର ବାଣିଜ୍ୟିକ ବୈଠକଟି ହେବେ ସାମିଲ। ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟତି ରାଜ୍ୟ ଆଷ୍ଠାନ ମୂଲ ହୋଇଛେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ବିଜେପି ସରକାରଙ୍କ 2 ପୂର୍ତ୍ତି ଅବସରରେ ଏବା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା ଦିଗେ ଉତ୍କର୍ଷତା ଆଣବାର ଲାଗି ଭୁବନେଶ୍ୱରଠାରେ ଆବାକେଲଠାରୁ ମୂଲ ହେବା କୁଳପତି ସମ୍ମିଳନୀ। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେଲା ଇବେଲା ଭାଇରସ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧରୁ ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ। ଅଧ୍ୟକ୍ଷତା କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ନୂଆଦିଲ୍ଲୀଠାରେ ସମଗ୍ର ଶିକ୍ଷା ଅଭିଯାନ ଅଧୀନତି ପାଣ୍ଠି ପ୍ରଦାନ ଆର୍ ବିନିଯୋଗ ନେଇ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଜୀବନ୍ତୀ ସଫଳତା ହାସଲ କରିବାର ଲାଗି ମୂଲ୍ୟବୋଧ କରୁଣା ଆର୍ ସାଧୁତା ବଜାୟ ରଖବାର ଲାଗି ମେଟ୍ରିକ୍ ଟପରମାନଙ୍କୁ ଆହ୍ୱାନ ଦେଲେ ରାଜ୍ୟପାଳ। 2025-26 ଆର୍ଥିକ ବର୍ଷ ଲାଗି ଓଡ଼ିଶା କୃଷି କ୍ଷେତ୍ର ଆନୁମାନିକ 5.3% ହାରତି ଅଭିବୃଦ୍ଧି ହାସଲ କରୁଛେ କହିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ରାଜ୍ୟ ଇସ୍ପାତ ଆର୍ ଖଣି ବିଭାଗ ଅଧୀନତି ଥିବାର ଖଣି ଆର୍ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ତରଫୁ 5 ଜିଲ୍ଲାର 11 ଖଣିଜ ବ୍ଲକ ନିଲାମ ଲାଗି ମୂଲ ହୋଇଛେ ପ୍ରକ୍ରିୟା।

0: ପହେଲା ହିନ୍ଦୀ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍ମୃତିତି ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ଭାରତ ଇଂଲଣ୍ଡ ଭିତରେ ତିନିଟିକିଆ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ ଆଜି ଖେଳାଯିବା ଦୁଇ ନମ୍ବର ମ୍ୟାଚ୍। ଏବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବାର ନେଇକରି ଭିନ୍ ଭିନ୍ ଜିଲ୍ଲାକେ ସତର୍କ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଛିଡ଼ିର ମୁଖ୍ୟ ଖବର ଏନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ାର 5 ବଜେ।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।
2: ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। କାର୍ଯ୍ୟକ୍ରମ ଉପସ୍ଥାପନା ମାନସ ରଞ୍ଜନ ମିଶ୍ର, ବୈଷୟିକ ସହଯୋଗିତା ପ୍ରଫୁଲ୍ଲ କୁମାର ରଥ ଏବଂ ଅଜୟ କୁମାର ସାହୁ।

ଅନୁରୋଧ। ଆପଣ ମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆଜ୍ଞା ନମସ୍କାର, କିଏ କହୁଥିଲେ, କେନୁ
1: ଆଜ୍ଞା
0: କହୁଥିଲେ?
1: ମିଶ୍ର ଆଜ୍ଞା ନମସ୍କାର,
0: ନମସ୍କାର ଆଜ୍ଞା। ହ୍ୟାଲୋ,
1: କେନ୍ତା ଅଛନ୍? ବଢ଼ିଆ ଅଛନ୍?
0: ହଁ ଆଜ୍ଞା, ମୁଇଁ ତ ବଢ଼ିଆ, ଆପଣ କେନ୍ତା ଅଛନ୍? ଆଜ୍ଞା,
1: ମୁଇଁ ବଢ଼ିଆ ଆଜ୍ଞା।
0: ଆଉ ଆପଣଙ୍କର ପରିଚୟଟା ଆମର ଶ୍ରୋତାମାନଙ୍କୁ ଜଣେଇ ଦେମୁ। ଆଜ୍ଞା,
1: ମୁଇଁ ଲୋକନାଥ ପ୍ରଧାନ କହୁଥିଲି, ପତ୍ରାପାଲି ପଦମପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା,
0: ଆଉ ଲୋକନାଥ ବାବୁ କେନ୍ତା ଅଛନ୍, କେନ୍ତା କେନ୍ତା ଚାଲିଛେ?
1: ବଢ଼ିଆ ଆଜ୍ଞା, ଖରା ତ କେତେ ବହୁତ ଖରା ଧରି ଚାଲି ଯାହାଦେ।
0: ହଁ, ହେଟା ତ ସବୁଆଡ଼େ ହେ ଅବସ୍ଥା ଆଜ୍ଞା, ଖରା ତ ପ୍ରବଳ ମାତ୍ରାରେ ସବୁଆଡ଼େ ଚାଲିଛେ।
1: ଆଜ୍ଞା,
0: ଆଉ ଅଂଶୁଘାତର ବି ଆମେ ସବୁବେଳେ ଇଏ ଚଲେଇ ଆସିଛୁ। ହଁ, ଇହା ଚିନି କେନ୍ତା କେନ୍ତା ଡ୍ୟୁଟି କାଣା କାଣା ଚାଲିଛେ? ମାନେ ଆନିକିରି ସବୁ ତୁଲି ତୁଲାକିରି ସବୁ ଆପଣଙ୍କ ପହଞ୍ଚାଲେ ନ? ଆଜ କେନ୍ ଗୀତ ଶୁଣମା କହୁନ? ଆଜି
1: ଆଜି
0: କେନ୍ତା
1: ଧଡ଼କନ ଧଡ଼କନ ର
0: ଧଡ଼କନ ରଟା
1: ଧଡ଼କନ ର ଶୁଣମା ଦିଲ ନେ ୟେ କାହା ହେ ଦିଲ ସେ
0: ଆଚ୍ଛା ଠିକ ଅଛି ଆଜ୍ଞା। ଆମର ସୋନୁ ନିଗମ ଆଉ ଅଲକା ୟାଗ୍ନି ଗାଇଲା ଟା? ଆଚ୍ଛା ଠିକ ଅଛି। ବୋଲେ ଇ ଯେନ୍ ଇହା ଯେନ୍ ଆପଣଙ୍କର ଯେନ୍ ସବୁ ଆମ ଫଡ଼ି ଘର ଯେନ୍ ବନା ହେଇଛେ, ହେଥିରେ ସବୁ ରହିଲା ନିକେ? আচ্ছা, বেলে ইতার উত্তর তার প্রসেসিং টা কানা হবা পরবর্তী কাল পর্যায়ে? আচ্ছা, বাইন্ডিং হে সে বঞ্চ হে ফের সমস্ত কোন নিকে যে বা যেন মানে সেটা কাটিং করি করি ফের
1: বাইন্ডিং হবা। বাইন্ডার করি সে অফার বিক্রি আছে, অফার গুড 100 বস্তার গুড লড লাগি বিক্রি আছে সেটা।
0: আচ্ছা,
1: কোয়ান্টাল রো মানে বিক্রি হবা সেটা কোম্পানি মানে নেবে, সেমানে ফের অপশন রে বিডি কোম্পানি মানে করে বিডি বানাবে।
0: হুম হুম হুম। মানে পহলা আমে মানে আমার যেন মানে তুলালি মানে অছন, সেমানে তুললে শুখালে আপনার নিকে পৌঁছালে, তারপরে বিডি কোম্পানি বালে ফের আপনার নু অকশন নু কিনবে সেটা? আচ্ছা আচ্ছা, বলে এটা রেট মানে কেন কেন রয়েছে? আচ্ছা, মানে তথাপি মানে কে রেঞ্জটা কেন রয়েছে, কেতে রু কেতে?
1: 40,000 45,000 কুইন্টাল যা পারে, 40,000 45,000
0: କ୍ୱିଣ୍ଟାଲ କୋ?
1: ହଁ, କ୍ୱିଣ୍ଟାଲ।
0: ଆଚ୍ଛା, ମାନେ 40,000 ଟଙ୍କା ବେଲେ କାଫି ବଢ଼ିଆ ରେଟ୍ ଅଛି ଆଜ୍ଞା। ଆଜ୍ଞା, ଆଚ୍ଛା ଆଚ୍ଛା, ଠିକ ଅଛି ଆଜ୍ଞା। ବେଲେ ଆଜିର ଗୀତ କାକାକେ ଡେଡିକେଟ୍ କର୍ମା କୁହନ୍? ଆଜ୍ଞା ଆଜ୍ଞା, ଠିକ ଅଛେ। ଆଉ କାକାକେ ଡେଡିକେଟ୍ କର୍ମା? ଆଜ୍ଞା,
1: ମୋର ମିତ ଲୋକନାଥ ସାହୁ,
0: ଆଜ୍ଞା,
1: କରମ ସାନି ସାହୁ, ସୁବଲ କୁମାର ସାହୁ, କ୍ଷମା ସାଗର ସାହୁ, ଉମେଶ ସାହୁ, ଭକ୍ତ ଚରଣ ଭୋଇ, ରାଧାକାନ୍ତ ଭୋଇ, ନାଗୁ ପାତ୍ର, ହରେଶ ପରୁଆ, ଚୈତନ୍ୟ ପଟେଲ, ମନୋଜ ପଟେଲ, ଗୋଲକ ପ୍ରଧାନ, ନାରାୟଣ ପ୍ରଧାନ, ଯଶୋବନ୍ତ ପାଇ, ଚିତ୍ରସେନ ସବର, ପଞ୍ଚାନନ୍ଦ ପଞ୍ଚବିହାର, ଉପେନ୍ଦ୍ର ସୁନାଥ, ଜୟଗୋପାଲ ବେହେରା, ମୁନା ପଣ୍ଡା, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ସ୍ୱର୍ଣ୍ଣକର, ଦୀକ୍ଷା ଗୋପାଳ, ସତ୍ୟଭାମା ମେହେର, ଗୋବିନ୍ଦ ମେହେର, ରବୀନ୍ଦ୍ରନାଥ ମେହେର, ଲିଙ୍ଗରାଜ ମେହେର, ନାରାୟଣ ମେହେର, ଆନନ୍ଦ ମେହେର, ଆଉ ଏଇ ରାଶି ମୋର ଭାଞ୍ଜି ଦେଇଛନ୍ ଚିଙ୍କି,

0: ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର, ଆକାଶବାଣୀ ସମ୍ବଲପୁର ହେଲୋ କାର୍ଯ୍ୟକ୍ରମ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜ୍ଞା
1: ନମସ୍କାର ସାର, ଥ୍ୟାଙ୍କ ୟୁ।
0: ନମସ୍କାର ସାର, ଆପଣଙ୍କର ପରିଚୟଟା ଦେବେ?
1: ଆଜି ହିନ୍ଦୀ ଗୀତ ରାଇଟ?
0: ଆଜ୍ଞା ହିନ୍ଦୀ ଗୀତ ଆଜି।
1: ଓକେ, ତ ମୁଁ ହିନ୍ଦୀ ଗୀତ ଦୁଇ ତିନିଟା କହିଦେଉଛି।
0: ପ୍ରଥମେ ଆପଣଙ୍କ ପରିଚୟଟା ଦିଅନ୍ତୁ, ତାପରେ ହିନ୍ଦୀ ଗୀତ କଥା ଚିନ୍ତା କରିବା।
1: ହଁ ଠିକ ଅଛି, ଦିସ୍ ଇଜ୍ ମାମା ମିଶ୍ର, ଆଇ ଆମ୍ ଫ୍ରମ୍ ଭୁବନେଶ୍ୱର।
0: ମାମା ମିଶ୍ର ଫ୍ରମ୍ ଭୁବନେଶ୍ୱର?
1: ୟେସ୍ ସାର। ଆପଣଙ୍କ ନାଁ?
0: ମାନସ ମିଶ୍ର। ଆଜ୍ଞା।
1: ଆରେ ସାର, ଆପଣଙ୍କ ସହ ପ୍ରଥମ ଥର କଥା ହଉଛି, ହାଇ ହାଇ ଫାଇ କରି ଦିଅନ୍ତୁ।
0: ହାଇ ଫାଇ ଆପଣଙ୍କୁ ବି କଲି, ଯାହା ବି ହଉ ଭାରି ଖୁସି ଲାଗୁଛି ଆପଣଙ୍କ ସହିତ କଥା ହେଇ। ସୁଯୋଗ ଭୁବନେଶ୍ୱରରେ ଆମ ପାଖକୁ କଲ୍ ଆସିଛି।
1: ହ୍ୟାଲୋ ସାର। ହଁ ସାର କୁହନ୍ତୁ।
0: ଆଜ୍ଞା ଆଜ୍ଞା, ତାହେଲେ ଗୀତ କୁହନ୍ତୁ ଏବେ।
1: ସାର ଗୀତ ମୋତେ ଚାରିଟା ଅନୁଛି, ସେହିଆର ଗୀତ ଅଛି, ସେହିଆର ମୁଭିର। ଆରେ ସାର କଣ କହିବି, ଆଗ ତ କବିତା, ତାପରେ କହିବି ମା ଉପରେ। ଆରେ ୟାର ଏପଟେ ବହୁତ ମାନେ ଆଜି କାଲି ଟିକେ ବର୍ଷା ହେଇଛି ଜଷ୍ଟ କହିବାକୁ ଗଲେ, କିନ୍ତୁ ବହୁତ ଖରା ହଉଛି, କିନ୍ତୁ ମୁଁ ଏସିରୁ ଜମା ବାହାରୁନି। ଆଣ୍ଡ ମୁଁ କବିତା ଶାୟରୀ ଲେଖେ, ସମସ୍ତେ ଜାଣିଛନ୍ତି, କେତେ ଜଣ ଆର୍ଟିଷ୍ଟ ମାନଙ୍କ ସହ କଥା ହେଇଛି।
0: ତାହେଲେ ଆପଣ ଗୋଟେ କବିତା ଶୁଣାନ୍ତୁ।
1: ମୁଁ କେହି ହିନ୍ଦୀରେ ଗୋଟେ କହିଦଉଛି, ଯେହେତୁ ମାଙ୍କ ଉପରେ କହିଦଉଛି। ଆଉ ଆଗକୁ ତ ରଜ ବି ଅଛି, ମୋ ବର୍ଥଡେ ବି ଅଛି, ତମର ଡବଲ ସେଲିବ୍ରେସନ।
0: ଆଜ୍ଞା ଆଜ୍ଞା,
1: ସମସ୍ତଙ୍କୁ ଇନ ଆଡଭାନ୍ସ ହାପି ରଜ ମୋ ତରଫରୁ ଆପଣଙ୍କୁ ବି, କାହିଁକି ସେଦିନ ଝିଅ ମାନେ ଦୋଳି ଖେଳିବେ ଆଉ ପୁଅ ମାନେ ବସିକି ଝିଅ ମାନଙ୍କୁ ଝୁଲେଇବେ, ତ ସେଦିନ ଆମ ମାନଙ୍କର ମଜା
0: ନିହାତି। ମାନେ
1: କବାଡି ଏଗୁଡା ସବୁ ଖେଳ ହଉନି, ଲୋକ ପାଇଗଲାଣି,
0: ଏବେଠୁ ବୋଧେ ରଜ ପାଇଁ ପ୍ରିପାରେସନ ଚାଲିଲାଣି।
1: ରଜ
0: ପାଇଁ ଏବେଠୁ କଣ ପ୍ରିପାରେସନ ଚାଲିଲାଣି? ଆଚ୍ଛା ଆଚ୍ଛା, ମାନେ ଗୋଟେ ରଜ ସରିଲା ମାନେ ଆର ରଜ ପାଇଁ ପ୍ରିପାରେସନ ଆରମ୍ଭ ହେଇଯାଏ।
1: ଭଲ ଭଲ ଦିନ ତ ସବୁବେଳେ ପ୍ରିପାରେସନ କଲେ ମାଇଣ୍ଡ ଥଣ୍ଡା ରହିବ, ପଜିଟିଭ ରହିବ
0: ନା। ଗୋଟେ
1: କବିତା କହୁଛି ଆଗ।
0: ଆଜ୍ଞା ଆଜ୍ଞା,
1: ମୋର ଆଜ୍ଞା, ନିନ୍ଦ ଗବାକର ସୁଲାୟା ହମକୋ, ଆସୁ ଗିରାକର ହସାୟା ହମକୋ, ଉସ ହସ୍ତି କୋ କଭି ଦର୍ଦ ନା ଦେନା, ହସ୍ତି କୋ କଭି ଦର୍ଦ ନା ଦେନା, ଜମାନା କହତି ହେ ମା ଜିସକୋ।
0: ଆରେ ବାଃ, ମାନେ ମାଙ୍କ ପାଇଁ ଗୋଟେ ସ୍ପେଶିଆଲ ଶାୟରୀ ହେଇଯାଇଛି ନାଇଁ କି?
1: ମା ତ ମା, ମା ଭଳିଆ ମା ନାଇଁ, ଯେ ବାପା ମାଙ୍କ ଯାହାର ଆଶୀର୍ବାଦ ଅଛି ତ ମୁଣ୍ଡ ଉପରେ, ସେ ଦୁନିଆ ଜିତି ଯାଇଛି। ଆଉ ଏବେ ବି ଫିଲହାଲ ମଦର୍ସ ଡେ ଗଲା, ମୁଁ କହିନଥିଲି, ଫୋନ ଲାଗି ନଥିଲା, ଆଜି କହିଦେଲି।
0: ନିହାତି ନିହାତି, ମାନେ ଭାରି ବଢିଆ ଲାଗୁଛି ଆପଣଙ୍କ ସହିତ କଥା ହେଇକି।
1: ଆଜ୍ଞା ଆଜ୍ଞା, ସବୁ ସ୍ପେଶାଲ ମୁଁ କଥା ହେଇସାରିଛି, ଆପଣଙ୍କ ସହ କଥା ହେଲି, ମମତା ମ୍ୟାଡମ ସହ କଥା ହେଇଛି, ତାପରେ ଗୋଟେ ସୁଶ୍ରୀ ମ୍ୟାଡମ ସହ କଥା ହେଇଛି, ଆଉ ଦୁଇ ଜଣଙ୍କ ସାର୍ଙ୍କ ନା କ୍ଷମା କରନ୍ତୁ ମନ ନାହିଁ, ତ ଏମାନଙ୍କୁ ସବୁ ମୁଁ ଡେଡିକେଟ କରିବି, ମୋ ସାଙ୍ଗକୁ ବି ଡେଡିକେଟ କରିବି, ମୋ ଫ୍ୟାମିଲିକୁ ବି ଡେଡିକେଟ କରିବି।
0: ଆଚ୍ଛା ଆଚ୍ଛା, ନାଇଁ ତାହେଲେ ଏଠି ଗୋଟେ କଥା କହିବେ, ଆପଣ ଯେହେତୁ ମାଙ୍କ ଉପରେ ଗୋଟେ ସୁନ୍ଦର କବିତା କହିଲେ, ଆମେ ମାଙ୍କ ଉପରେ ଗୋଟେ ଗୀତ ଶୁଣିବା।
1: ମାଙ୍କ ଉପରେ ଆପଣ ତ ଗୀତ ଶୁଣେଇବେ? ଆଚ୍ଛା ଆପଣ, ହଁ ନେକ୍ସଟ ମୁଁ ଗୀତ ବି ଶିଖୁଛି, ନେକ୍ସଟ ଟାଇମ କାହିଁକି ଶୁଣେଇବି
0: ନା? ନେକ୍ସଟ ଟାଇମ କାହିଁକି, ଏବେ ଶୁଣେଇଲେ ହବନି?
1: ଏବେ ଶୁଣେଇଲେ ଆଉ ନେକ୍ସଟ ଟାଇମ କିଛି ରହିବନି ମଜା, ଆପଣଙ୍କୁ ନେକ୍ସଟ ଟାଇମ ମୋତେ ଇନ୍ତଜାର କରିବାକୁ ପଡିବ।
0: ନା ନା, ମୁଁ ମାନେ ରିକ୍ୱେଷ୍ଟ କରିବି, ଯେହେତୁ ଏତେ ସୁନ୍ଦର କଲର ଟି ମୁଁ ପାଇଛି ଆଜିର କାର୍ଯ୍ୟକ୍ରମରେ, ତ ମାନେ ଗୋଟେ ପଦ ଗୀତ ଶୁଣିବା ପାଇଁ ଅନୁରୋଧ କରିବି।
1: ମାନେ କିଛି ଏବେ ସକାଳ ହେଇଯାଉଛି ନା, ଟିକେ ଫ୍ରେସ ରହୁନି, ମୁଁ ପକ୍କା ମୁଁ ଆପଣଙ୍କୁ ପଚାରିବି।
0: ନାଇଁ ତଥାପି ମାନେ
1: ଠିକ, ମୁଁ ଯେମିତି ହେଲେ ଆପଣଙ୍କୁ ଗାଇକି ଶୁଣେଇବି,
0: ଯେତିକି ହଉ ଗୋଟେ ପଦ ଗୁନଗୁନେଇବାକୁ ପଡିବ, ସେମିତି କହିଲେ ଚଳିବ।
1: ଗୋଟେ ଗୀତ ମାଙ୍କର ତ ମାଙ୍କର ମନ ପଡ଼ୁନି ସାର, ଆପଣଙ୍କ ଆଗରେ ଟିକେ ମନ ପଡୁନି, ଆଜି ଗୋଟେ କ୍ଷମା କରନ୍ତୁ, ନେକ୍ସଟ ଟାଇମ ପକ୍କା ଗାଇବି।
0: ଆଚ୍ଛା ଓକେ ଠିକ ଅଛି, ତାହେଲେ ମାନେ ଯେହେତୁ ମାଙ୍କ କଥା କହିଛନ୍ତି, ମାଙ୍କ ଉପରେ ମାନେ ଇଏ ହେଇଛି, ଗୋଟେ ଇମୋସନାଲ ଟଚ୍ ଟେ ହେଇଯାଇଛି ନାଇଁ କି?
1: ଆଜ୍ଞା ସାର, ଏଇଟା ନାହିଁ ମିଳିବ ମେରେ ଦୋ ଅନମୋଲ ରତନ, ଯୋଉଟା ମୁଁ ଖୋଜୁଥିଲି, ପୁଛ ନା ହେ କେସି ମେରି ଅମ୍ମା।

ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଯାହା ବି ହଉ, ମାନେ ମୋ କଥା ରଖିକି ଆପଣ ମାନେ ଗୋଟେ ପଦ ଗୀତ ଶୁଣେଇଲେ, ସେଇଥିପାଇଁ ଆପଣଙ୍କୁ ଧନ୍ୟବାଦ। ଆଉ ଆମେ ଗୋଟେ ସୁନ୍ଦର ଗୀତ ଆପଣଙ୍କୁ ଶୁଣେଇବୁ, ଆମକୁ ଫୋନ୍ କରିଥିଲେ ଧନ୍ୟବାଦ। ଆଉ ତତ୍ ସହିତ ଆପଣଙ୍କୁ ଆମେ ରିକ୍ୱେଷ୍ଟ

0: କରିବୁ ଯେ କଣ୍ଟିନ୍ୟୁଅସ୍ ଆମ ସହିତ ଏମିତି ଯୋଗାଯୋଗରେ ରୁହନ୍ତୁ, ଫୋନ୍ କରନ୍ତୁ, କଥାବାର୍ତ୍ତା ହୁଅନ୍ତୁ। ଆପଣ
1: ଫୋନ୍ ଲାଗିଯାଉ, ଆପଣ ହିଁ ଆସିବାର ଅଛି, ସମସ୍ତେ ଆସନ୍ତୁ, ମୋ ଫୋନ୍ ଲାଗିଯାଉ, ଲିସନର୍ ମାନେ ସମସ୍ତେ ଗ୍ୟାପ୍ ଦେଇକି କଲ୍ କଲେ ମୋ ଫୋନ୍ ବି ଲାଗିଯିବ।
0: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ନମସ୍କାର ସାର୍, ସବୁ ମାଆ ମାନଙ୍କୁ ଡେଡିକେଟ୍ କରିଦେବେ।
0: ଆଜ୍ଞା ଆଜ୍ଞା, ନମସ୍କାର।
1: ଓକେ।

0: ଆମର ରହିଲେ ପଞ୍ଚାନନ ପଞ୍ଚବିହାର ଉପେନ୍ଦ୍ର ସୁନା ସତ୍ୟବାନ ମେହେର ରୋହିଣୀ ମେହେର ଚୁମ୍କି କୁସୁମ ଦୀକ୍ଷାଗୋପାଳ ସ୍ୱର୍ଣ୍ଣ ପ୍ରଭାକର ଆଉ କେତେଟା ପୁରୁଣା ଶ୍ରୋତା ମାନଙ୍କ ନାଁ ଟିକେ ଆଜି ଡେଡିକେଟ୍ କରିମି ଆଜ୍ଞା, ସେମାନେ ନି ଶୁଣିଥିଲେ ବି ତାହାକୁ ଡେଡିକେଟ୍ କରିମି ଆଜ୍ଞା।
1: ଆଜ୍ଞା ଆଜ୍ଞା କହୁନ ଆଜ୍ଞା ନିଶ୍ଚୟ।
0: ସେମାନେ ହେଲେ ଆମର ନାନୀ ଗୁଟେ ଥିଲେ ପୁରୁଣା ଶ୍ରୋତା ଆକାଶବାଣୀ ସମ୍ବଲପୁର ହରିପ୍ରିୟା ତନ୍ତି
1: ଆଜ୍ଞା,
0: ତାପରେ ଦାଦା ଭବାନୀ ଦେହେରି, କନ୍ଦର୍ପ ବେହେରା, ଭୋଲାଶଙ୍କର ବରଫଣ୍ଡା, ଭୋଲାଶଙ୍କର ପୁଟିଲ, ସୁରେଶ କୁମାର ଦାସ, ସାନ ଭାଲୁପଲ୍ଲୀ ସିଂହି ଯିବ ଆଜ୍ଞା।
1: ଆଜ୍ଞା ଆଜ୍ଞା ପୁରା ସବୁ ଏଇଟା ପୁରୁଣା ଶ୍ରୋତା ମାନେ ଆଜ୍ଞା।
0: ଆଜ୍ଞା ଆଜ୍ଞା ସମସ୍ତଙ୍କର ସାଙ୍ଗେ କଥା ଲାଗୁଛି, ଆର ଏବେ ସୁରେଶ ଦାସ କହୁଥିଲି ଆଜି ହେଲୋଇନ୍ର ପ୍ରୋଗ୍ରାମ ଦଉଛି। ଇ ନମ୍ବରଟା ନେଇ ଯୋ ଭାଇ, ଆର ଏଟା କଲ୍ କରବ, ନିଶ୍ଚେ ଫୋନ ଲାଗବାର କଥାବାର୍ତ୍ତା ଆମେ ବଢ଼ିଆ ଲାଗବା, ଯଦି ବି ଫୋନ ନେଲା ଆମେ ନା ଡେଡିକେଟ୍ କରମି ବୋଲିକିରି କହିଲି ଆଜ୍ଞା, ସେ ବି ଖୁସି ହେଇଗଲେ ଆଜ୍ଞା।
1: ଆଜ୍ଞା ଆଜ୍ଞା ବହୁତ ବଢ଼ିଆ ଆଜ୍ଞା, ନିଶ୍ଚିତ ଭାବେ ସେ କାର୍ଯ୍ୟକ୍ରମ ଶୁଣୁଥିବେ, ଆପଣ ଡେଡିକେଟ୍ କରିଛନ୍ ଯେନ୍ଟା ସେ ଶୁଣିପାରୁଥିବେ ବୋଲିକିରି ଆମେ ଆଶା କରୁଛୁ। ଆଉ ଆପଣ ଯେତିକି ଲୋକକୁ ଡେଡିକେଟ୍ କରୁଛନ୍, ସମସ୍ତଙ୍କୁ ଡେଡିକେଟ୍ କରୁଛୁ, ଆକାଶବାଣୀ ପରିବାର ତରଫରୁ ଆପଣଙ୍କୁ ଏଇ ଗୀତଟା ଡେଡିକେଟ୍ କରୁଛୁ, ଶୁଣମା ଆଜ୍ଞା ସୁନ୍ଦର ଗୀତା ଯେନ୍ଟା ବାଛିଛନ୍ ଆପଣ।
0: ଧନ୍ୟବାଦ ମିଶ୍ର ଆଜ୍ଞା, ରହୁଛେ, ଜୁହାର।
1: ଜୁହାର ଆଜ୍ଞା, ନମସ୍କାର।
0: ନମସ୍କାର ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ।
0: ହ୍ୟାଲୋ ଆଜ୍ଞା, ନମସ୍କାର। ଆକାଶବାଣୀ ସମ୍ବଲପୁର ହେଲମତ କାର୍ଯ୍ୟକ୍ରମ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜ୍ଞା, ଆପଣଙ୍କ ପରିଚୟଟା ଦେବେ।
1: ନମସ୍କାର
0: ନମସ୍କାର ଆଜ୍ଞା। ହ୍ୟାଲୋ
1: ଆକାଶବାଣୀ ସମ୍ବଲପୁରର ସମସ୍ତ କର୍ମକର୍ତ୍ତା,
0: ଆଜ୍ଞା,
1: ଆକାଶବାଣୀ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ମୋର ଜୁହାର। ଯେ ମା କଟକମାଟ ଜୁହାର ମା ସମଲେ, ମୁଁ ଭକ୍ତ ଚରଣ ଭୋଇ, ଗ୍ରାମ କେନ୍ଦୁଘାଟି, ପୋଷ୍ଟ ଅଫିସ ଜୟନ୍ତପୁର, ବ୍ଲକ ଜୁଜମୁରା, ଜିଲ୍ଲା ସମ୍ବଲପୁର।
0: ଆଜ୍ଞା ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ। ଆଜ୍ଞା, ଆମର କାର୍ଯ୍ୟକ୍ରମ କି ଆଉ କେନ୍ତା ଅଛନ୍?
1: ଭଲ ତ ଅଛେ ଆଜ୍ଞା।
0: ଆଉ ଖରା ତରା ଠିକ୍ ଠାକ୍ ଚାଲିଛେ କି ନି?
1: ଖରା ତ ବହୁତ ପଡ଼ିଯାଇଛେ
0: ଆଜ୍ଞା, ଯେ ଧୁକା ଗୋଡ଼ି ଟିକେ ଟିକେ ହଉଛେ, କିନ୍ତୁ ପାନ୍ ପୁନା ପଡ଼ୁଛେ।
1: ଟିକେ ଟିକେ ଆସୁଛେ ଯେ ଆମର ବରଗଡ଼ ଝାରସୁଗୁଡ଼ା, ଆମ ସମ୍ବଲପୁର ଟିକେ ଟିକେ ବହୁତ କମ ହଉଛେ। ଚାରି ପାଞ୍ଚ ହେଲା ଧୁକା ଦେଖା ନାହିଁ।
0: ଆଜ୍ଞା ଆଜ୍ଞା, ଏଇଟା ସତ କଥା ହେ। ମାନେ ଏହା ଯେନ୍ ତ ଆମର ଶ୍ରୋତାମାନଙ୍କର ସାଙ୍ଗେ ଆମେ କଥା ହେଇକିରି ଜାଣୁଛୁ ଯେ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ହିସାବରେ ଧୁକା ଗୋଡ଼ି ଆସୁଛେ। ବର୍ଷା ବର୍ଷି ହେଇକିରି ତାତି ଟିକେ କମଲାନ, ବାକି ସମ୍ବଲପୁର ପାଖାପାଖି ଅଞ୍ଚଳଟି ତ କମ୍ପେଇ ଦଉଛେ ଆଜ୍ଞା। ଆଜି କେନ୍ ଗୀତ ଶୁଣିବାକୁ?
1: ସମ୍ବଲପୁର ପାଖାପାଲି ନୁହଁ, ଆମର ଗାଁଟା ହଉଛେ 10 କିଲୋମିଟର। ବୋଲେ ସମ୍ବଲପୁରର ସିଚୁଏସନ୍ ଯାହା, ଆମର ସିଚୁଏସନ୍
0: ଆଜ୍ଞା ଆଜ୍ଞା, ମାନେ ସେଇ ଅବସ୍ଥା ଦେଇ ଚାଲିଛେ ବୋଲୁ। ନାଇଁ, ସମ୍ବଲପୁରରେ ତ ଆଜ୍ଞା ସବୁଆଡ଼େ ଉନ୍ନତିର କାମ ଚାଲିଛେ। କେନୁ ବ୍ରିଜ ବନୁଛେ, କେନୁ ରାସ୍ତା ବନୁଛେ, କେନୁ ଗ୍ୟାସ ପାଇପ୍ ଲାଇନ୍ ଚାଲିଛେ, ଏନ୍ତା ଗଲି କହନ୍ତି ସବୁଆଡ଼େ କିଛି ନା କିଛି କାର୍ଯ୍ୟକ୍ରମ ଚାଲିଛେ। ନୁ ହଁ ଆଜ୍ଞା, ନିହାତି ଆର ମାତ୍ର ଦିନ 15-20ଟା ରହିଲା ଶୀତଳ ଷଷ୍ଠୀ ଲାଗି, ପୁରା ଜୋରଦାର ହିସାବରେ ସବୁ ପ୍ରଶାସନ ତାଙ୍କର ଚେଷ୍ଟା ଚଲେଇଛନ୍, ସବୁ ଜିନିଷକେ ସୁରୁଖୁରୁରେ କେନ୍ଦିକିରି କରିବେ ସେ ତାର ବ୍ୟବସ୍ଥା ଚଲେଇଛନ୍, ରାସ୍ତାଘାଟ ଠିକ୍ ଠାକ୍ କରିକିରି କେନ୍ଦି ହିସାବରେ ଲୋକଙ୍କୁ ଅସୁବିଧା ନା ହେବା ସେ ପ୍ରଚେଷ୍ଟା ଚାଲିଛେ ଆଉ। ଆଜି କେନ୍ ଗୀତ ଶୁଣମା କହୁନ ଆଜ୍ଞା?
1: ଆଜି ଶୁଣେଇଦେବେ କଥାଚିତ୍ର ଡ୍ରିମଗର୍ଲର ଗୀତଟି।
0: ଆଜ୍ଞା, କେନ୍ ଗୀତଟା କହୁନ? ତ
1: ଗୀତଟା ହଉଛେ ମେରେ ଦିଲ କା ଟେଲିଫୋନ ବାଜେ ରିଙ୍ଗ ରିଙ୍ଗ ରିଙ୍ଗ, ଗୋଟେ ଗୀତଟେ ଅଛେ।
0: ଆଚ୍ଛା ହଉ, ଠିକ୍ ଅଛେ ଆଜ୍ଞା, ଖୁଜମା ସେଟା। ଆଉ
1: ଏଭର୍

0: ନୂଆ ସିନେମା ଅଛି
1: ଆଜ୍ଞା ଆଜ୍ଞା
0: ପୁରୁଣାଟା ନାହିଁ ନୂଆ ସିନେମା ଯେନ୍ ଡ୍ରିମଗର୍ଲ ଗୁଟେ ନୂଆ ଅଛି ନା ସେଇ
1: ଆଜ୍ଞା ଡ୍ରିମଗର୍ଲ ଟୁ
0: ହଁ
1: ଠିକ୍ ଅଛି ଆଜ୍ଞା ଶୁନମା ମେରେ ଦିଲ୍ କା ଟେଲିଫୋନ୍
0: ହଁ
1: ଠିକ୍ ଅଛି ଆଜ୍ଞା ଜୁବିନ୍ ନୋଟିଆଲ ଆଉ ଜନିତା ଗାନ୍ଧୀ ଗାଇଛନ୍ତି ଗୀତଟାକେ ଆଜ୍ଞା ଆଜ୍ଞା ଶୁନମା କାକାକେ ଡେଡିକେଟ୍ କର୍ମା କହୁନ ଆଜ୍ଞା ଠିକ୍ ଅଛେ ଆକାଶବାଣୀ ସମ୍ବଲପୁର ଶୁଣୁଥିବାର ସବୁ ଶ୍ରୋତାଙ୍କୁ ଡେଡିକେଟ୍ କରିଦେବା ସୁନ୍ଦର ଗୀତଟେ ବାଛିଛନ୍ ଦିଲକା ଟେଲିଫୋନ୍ ଆମର ତ ହେନ୍ତି ଫୋନ୍ ଇନ୍ କାର୍ଯ୍ୟକ୍ରମ ଫୋନ୍ ବି ଲାଗିଯାର ସେ ଭିତରେ ଆମର ଦିଲ୍ ବି ଯୋଡ଼ି ହେଇଯାଇଛେ ତ ଦିଲକା ଟେଲିଫୋନ୍ର ଗୀତଟା ଶୁଣମା ଆଜ୍ଞା ନମସ୍କାର ଆଜ୍ଞା ଆମକୁ ଫୋନ୍ କରିଥିଲେ ନମସ୍କାର ଆଜ୍ଞା।

ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର, ଆକାଶବାଣୀ ସମ୍ବଲପୁର ହେଲୋ କାର୍ଯ୍ୟକ୍ରମ ଆପଣଙ୍କୁ ସ୍ୱାଗତ କରୁଛୁ। ଲିଙ୍ଗରାଜ ବାବୁ କେନ୍ତା ଅଛନ୍? ଆଜି ଲଟେରୀ ଫିଟିଲା ବୋଲୁନ୍? ଯାଇ ତାପରେ ମାନେ ବଡ଼ା ଦିନ ଚେଷ୍ଟା କରୁଥିଲେ କରୁଥିଲେ, ଆଜି ଲଟେରୀଟା ଫିଟିଗଲା। ଆଜ୍ଞା କେନ୍ତା ଅଛନ୍? ଆଉ ଆମର ମ୍ୟାଡ଼ାମ ଯେ କେନ୍ତା ଅଛନ୍? ଭଲ ଅଛନ୍। ବେଲେ ଆଜି ମ୍ୟାଡ଼ାମଙ୍କୁ କେନ୍ ଗୀତଟା ଡେଡିକେଟ୍ କରିବେ କହୁନ? ଆଚ୍ଛା ଠିକ୍ ଅଛେ, ଯେ ଆଉ କାଣା ଛୁପାବାର ଫେର ବାକି ଅଛେ ବେଲେ ଆଜ୍ଞା ହେଇଟା ତ କହୁଛେ। ଆଉ ତ ମାନେ ସେ ତାଙ୍କର ନ ତ ଆମର ମାନେ ସବୁ ମନ ଖୁଲା, ଆମର ସବୁ କିଛି ଖୁଲା ମେଲା ହେ। ହଁ ଆଜ୍ଞା ନିହାତି ଭାବେ ଆଜ୍ଞା, ସେ ନା ହେଲେ ଆଉ ସଂସାର କେମିତି କିରି ଚଲାମା? ଆଉ ସଂସାର ଚଲାବାର ଲାଗି ହେଲେ ତାଙ୍କର ସାମ୍ନା ନ। ହଁ ନିହାତି ଆଜ୍ଞା, ଯଦି ଆମେ ଆମର ଭିତରେ ଲୁକା ଛୁପା କଲା ବେଲେ, ଆମେ ଯଦି ନିଜର ନିଜର ଭିତରେ ଯଦି ଲୁକା ଛୁପା ହେଲା ବେଲେ ନାଇଁ କାଁ ସମ୍ପର୍କ ଭିତରେ ଫାଟ ହେବାର ସମ୍ଭାବନା ଅଛେ। ତ କିଛି ନାଇଁ ଲୁକେଇକିରି ସବୁ ପୁରା ଖୋଲାମେଲା କରିକିରି କହିବାରଟା ହିଁ ସବୁଥିରୁ ବୁଦ୍ଧିମାନୀର କାମ ହେବ ଆଜ୍ଞା। କାଁ ହେଲା ଯେ ବୋଲେ ସଂସାର ତ ତାଙ୍କୁ ନେଇକିରି ହିଁ ଚାଲବା। ହଁ ଆଜ୍ଞା ନିହାତି ଭାବେ ଆମେ ମାନେ ଇନୁ ଗୋଟେ ଜିନିଷ କହିବାର କଥା ଯେ ତାମାନେ ଜଣଙ୍କର ପ୍ରତି ଯେନ୍ ଆମର ତାଙ୍କର ପ୍ରତି ଯେନ୍ ସମ୍ପର୍କର ପ୍ରତିବଦ୍ଧତାଟା ଅଛେ, ତାଙ୍କର ପ୍ରତି ଯେନ୍ ସମର୍ପଣ ଭାବଟା ଅଛେ ଆଜ୍ଞା, ସେଟା ଇନୁ ଜନାସି ଯେ ଆମେ ତାଙ୍କର ପ୍ରତି କେତେ ସମର୍ପିତ ହଉ, ଆଉ ତାଙ୍କର ଇମ୍ପୋର୍ଟାନ୍ସଟା ଆମର ଜୀବନରେ କେତେ ଅଛେ ସେଟା ହଉଛେ ମୁଖ୍ୟ ଜିନିଷ। କାରଣ ଯେ ସେ ତାଙ୍କର ଆଇଲା ପରେ ହିଁ ଜୀବନରେ ପରିବର୍ତ୍ତନ ଆଇସି, ତାଙ୍କୁ ନେଇକିରି ହିଁ ଆମେ ଜିଇଁଥିବାର ତକ ତାଙ୍କର ସାଙ୍ଗେ ରହିବାର ଗୋଟେ ପ୍ରତିଜ୍ଞାଟେ ବି କରିଥିସୁଁ ଆଜ୍ଞା। ଆଉ କାହା କାହାକେ ଡେଡିକେଟ୍ କରମୁ ଆଜ୍ଞା ଗୀତ? ଆଜ୍ଞା ମାନେ ସ୍ପେଶିଆଲି ଡେଡିକେଟ୍ ଟୁ ମ୍ୟାଡ଼ାମ, ତାପରେ ବାକି ଯେତିକି ଶ୍ରୋତା ଅଛନ୍ ସମସ୍ତଙ୍କୁ ନେଇକି। ଆଜ୍ଞା ଠିକ୍ ଅଛେ ଆଜ୍ଞା, ସମସ୍ତଙ୍କୁ ଡେଡିକେଟ୍ କରିଦମା। ଆଉ ଶୁନ୍ମା ବଡ଼ା ସୁନ୍ଦର ଗୀତଟେ ବାଛିଛନ୍, ଛୁପାନା ବି ନେଇ ଆତା, ବତାନା ବି ନେଇ ଆତା ନାଇଁ କେଁ? ଠିକ୍ ଅଛେ ଆଜ୍ଞା, ଶୁନ୍ମା ଆମକୁ ଫୋନ୍ କରିଦେଲେ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନମସ୍କାର। ନମସ୍କାର ଆଜ୍ଞା।

0: ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ପୁଣି ଥରେ ହେଲୋ ଅନୁରୋଧ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ
1: ଆକାଶବାଣୀ ମୁଖ୍ୟ ଖବର ସାଙ୍ଗେ ମୁଇଁ ଅତୀଶ କୁମାର ଶତପଥୀ ଆବାକାଲି ମନ୍ କି ବାତ୍ ଜରିଏ ଦେଶବାସୀଙ୍କର ସହିତ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ଇଟା ହେବା ମନ୍ କି ବାତ୍ କାର୍ଯ୍ୟକ୍ରମର 134 ନମ୍ବର ସଂସ୍କରଣ ନୂଆ ସୁରକ୍ଷା ଆହ୍ୱାନମାନଙ୍କର ମୁକାବିଲା କରିବାର ଲାଗି ବିଏସ୍ଏଫ୍କେ ଅତିରିକ୍ତ ଦାୟିତ୍ୱ ଦିଆଯିବା କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ସମଗ୍ର ଶିକ୍ଷା ଅଭିଯାନଟି ବିସ୍ତୃତ ସମୀକ୍ଷା କରି ଏତେକେ ଅଧିକା ସ୍ୱଚ୍ଛ ଆର୍ ଫଳଭିତ୍ତିକ କରବାର ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦେଲେ ଜୋର୍ ରୁଷ ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟ ପହଞ୍ଚିଛେ କହିଲେ ରୁଷ ରାଷ୍ଟ୍ରପତି ଭାରତକେ ପାଞ୍ଚଦିନିଆ ଗସ୍ତ ଆସିଛନ୍ ମ୍ୟାମାର ରାଷ୍ଟ୍ରପତି ହସ୍ପିଟାଲ୍ଥି ଏଡମିଟ୍ ଆଗରୁ ଆୟୁଷ୍ମାନ କାର୍ଡ଼ଥି ସବୁ ଟେଷ୍ଟ ହେବା କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ବଲପୁର ଶୀତଳଷଷ୍ଠୀ ଲାଗି ସଂସ୍କୃତି ବିଭାଗ ତରଫରୁ ମିଳିଲା 1,08,00,000 ଟଙ୍କାର ଅନୁଦାନ ଓଡ଼ିଶା ନୂଆଷ୍ଠାନ ମୂଲ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବିଜେପି ସରକାରଙ୍କ ଦ୍ୱିବରଷ ଭରଣା ଅବସରରେ ଏବା ମଙ୍ଗଳବାରଠାରୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ଗୋଆ ଆଜି ପାଳନ କରୁଛେ ତା'ର ପ୍ରତିଷ୍ଠା ଦିବସ ପହିଲା ହିନ୍ଦୀ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ସ୍କୃତିଥି ଆଜି ପାଳନ କରାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ ପ୍ରତିରକ୍ଷା ମୁଖ୍ୟ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ ଆଜି ନେଲେ ଅବସର ରାଜ୍ୟ ଉଚ୍ଚଶିକ୍ଷାର୍ଥି ଉତ୍କର୍ଷତା ଆଣବାର ଦିଗେ ଆବାକାଲିଠାରୁ ଭୁବନେଶ୍ୱରଠାରେ ମୂଲ ହେବା କୁଳପତି ସମ୍ମିଳନୀ ଆଇପିଏଲ୍ ଟି20 କ୍ରିକେଟ୍ର ଚଳିତ ସଂସ୍କରଣର ଟାଇଟଲ୍ ହାସଲ ଲାଗି ଆବାକାଲ ଗୁଜରାଟ ଟାଇଟନ୍ସ ଆର୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭିତରେ ହେବା ମ୍ୟାଚ୍ ଭାରତ ଇଂଲଣ୍ଡ ଭିତରେ ଚାଲିଥିବାର ତିନିଟିକିଆ ମହିଳା ଟି20 କ୍ରିକେଟ୍ ପ୍ରତିଯୋଗିତାର 2 ନମ୍ବର ମ୍ୟାଚ୍ ଆଜି ଖେଳାଯିବା ବ୍ରିଷ୍ଟଲ୍ଠାରେ କାଲବୈଶାଖୀ ପ୍ରଭାବଥି ରାଜ୍ୟର ଭିନ୍ଭିନ୍ ଜାଗାରୁ ହୋଇଛି ବର୍ଷା ଏବା 24 ଘଣ୍ଟା ଭିତରେ ଚଡ଼କ ମାର୍ଗୀର ବର୍ଷା ନେଇ ଭିନ୍ଭିନ୍ ଜିଲ୍ଲାକେ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର।

0: ଖବରଣ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରବେ। ବେଲବୋଡ଼ାର 6:05 ଥି
1: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଭାଗବତ ମେଳା ଶୁଣନ୍ତୁ। ପରିବେଷଣ କରିଛନ୍ତି ସୁରେନ୍ଦ୍ର କୁମାର ସାହୁ ଏବଂ ସାଥୀ।

ଲୋକହିତ କାର୍ଯ୍ୟକ୍ରମରେ ଭାଗବତ ମେଳା ଶୁଣିଲେ। ପରିବେଷଣ କଲେ ସୁରେନ୍ଦ୍ର କୁମାର ସାହୁ ଏବଂ ସାଥୀ। ସେମାନେ ହେଲେ ସୁବାସ ଚନ୍ଦ୍ର ଦାସ, ରଘୁନାଥ ସାହୁ, ଗଜେନ୍ଦ୍ର ମହାଣା ଏବଂ ରଘୁନାଥ ମହାଣା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟା ଯୁବବାଣୀର ସ୍ୱରଲିପି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ଶ୍ରୋତାବନ୍ଧୁ, ଆଜି ହେଉଛି ମେ ମାସ 30 ତାରିଖ। ଆସନ୍ତୁ ଆଜିର ଦିନରେ କ'ଣ ସବୁ ଇତିହାସରେ ଘଟଣା ଘଟିଯାଇଛି ଜାଣିବା। 1826 ମସିହା ମେ 30ରେ ପଣ୍ଡିତ ଯୁଗଳକେଶ୍ୱର ଶୁକ୍ଳଙ୍କ ଦ୍ୱାରା କଲିକତାରୁ ଭାରତର ପ୍ରଥମ ହିନ୍ଦୀ ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡ ପ୍ରକାଶିତ ହୋଇଥିଲା। ଏହି ଅବସରକୁ ସ୍ମରଣ କରି ପ୍ରତିବର୍ଷ 30 ମେ'ରେ ହିନ୍ଦୀ ସାମ୍ବାଦିକତା ଦିବସ ପାଳନ କରାଯାଏ। 1887 ମସିହା 30 ମେ'ରେ ଗୋଆ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇ ଭାରତର 25ତମ ରାଜ୍ୟ ଭାବରେ ପରିଗଣିତ ହୋଇଥିଲା। 1919-30 ମେ'ରେ ରବୀନ୍ଦ୍ରନାଥ ଠାକୁର ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପ୍ରତିବାଦ ସ୍ୱରୂପ ବ୍ରିଟିଶ ସରକାର ପ୍ରଦତ୍ତ ନାଇଟହୁଡ୍ ଉପାଧିକୁ ତ୍ୟାଗ କରିଥିଲେ। 1922 ମେ 30ରେ ଲିଙ୍କନ୍ ମେମୋରିଆଲ ଆନୁଷ୍ଠାନିକ ଭାବେ ଆମେରିକା ଜାତିକୁ ସମର୍ପିତ କରାଯାଇଥିଲା ଏବଂ 1933 ମସିହା 30 ମେ'ରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ

ସଙ୍ଗୀତ ଜଗତର ଜଣେ ବିଶିଷ୍ଟ କଳାକାର ଭାବେ ପରିଚିତ ସିତାର ବାଦକ ଦେବୁ ଚୌଧୁରୀଙ୍କ ଜନ୍ମ ହୋଇଥିଲା। ଏହା ଥିଲା ଇତିହାସ ଦର୍ପଣରେ ଆଜି। ଶ୍ରୋତାବନ୍ଧୁ, ଆଜିର ସ୍ୱରଲିପ କାର୍ଯ୍ୟକ୍ରମକୁ ଆସନ୍ତୁ ଆଗକୁ ନେବା ଏକ ସୁନ୍ଦର ଗୀତରୁ। କଥାଚିତ୍ର ଓମ୍ ଶାନ୍ତି ଓମ୍। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତିକାର ଜାଭେଦ ଅଖ୍ତର।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ଛୁଇଁଥିବ। ଶ୍ରୋତାବନ୍ଧୁ, ଶାନ୍ତି ଏହି ଶବ୍ଦଟି ଶୁଣିଲେ ମନରେ ଏକ ଅଦ୍ଭୁତ ସ୍ନିଗ୍ଧତା ଜାଗି ଉଠେ। ଯେପରି ଗରମ ଦିନରେ ହଠାତ୍ ଥଣ୍ଡା ପବନ ଶରୀରକୁ ସ୍ପର୍ଶ କରିଯାଏ, ସେପରି ଶାନ୍ତି ମଣିଷର ମନକୁ ସତେଜ କରିଦେଇଯାଏ। ପ୍ରଭାତର ନୀରବ ପରିବେଶ, ମନ୍ଦିରର ଘଣ୍ଟି ଧ୍ୱନି, ନଦୀର କୁଳୁକୁଳୁ ସ୍ୱର କିମ୍ବା ମା'ର ସ୍ନେହଭରା କଥାରେ ଯେଉଁ ଆତ୍ମିକ ସୁଖ ମିଳେ, ସେଠାରେ ଲୁଚିଥାଏ ଶାନ୍ତିର ପ୍ରକୃତ ଅର୍ଥ। ମଣିଷ ଜୀବନରେ ଧନ, ସମ୍ପତ୍ତି ଓ ସଫଳତା ପଛରେ ଯେତେ ଦୌଡ଼ୁନାହିଁ କାହିଁକି, ଶେଷରେ ସେ ଖୋଜେ କେବଳ ମନର ଶାନ୍ତି, କାରଣ ଶାନ୍ତି ବିନା ସମସ୍ତ ସୁଖ ଅଧୁରା। ଆଜିର ଏହି ଆଧୁନିକ ଓ ଦ୍ରୁତଗତି ଯୁଗରେ ମଣିଷ ଚନ୍ଦ୍ରରେ ପହଞ୍ଚିଛି। ବିଜ୍ଞାନ ଅସମ୍ଭବକୁ ସମ୍ଭବ କରିଦେଇଛି। ହାତର ମୋବାଇଲରେ ସାରା ବିଶ୍ୱ ଆସିଯାଇଛି। କିନ୍ତୁ ଏତେ ସୁବିଧା ମଧ୍ୟରେ ମଣିଷ ନିଜର ମନର ଶାନ୍ତିକୁ କେଉଁଠି ହରାଇ ଦେଇଛି ତାହା ଜଣାନାହିଁ। ପ୍ରତିସ୍ପର୍ଦ୍ଧା, ଈର୍ଷା, କ୍ରୋଧ ଓ ଅସହିଷ୍ଣୁତା ଆଜି ମଣିଷକୁ ଅଶାନ୍ତ କରୁଛି। ଛୋଟ ଛୋଟ କଥାରେ ବିବାଦ, ହିଂସା ଓ ଘୃଣା ବଢ଼ୁଛି। ସମ୍ପର୍କରେ ମଧୁରତା କମିଯାଇଛି ଓ ମଣିଷ ନିଜ ଲୋକଙ୍କୁ ମଧ୍ୟ ବୁଝିବାକୁ ଭୁଲିଯାଇଛି। ଏମିତି ସମୟରେ ଶାନ୍ତିର ଆବଶ୍ୟକତା ଆହୁରି ବେଶି ଅନୁଭବ ହେଉଛି। ଏବେ ଆସନ୍ତୁ ଶୁଣିବା ଆଉ ଏକ ସୁନ୍ଦର ଗୀତ। ଗୀତଟି ହେଉଛି ଜୋ ଭି କସ୍ମେ ଖାଇ ଥି ହମ୍ନେ, କଥାଚିତ୍ର ରାଜ। ଗୀତଟିରେ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ସୋନୁ ନିଗମ। ସଙ୍ଗୀତକାର ନଦୀମ ଶ୍ରବଣ, ଗୀତିକାର ସମୀର।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚିତ ଭାବରେ ଛୁଇଁଥିବ। ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲେ ଶାନ୍ତି ଉପରେ। ଶାନ୍ତି ହେଉଛି ମନର ଏକ ପବିତ୍ର ଆସ୍ଥା, ଯେଉଁଠାରେ ଘୃଣାର ସ୍ଥାନରେ ଭଲ ପାଇବା ରହେ, କ୍ରୋଧର ସ୍ଥାନରେ କ୍ଷମା ରହେ ଓ ହିଂସାର ସ୍ଥାନରେ ମାନବତା ରହିଥାଏ। ଘରେ ଯଦି ପରସ୍ପର ପ୍ରତି ସମ୍ମାନ ଓ ସ୍ନେହ ଥାଏ, ସେଠାରେ ଶାନ୍ତି ରହିଥାଏ। ସମାଜରେ ଯଦି ସହଯୋଗ ଓ ଭାଇଚାରା ରହିଥାଏ, ସେଠାରେ ଉନ୍ନତିର ପଥ ସ୍ୱତଃ ଖୋଲିଯାଇଥାଏ। ଶାନ୍ତି ହେଉଛି ସେହି ଆଲୋକ ଯାହା ମଣିଷର ଜୀବନକୁ ସୁନ୍ଦର କରିଦେଇଥାଏ। ଆମ ଭାରତୀୟ ସଂସ୍କୃତି ସଦା ଶାନ୍ତିର ବାର୍ତ୍ତା ଦେଇ ଆସୁଅଛି। ଗୌତମ ବୁଦ୍ଧ ମାନବ ଜାତିକୁ ଅହିଂସା ଓ କରୁଣାର ପଥ ଦେଖାଇଥିଲେ। ସେ କହିଥିଲେ ଯେ ଘୃଣା କେବେ ଘୃଣାରେ ଶେଷ ହୁଏନି, ଏହା କେବଳ ଭଲ ପାଇବା ଦ୍ୱାରା ଶେଷ ହୋଇଥାଏ। ମହାତ୍ମା ଗାନ୍ଧୀ ମଧ୍ୟ ସତ୍ୟ ଓ ଅହିଂସା ମାଧ୍ୟମରେ ସାରା ବିଶ୍ୱକୁ ଶାନ୍ତିର ଶିକ୍ଷା ଦେଇଥିଲେ। ତାଙ୍କ ଜୀବନ ଆମକୁ ଶିଖାଏ ଯେ ହିଂସା କେବେ ସମସ୍ୟାର ସମାଧାନ ନୁହେଁ, ସହନଶୀଳତା ଓ ମାନବତା ହିଁ ସତ୍ୟ ଶାନ୍ତିର ମାର୍ଗ। ଆଜିର ସମୟରେ ସୋସିଆଲ ମିଡିଆ ଓ ଭୁଲ ସୂଚନା ମଧ୍ୟ ଅନେକ ସମୟରେ ଅଶାନ୍ତିର କାରଣ ହେଉଛି। ଛୋଟ ଘଟଣା ବଡ଼ ବିବାଦର ରୂପ ନେଉଛି। ତେଣୁ ଆମେ ସମସ୍ତେ ନିଜର କଥାବାର୍ତ୍ତା ଓ ବ୍ୟବହାରରେ ସଂଯମ ରଖିବା ଆବଶ୍ୟକ। ଯଦି ଆମେ ଅନ୍ୟଙ୍କୁ ସମ୍ମାନ ଦେବା, କ୍ଷମା କରିବା, ତେବେ ଆମ ଚାରିପାଖରେ ନିଜେ ନିଜେ ଶାନ୍ତିର ପରିବେଶ ସୃଷ୍ଟି ହେବ। ଏବେ ଆସନ୍ତୁ ଶୁଣିବା କଥାଚିତ୍ର ସୁର ଦ ମେଲୋଡି ଅଫ୍ ଲାଇଫ୍ରୁ ଏକ ସୁନ୍ଦର ଗୀତ। ଗୀତଟିକୁ ଗାଇଛନ୍ତି ଲକି ଅଲ୍ଲୀ ଏବଂ ସୁନିଧି ଚୌହାନ, ସଙ୍ଗୀତକାର ଏମ୍ଏମ୍ କରିମ୍।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ଶ୍ରୋତାବନ୍ଧୁ, ଶାନ୍ତି ହେଉଛି ଉନ୍ନତିର ମୂଳ ଆଧାର। ଯେଉଁଠାରେ ଶାନ୍ତି ରହେ ସେଠାରେ ଶିକ୍ଷାର ଆଲୋକ ଫୁଟେ, କଳା ଓ ସଂସ୍କୃତିର ବିକାଶ ହୋଇଥାଏ, ଯୁବପିଢ଼ି ନିଜ ସ୍ୱପ୍ନ ପୂରଣ କରିପାରେ। ଏକ ଶାନ୍ତ ସମାଜ ହିଁ ଏକ ସୁନ୍ଦର ଓ ସମୃଦ୍ଧ ଦେଶ ଗଢ଼ିପାରେ। ଯେଉଁଠାରେ ଅଶାନ୍ତି ରହେ ସେଠାରେ ଭୟ ଓ ଅନିଶ୍ଚିତତା ଛାଇଯାଏ। କୁହାଯାଏ ଯେ ଶାନ୍ତି ଆମ ମନରୁ ଆରମ୍ଭ ହୋଇଥାଏ। ଯଦି ପ୍ରତ୍ୟେକ ମଣିଷ ନିଜ ମନରୁ ଘୃଣାକୁ ଦୂର କରି ସ୍ନେହ, କରୁଣା ଓ ମାନବତାକୁ ଆଲିଙ୍ଗନ କରିବେ, ତେବେ ପରିବାରରୁ ସମାଜ ଓ ସମାଜରୁ ସାରା ବିଶ୍ୱରେ ଶାନ୍ତିର ଆଲୋକ ପ୍ରସାରିତ ହେବ। ଆସନ୍ତୁ ଆମେ ସମସ୍ତେ ମିଶି ଏମିତି ଏକ ସମାଜ କରିବା ଯେଉଁଠାରେ ମଣିଷ ମଣିଷକୁ ଭଲ ପାଇବ, ସମ୍ମାନ କରିବ ଓ ମାନବତାର ସୁଗନ୍ଧରେ ସମଗ୍ର ପୃଥିବୀ ମହକି ଉଠିବ। ଏବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ସାଥିଆ କଥାଚିତ୍ରରୁ ଏକ ସୁନ୍ଦର ଗୀତ। କଣ୍ଠ ସାଧନା ସରଗମ, ସଙ୍ଗୀତକାର ଏ ଆର୍ ରେହମାନ, ଗୀତିକାର ଗୁଲଜାର।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚିତ ଭାବରେ ଛୁଇଁଥିବ। ଆଜି ତ ସମୟ ହୋଇସାରିଛି ଶ୍ରୋତାବନ୍ଧୁ, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛି। ଉପସ୍ଥାପନାରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ନମସ୍କାର।

ಕಟ್ಟೋಕೆಂದ್ರರು. ରାତି 8:30ରେ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ, କଣ୍ଠ ସଙ୍ଗୀତରେ ଠୁମରି ପରିବେଷଣ କରିବେ ଉସ୍ତାଦ ବଡ଼େ ଗୁଲ୍ଲା ମଲ୍ଲିକ ଖାଁ। ଅଖିଳ ଭାରତୀୟ ଯୁବ ପତ୍ରିକା କାର୍ଯ୍ୟକ୍ରମ ରାତି 9:30ରେ, ରାତି 10:00ରେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଆଗାମୀକାଲି ସକାଳ 6:30ରେ ଆଜିର ଭାବନା, ଉପସ୍ଥାପନା ସୌଭାଗ୍ୟ କୁମାର ରଥ। ସ୍ୱାସ୍ଥ୍ୟ ସୂଚନା ସକାଳ 7:10ରେ, ଏଥିରେ ପାଟି ଓ ଜିଭଘାର କାରଣ ଓ ନିରାକରଣ ଏ ସମ୍ପର୍କରେ କହିବେ ଡାକ୍ତର ଶ୍ରୀକାନ୍ତ ପଣ୍ଡା। ଏଟିକିଲେ ମେଟିକିଲେ କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 7:30ରେ, ଜାଣିବା ଆମ ରାଜ୍ୟର କଥା ଏ ସମ୍ପର୍କରେ କହିବେ କଳ୍ପଲତା କାନୁନ ଗୋ। ଗୋପାଳ ମହାକୁଡ଼ ଗାଇଥିବା ସୁଗମ ସଙ୍ଗୀତ ଶୁଣିବେ ସକାଳ 7:55ରେ। ସକାଳ 8:30ରେ ବେତାର ନାଟକ ଧାରାବାହିକ ଫଗୁବାବୁଙ୍କ ସଂସାର, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ସକାଳ 8:45ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ରବିନାରାୟଣ ଦାସ, ସୁରେନ୍ଦ୍ର କୁମାର ମିଶ୍ର ଏବଂ ଗୀତାରାଣୀ ଦାସ। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ଶୁଣିବେ ସକାଳ 9:00ରେ। ସକାଳ 10:05ରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, ଦିନ 11:00ରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏବଂ ପରେ ପରେ ଶୁଣିପାରିବେ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ସଂସ୍କରଣ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ବାତାୟନ ପ୍ରଚାର କରିବୁ ଦିନ 12:00ରେ। ଦିନ 12:30ରେ ଓଡ଼ିଆ ଲଘୁ ସଙ୍ଗୀତ ଶୁଣିବେ। ଦିନ 1:05ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ ଏବଂ ମିନତୀ ପାଣିଗ୍ରାହୀ। ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମ ଶୁଣିବେ ଦିନ 1:20ରେ, ଏଥିରେ ଫ୍ୟାସନ୍ ଡିଜାଇନର ଶାନ୍ତା ପଣ୍ଡାଙ୍କ ସହିତ ସାକ୍ଷାତକାର ଶୁଣିବେ। ଅପରାହ୍ନ 3:00ରେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଏହି ଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଧାରାବାହିକ ସ୍ତୁତି ଚିନ୍ତାମଣିର ତ୍ରୟୋଦଶ ଭାଗ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ଉନବିଂଶ ଶତାବ୍ଦୀରେ ଧର୍ମ, ଜାତି ଏବଂ ସମ୍ପ୍ରଦାୟ ମଧ୍ୟରେ ଅସହିଷ୍ଣୁ ତଥା ବିଦ୍ୱେଷ ଭାବର ଉଦ୍ରେକ ଯୋଗୁଁ ମଣିଷ ସମାଜ ଖଣ୍ଡ ବିଖଣ୍ଡିତ ହୋଇ କ୍ଷତାକ୍ତ ହୋଇପଡ଼ିଥିଲା। ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର କଲ୍ୟାଣକାରୀ ବାର୍ତ୍ତା ଘେନି ଆମ ଓଡ଼ିଶା ମାଟିରୁ ଏକ ଯୁଗଧର୍ମ ରୂପେ ମହିମା ଧର୍ମର ଅଭ୍ୟୁଦୟ ହୋଇଥିଲା। ମହିମା ଧର୍ମ ଏକ ଉଦାରବାଦୀ ମାନବ ଧର୍ମ, ଜାତି ଜାତି ମଧ୍ୟରେ କୌଣସି ବାଧା ଅଥବା ପ୍ରାଚୀରକୁ ସ୍ୱୀକାର କରେ ନାହିଁ। ଏହାର ମାର୍ଗ ମୁଖ୍ୟତଃ ସମାଜମୁଖୀ। ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁ ତରୁଣ ଭୂମିଭୋଇ ପାଖକୁ ନିଜେ ଚାଲିଆସି ତାଙ୍କୁ ମହିମା ଧର୍ମରେ ଦୀକ୍ଷିତ କରି କାବ୍ୟ କବିତା ମାଧ୍ୟମରେ ଏହି ଧର୍ମର ପ୍ରସାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ବାଲ୍ୟକାଳରୁ ଭୀମଭୋଇଙ୍କଠାରେ କବି ପ୍ରତିଭା ପଲ୍ଲବିତ ହେବାକୁ ଲାଗିଥିଲା। ସ୍ତୁତି ଚିନ୍ତାମଣିରେ କବି ଲେଖିଛନ୍ତି, ଦୁତି ଯୁଗଳରୁ ଜନମ ଲଭିଛି କବିକୃତ କଳା ଧରି। ମହିମା ଗୋସେଇ ମହିମା ଧର୍ମର ପ୍ରତିଷ୍ଠାତା ହୋଇଥିଲେ ମଧ୍ୟ ତାଙ୍କ ଦ୍ୱାରା ରଚିତ କୌଣସି ଧର୍ମଗ୍ରନ୍ଥ ଆଜି ପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ। ସ୍ଥୂଳତଃ ଏତିକି କୁହାଯାଇପାରେ ଯେ ମହିମା ଧର୍ମର ଇତିହାସରେ ସନ୍ଥ କବି ଭୀମଭୋଇ ବ୍ୟାସଦେବଙ୍କ ଭୂମିକା ନିର୍ବାହ କରିଛନ୍ତି। ଓଡ଼ିଶାର ଜୀବନ ଚେତନାକୁ ଭୀମଭୋଇ ହିଁ ମହିମା ଧର୍ମର ସର୍ବଶ୍ରେଷ୍ଠ ଦାନ। ମହିମା ଧର୍ମର ଭଜନ କହିଲେ ମୁଖ୍ୟତଃ ଭୀମଭୋଇଙ୍କ ଭଜନକୁ ହିଁ ବୁଝାଇଥାଏ। ସନ୍ଥ କବି ଭୀମଭୋଇ ଥିଲେ ନୈସର୍ଗିକ ପ୍ରତିଭାର ଅଧିକାରୀ। ସୋନପୁର ନିକଟସ୍ଥ ଖଲିଆପାଲି ଆଶ୍ରମର ଏକ ବେଦିକା ଉପରେ ଉପବିଷ୍ଟ ହୋଇ ସେ ଏକାଥରକେ ଚାରିଗୋଟି ଭଜନ କିମ୍ବା ଚୌତିଶା ରଚନା କରୁଥିଲେ ଏବଂ ଚାରିଜଣ ଲିପିକାର ତାକୁ ତାଳପତ୍ର ଦେହରେ ଲେଖନୀ ଦ୍ୱାରା ଲିପିବଦ୍ଧ କରୁଥିଲେ। ସନ୍ଥ କବିଙ୍କ ସାହିତ୍ୟ ମୁଖ୍ୟତଃ ସମାଜର ନିମ୍ନ ତଥା ଅବହେଳିତ ବର୍ଗ ପାଇଁ ଉଦ୍ଦିଷ୍ଟ ଥିଲା। ସେହି ପଦଗୁଡ଼ିକରେ ଏଭଳି କିମିଆ ରହିଥିଲା ଯେ ତାର ଅଧ୍ୟାତ୍ମ ସନ୍ଦେଶ ସେମାନଙ୍କ ଚିତ୍ତକୁ ଅତି ନିବିଡ଼ ଭାବରେ ଉଦ୍ବେଳିତ କରିଦେଇପାରିଥିଲା।

ସ୍ୱୀୟ ସାଧନା ବଳରେ ଭୀମଭୋଇ ଏତେ ଉଚ୍ଚକୁ ଉଠିପାରିଥିଲେ ଯେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ତାଙ୍କୁ ଦୃଶ୍ୟମାନ ହୋଇପାରିଥିଲା। ହାତଯୋଡ଼ିକ ଏଭଳି ପ୍ରଲମ୍ବିତ ହୋଇଗଲା ଯେ ବିଶ୍ୱବ୍ରହ୍ମାଣ୍ଡକୁ କୁଣ୍ଢାଇ ପକାଇଲେ, ମାତ୍ର ପାଦ ଦୁଇଟି ଭୂଇଁ ଛଡ଼ା ହୋଇନାହିଁ। ସେଥିପାଇଁ ଭୀମ ସାହିତ୍ୟର ବିଶ୍ୱଦୃଷ୍ଟି ଏକ ନୂତନ ଏବଂ ଦୁଃସାହସିକ ଦୃଷ୍ଟି। ସ୍ତୁତି ଚିନ୍ତାମଣି ଭୀମଭୋଇଙ୍କ ସର୍ବଶ୍ରେଷ୍ଠ କୃତି। ମହିମା ଧର୍ମରେ ସ୍ୱୟଂ ପରମବ୍ରହ୍ମ ସୃଷ୍ଟିକର୍ତ୍ତା ହେଉଛନ୍ତି ଗୁରୁ। ସେ ଅଲେଖ, ନିରାକାର, ଅଣାକାର ଏବଂ ନିରଞ୍ଜନ, ମାତ୍ର ସର୍ବତ୍ର ବିରାଜିତ। ସ୍ତୁତି ଚିନ୍ତାମଣିର ଅନ୍ୟତ୍ର କବି ଲେଖିଛନ୍ତି, ସ୍ଥାବରୁ ଜଙ୍ଗମ, କୀଟରୁ ପତଙ୍ଗ, ଚାହିଁ ଦେଲେ ଅନୁସରି, ସକଳ ଘଟରେ ପୁରୀ ସମାନରେ ସାନ ବଡ଼ ନୁହେ କରି। ଭୀମ ଭୋଇ ଥିଲେ ସମ୍ପୂର୍ଣ୍ଣ ରୂପେ ସମର୍ପିତ ଭକ୍ତ। ସେ ଗାଇଛନ୍ତି, ସମର୍ପି ଦେଲି ପାଇଲି ସର୍ବ, ବୁଝ ନ ବୁଝ ସ୍ୱାମୀ ଗୁରୁଦେବ। ସେ ଗୁରୁଦେବଙ୍କ ଏତେ ନିକଟକୁ ପହଞ୍ଚି ଯାଇଛନ୍ତି ଯେ ଗୁରୁ ଏବଂ ଶିଷ୍ୟ ପରସ୍ପର ମଧ୍ୟରେ ଅଭିନ୍ନ ହୋଇପଡ଼ିଛନ୍ତି। ସ୍ତୁତି ଚିନ୍ତାମଣିରେ କବି ତାହା ବାରମ୍ବାର ଘୋଷଣା କରିଛନ୍ତି। ସଂସିତ ବୋଲିର ପ୍ରଥମ ପଦଟିରେ ସେହି ଗୁରୁଦେବଙ୍କୁ ହିଁ ସମ୍ବୋଧନ କରିଛନ୍ତି। ଅନ୍ୟାନ୍ୟ ବୋଲିରେ ଏହି ଗୁରୁ ଶିଷ୍ୟ ସମ୍ପର୍କ ଆହୁରି ପାଞ୍ଜଳ ତଥା ମନୋଜ୍ଞ ହୋଇ ତାଙ୍କ କୃତିକୁ କାଳଜୟୀ କରିପାରିଛି।

ସନ୍ଥ କବି ସାଧନାର ଉଚ୍ଚତମ ସୋପାନକୁ ପହଞ୍ଚି ନିଜକୁ ସେହି ଗୁରୁପିତାଙ୍କ ପୁତ୍ର ରୂପେ ଘୋଷଣା କରି ସ୍ତୁତିଚିନ୍ତାମଣିରେ ଦୃଢ଼ ଭାବରେ ଗାଇଛନ୍ତି, ମୋହର ପିତାର ରଞ୍ଚିଲା ଜଗତେ ଖେଳ କରୁଅଛି ବସି। ତେବେ ବି ଭୁଲି ଯାଇନାହାନ୍ତି ଯେ ସେ ଜଣେ ରକ୍ତ ମାଂସଧାରୀ ସଂସାରୀ ପୁରୁଷ। ସଂସିତ ଭଜନରେ ମାୟା ମୋହରୁ ରକ୍ଷା କରି ତାଙ୍କୁ ପଥ ପ୍ରଦର୍ଶନ ପୂର୍ବକ ଜ୍ଞାନ ପ୍ରଦାନ କରିବାକୁ ଗୁରୁଦେବଙ୍କଠାରେ ଆକୁଳ ନିବେଦନ କରିଛନ୍ତି। ଏହି ନିବେଦନ ସନ୍ଥ ପ୍ରାଣର ଶ୍ରେଷ୍ଠ ଉପଲବ୍ଧିର। ପରିଶେଷରେ ସ୍ତୁତିଚିନ୍ତାମଣିରେ ଅନ୍ୟତ୍ର ଗୁରୁପିତାଙ୍କୁ ଅଟଳ ବିଶ୍ୱାସର ସହ ନିବେଦନ କରି ଗାଇ ଉଠିଛନ୍ତି, ସମ୍ପତ୍ତି ବିପତ୍ତି ମୁକତି ଦୁର୍ଗତି ଭ୍ୟାଣ କରିଛ ଯୋଡ଼ି, ଦୁଃଖ ପାପଭାର କେତୁମ୍ବ ବହିବ ପାଦ ତଳେ ଥାଉ ପଡ଼ି। ଏହି ପଦଟିରେ ଭକ୍ତି ବିଶ୍ୱାସ ଏବଂ ବିଶ୍ୱକଲ୍ୟାଣର ବାର୍ତ୍ତା ଅତୀବ ସରଳ ଅଥଚ ନିଗୁଢ଼ ଭାବରେ ଉଦ୍ଘୋଷିତ। ପୃଥିବୀକୁ ପ୍ରମାଦ ପଡ଼ିଲେ ସନ୍ଥ ବ୍ୟାକୁଳ ହୋଇ ଭଗବାନଙ୍କୁ ଡାକେ, ବିଶ୍ୱାସରେ ଡାକେ ଏବଂ ସେହି ବିଶ୍ୱାସ ମଧ୍ୟରେ ଉତ୍ତର ପାଏ। ଜଗତ ଉଦ୍ଧାର ପାଇଁ ବ୍ରତୀ ହୋଇପଡ଼େ, ଜଗତର କଷଣ ତାକୁ ବ୍ୟଥିତ କରେ, ଅନ୍ୟମାନଙ୍କୁ ମଧ୍ୟ ସେ ଅନୁପ୍ରାଣିତ କରେ ଜଗତ ପିତାକୁ ଅବିରତ ଭାବେ ଧ୍ୟାନ କରିବା ପାଇଁ, ତାଙ୍କଠାରେ ଶରଣ ପଶିବା ପାଇଁ। ଭୀମ ବହି ଥିଲେ ସତ୍ୟସନ୍ଧ, ଖଚମିଛ ହିଂସାବାଦ ଛନ୍ଦଦ୍ରୋହ ପରିତ୍ୟାଗ କରିବା ପାଇଁ ସେ ସବୁବେଳେ ଆହ୍ୱାନ ଜଣାଇଛନ୍ତି। ସଂସିତ ଭଜନରେ ସେହି ଭାବଟି ହିଁ ରୂପାୟିତ ହୋଇଛି।

ଭୀମ ଭୋଇ ସାହିତ୍ୟର ଆଉ ଏକ ମହନୀୟ ଦିଗ ହେଲା ଡାଳକୁ ଛାଡ଼ି ମୂଳକୁ ଫେରି ଆସିବାର ଆହ୍ୱାନ। ସେ ସ୍ପଷ୍ଟ ଭାବରେ ଘୋଷଣା କରିଛନ୍ତି ଯେ ସମଗ୍ର ମଣିଷ ସମାଜ ହେଉଛି ଗୋଟିଏ ଜାତି ଏବଂ ଏହାର ସୃଷ୍ଟିକର୍ତ୍ତା ପରମବ୍ରହ୍ମ ଗୁରୁଦେବ ହିଁ ମୂଳ, ଅନ୍ୟ ଦେବଦେବୀ ଡାଳ। ସେହି ପୃଥିବୀ ଠୁଳ ଫୁଟି ଯେସ ନେକେ ଫୁଲ, ଦଶ ଅବତାର ଆତ ଜାତ ସେଠାରୁ। ଏପରିକି ଜଗନ୍ନାଥଙ୍କୁ ମଧ୍ୟ ସେ ଏଥିରେ ବାଦ ଦେଇନାହାନ୍ତି। ସେ ଯେବେ ଜଗନ୍ନାଥ ହୁଅନ୍ତା ଠାବ କେ କିପାଇଁ ରହନ୍ତା। ଏଥିପାଇଁ ତତ୍କାଳୀନ ସମାଜର ଉଚ୍ଚବର୍ଗ ତାଙ୍କୁ କମ୍ ନିର୍ଯାତନା ନିନ୍ଦା ଅପମାନ ଦେଇନାହାନ୍ତି। ଅପେକ୍ଷା ଆଶାରେ ସନ୍ଥ କବି ଚରମ ଅପେକ୍ଷା ପାଇଁ ସ୍ତୁତିଚିନ୍ତାମଣିରେ ଗାଇଛନ୍ତି, ହାସ୍ୟ ଭର୍ସନା ଗାଳି ଠେସାକୁ ଗଳାରେ ପିନ୍ଧିଛି ମାଳ, ଟାକି ଟାକି ମୁହିଁ ଆଗତକୁ ଚାହିଁ ବହି ଯାଉଅଛି କାଳ।

ସ୍ତୁତି ଚିନ୍ତାମଣିର ବହୁସ୍ଥଳରେ ଏସବୁ ଅତି ମାର୍ମିକ ଭାବରେ ପ୍ରତିବିମ୍ବିତ। ସନ୍ଥକବି ବାରମ୍ବାର ଏଥିରୁ ରକ୍ଷା କରିବା ପାଇଁ ଜଗତ ପିତାଙ୍କଠାରେ ଆକୁଳ ନିବେଦନ କରିଛନ୍ତି। ସଂସିତ ଭଜନର ଅନ୍ତିମ ପଦରେ ସେହି ଭାବଟି ହିଁ ପ୍ରତିଫଳିତ। କଳି ଉତ୍ପାତ ହେଲାଣି, ଧର୍ମ ଇଜ୍ଜତ ଗଲାଣି, ଭଣେ ଭୀମ ଭୋଇ ତ୍ରାହି କର ନିନ୍ଦାରୁ, ନିରତେ ଭଜ ତରିବ ଭବସାଗରୁ।

ଶୁଣୁଥିଲେ ଧାରାବାହିକ ସ୍ତୁତି ଚିନ୍ତାମଣିର ତ୍ରୟୋଦଶ ଭାଗ। ତଥ୍ୟ ଏବଂ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ଦେଇଥିଲେ ପ୍ରଭୁଦତ୍ତ ପ୍ରଧାନ।

0: ସଞ୍ଚାର ମାଧ୍ୟମର ଏକ ସ୍ୱତନ୍ତ୍ର ସ୍ମାରକୀ ପ୍ରକାଶନ କରିଛି। ଗତ 5 ତାରିଖରେ ଏହି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଗଣଯୋଗାଯୋଗ ସଂସ୍ଥାନର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର କେ ନିରାଲା ପ୍ରମୁଖ ଯୋଗ ଦେଇଥିଲେ। ରାଷ୍ଟ୍ର ନିର୍ମାଣରେ ହିନ୍ଦୀ ସାମ୍ବାଦିକତାର ସମୃଦ୍ଧ ଐତିହ୍ୟ ଏବଂ ବିକଶିତ ଭୂମିକା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ସାମ୍ପ୍ରତିକ ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ସାକ୍ଷର ଏବଂ ନିରକ୍ଷରଙ୍କ ପରିଭାଷା ପଠନ ଓ ଲେଖାର ପାରମ୍ପରିକ ସୀମା ଅଧିକ ବ୍ୟାପକ ହୋଇଛି। ନିରନ୍ତର ଶିକ୍ଷା ଏବଂ ଆଧୁନିକ ଜ୍ଞାନ ପ୍ରଣାଳୀ ସହିତ ସମନ୍ୱୟ ରକ୍ଷା କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ପ୍ରଯୁକ୍ତିବିଦ୍ୟା ବିକାଶକୁ ବହୁ ବର୍ଷ ଲାଗିଥିବା ବେଳେ ଏବେ ଏହା ଖୁବ୍ କମ୍ ସମୟ ମଧ୍ୟରେ ପରିବର୍ତ୍ତିତ ହୋଇଚାଲିଛି। ବର୍ତ୍ତମାନର ସମୟକୁ ଦକ୍ଷତା ଚାଳିତ ଯୁଗ ଭାବରେ ବିବେଚନା କରାଯାଉଛି। ଦକ୍ଷ ହେବା ଏବଂ ଏହାର ଉପଯୋଗ ଜୀବନକୁ ପରିବର୍ତ୍ତନ କରିବାର ଶକ୍ତି ଯୋଗାଏ। ସାମାଜିକ ପରିବର୍ତ୍ତନ ମଧ୍ୟ ଅର୍ଥନୈତିକ ପରିବର୍ତ୍ତନର ପଥ ପ୍ରସ୍ତୁତ କରିଥାଏ। ସୂଚନା ବିପ୍ଳବର ବର୍ତ୍ତମାନର ଯୁଗରେ ବ୍ୟକ୍ତିଗତ ଏବଂ ଜାତୀୟ ଭବିଷ୍ୟତ ଗଠନ ପାଇଁ ନବସୃଜନ ଓ ପାରମ୍ପରିକ ମାର୍ଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଆଗକୁ ବଢ଼ିବାର ଆବଶ୍ୟକତା ରହିଛି। ସୂଚନାର କ୍ଷୁଦ୍ରତମ ଅଂଶ ମଧ୍ୟ ଜନସାଧାରଣଙ୍କ ପାଖରେ ପହଞ୍ଚିବା ଗୁରୁତ୍ୱ ବହନ କରେ, କାରଣ ଏହାଦ୍ୱାରା ଲୋକଙ୍କ ବିଚାର ଏବଂ ଗୁରୁତ୍ୱ ବହନ କରୁଥିବା ଜାତୀୟ ପ୍ରସଙ୍ଗରେ ସହମତି ପ୍ରକାଶ ପାଇବା ସମ୍ଭବ ହୋଇପାରିବ। ତେଣୁ ଅନ୍ୟ ପ୍ରକାରେ କହିଲେ ଏ କ୍ଷେତ୍ରରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୀ ସାମ୍ବାଦିକତା କ୍ଷେତ୍ରକୁ ଅଧିକ ଉନ୍ନତ କରିବା ନେଇ ସରକାର ଦକ୍ଷତା ବିକାଶ, କୃତ୍ରିମ ବୁଦ୍ଧିମତାର ଉପଯୋଗ ଏବଂ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ୱେବ୍ସ ଓଟିଟି ପ୍ଲାଟଫର୍ମ ମାଧ୍ୟମରେ ସାମ୍ବାଦିକଙ୍କୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରସାର ଭାରତୀ ପକ୍ଷରୁ ହିନ୍ଦୀରେ ଆଞ୍ଚଳିକ ଭାଷା ଶିକ୍ଷା ଏବଂ ନିଯୁକ୍ତି ପ୍ରକାଶନଗୁଡ଼ିକୁ ଡିଜିଟାଲ ମାଧ୍ୟମରେ ନିଃଶୁଳ୍କ ପ୍ରଦାନର ବ୍ୟବସ୍ଥା କରାଯାଉଛି। ସରକାର ଭାରତୀୟ ଭାଷା ଅନୁଭାଗ ସ୍ଥାପନ କରିଛନ୍ତି, ଯାହାକି ଉଭୟ ପଟରୁ ଅନୁବାଦ ପ୍ରସ୍ତୁତିରେ ସହାୟତା ପ୍ରଦାନ କରିପାରୁଛି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଗଣଯୋଗାଯୋଗ, ଗବେଷଣା ଏବଂ ନବସୃଜନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହେଲା ମୁଖିଆ ଖବର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆବାକେଲ ଦେଶବାସୀଙ୍କ ସଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ। ନିର୍ଭୁଲ ଭୋଟର ତାଲିକା ତିଆର ଲକ୍ଷ୍ୟ ନେଇକରି ରାଜ୍ୟ ଆସ୍ଥାନୁ ମୂଲ ହୋଇଛେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ବିଜେପି ସରକାରର ଦୁଇବଛର ପୂର୍ତ୍ତି ଲାଗି ଏବା ମଙ୍ଗଳବାର ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରକେ ଉତ୍କର୍ଷ କରିବାର ଲାଗି ଭୁବନେଶ୍ୱରନ ଆବାକାଲିଠାନୁ ମୂଲ ହେବା କୁଳପତି ସମ୍ମିଳନୀ। ଆଉ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକେଲ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ଭାବ ଦିଆନିଆ କରିବେ। ଇଟା ତାଙ୍କର 100

39 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ତିଭିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ରାଜ୍ୟ ଆଷ୍ଠାନୁ ଭୋଟର ତାଲିକାଥି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ପ୍ରକ୍ରିୟା ମୂଲ ହୋଇଛେ। ବୁଥ୍ ସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକେ ଘର ଯାଇକରି ଦୁଇଟା ପରିଗଣନା ଫର୍ମ ଦେଉଛନ୍। ଇତି ଭୋଟରମାନଙ୍କର ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କର ସୂଚନା ଓ 2002 ମସିହାର ଭୋଟର ତାଲିକା ବାବଦ ତଥ୍ୟ ଯାଞ୍ଚ ସହିତ ସାମେନ୍ ଭୁଲ୍ ସଂଶୋଧନ କରାଯାଉଛି। ଏସ୍ଆଇଆର୍ ପ୍ରକ୍ରିୟାଥି 38,123 ଜନ ବିଏଲ୍ଓ ନିୟୋଜିତ ହୋଇଛନ୍ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସୂଚନା ଦେଇଛନ୍। ଏସ୍ଆଇଆର୍ ଥି ପୂରା ସ୍ୱଚ୍ଛତା ଆନ୍ବାର୍ ଲାଗି ରାଜନୈତିକ ଦଳମାନଙ୍କର ସହଭାଗିତା ଥି ଫି ମତଦାନ କେନ୍ଦ୍ର ନ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜନେଭିଲ୍ ଯୋଗ୍ୟ ଭାରତୀୟ ଭୋଟର ତାଲିକା ନ ବାତ୍ ନାଇଁ ପଡ଼୍ବେ ଆର୍ ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାତେ ଯେନ୍ତା ସାମିଲ୍ ନାଇଁ ହେବେ ସେଥିର୍ଲାଗି ବୁଥ୍ ସ୍ତରୀୟ ଅଧିକାରୀ ବିଏଲ୍ଓମାନଙ୍କୁ ସଜାଗ ରହିବାର୍କେ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ବିଜେପି ସରକାରଙ୍କର ଏବା 12 ତାରିଖ ଦିନ 2 ବଛର ପୁରା ହେବାର୍କେ ଯାଉଛେ। ଇତାର ଆଗନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବା 2 ତାରିଖନୁ 7 ଦିନ ତକ ଫି ବିଭାଗର ସମୀକ୍ଷା କରିବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍। ମୁଖ୍ୟମନ୍ତ୍ରୀ ଭିନ୍ ଭିନ୍ ବିଭାଗର କାର୍ଯ୍ୟଦକ୍ଷତା, ଯୋଜନା ପ୍ରଣୟନ ଆଉ କାର୍ଯ୍ୟକାରିତାର ପ୍ରଦର୍ଶନ ସମୀକ୍ଷା କରିବେ। ପହିଲା ଦିନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ବିଭାଗ ସମୀକ୍ଷା କରାଯିବା ବୋଲି ଜଣାପଡ଼ିଛି। ରାଜ୍ୟକେ ଭିନ୍ ଭିନ୍ କ୍ଷେତ୍ରର ପୁଞ୍ଜିନିବେଶ ଆସୁଥିବାର ବେଳେ ଅନେକ କ୍ଷେତ୍ରର ସଫଳତା ମିଳିଛେ ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବା ରାଗର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଏବାକେଲ୍ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳ 8 ବଜେ ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାର୍କେ ଥିବା ଶୁଣାଣି ଲାଗି ଆଗୁଆ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଇ ଦିନ ନିଜର ଅଭିଯୋଗ ଜଣାଇ ପାରିବେ। ଏଥିର୍ଲାଗି ସେମାନଙ୍କୁ ଫେର୍ ପଞ୍ଜୀକରଣ କରବାର୍କେ ନାଇଁ ପଡ଼େ। ମହାନଦୀ ଜଳବିବାଦ ମାମଲା ଥି ଟ୍ରିବ୍ୟୁନାଲ୍ ପାଖେ 15 ପ୍ରସଙ୍ଗ ଦାଖଲ କରାଯାଇଛି। ସେ ଭିତରୁ 12 ପ୍ରସଙ୍ଗ ଥି ଓଡ଼ିଶା ଓ ଛତିଶଗଡ଼ର ସହମତି ମିଳିଛେ ବୋଲି ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍। ସହମତି ବାବଦେ ଦୁଇ ରାଜ୍ୟ ଟ୍ରିବ୍ୟୁନାଲ୍କୁ ଜଣାଇଛନ୍। ଅଲଗା ପ୍ରସଙ୍ଗ ନେଇକରି ଦୁଇ ରାଜ୍ୟର ବୈଷୟିକ ଦଳ ଆଉ ଆଇନ ଦଳ ସମାଧାନର ବାଟ ବାହାର କରିବେ। ମହାନଦୀ ଜଳବିବାଦ ମାମଲା ଥି ଟ୍ରିବ୍ୟୁନାଲ୍ ପାଖେ ଆଜିର ଶୁଣାଣି ଶେଷ ହୋଇଛି। ମାମଲାର ଆର ଶୁଣାଣି ଜୁନ୍ ମାସର 6 ତାରିଖ ଦିନ ହେବା ବୋଲି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତା ଥି ଇବୋଲା ଭାଇରସ୍ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ହେଉ ପ୍ରସ୍ତୁତି ବିଷୟ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଇବୋଲା ଭାଇରସ୍କେ ନେଇକରି ସ୍ୱାସ୍ଥ୍ୟ ବିଭାଗ ତରଫୁ ମାର୍ଗଦର୍ଶିକା ଜାରି ହୋଇଛି। ରାଜ୍ୟ ସତର୍କତାମୂଳକ ପଦକ୍ଷେପ, ଦରକାରୀ ସ୍ୱାସ୍ଥ୍ୟବସ୍ଥାର ପ୍ରସ୍ତୁତି ଆଉ ଚିକିତ୍ସା ସୁବିଧା ବାବଦେ ବୈଠକଟି ବିସ୍ତାର ଭାବେ ଆଲୋଚନା କରାଯାଇଥିଲା। ଲୋକମାନଙ୍କ ଭିତରେ ଇବୋଲା ଭାଇରସ୍ ବିଷୟ ସଚେତନତା ବଢ଼ାବାର, ଭୟ ଆଉ ଗୁଜବକେ ଦୂର କରବାର ଲାଗି ସଠିକ୍ ସୂଚନା ପ୍ରସାର ଉପରେ ଜୋର୍ ଦିଆଯାଇଥିଲା। ସ୍ୱାସ୍ଥ୍ୟ ସଚିବ ଅସ୍ମିତ ଏସ୍ ଆଉ ଭିନ୍ ଭିନ୍ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷମାନେ ଇତି ସାମିଲ ହୋଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରର ଉତ୍କର୍ଷ ଆଉ ସଂସ୍ଥାଗତ ସଂସ୍କାର ଆଣବାର ଲାଗି ଏବାକାଲିଠାରୁ ଭୁବନେଶ୍ୱର ଲୋକଭବନର କୁଳପତି ସମ୍ମିଳନୀ ମୂଲ ହେବା। ସମ୍ମିଳନୀଟି ରାଜ୍ୟର ଭିନ୍ ଭିନ୍ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସଙ୍ଗେ ଉଚ୍ଚଶିକ୍ଷା ବ୍ୟବସ୍ଥାକେ ଆହୁରି ବର୍କସ୍ ଆଉ ଆଧୁନିକ କରିବାର ଉପରେ ଆଲୋଚନା କରାଯିବା। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ, ଗବେଷଣା, ନୂତନତ୍ୱକେ ପ୍ରୋତ୍ସାହନ, ଡିଜିଟାଲ୍ ଶିକ୍ଷା ପ୍ରଣାଳୀ, କୌଶଳଭିତ୍ତିକ ଶିକ୍ଷା ଆଉ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବଢ଼ାବାର ଉପରେ ସମ୍ମିଳନୀଟି ବିସ୍ତୃତ ଆଲୋଚନା କରାଯିବା। ଉଚ୍ଚଶିକ୍ଷାତି ଗବେଷଣାମୂଳକ ପାଠପଢ଼ା ଆଉ ବିଶ୍ୱବିଦ୍ୟାଳୟମାନଙ୍କ ଭିତରେ ତାଲମେଲ ରଖବାର ଲାଗି ଭିନ୍ ଭିନ୍ ପଦକ୍ଷେପ ନେଇକରି ମତ ବିନିମୟ କରାଯିବା। ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶ, ଶିକ୍ଷକମାନଙ୍କର ଦକ୍ଷତା ବଢ଼ାବାର ଆଉ ଶିଳ୍ପ ସଂସ୍ଥାମାନଙ୍କର ସାଙ୍ଗେ ଶିକ୍ଷାନୁଷ୍ଠାନମାନଙ୍କର ତାଲମେଲ ଭିତରେ ଇତି ଜୋର୍ ଦିଆଯିବା। ଗଲାକେଲ ଲୋକଭବନର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟିଲଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭେଟିକରି କୁଳପତି ସମ୍ମିଳନୀ ବାବଦେ ଆଲୋଚନା କରିଥିଲେ। ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫୁ 1,08,00,000 ଟଙ୍କାର ଆର୍ଥିକ ଅନୁଦାନ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶ ଅନୁସାରେ ଅନୁଦାନ ରାଶି ଦିଆଯାଇଛି। ଏ ବଛର ଜିଲ୍ଲାର 21 କମିଟିକୁ ଅନୁଦାନ ଦିଆଯିବା। ଶୀତଳଷଷ୍ଠୀ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଆଉ ପରମ୍ପରା ସହିତ ଯୋଡ଼ିଦେ। ଏ ପର୍ବକେ ଜାକଜମକ୍ତି କରବାର ସହିତ ଓଡ଼ିଶାର ତିଆର ବାହାର ସାରା ପୃଥିବୀର ପରିଚୟ ଦେବାର ଲାଗି ସରକାର
ପ୍ରତିଶ୍ରୁତିବଦ୍ଧ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଶ୍ରୀକ୍ଷେତ୍ର ପୁରୀ ନ ନୀଳାଦ୍ରୀ ଭକ୍ତ ନିବାସ ନ ଏବା କେଏଲ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାତି ଛତିଶା ନିଯୋଗ ଆଉ ନୀତି ସବ୍କମିଟିର ଜରୁରୀ ବୈଠକ ବସ୍ବା। ଉପରବେଲା 4:30 ବଜେ ଛତିଶା ନିଯୋଗ ବୈଠକ ଉତରୁ ବେଲବୁଡ଼ାଟ 6:30 ବଜେ ନୀତି ସବ୍କମିଟି ବୈଠକ ହେବା। ବୈଠକଟି ରାଜେନ୍ଦ୍ର ଅଭିଷେକ ନୁ ନୀଳାଦ୍ରୀ ବିଜେତକ ସବୁ ନୀତି ନିର୍ଘଣ୍ଟ ଉପରେ ଆଲୋଚନା କରାଯିବା। ଏତାର ସହିତ ସ୍ନାନଯାତ୍ରା ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ଭିନ୍ନଭିନ୍ନ ବ୍ୟବସ୍ଥା ଉପରେ ଆଲୋଚନା କରିକରି ଅନୁମୋଦନ କରାଯିବା। ବୈଠକଟି ପୁରୀ ଜିଲ୍ଲାପାଳ ଆରକ୍ଷୀ ଅଧୀକ୍ଷକ ସହିତ ଭିନ୍ନଭିନ୍ନ ଅଧିକାରୀ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଆଉ ଛତିଶା ନିଯୋଗର ପ୍ରତିନିଧିମାନେ ଉପସ୍ଥିତ ରହିବେ। ହିନ୍ଦୀ ଭାଷାତି ପ୍ରକାଶିତ ପହେଲା ସମ୍ବାଦପତ୍ର ଉଦନ୍ତ ମାର୍ତ୍ତଣ୍ଡକେ ମନେ ପକାଇକରି ଫି ବଛର ଆଜିର ଦିନକେ ଦେଶେ ହିନ୍ଦୀ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି। 1826 ମେ ମାସର 30 ତାରିଖ ଦିନ ଉଦନ୍ତ ମାର୍ତ୍ତଣ୍ଡ ବାହାରିଥିଲା। ପଣ୍ଡିତ ଯୁଗଳ କିଶୋର ଶୁକ୍ଳ କଲିକତାନୁ ଗୋଟିଏ ସାପ୍ତାହିକ ଖବରକାଗଜ ଭାବେ ଇତାର ପ୍ରକାଶନ ଆରମ୍ଭ କରିଥିଲେ। ଇଂରେଜ ଶାସନ ସମୟଥି ଇ ସମ୍ବାଦପତ୍ର ଲୋକମାନଙ୍କର ସ୍ପର ଉତ୍ତୋଳନ କରବାର ଗୋଟିଏ ମାଧ୍ୟମ ଥିଲା। ନୂଆପଡ଼ା ଜିଲ୍ଲାନ ଏବା ବର୍ଷା ଋତୁଥି ସମ୍ଭାବ୍ୟ ବନ୍ୟା ଆଉ ଅଲଗା ପ୍ରାକୃତିକ ବିପର୍ଯ୍ୟୟର ସଫଲ ମୁକାବିଲା ଲାଗି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାତି ସଦ୍ଭାବନା ସଭାଗ୍ରହଣ ହୋଇଥିବାର ବୈଠକଟି ଏବା ବର୍ଷା ଋତୁଥି ବନ୍ୟା ଆଉ ଅଲଗା ବିପର୍ଯ୍ୟୟର ସଫଲ ମୁକାବିଲା ଲାଗି ବିଭାଗମାନଙ୍କ ଭିତରେ ତାଲମେଲ ସତର୍କତା ଆଉ ତୁର୍ତ୍ତି ପ୍ରତିକ୍ରିୟା ବ୍ୟବସ୍ଥାକେ ବରକସ କରିବାର ଉପରେ ଜୋର ଦିଆଯାଇଥିଲା। ବନ୍ୟା ନିୟନ୍ତ୍ରଣ କକ୍ଷମାନଙ୍କନୁ ଜୁନ୍ 1 ତାରିଖନୁ ଅକ୍ଟୋବର 15 ତାରିଖ ତକ 24 ଘଣ୍ଟିଆ କାମ କରିବାର ଲାଗି ବୈଠକଟି ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡ଼ା ଜିଲ୍ଲା ଦଲ୍କି ଗ୍ରାମ ପଞ୍ଚାୟତଠାରେ ଗୋଟିଏ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫୁ ହୋଇଥିବାର କାର୍ଯ୍ୟକ୍ରମଟି ଲୋକ ଅଦାଲତ ମଧ୍ୟସ୍ଥତା ଆଉ ସର୍ବଜନୀନ ଉପଯୋଗୀ ସେବା ଲାଗି ସ୍ଥାୟୀ ଲୋକ ଅଦାଲତ ସ୍ଥାପନା କାର୍ଯ୍ୟକାରିତା ଆଉ ଏଥି ସମାଧାନ ହୋଇପାରୁଥିବାର ବିବାଦମାନଙ୍କର ବାବଦେ ବିସ୍ତାର ଭାବେ ଆଲୋଚନା କରାଯାଇଥିଲା। ସେନ୍ତା ଆଇନ ସେବା ପ୍ରାଧିକରଣ ଅଧିନିୟମ 1987 ଅନୁସାରେ ମିଳୁଥିବାର ସୁବିଧା ଆଉ ଯୋଜନାମାନଙ୍କର ବିଷୟ ଲୋକକୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମଟି ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମହିଳା ସାଧାରଣ ଲୋକ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପେନାଲ ଓକିଲ ଆଉ ପାରାଲିଗାଲ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲାର ରିଆମାଲ ତହସିଲ ତରଫୁ ପ୍ରି ସେଟଲମେଣ୍ଟ ବିକ୍ରି ଦଲିଲ ଆଧାରିତ 22 ମ୍ୟୁଟେସନ ମାମଲାର ଫଏସଲା କରାଯାଇକରି 22 ଆବେଦନକାରୀଙ୍କୁ ଜମି ପଟା ଦିଆଯାଇଛି। ବାକି ମାମଲାର ଜଲ୍ଦି ଫଏସଲା ଲାଗି ତହସିଲ କାର୍ଯ୍ୟାଳୟ ତରଫୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ଗୁଣିଆପାଲି ଗ୍ରାମ ପଞ୍ଚାୟତର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫୁ ନିଶାମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଚାନିଙ୍କ ଅଧ୍ୟକ୍ଷତାତି ହୋଇଥିବାର କାର୍ଯ୍ୟକ୍ରମଟି ନିଶା ଦରବର ଖରାପ ପ୍ରଭାବ ବାବଦେ ସଚେତନତା ସୃଷ୍ଟି କରବାର ଆଉ ସୁସ୍ଥ ନିଶାମୁକ୍ତ ସମାଜ ଗଠନ କରବାରକେ ପରାମର୍ଶ ଦିଆଯାଇଥିଲା। ଇତି ଗୁଣିଆପାଲି ପଞ୍ଚାୟତର ସବୁ ଅଙ୍ଗନବାଡ଼ି କର୍ମୀ ୱାର୍ଡ ମେମ୍ବର ଆଉ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଯୋଗ ଦେଇଥିଲେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆବାକେଲ ଦେଶବାସୀଙ୍କ ସାଙ୍ଗେ ବିଚାର ବିନିମୟ କରିବେ ପ୍ରଧାନମନ୍ତ୍ରୀ। ନିର୍ଭୁଲ ଭୋଟର ତାଲିକା ତିଆର ଲକ୍ଷ୍ୟ ନେଇକରି ରାଜ୍ୟ ଆଷ୍ଠାନ ମୂଲ ହୋଇଛେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା। ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଲାଗି ଏବା ମଙ୍ଗଳବାରନୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଉଚ୍ଚଶିକ୍ଷା କ୍ଷେତ୍ରକେ ଉତ୍କର୍ଷ କରିବାର ଲାଗି ଭୁବନେଶ୍ୱରନ ଏବାକାଲଠାନ ମୂଲ ହେବା କୁଳପତି ସମ୍ମିଳନୀ। ଆଉ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବରିନୁ ଶେଷ ହେଲା। ଜୁହାର।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ନିର୍ବାଚନ ପ୍ରକ୍ରିୟା, ସମ୍ବିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ଏବଂ ବ୍ରିଷ୍ଟଲ T20 ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଭାରତକୁ 5 ଦିନିଆ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ଉ ମିନ୍ ଆଉ ଲାଇନ୍ ବିହାର ଗସ୍ତ ଶେଷ କରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ତାଙ୍କୁ ସ୍ୱାଗତ କରିଥିଲେ। ଭାରତ ଗସ୍ତରେ ଆସି ରାଷ୍ଟ୍ରପତି ଲାଇନ୍ ବିହାରର ବୋଧଗୟାରେ ପ୍ରଥମେ ପହଞ୍ଚିଥିଲେ। ସେଠାରେ ମହାବୋଧି ମନ୍ଦିର ଏବଂ ସୁଜାତା ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମ୍ୟାମାର ରାଷ୍ଟ୍ରପତିଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃତ୍ୱଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଏହି ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଲାଇନ୍ଙ୍କର ଏହା ପ୍ରଥମ ଭାରତ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ଲାଇନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭାରତ ମ୍ୟାମାର ବାଣିଜ୍ୟିକ ବୈଠକରେ ସେ ଯୋଗଦେବେ। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମ୍ୟାମାର ରାଷ୍ଟ୍ରପତି ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସହଭାଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହେବାର ଆଶା କରାଯାଉଛି। ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ନିର୍ବାଚନ ପ୍ରକ୍ରିୟା, ଭାରତୀୟ ସମ୍ଭିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପାଳନ କରାଯାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାଟିକ୍ ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ କୁମାର କହିଛନ୍ତି,

ସ୍ୱଚ୍ଛତା ଉତ୍ତରଦାୟିତ୍ୱ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ କମିଶନଙ୍କ ପକ୍ଷରୁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଥାଏ। ଲୋକସଭା ନିର୍ବାଚନ ଉପରେ ଆଲୋକପାତ କରି ସେ କହିଛନ୍ତି ଏଥିରେ ପ୍ରାୟ 1,80,00,000 କର୍ମଚାରୀ ନିୟୋଜିତ ହୋଇଥିଲେ। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ମତଦାନ ଓ ଗଣନା ପ୍ରକ୍ରିୟା ଏବଂ ନିର୍ବାଚନ ପରିଚାଳନା ଆଦି ଉପରେ ସୂଚନା ପ୍ରଦାନ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଛି। ଡିକେ ଶିବକୁମାର କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବେଙ୍ଗାଲୁରୁଠାରେ ଆଜି ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ନେତା ଭାବେ ଶ୍ରୀ ଶିବକୁମାରଙ୍କୁ ମନୋନୀତ କରାଯାଇଛି। ବିଦାୟୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଉତ୍ତରାଧିକାରୀ ଚୟନ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସିଦ୍ଧରମୟା ଏବଂ ଡକ୍ଟର ଜି ପରମେଶ୍ୱରଙ୍କ ଦ୍ୱାରା ନେତା ଭାବେ ଶିବକୁମାରଙ୍କ ନାମ ପ୍ରସ୍ତାବ ଆଗତ କରାଯାଇଥିଲା। ବୈଠକ ପରେ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଆନୁଷ୍ଠାନିକ ଭାବେ ଏହି ସୂଚନା ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଭେନୁଗୋପାଳ କହିଛନ୍ତି ସର୍ବସମ୍ମତିକ୍ରମେ ଶିବକୁମାର ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଛନ୍ତି। ଖୁବ୍ ଶୀଘ୍ର ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ସେ ଦାବି ଉପସ୍ଥାପନ କରିବେ। ଆସନ୍ତା ମାସ 3 ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ଶ୍ରୀ ଭେନୁଗୋପାଳ ସୂଚନା ଦେଇଛନ୍ତି। ଗ୍ରେଟର ନଏଡାର ସୁରଜପୁରସ୍ଥିତ ଲୋହମକୁ ଆଜି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗସ୍ତ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି ଲିଥିୟମ୍ ବ୍ୟାଟେରୀ ଏବଂ ସ୍ଥାୟୀ ଚୁମ୍ବକ ବହୁ ଆଧୁନିକ ପ୍ରଯୁକ୍ତି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ଭାରତରେ ଏହାକୁ ଉତ୍ପାଦନ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଉଛି। ଶ୍ରୀ ବୈଷ୍ଣବ କହିଛନ୍ତି ଘରୋଇ ଭାବେ ପ୍ରଯୁକ୍ତିବିଦ୍ୟା ବିକଶିତ ହେବା ଆବଶ୍ୟକ। ଲୋହମ ନାମକ ଏହି ଯୁବ ଷ୍ଟାର୍ଟଅପ୍ ସଫଳତାର ସହ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଜଟିଳ ପ୍ରଯୁକ୍ତିବିଦ୍ୟାକୁ ବିକଶିତ କରିପାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କ୍ଷେତ ବଚାଓ ପଦକ୍ଷେପକୁ ଦେଶବ୍ୟାପୀ ଏକ ଜାତୀୟ ଅଭିଯାନରେ ପରିଣତ କରିବା ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କ୍ଷେତ ବଚାଓ ଅଭିଯାନର ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ ଅଭିଯାନକୁ କୃଷିଜୀବୀ କୃଷିକ୍ଷେତ୍ର ଏବଂ ଗ୍ରାମାଞ୍ଚଳ ସମନ୍ୱୟ କ୍ଷେତ୍ରରେ ଅଧିକ ବ୍ୟାପକ କରିବାକୁ ଆହ୍ୱାନ ଦେଇଛନ୍ତି। ସାରର ସନ୍ତୁଳିତ ବ୍ୟବହାର ପାଣିପାଗ ସମ୍ବନ୍ଧୀୟ ଆହ୍ୱାନକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସମୟୋଚିତ ପରାମର୍ଶ ପଞ୍ଚାୟତ ସ୍ତରରେ ସକ୍ରିୟ ଅଂଶଗ୍ରହଣ ଏବଂ ଯୋଜନାର ସୁଫଳ ସିଧାସଳଖ ଗ୍ରାମାଞ୍ଚଳରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏହିସବୁ କ୍ଷେତ୍ରଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ଚୌହାନ କୃଷି ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏହି ଅଭିଯାନ କେବଳ ମନ୍ତ୍ରଣାଳୟ କିମ୍ବା ବିଭାଗ ସ୍ତରରେ ସୀମିତ ନ ରହି ରାଜ୍ୟଗୁଡ଼ିକର ଜନପ୍ରତିନିଧିଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ଏହି ଅଭିଯାନ ଆସନ୍ତା ସୋମବାରଠାରୁ ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ଏହି ଅଭିଯାନରେ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ସଂଯୋଜକର ଭୂମିକା ନିର୍ବାହ କରିବେ। ଏଥିପାଇଁ 1,600ରୁ ଅଧିକ ଦଳ ଗଠନ କରାଯାଇଛି। ଅଧିକ ସାର ବ୍ୟବହାର ହେଉଥିବା 100ଟି ଜିଲ୍ଲା ପାଇଁ ମୋଟ 500ଟି ଦଳ ଗଠନ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ହେବା ସହ 35 ଜଣ ଆହତ ହୋଇଛନ୍ତି। ଆଫଗାନ ଶରଣାର୍ଥୀଙ୍କୁ ନେଇ ପାକିସ୍ତାନରୁ ଫେରୁଥିବା ଏକ ଟ୍ରକ୍ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ 10 ଜଣ ଶିଶୁ ଏବଂ 5 ଜଣ ମହିଳା ଅଛନ୍ତି। ଲାଘମନ ପ୍ରଦେଶର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅମିନୁଲ୍ଲାହ ସରିଫ୍ କହିଛନ୍ତି ଡ୍ରାଇଭର ଶୋଇପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ସିପିଗ୍ରାମ୍ସ ଭଏସ୍ ଚାଟବଟ୍ ସମାଧାନ ଦିଦିର ଆଜି ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀଠାରେ କର୍ମଚାରୀ ସାଧାରଣ ଅଭିଯୋଗ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହାର ଶୁଭାରମ୍ଭ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଡକ୍ଟର ସିଂ ସମାଧାନ ଦିଦିକୁ ଅଭିଯୋଗ ସମାଧାନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି। ଦେଶର 22ଟି ଅନୁସୂଚିତ ଭାରତୀୟ ଭାଷା ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଅତିରିକ୍ତ ଆଞ୍ଚଳିକ ଓ ସ୍ଥାନୀୟ ଭାଷାକୁ ଏହି ବ୍ୟବସ୍ଥାରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ପ୍ରଶାସନିକ ପ୍ଲାଟଫର୍ମଗୁଡ଼ିକରେ ଆଞ୍ଚଳିକ ଭାଷାର ଉପଯୋଗ ଏହାର ସହଜ ବ୍ୟବହାର ବ୍ୟାପକତା ଏବଂ ସମାବେଶୀ ପ୍ରକ୍ରିୟାକୁ ସୁନିଶ୍ଚିତ କରିବ ବୋଲି ଡକ୍ଟର ସିଂ କହିଛନ୍ତି। ବାର୍ଷିକ ପଞ୍ଜିକୃତ ସାଧାରଣ ଅଭିଯୋଗ ସଂଖ୍ୟା ଇତିମଧ୍ୟରେ ପ୍ରାୟ 23ରୁ 30 ଲକ୍ଷରେ ପହଞ୍ଚିଛି। ତ୍ୱରିତ ସମାଧାନ ପ୍ରକ୍ରିୟା ସମୟବର୍ଦ୍ଧକ ଅନୁପାଳନ ଏବଂ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଏହା ପ୍ରତିଫଳିତ କରିଛି ବୋଲି ଡକ୍ଟର ସିଂ କହିଛନ୍ତି। ଡକ୍ଟର ସିଂ କହିଛନ୍ତି ମାଳଦ୍ୱୀପ ମରିସସ୍ ଏବଂ ଆଫ୍ରିକାର ଦେଶଗୁଡ଼ିକ ସମେତ ବହୁ ରାଷ୍ଟ୍ରର ଭାରତର ଅଭିଯୋଗ ସମାଧାନ ମଡେଲ ଅଧ୍ୟୟନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପାକିସ୍ତାନର ଆଇଏସ୍ଆଇ ଏବଂ ମୁମ୍ବାଇ

0: ଅଣ୍ଡରୱାର୍ଲଡ ନେଟୱାର୍କ ସହିତ ଜଡ଼ିତ ଅଭିଯୋଗରେ 8 ଜଣଙ୍କୁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସ୍ପେଶାଲ କ୍ୱାଡ୍ ସିପି ଅନିଲ ଶୁକ୍ଳା କହିଛନ୍ତି, ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କଠାରୁ କେତେକ ଅସ୍ତ୍ରଶସ୍ତ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୀମାପାର ନିର୍ଦ୍ଦେଶରେ ସେମାନେ କାର୍ଯ୍ୟ କରୁଥିବା ନେଇ ଶ୍ରୀ ଶୁକ୍ଳା ସୂଚନା ଦେଇଛନ୍ତି। ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପୁଣେରୁ ସେମାନଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଭାରତ ଇଂଲଣ୍ଡ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ବ୍ରିଷ୍ଟଲ୍ଠାରେ ଖେଳାଯାଉଛି। ଟସ୍ ଜିତି ଇଂଲଣ୍ଡ ବ୍ୟାଟିଂ କରିବା ଆରମ୍ଭ କରିଛି। ଚେମ୍ସଫୋର୍ଡଠାରେ ଗତ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ 38 ରନ୍ରେ ବିଜୟ ହାସଲ କରି ସିରିଜ୍ରେ 1-0 ଆଗୁଆ ରହିଛି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣରେ ଟାଇଟଲ୍ ହାସଲ ପାଇଁ ଆସନ୍ତାକାଲି ଗୁଜରାଟ ଟାଇଟନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ନୂଆ ଚଣ୍ଡିଗଡ଼ରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରି ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ନିର୍ବାଚନ ପ୍ରକ୍ରିୟା ସମ୍ଭିଧାନ ଏବଂ ଏ ସଂକ୍ରାନ୍ତ ଆଇନ ଓ ଜାରି ନିର୍ଦ୍ଦେଶାବଳୀ ଆଧାରରେ କଡ଼ାକଡ଼ି ଭାବରେ ପରିଚାଳନା କରାଯାଏ, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନର ଲାଘମନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 22 ଜଣଙ୍କର ମୃତ୍ୟୁ ଏବଂ ବ୍ରିଷ୍ଟଲ୍ ଟି20 ମହିଳା କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ଭାରତ ବିପକ୍ଷରେ ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜିଲ୍ଲା ହାଲଚାଲ ଶୁଣନ୍ତୁ। ଗଞ୍ଜାମ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜିର ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜ୍ୟରେ ଆଜିଠାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ନିମନ୍ତେ ବୁଥ୍ସ୍ତରୀୟ ଅଧିକାରୀମାନଙ୍କ ଭୋଟରମାନଙ୍କ ଘରକୁ ଘର ଯାଇ ପରିଗଣନା ଫର୍ମ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏସ୍ଆଇଆର୍ ସମୟରେ ବିଏଲ୍ଓମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଭି କୀର୍ତ୍ତିଭାସନ।
3: ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ 2024 ନୋଟିଫାଇ ହୋଇଛି ଏବଂ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆସନ୍ତା May 30 ଆରମ୍ଭ କରି June 28 ପର୍ଯ୍ୟନ୍ତ ଆପଣଙ୍କର ଅଞ୍ଚଳର ଯେଉଁ ବିଏଲ୍ଓମାନେ ଅଛନ୍ତି ପ୍ରତିଟି ଘରକୁ ଯାଇକି ଏନ୍ୟୁମରେସନ ଫର୍ମ ଗୁଡାକ ବାଣ୍ଟିବେ। ଆପଣଙ୍କ ନିକଟରେ 2 ଏନ୍ୟୁମରେସନ ଫର୍ମ ଦିଆଯିବ ଯେଉଁଥିରେ ଆପଣଙ୍କର ତଥ୍ୟ ଗୁଡାକ ସେଥିରେ ଆପଣ ଫିଲ୍ଅପ୍ କରିକି ବିଏଲ୍ଓଙ୍କୁ ଦେବେ। ଗୋଟିଏ ଫର୍ମ ଆପଣଙ୍କ ପାଖରେ ରହିବ ଆପଣଙ୍କର ଆକ୍ନୋଲେଜମେଣ୍ଟ ହିସାବରେ ଏବଂ ଗୋଟିଏ ଫର୍ମ ବିଏଲ୍ଓ କଲେକ୍ଟ କରିକି ଆସିବେ ଏସ୍ଆଇଆର୍ ଆକ୍ଟିଭିଟିରେ ୟୁଜ୍ କରିବା ପାଇଁ।
2: ଜାତୀୟ ପଞ୍ଚାୟତ ସମ୍ମାନ 2025 ଜାତୀୟ ସ୍ତରରେ ଓଡ଼ିଶା 5 ପୁରସ୍କାର ହାସଲ କରିବା ଲାଗି ଯୋଗ୍ୟ ବିବେଚିତ ହୋଇଛି। ଗଞ୍ଜାମ ଜିଲ୍ଲାକୁ ଦେଶର ଶ୍ରେଷ୍ଠ ଦ୍ୱିତୀୟ ଜିଲ୍ଲା ପଞ୍ଚାୟତ ଭାବେ ସମ୍ମାନଜନକ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ମିଳିବାକୁ ଯାଉଥିବା ବେଳେ ଆସନ୍ତା 3 ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ପୋଟଲମପୁର ପଞ୍ଚାୟତକୁ ସୁସ୍ଥ ପଞ୍ଚାୟତ ଏବଂ ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତକୁ ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷିତ ପଞ୍ଚାୟତ ଶ୍ରେଣୀରେ ସମ୍ମାନଜନକ ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2025 ପ୍ରଦାନ କରାଯିବ। ଏ ସମ୍ପର୍କରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି,
3: ଜାତୀୟ ପଞ୍ଚାୟତ ପୁରସ୍କାର 2025 ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ଏବଂ ଜିଲ୍ଲା ପରିଷଦକୁ ବଡ଼ ସଫଳତା ମିଳିଛି। ଗଞ୍ଜାମ ଜିଲ୍ଲା ପରିଷଦକୁ ଜାତୀୟ ସ୍ତରରେ ଦ୍ୱିତୀୟ ପୁରସ୍କାର, ତା ସହିତ ପୁଲସରାର ମନ୍ଦାର ଗ୍ରାମ ପଞ୍ଚାୟତକୁ ଜାତୀୟ ସ୍ତରରେ ଦ୍ୱିତୀୟ ପୁରସ୍କାର ସୋସିଆଲି ସେକ୍ୟୁର ପଞ୍ଚାୟତ କ୍ୟାଟେଗରିରେ, ଏବଂ ଆମର ଛତ୍ରପୁର ବ୍ଲକର ପଟଲାମପୁର ଗ୍ରାମ ପଞ୍ଚାୟତକୁ ମିଳୁଛି ସୁସ୍ଥ ପଞ୍ଚାୟତ କ୍ୟାଟେଗରିରେ ତୃତୀୟ ପୁରସ୍କାର। ଡିଷ୍ଟ୍ରିକ୍ଟ ପଞ୍ଚାୟତ ରିସର୍ଚ୍ଚ ସେଣ୍ଟର ଆମର ଯେଉଁ ଛତ୍ରପୁରରେ ଅଧୀନ ଅଛି ତାକୁ ମଧ୍ୟ ସେକେଣ୍ଡ ପ୍ରାଇଜ୍ ଓଭରଅଲ୍ କଣ୍ଟ୍ରିରେ ସ୍ପେଶାଲ କ୍ୟାଟେଗରିରେ ମିଳିବାକୁ ଯାଉଛି।
2: ଏହି ସଫଳତା ସମ୍ପର୍କରେ ମନ୍ଦାର ପଞ୍ଚାୟତର ସରପଞ୍ଚ ସୁନିତା ଜେନା କହିଛନ୍ତି,
4: ମୋ ପଞ୍ଚାୟତର ସୁବିଧା ରହିଛି, ବିଧବା ଭର୍ତ୍ତା, ବୃଦ୍ଧା ଭର୍ତ୍ତା ଏବଂ ବିକଳାଙ୍ଗ ଭର୍ତ୍ତା ଲୋକମାନଙ୍କ ଦ୍ୱାରା ପହଞ୍ଚାଉଛ, ଶିକ୍ଷା, ସ୍ୱାସ୍ଥ୍ୟ।

0: ସ୍ୱାସ୍ଥ୍ୟ ଏବଂ ଗମନାଗମନର ସୁବିଧା ରହିଛି। ଅଙ୍ଗନବାଡ଼ି କର୍ମୀ ଶିକ୍ଷାକର୍ମୀମାନଙ୍କ ଦ୍ୱାରା ଆମେ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଅଛୁ। ଗାଁରେ ଯେଉଁ ବି ଗଣ୍ଡଗୋଳ ହୁଏ ଆମେ ଗ୍ରାମସଭା ମାଧ୍ୟମରେ ସମାଧାନ କରୁଅଛୁ।
1: ଏ ସମ୍ପର୍କରେ ପୋଟଲାମପୁର ପଞ୍ଚାୟତ ସରପଞ୍ଚ ନିରଞ୍ଜନ ପ୍ରଧାନ କହିଛନ୍ତି,
2: ଆମ ପଞ୍ଚାୟତ ଲୋକମାନେ ବହୁତ ସହଯୋଗ କରିଛନ୍ତି ଆମମାନଙ୍କୁ। ଲୋକମାନେ ବହୁତ ପରିଶ୍ରମୀ, ସବୁବେଳେ ବିଲରେ ନିଜର କର୍ମକ୍ଷେତ୍ରରେ ପରିଶ୍ରମ କରନ୍ତି, ଆଉ ଯୁବଗୋଷ୍ଠୀ ଖେଳକୁଦ ଏବଂ ପ୍ରାଣାୟାମ ଯୋଗା ସବୁ କରନ୍ତି। ବୟସ୍କ ଲୋକ ସେମାନେ ମଧ୍ୟ ବହୁତ ପ୍ରାଣାୟାମ ଯୋଗା କରନ୍ତି। ଏଣୁ ଆମର ପଞ୍ଚାୟତ ପ୍ରାୟତଃ ସୁସ୍ଥ ଲୋକ ଅଛନ୍ତି।
1: ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଶୁଭାରମ୍ଭ ହୋଇଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ମିଶନ ଜିରୋ ପ୍ଲାଷ୍ଟିକ ଭିଜିବିଲିଟି। ଘର, ଦୋକାନ, ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନରେ ପ୍ଲାଷ୍ଟିକ୍ ଜିନିଷ ଫିଙ୍ଗିବାକୁ ବାରଣ କରାଯିବା ସହ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାର ଯୋଗ୍ୟ ସାମଗ୍ରୀ ବ୍ୟବହାର ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସାକୁ ଦୃଷ୍ଟିରେ ରଖି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ମୋଟ 11 ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ 11 ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଟୁଲ୍ ପ୍ରଦାନ କରାଯାଇଥିବା ମୁଖ୍ୟ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ଅଞ୍ଜନ ଦାସ ସୂଚନା ଦେଇଛନ୍ତି। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମକୁ ପ୍ରଥମଥର ନିମନ୍ତେ ହେମାଟୋଲୋଜି ଆନାଲାଇଜର ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲରେ ଶୁଣିଲେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
8: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
9: ଅଂଶୁଘାତ ନ ହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
8: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ, ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
9: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
8: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
9: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
8: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
9: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ରେ ଯୋଗାଯୋଗ କରନ୍ତୁ।
8: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାରିଆଡେ ପ୍ରଚଣ୍ଡ ଖରା, ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଅସ୍ୱାଭାବିକ ଭାବେ ବଢି ଚାଲିଛି। ପାଣି ପାଗରେ ଅନିୟମିତତା ଦେଖାଯିବା ଫଳରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଏ ପ୍ରକାର ତାରତମ୍ୟ ତଥା କୁପ୍ରଭାବ ପାଇଁ ଆମେ ମାନେ ହିଁ ଦାୟୀ। ନିଜର ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଆମେ ଗଛ କାଟୁଛେ, ଶିଳ୍ପାୟନ ନାଁରେ ଗଛ ସମ୍ପଦର ଅବକ୍ଷୟ କରୁଛେ, ଆଧୁନିକତାକୁ ଆଉ ଟିକେ ସୁନ୍ଦର କରିବାକୁ ଯାଇ ପ୍ରକୃତି ବିରୋଧୀ କାର୍ଯ୍ୟ କରୁଛୁ, ଯାହାର ସିଧାସଳଖ କୁପ୍ରଭାବ ଆମ ଉପରେ ପଡୁଛି। ତା ଛଡା ଜଙ୍ଗଲ ନିକଟରେ ବସବାସ କରୁଥିବା କିଛି ଲୋକ ପୋଡୁ ଚାଷ ନାଁରେ ତଥା ମହୁଲ ଫୁଲ ସଂଗ୍ରହ ଆଶାରେ ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି। ଏହାଦ୍ୱାରା ଆମ ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହିତ ପଶୁ ପକ୍ଷୀମାନଙ୍କର ଜୀବନ ହାନି ହେଉଛି। ପ୍ରାୟ ଆମ ରାଜ୍ୟରେ ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହ ଠାରୁ ଜୁନ ମାସର ମଝିଆ ମଝି ସମୟ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ ଚାଲିଥାଏ। ଏହି ସମୟରେ ଆମେମାନେ ପ୍ରଚଣ୍ଡ ରୁଦ୍ର ତାପରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାଉ। ବୃକ୍ଷ ଲତା ଜୀବଜନ୍ତୁ କୀଟ ପତଙ୍ଗ ସମସ୍ତଙ୍କ ପାଇଁ ଗ୍ରୀଷ୍ମ ନିଧାଗ କାଳ ଗୋଟେ କଷ୍ଟକର ସମୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶେଷ କରି ଯେତେବେଳେ ଜଳ କଷ୍ଟ ହୁଏ, ବିଭିନ୍ନ ଗଛ ପତ୍ର ଛଡା ଦେଇଥାଏ, ସେହି ସମୟରେ ଆମ ଜଙ୍ଗଲରେ ରହୁଥିବା ବନ୍ୟ ପ୍ରାଣୀଙ୍କ ଅବସ୍ଥା ଆହୁରି ସାଂଘାତିକ ହୋଇପଡେ। ସେଇଥିପାଇଁ ତ ଆମ ମାନଙ୍କର ମଧ୍ୟ କିଛି ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ସେମାନଙ୍କ ପାଇଁ। ଆମେ ସେମାନଙ୍କ ପାଇଁ ଚିନ୍ତା କରିବା ଯେ ବନ୍ୟପ୍ରାଣୀ କିପରି ଭାବରେ ଗ୍ରୀଷ୍ମ ଋତୁରେ ନିରାପଦରେ ରହିପାରିବେ। ଆଉ ଗୋଟେ ବଡ ସମସ୍ୟା ହେଉଛି ବନାଗ୍ନି। ବନାଗ୍ନି ଫଳରେ ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀ ମାନଙ୍କର ଖାଦ୍ୟ ପାନୀୟ ବାସସ୍ଥାନକୁ ନେଇ ଅନେକ ଗୁଡିଏ ସମସ୍ୟା ଦେଖାଦେଇଥାଏ। ଗ୍ରୀଷ୍ମ ଋତୁରେ ସେମାନଙ୍କର ଯତ୍ନ କିପରି ନିଆଯାଇ ପାରିବ, ତାଙ୍କ ସୁରକ୍ଷାକୁ ନେଇ କଣ ସବୁ ପଦକ୍ଷେପ ନେବା ଉଚିତ, ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ଗ୍ରୀଷ୍ମ ଋତୁରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ପରିଚାଳନା ଦାୟିତ୍ୱରେ ନିଯୁକ୍ତ ଉପବନ ସଂରକ୍ଷକ ସମ୍ୟକ ସାମନ୍ତରା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାର ବାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର
0: ସାର୍, ଆଜି ଆଲୋଚନାର ବିଷୟ ରହିଛି ଗ୍ରୀଷ୍ମ ଋତୁରେ ବନ୍ୟ ପ୍ରାଣୀଙ୍କ ସୁରକ୍ଷା। ତାହେଲେ ପ୍ରଥମେ କୁହନ୍ତୁ, ଓଡିଶାରେ କେଉଁ ସ୍ଥାନରେ ସାଧାରଣତଃ ବନ୍ୟପ୍ରାଣୀ ଦେଖାଯାନ୍ତି ଆଉ କି କି ପ୍ରକାରର?
1: ଓଡିଶାର ବନ୍ୟପ୍ରାଣୀ କହିଲେ ଏହାର ବିଶିଷ୍ଟ ଏବଂ ବୈଚିତ୍ର୍ୟ ବହୁତ ଅଲଗା। ବହୁତ ବିରଳ ପ୍ରଜାତିର ବନ୍ୟପ୍ରାଣୀ ଓଡିଶାରେ ଦେଖାଯାନ୍ତି ଏବଂ ତା ପାଇଁ ଆମେ ବହୁତ ଗର୍ବିତ ମଧ୍ୟ। ଏଭଳି ଏକ ରାଜ୍ୟ ନାହିଁ ଯେଉଁଥିରେ ଏସୀୟ ମହାଦେଶରେ ଉପଲବ୍ଧ ତିନିଟି ଯାକ କୁମ୍ଭୀର ପ୍ରଜାତି କୌଣସି ଗୋଟେ ଏକ ରାଜ୍ୟରେ ଥିବ ଯାହାକି ଓଡିଶାରେ ଅଛନ୍ତି। ଲୁଣାପାଣି କୁମ୍ଭୀର, ଯାହାକୁ ଆମେ ବଉଳା କୁମ୍ଭୀର ବୋଲି କହୁ, ମଧୁର ପାଣିର କୁମ୍ଭୀର, ଯାହାକୁ ମଗର ବୋଲି କହୁ, ଏବଂ ଘଡ଼ିଆଳ କୁମ୍ଭୀର। ସେହିଭଳିଆ କ୍ୟାସ୍ପିଆନ୍ ସି ପରେ ଦ୍ୱିତୀୟ ବୃହତ୍ତମ ଅର୍ଦ୍ଧ ଲବଣ ଯାହାକୁ ହ୍ରଦ କୁହାଯାଏ ଚିଲିକା, ସେଥିରେ ଆମର ଇରାୱାଡ଼ି ଡଲଫିନ୍ ଦେଖାଯାନ୍ତି ଯାହା ଅନ୍ୟ କୌଣସି ରାଜ୍ୟରେ ଭାରତବର୍ଷରେ ଦେଖାଯାନ୍ତି ନାହିଁ। ସେହିଭଳି ଆମର କୃଷ୍ଣସାର ମୃଗ ଏକ ବିରଳ ପ୍ରଜାତିର ମୃଗ ଏବଂ ଏହାର ବଂଶ ବିସ୍ତାର କରି ସେ ଏତେ ସୁନ୍ଦର ଭାବରେ ସ୍ୱଚ୍ଛନ୍ଦରେ ଲୋକଙ୍କର ସହଯୋଗ ଏବଂ ସାହାଯ୍ୟରେ ସେଠି ବିଚରଣ କରିପାରୁଛନ୍ତି ବାଲିପଦର ଭେଟନଈ ଗଞ୍ଜାମ ହିଞ୍ଜିଳି ଅଞ୍ଚଳରେ, ତାହା ବି ଆମ ପାଇଁ ଏକ ଗର୍ବର କଥା। ଏବଂ ଏମାନେ ଜଙ୍ଗଲ ବାହାରେ ମଧ୍ୟ ବିଚରଣ କରୁଛନ୍ତି। ସେହିଭଳି ଅଲିଭ୍ ରିଡ୍ଲେକୁ କିଏ ନ ଜାଣିଛି? ଓଡ଼ିଶାର ପରିଚିତି ଏବଂ ପ୍ରସିଦ୍ଧି ଏଇ ଗୋଟିଏ ଅଲିଭ୍ ରିଡ୍ଲେ କଇଁଚ ପାଇଁ, ଏବଂ ୟାକୁ ଆମେ ବିଭିନ୍ନ ସ୍ପୋର୍ଟସ୍ ଇଭେଣ୍ଟରେ ମାସ୍କଟ୍ ହିସାବରେ, ଅଲି ହିସାବରେ ଏଇଟା ସମସ୍ତେ ଚିହ୍ନିଛନ୍ତି, ଜାଣିଛନ୍ତି। ଏବଂ ବିଶ୍ୱର ଦୁଇଟି ଜାଗାରେ ଇଏ ଗଣ ଅଣ୍ଡଦାନ କରନ୍ତି। ପ୍ରଥମଟି ହେଲା ଗହିରମଥା ଋଷିକୁଲ୍ୟା ମୁହାଣରେ, ଏଇ ଦୁଇଟି ଜାଗାରେ ଓଡ଼ିଶାରେ କରାଯାଏ। ଏବଂ ଦ୍ୱିତୀୟ ବୃହତ୍ତମ ହେଉଛି କୋଷ୍ଟାରିକାର ମହାଦେଶରେ। ଏବଂ ସବୁଠୁ ବଡ କଥା ହେଲା ଆମର ହେନ୍ତାଳା ବଣ। ଆମର ହେନ୍ତାଳ ବଣ ପାପୁଆ ନ୍ୟୁଗିନି ପରେ ବିଚାର କରାଯାଏ ଯେ ବିଶ୍ୱର ସବୁଠାରୁ ଜୈବ ବିବିଧତା ସବୁଠାରୁ ଅଧିକ ଏହି ଜାଗାରେ ମଧ୍ୟ ଅଛି। ତେଣୁ ବିସ୍ତୀର୍ଣ୍ଣ ବନରାଜି, ତା ଭିତରେ ଏହି ବିରଳ ପ୍ରଜାତିକୁ ନେଇ ଓଡ଼ିଶା ସବୁବେଳେ ଗର୍ବିତ।
0: ସାର୍, ସେମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବନ ବିଭାଗ କି ପ୍ରକାରର ପଦକ୍ଷେପ ନେଇଥାଏ?
1: ବନ୍ୟପ୍ରାଣୀଙ୍କର ସୁରକ୍ଷା ସମସ୍ତଙ୍କର ଧ୍ୟେୟ ହେବା ଉଚିତ ଏବଂ ୟା ପାଇଁ ବନ ବିଭାଗ ଦୁଇଟି ପ୍ରକାରର ପଦ୍ଧତି ଗ୍ରହଣ କରିଥାଏ। ଗୋଟିଏ ହେଲା ପାରମ୍ପରିକ ପଦ୍ଧତି, ଯେଉଁଥିରେ ଆମେ ଟ୍ରାଡିସନାଲ ଉପାୟରେ ତାଙ୍କର ବାସସ୍ଥାନର ସୁରକ୍ଷା କରିବା ପ୍ରଥମତଃ ଦରକାର। ବନ୍ୟଜନ୍ତୁମାନଙ୍କର ବାସସ୍ଥାନ ସୁରକ୍ଷିତ କରିବା ପାଇଁ ବଣ ମଧ୍ୟରେ ଆମେ ନୂତନ ପୋଖରୀ ଖନନ ଏବଂ ପୁରୁଣା ପୋଖରୀର ପୁନରୁଦ୍ଧାର କରିଥାଉ। ଲବଣ ଭୂମି ଯାହାକୁ ଆମେ ସଲ୍ଟ ଲିକ୍ କହୁ, ତାର ମଧ୍ୟ ନୂତନ ଉପାୟରେ ତାକୁ ସୃଷ୍ଟି ବା ପୁନରୁଦ୍ଧାର ମଧ୍ୟ କରାଯାଏ। ଏବଂ ତାର ଅନ୍ୟ ମୌଳିକ ସୁବିଧାଟି ହେଲା ଖାଦ୍ୟ। ତେଣୁ ଖାଦ୍ୟ ପାଇଁ ଆମେ ବିଭିନ୍ନ ପ୍ରକାର ବୃକ୍ଷ, ଯେଉଁଟାକି ଖାଦ୍ୟ ଉପଯୋଗୀ ବୃକ୍ଷ, ତାର ପ୍ଲାଣ୍ଟେସନ ମଧ୍ୟ ବହୁତ ସମୟରେ କରିଥାଉ ଏବଂ ତାର ରକ୍ଷଣାବେକ୍ଷଣ ମଧ୍ୟ ହୋଇଥାଏ। ଏତଦ୍ ବ୍ୟତୀତ ବହୁତ ସମୟରେ ବନ୍ୟପ୍ରାଣୀ ରୋଗଗ୍ରସ୍ତ ହୁଅନ୍ତି ଏବଂ ସେମାନେ ମଣିଷ ଆବାସ ଆଡ଼କୁ ମଧ୍ୟ ଚାଲି ଆସନ୍ତି। ରୋଗଗ୍ରସ୍ତ ହେବା ଦ୍ୱାରା ସେମାନଙ୍କର ଜୀବନହାନି ମଧ୍ୟ ହୋଇଥାଏ। ତେଣୁ ତାକୁ ସୁରକ୍ଷା କରିବା ପାଇଁ ଆମେ ବିଭିନ୍ନ ସମୟରେ ତାଙ୍କୁ ଟ୍ରାଙ୍କୁଲାଇଜ୍ କରି ଭେଟନାରୀ ଅଫିସର୍ସ ମାନଙ୍କର ଟ୍ରେନିଂ ଆୟୋଜନ କରି ବନ୍ୟପ୍ରାଣୀ ସମ୍ବନ୍ଧିତ ସ୍ପେସିଫିକ୍ ଟ୍ରେନିଂ ତାଙ୍କୁ ଦେଇ ତାଙ୍କ ଜୀବନ ରକ୍ଷା କରିଥାଉ। କୋଇୱେଟିରେ ଆମର ଏକ ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ହେଲ୍ଥ ଅଛି, ଯାହା ଏକ ପ୍ରମୁଖ ପ୍ରତିଷ୍ଠାନ ଯାହାକି ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ଆଉ ରୋଗ ନିରାକରଣ ଦିଗରେ ଏକ ପ୍ରମୁଖ ଭୂମିକା ମଧ୍ୟ ଗ୍ରହଣ କରିଛି, ୟାକୁ ଆହୁରି ସୁଦୃଢ଼ୀକରଣ କରାଯାଉଛି। ଇଏ ହେଲା କିଛି ପାରମ୍ପରିକ ଉପାୟ ଯାହାଦ୍ୱାରା ଆମେ ବାସସ୍ଥାନ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିପାରୁଥିଲୁ। ଯେମିତିକି ଆମେ ବହୁତ ଲୋକଙ୍କର ବିନିଯୋଗ କରିକି, ମାନେ ସ୍ଥାନୀୟ ଲୋକଙ୍କର ସହଯୋଗରେ, ଆମେ ଆଣ୍ଟି ପୋଚିଂ ସ୍କ୍ୱାର୍ଡ, ଆଣ୍ଟି ଡିପ୍ରେଡେସନ ସ୍କ୍ୱାର୍ଡ, ଏଇଭଳିଆ କିଛି ଆମେ ସ୍କ୍ୱାର୍ଡ ଗଠନ କରିଥାଉ ସ୍ଥାନୀୟ ଲୋକଙ୍କୁ ନେଇକରି। ସେମାନେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ସହ ବନ୍ୟପ୍ରାଣୀଙ୍କର ଆକ୍ରମଣରୁ ଲୋକମାନଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାନ୍ତି ଏବଂ ଏହି ସଂଘର୍ଷ ପ୍ରଶମନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। କିନ୍ତୁ କିଛି ଆଡଭାନ୍ସଡ୍ ପଦ୍ଧତି ମଧ୍ୟ ଆଜିକାଲି ଆମେ ତାଙ୍କ ସୁରକ୍ଷା ପାଇଁ କଲୁଣି। ଯେମିତିକି ବର୍ତ୍ତମାନ ଶିମିଳିପାଳ ଏବଂ ସାତକୋଶିଆର ଘଞ୍ଚ ଅରଣ୍ୟ ଭିତରେ, ଯେଉଁଠି କିଛି କନେକ୍ସନ ନାହିଁ, ସେଠି ବର୍ତ୍ତମାନ ଆମେ ଭି ସାଟ୍ କନେକ୍ସନ ଯୋଗେ ନେଟ୍ କନେକ୍ଟିଭିଟି ଏବଂ ଫୋନ୍ ମାଧ୍ୟମରେ କନେକ୍ଟିଭିଟି ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ କନେକ୍ଟିଭିଟି ଆମେ ଦେଲୁଣି, ଯାହାଦ୍ୱାରା ସେଠୁ ଆମକୁ ସୂଚନା ମିଳିବାରେ ସହଯୋଗ ହେବ ଆଉ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦିଗରେ ତ୍ୱରିତ ପଦକ୍ଷେପ ନେବାରେ ଏହା ସହାୟକ ହେବ। ଦ୍ୱିତୀୟ ଜିନିଷ ହେଲା, ଆମେ ବର୍ତ୍ତମାନ ଏବେ ଇଲେକ୍ଟ୍ରୋନିକ୍ ଇ ସର୍ଭେଲାନ୍ସ ସିଷ୍ଟମ ମଧ୍ୟ ଷ୍ଟାର୍ଟ କରିଛୁ, ଯେଉଁଥିରେ ଆମର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ଗୋଟେ ଟାୱାର ଉପରେ ଯେଉଁ କ୍ୟାମେରା ମାଉଣ୍ଟ କରାହୋଇଥିବ ସେଇଟା ବନ୍ୟପ୍ରାଣୀଙ୍କ ଉପରେ ନିରୀକ୍ଷଣ କରିପାରିବ ଏବଂ ତାଙ୍କୁ ସୁରକ୍ଷା ଦିଗରେ ମଧ୍ୟ ସହାୟକ ହୋଇପାରିବ। କାହିଁକିନା ଯଦି ତାଙ୍କୁ କିଏ ଶିକାର କରିବା ପାଇଁ ଭିତରକୁ ପ୍ରବେଶ କଲା, ତାର ଫଟୋଚିତ୍ର ଉତ୍ତୋଳନ କରିହେବ ଏବଂ ତାପରେ ବିହିତ ପଦକ୍ଷେପ ତାଙ୍କ ବିରୁଦ୍ଧରେ ଗ୍ରହଣ କରିହେବ। ସେଇଭଳିଆ ଆମେ ଆର୍ଆର୍ଟି ଟିମ୍ ବା ରାପିଡ୍ ରେସ୍ପନ୍ସ ଟିମ୍ ମଧ୍ୟ ଆମେ ଗ୍ରହଣ କରିଛୁ, ତାଙ୍କୁ ମଧ୍ୟ ଗଠନ କରାହେଇଛି। 18 ଏଭଳି ଜାଗାରେ ଆମେ ରାପିଡ୍ ରେସ୍ପନ୍ସ ଟିମ୍ ଗଠନ କରିଛୁ, ତାଙ୍କୁ ତାଙ୍କ ପ୍ରୋଟେକ୍ସନ ଗିୟର୍ସ, ଇକ୍ୱିପମେଣ୍ଟସ୍ ଆଉ ତାଙ୍କୁ ପ୍ରକୃତ ତାଲିମ ମଧ୍ୟ ଦିଆହେଇଛି। ପ୍ରତ୍ୟେକ ଆର୍ଆର୍ ଟିମ୍ର ଗମନାଗମନ ପାଇଁ ଗୋଟେ ନିର୍ଦ୍ଦିଷ୍ଟ କଷ୍ଟମାଇଜ୍ଡ ଭେହିକଲ୍ ମଧ୍ୟ ତାଙ୍କୁ ଗୋଟେ କରିକି ଦିଆହେଇଛି, ଯାହାଦ୍ୱାରା ସେମାନେ ବନ୍ୟପ୍ରାଣୀଙ୍କର ଉଦ୍ଧାର କାର୍ଯ୍ୟରେ ସେ ଗାଡ଼ିଟି ବିନିଯୋଗ କରିପାରିବେ। ବିଭିନ୍ନ ଉପାୟରେ ଆମେ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିବା ପାଇଁ ସର୍ବଦା ପ୍ରଚେଷ୍ଟିତ ରହୁଛୁ।
0: ସେସବୁ କଣ ଫଳପ୍ରଦ ହେଇପାରୁଛି?
1: ଅନେକ ସମୟରେ ଫଳପ୍ରଦ ହେଉଛି ଏବଂ ବହୁତ ସମୟରେ ଆମେ ଦେଖୁଛୁ ଯେ ବିପଦ ମୁଖରେ ପଡ଼ିଥିବା, ରୋଗଗ୍ରସ୍ତ ହୋଇଥିବା ଏବଂ ଆମର ଆଟେନସନ୍ ଦରକାର କରୁଥିବା ଜୀବଜନ୍ତୁଙ୍କୁ ଆମେ ତାଙ୍କ ପାଖରେ ପହଞ୍ଚି ପାରୁଛୁ, ତାଙ୍କୁ ଟ୍ରାଞ୍ଜିଟ୍ ହୋମ୍କୁ ଆଣିପାରୁଛୁ, ତାଙ୍କୁ ଟ୍ରାଙ୍କୁଲାଇଜ୍ କରିପାରୁଛୁ, ତାଙ୍କୁ ଡ୍ରୋନ୍ ମାଧ୍ୟମରେ ନିରୀକ୍ଷଣ କରିପାରୁଛୁ ଏବଂ ବହୁ ଜୀବଜନ୍ତୁଙ୍କୁ ଆମେ ରକ୍ଷା ମଧ୍ୟ କରିପାରୁଛୁ। ଏମିତି ବହୁତ ଇନ୍ଷ୍ଟାନ୍ସେସ୍ ଅଛି ଯେଉଁଥିରେ କି ତାଙ୍କର ବଜ୍ରକାପ୍ତା ତସ୍କରୀ ହେଉଥିବା ସମୟରେ ତାଙ୍କୁ ଆମେ ଧରିଛୁ ଏବଂ ଡ୍ରୋନ୍ ସାହାଯ୍ୟରେ ଆସାମୀମାନଙ୍କୁ ଚିହ୍ନଟ ମଧ୍ୟ କରିଛୁ ଏବଂ ତାଙ୍କୁ କୋର୍ଟ ଚାଲାଣ କରିଛୁ ଏବଂ ବଜ୍ରକାପ୍ତାଟିକୁ ଉଦ୍ଧାର କରି, ଖାଲି ବଜ୍ରକାପ୍ତା ବୋଲି ନୁହେଁ, ଏମିତି ବହୁ ଜନ୍ତୁଙ୍କୁ ଏମିତି ଉଦ୍ଧାର କରି ତାଙ୍କର ଉଚିତ ଭେଟନାରୀ ଟ୍ରିଟମେଣ୍ଟ ଏବଂ କେୟାର ହିସାବରେ ଯଦି ସୁସ୍ଥ ହୋଇଯାଆନ୍ତି ତାହେଲେ ତାଙ୍କୁ ଆମେ ଜଙ୍ଗଲକୁ ମଧ୍ୟ ଛାଡ଼ି ଦେଇଛୁ। ସେଇଭଳିଆ ବର୍ତ୍ତମାନ ଆମର ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ହେଲ୍ଥରେ ଏବେ ବର୍ତ୍ତମାନ ଏତେ ବିକଶିତ ହେଇଗଲାଣି ଏ ସେଣ୍ଟରଟି ଯେ ଭାରତବର୍ଷର ଏକ ଅନନ୍ୟ ସେଣ୍ଟର କହିଲେ ଅତ୍ୟୁକ୍ତି ହେବ ନାହିଁ। ବହୁତ ତ୍ୱରିତ ବେଗରେ ନିର୍ଦ୍ଦିଷ୍ଟ ରୋଗ ଏବଂ ତାର ଜୀବାଣୁ ବା ଭୂତାଣୁକୁ ଚିହ୍ନଟ କରାଯାଇପାରୁଛି ଏବଂ ତାର ପ୍ରତିଷେଧକ ବ୍ୟବସ୍ଥା ଏବଂ ନିରାକରଣ ବ୍ୟବସ୍ଥା ମଧ୍ୟ ଫିଲ୍ଡରେ ଆମେ ନେଇପାରୁଛୁ। ତେଣୁ ବହୁତ ଫଳପ୍ରଦ ହେଉଛି ଏଭଳିଆ ପ୍ରଚେଷ୍ଟା ଜୀବଜନ୍ତୁଙ୍କୁ ସୁରକ୍ଷା ଦେବାରେ।
0: ବନ ବିଭାଗ ଏତେ ସବୁ ପଦକ୍ଷେପ ନେଲା ପରେ ବି ଦେଖାଯାଉଛି ଯେ ଅନେକ ବନ୍ୟଜନ୍ତୁ ମୃତ୍ୟୁ ମୁଖରେ ପଡୁଛନ୍ତି। କୁହାଯାଉଛି ଯେ ବାଘ ସଂଖ୍ୟା ଏତେ କମିଗଲାଣି ଯେ ଆଉ କିଛି ବର୍ଷ ପରେ ହୁଏତ ବାଘ ଦେଖାଯିବେନି। ଏଇଟା କେମିତି ସମ୍ଭବ ହେଉଛି?
1: ଯୋଉ ରେଜଲ୍ଟ ବର୍ତ୍ତମାନ ବାଘର ଆକଳନ ଉପରେ WIA ତରଫରୁ ପ୍ରକାଶିତ ହେଇଥିଲା ସେଥିରେ 18 ବାଘ ଥିବା କଥା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବୋଲି ଉଲ୍ଲେଖ ଥିଲା। ଏଇଟା ସତ ବା ସତ ନୁହଁ ଜାଣିବା ପାଇଁ ଆମେ ବିସ୍ତୃତ ଭାବରେ ଶିମିଳିପାଳର ଅଞ୍ଚଳର ତନ୍ନତନ୍ନକୁ କ୍ୟାମେରା ଟ୍ରାପ୍ ଜରିଆରେ ତାକୁ ଆମେ ସ୍କାନିଂ କରିବା ଆରମ୍ଭ କଲୁ ଏବଂ ବର୍ତ୍ତମାନ କେବଳ ଶିମିଳିପାଳ ଅଞ୍ଚଳରେ 27-30 କୋଟି ବାଘ ଥିବାର ଆକଳନ କରାଯାଇପାରୁଛି ଏବଂ ଆମେ ସେଥିରେ ବହୁତ ଶାବକମାନଙ୍କୁ ଆମେ ଗଣତିକୁ ନେଉନାହୁଁ। ତାର ନିୟମ ସେୟା ଥାଏ ଯେ ଶାବକମାନଙ୍କୁ ଆମେ ଗଣତିକୁ ନେଉନାହୁଁ, ବର୍ଷେ ପରେ ଯାଇକି ସେମାନେ ତାଙ୍କୁ ଗଣତି କରିବା ପାଇଁ ଆସନ୍ତି ଏବଂ ବହୁତ ଏମିତି କ୍ୟାମେରା ଟ୍ରାପ୍ରେ ଆମେ ବହୁତ ଶାବକ ମଧ୍ୟ ପାଉଛୁ। ଆଗରୁ ଏତେ ଡାଇରେକ୍ଟ ସାଇଟିଂ ହେଉନଥିଲା, ଏବେ ପର୍ଯ୍ୟଟକମାନେ ମଧ୍ୟ ଯେ ଭିତରକୁ ଯାଇଛନ୍ତି ଶିମିଳିପାଳରେ ସେ ବର୍ତ୍ତମାନ ଦେଖୁଛନ୍ତି। ଆଉ ଶିମିଳିପାଳ ଖାଲି କାହିଁକି, ଆମେ ବର୍ତ୍ତମାନ ପାର୍ଲାଖେମୁଣ୍ଡିରେ, ହୀରାକୁଦରେ, ସୁନ୍ଦରଗଡ଼ରେ ଏବଂ ବହୁତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବାଘର ପଦଚିହ୍ନ ଏବଂ ତାର ଇନ୍ଡାଇରେକ୍ଟ ସାଇନ୍ସ ମଧ୍ୟ ଆମେ ପାଇଲୁଣି। ଏହା ଗୋଟେ ଦୀର୍ଘମିଆଦୀ ବନ୍ୟଜନ୍ତୁ ପରିଚାଳନାର ସୁଫଳ ଯେ ଆମର ଆବାସନ ଗୁଡ଼ିକ ଉତ୍କୃଷ୍ଟ ହେଉଛି, ପ୍ରେ ବେସ୍ ଆଭେଲେବୁଲ ବେଶୀ ହେଉଛି ଏବଂ ତାଙ୍କର ଖାଦ୍ୟ ଉପଯୋଗୀ ଜନ୍ତୁ ବିଶେଷ ଭାବରେ ରହିବା ଦ୍ୱାରା ବାଘମାନଙ୍କ ପ୍ରଜନନ ମଧ୍ୟ ବୃଦ୍ଧି ପାଉଛି। ବାଘଠୁ ଆଉ ଟିକେ ଆଗକୁ ଯିବା ଘଡ଼ିଆଳ କୁମ୍ଭୀର, ତିନୋଟି କୁମ୍ଭୀର ମଧ୍ୟରୁ ସବୁଠାରୁ ବିରଳ ହେଉଛି ଘଡ଼ିଆଳ କୁମ୍ଭୀର, କାରଣ ତାର ସଂଖ୍ୟା ସବୁଠାରୁ କମ୍। ସକ୍ସେସଫୁଲ ଏଫର୍ଟ ଦ୍ୱାରା 15 ବର୍ଷରୁ ଲାଗି ଆମେ ଯେଉଁ ଏଫର୍ଟ ନେଇଛୁ, ଯେଉଁଥିରେ କି ଆମର ନନ୍ଦନକାନନରେ କୃତ୍ରିମ ଉପାୟରେ ଘଡ଼ିଆଳର ପ୍ରଜନନ କରାଯାଉଛି ଏବଂ ତାଙ୍କୁ ନେଇ ସାତକୋଶିଆ ଗଣ୍ଡ ମଧ୍ୟରେ ଛଡ଼ାଯାଉଛି। ଏହାଦ୍ୱାରା ଫଳ ହେଇଛି ଏହା ଯେ ସାତକୋଶିଆରେ ବଳଦମରା ବୋଲି ଗୋଟିଏ ଜାଗା ଅଛି, ନଦୀ ପଠା ଅଛି, ଯେଉଁଠି ଗୋଟେ ଘଡ଼ିଆଳ ମାଇ କୁମ୍ଭୀର ଲଗାତାର 3 ଥର ହ୍ୟାଟ୍ରିକ୍ ଛୁଆ ଦେଲାଣି ଏବଂ ଏ ଛୁଆମାନେ ବଡ଼ ବି ହେଉଛନ୍ତି ଏବଂ ଯେଉଁମାନେ ତଳମୁଣ୍ଡକୁ ଭାସି ଆସୁଛନ୍ତି ମୁଣ୍ଡଳୀ ଆଡ଼କୁ, ତାଙ୍କୁ ମଧ୍ୟ ଉଦ୍ଧାର କରା ହେଇକି ନନ୍ଦନକାନନ ଏବଂ ସାତକୋଶିଆର ବିଭିନ୍ନ ଯେଉଁ କୃତ୍ରିମ ପ୍ରଜନନ କେନ୍ଦ୍ର ଅଛି ତାଙ୍କର ବଂଶ ବିସ୍ତାର ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେମିତି କୃଷ୍ଣସାର ମୃଗ କେବଳ ବାଲିପଦର ଭେଟନୀୟ ଅଞ୍ଚଳରେ ଦେଖାଯାଉଥିଲେ, ଏବେ ତାହା ବରହମପୁର, ହିଞ୍ଜିଳି, ପାର୍ଲାଖେମୁଣ୍ଡି ଏବଂ ଖୋର୍ଦ୍ଧା ଅଞ୍ଚଳକୁ ମଧ୍ୟ ବ୍ୟାପ୍ତ ହେଲେଣି। ତେଣୁ ସବୁ ଜାଗାରେ ବିଭିନ୍ନ ପ୍ରକାର ପ୍ରଜାତିମାନଙ୍କର ସୁରକ୍ଷା ଦିଗରେ ଆମେ ଭଲ ଭୂମିକା ଗ୍ରହଣ କରିଛୁ। ସମ ପରିମାଣରେ ଆମେ ଅଲିଭ୍ ରିଡ୍ଲେ କଇଁଚ ବା ଚିଲିକାରେ ଆସୁଥିବା ପରିବ୍ରାଜକ ପକ୍ଷୀମାନଙ୍କ ସଂଖ୍ୟା ମଧ୍ୟ ସବୁ ସମୟରେ ଆଇଦର ଷ୍ଟେବୁଲ ଅଛି ବା ଗୋଟେ ଷ୍ଟେବୁଲ ରାଇଜ ମଧ୍ୟ ହେଉଛି।
0: ବହୁତ ଭଲ କଥା କହିଲେ। ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ହେଲେ ଆମମାନଙ୍କର କଣ ଲାଭ ହୋଇଥାଏ ବା ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ଫଳରେ ମଣିଷ ସମାଜକୁ କଣ ଲାଭ ମିଳିଥାଏ?
1: ଆପଣ ଯାହା ପଚାରିଲେ ଏକଦମ ଠିକ, କାରଣ ମଣିଷ ସବୁବେଳେ ନିଜ ସ୍ୱାର୍ଥ ଏବଂ ନିଜ ଲାଭ ଅନୁସାରେ ପ୍ରତ୍ୟେକଟି ଜିନିଷକୁ ଆକଳନ କରିଥାଏ। ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ସମସ୍ତ ଜୀବଜନ୍ତୁଙ୍କର ନିଜର ବୈଶିଷ୍ଟ୍ୟ ଅଛି ଏବଂ ନିଜର ଇମ୍ପୋର୍ଟାନ୍ସ ମଧ୍ୟ ଅଛି। ପ୍ରତ୍ୟେକଟି ପଶୁ ବା ପକ୍ଷୀ, କୀଟ ପତଙ୍ଗ, ଜୈବ ବିବିଧତା ଭିତରେ ଏକ ଅଂଶ ବିଶେଷ ଏବଂ ସମସ୍ତଙ୍କର ଯେଉଁ କାର୍ଯ୍ୟ ଅଛି ସେଟା ପରସ୍ପର ଉପରେ ନିର୍ଭରଶୀଳ ଏବଂ ଏଇଟା ଆମ ବାୟୁମଣ୍ଡଳ ଏବଂ ବାତାବରଣର ବିଭିନ୍ନ ଯେଉଁ ଉପାଦାନ ଅଛି ତା ଭିତରେ ଏକ ସନ୍ତୁଳନ ରକ୍ଷା କରିବାରେ ଏ ଜୀବଜନ୍ତୁମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ତା ଭିତରେ ଆମେ ବହୁତ କିଛି କମ୍ ଜାଣିଛେ, ଆହୁରି ବହୁତ ଅଧିକା ଜାଣିବାର ଅଛି। ଏତିକି ଖାଲି ଜାଣିବା ଦରକାର ଯେ ପ୍ରତ୍ୟେକଟି ଜୀବସତ୍ତାର ପୃଥିବୀ ପୃଷ୍ଠ ଉପରେ ବଞ୍ଚିବାର ସମାନ ଅଧିକାର ଅଛି ଏବଂ ସେମାନେ ଏହି ପରିବେଶର ସନ୍ତୁଳନକୁ ଆଉ ଏହାର ଭାରସାମ୍ୟକୁ ରକ୍ଷା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆମର ଅଜ୍ଞାନତାରୁ ଯଦି କାହାକୁ ଲାଭ ବା କ୍ଷତି ଦୃଷ୍ଟିରୁ ଦେଖିବା ତାହେଲେ ଏଇ ଯେଉଁ ଜୈବମଣ୍ଡଳର ଯେଉଁ ବାଲାନ୍ସଟା ଅଛି, ଯେଉଁ ଡେଲିକେଟ୍ ବାଲାନ୍ସଟା ଅଛି, ତାହା ବାଧାପ୍ରାପ୍ତ ହେବ ଏବଂ ତାହାର ପ୍ରତିକୂଳ ପରିଣତି ଆମକୁ ବର୍ତ୍ତମାନ ମଧ୍ୟ ଭୋଗିବାକୁ ପଡୁଛି ଏବଂ ଆଗକୁ ଏହା ଭୟାବହ ମଧ୍ୟ ହେବ।
0: ସେ ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ତଥା ସେମାନଙ୍କର ଖାଦ୍ୟ ପାନୀୟ ଆଉ ବାସସ୍ଥାନକୁ ନେଇ ସ୍ୱତନ୍ତ୍ର କିଛି ବ୍ୟବସ୍ଥା କରାଯାଇଥାଏ କି?
1: ବହୁତ ଭଲ ପ୍ରଶ୍ନ। ଆକ୍ଚୁଆଲି ଗ୍ରୀଷ୍ମ ଋତୁଟା ହେଉଛି ଗୋଟେ ଲିନ୍ ଫେଜ୍ ଆଉ ସବୁଠୁ ଚ୍ୟାଲେଞ୍ଜିଂ ଫେଜ୍ ମଧ୍ୟ। ମୁଖ୍ୟ ଆହ୍ୱାନ ହେଲା ପାଣି କମିଯିବା ଦ୍ୱାରା ଜଳସ୍ରୋତ ଏବଂ ଜଳ ଉତ୍ସ କମିଯାଏ, କାରଣ ଶୁଖିଲା ପଡ଼ିଯାଆନ୍ତି, ଘାସ ମରିଯାଏ ଏବଂ ଖାଦ୍ୟ ଅଭାବ ମଧ୍ୟ ଦେଖାଯାଏ ଏବଂ ତାପରେ ପତ୍ର ଝଡ଼ା ଯୋଗୁଁ ଜଙ୍ଗଲ ନିଆଁ ମଧ୍ୟ
0: ଲାଗିଥାଏ
1: ଏବଂ ପରିବ୍ୟାପ୍ତ ହୋଇଥାଏ, ଯାହାକି ସେମାନଙ୍କ ବାସସ୍ଥାନ ଉଜାଡ଼ି ଦେବାର ଭୟ ରହିଥାଏ। ତେଣୁ ଏହା ପାଇଁ ବୋଲି ବିଶିଷ୍ଟ ଏକ ବ୍ୟବସ୍ଥା କରାଯାଇଥାଏ। ପ୍ରତ୍ୟେକଟି ଗ୍ରୀଷ୍ମ ଋତୁ
0: ପୂର୍ବରୁ
1: ଆମେ ଗୋଟେ ଫାୟାର ପ୍ଲାନ୍ ବା ଫାୟାର ମିଟିଗେସନ୍ ପ୍ଲାନ୍ ଆଉ ହିଟ୍ ୱେଭ୍ ମିଟିଗେସନ୍ ପ୍ଲାନ୍ ଗୋଟେ ତିଆରି କରିଥାଉ, ଯେଉଁଥିରେ ଆମେ ନିର୍ଦ୍ଦିଷ୍ଟ ଜଳାଶ୍ରୟ ଯେଉଁଟାକି ବିକ୍ଷିପ୍ତ ହେଇକି ସମ ପରିମାଣରେ ଗୋଟେ ଜଙ୍ଗଲ ଅଞ୍ଚଳ ଭିତରେ ରହିଥିବ ତାକୁ ଆମେ ନିରୂପଣ କରିଥାଉ ଯେ ଏହା ଗଭୀର ଜଳାଶ୍ରୟ ଏବଂ ଏତେ ଜଳ ରହିପାରିବ ଏବଂ ସେଠି ଜଳ ରହିବା ପାଇଁ ଗ୍ରୀଷ୍ମ ଋତୁ ପୂର୍ବରୁ ତାର ପୁନରୁଦ୍ଧାର କରି ତାର ଗଭୀରତାକୁ ମେଣ୍ଟେନ୍ କରି ଜଳ ରହୁଛି କି ନାହିଁ ତାର ନିରୀକ୍ଷଣ କରାଯାଇଥାଏ। ଚାରଣଭୂମି ଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ, ଯେମିତିକି ସେଗୁଡ଼ିକ ଘାସ ଏବଂ ଖାଦ୍ୟ ଉପଯୋଗୀ ପଦାର୍ଥ ଯେମିତି ସବୁ ସମୟରେ ତାଙ୍କ ପାଇଁ ଉପଲବ୍ଧ ରହିବ ଏବଂ ଖାଦ୍ୟାଭାବ ଦେଖାଦେବ ନାହିଁ ଏବଂ ଅଗ୍ନି ନିର୍ବାପନ ବା ଅଗ୍ନି ପ୍ରଶମନ ବା ଅଗ୍ନି ନଲାଗିବା ବନାଗ୍ନି ନଲାଗିବା ପାଇଁ ମଧ୍ୟ ବହୁତ ପ୍ରତିଷେଧକ ଏବଂ ଫାୟାର ଫାଇଟିଂ ବ୍ୟବସ୍ଥା ମଧ୍ୟ କରାଯାଇଥାଏ, ଯେଉଁଥିରେ ଆମେ ଭିଏସ୍ଏସ୍ ମାନଙ୍କର ସାହାଯ୍ୟ ନେଇଥାଉ, ଏସ୍ଏଚ୍ଜି ମାନଙ୍କ ସାହାଯ୍ୟ ନେଇଥାଉ, ଜଙ୍ଗଲ ସମୀପବର୍ତ୍ତୀ ଗ୍ରାମବାସୀମାନଙ୍କ ସହଯୋଗ ନେଇଥାଉ ଏବଂ ସେମାନଙ୍କ ସାହାଯ୍ୟରେ ଜଙ୍ଗଲ ନିଆଁର ପ୍ରତିକୂଳ ପରିଣତି ବିଷୟରେ ତାଙ୍କୁ ଆମେ ବୁଝେଇଥାଉ ଏବଂ ତାଙ୍କୁ କହିଥାଉ ଯେ ଯଦି ସେମାନେ ମହୁଲ କଲେକ୍ସନ କରୁଛନ୍ତି, ଟୋଲ, ଛତୁ, ଝୁଣା ବହୁତ ପ୍ରକାର ଜିନିଷ ସେମାନେ ଜଙ୍ଗଲଜାତ ଦ୍ରବ୍ୟ କଲେକ୍ସନ କରିଥାନ୍ତି ଆଉ ଏହାକୁ କଲେକ୍ସନ କରିବା ପାଇଁ ସମଟାଇମ୍ ସେମାନେ ଡେଷ୍ଟ୍ରକ୍ଟିଭ୍ ମେଥଡ୍ସ ବା ଯେଉଁଟା ସଷ୍ଟେନେବଲ୍ ପ୍ରାକ୍ଟିସ୍ ନୁହଁ ତାକୁ ସେମାନେ ଆଡପ୍ଟ କରିଥାନ୍ତି, ତା ସେଥିରୁ ବିରତ ରହିବା ପାଇଁ ଆମେ ତାଙ୍କୁ ବାରଣ କରିଥାଉ ଏବଂ ତାଙ୍କୁ ଇନ୍ସେଣ୍ଟିଭ୍ ମଧ୍ୟ ଦେଇଥାଉ, ଯଦି ଜଙ୍ଗଲରେ ନିଆଁ ନ ଲାଗିଲା ଆପଣ ଠେଙ୍ଗାପାଳି କରନ୍ତୁ ବା ଅନ୍ୟ କୌଣସି ଦାୟିତ୍ୱ ବଣ୍ଟନର ବ୍ୟବସ୍ଥା ଡେଭଲପ୍ କରନ୍ତୁ, ଯଦି ଆପଣ ଜଙ୍ଗଲରେ ନିଆଁ ନବା ପିଇବା ପାଇଁ ଆଲାଉ କରୁଛନ୍ତି ତାହେଲେ ଆପଣଙ୍କୁ କିଛି ପାରିତୋଷିକ ଆପଣଙ୍କ ଗାଁ ପାଣ୍ଠିକି ଦିଆଯାଏ। ତ ଏଇଭଳିଆ ଲୋକଙ୍କ ସହଯୋଗରେ ଲୋକଙ୍କୁ ସାଙ୍ଗରେ ନେଇ ଆମେ ଏଇଭଳିଆ ଗୋଟେ ବ୍ୟବସ୍ଥା ତିଆରି କରିଥାଉ ଯେମିତିକି ଜୀବଜନ୍ତୁମାନଙ୍କର ଜଙ୍ଗଲ ନିଆଁ ବାସସ୍ଥାନ ହରାଇବା ଭଳି ଯେମିତି ଅବସ୍ଥା ସୃଷ୍ଟି ନ ହୁଏ ଏବଂ ତାଙ୍କର ଖାଦ୍ୟାଭାବ ବା ଜଳାଭାବରୁ କିଛି ଯେମିତି ଅବ୍ୟବସ୍ଥା ନ ହୁଏ ତା ପାଇଁ ମଧ୍ୟ ସମୁଚିତ ବ୍ୟବସ୍ଥା ଆଗରୁ ଗ୍ରହଣ କରାଯାଇଥାଏ।
0: ଆପଣ କହିଲେ ଯେ ଗ୍ରୀଷ୍ମ ଋତୁରେ ସାଧାରଣତଃ ଜଙ୍ଗଲରେ ନିଆଁ ଲାଗିଥାଏ, ଏଇ ଯୋଉ ନିଆଁ ଲାଗିବା ଫଳରେ ଜଙ୍ଗଲର ତ କ୍ଷତି ହେଇଥାଏ, ତା ସହିତ ବନ୍ୟପ୍ରାଣୀମାନଙ୍କର ବିଶେଷ ଭାବରେ କ୍ଷତି ହେଇଥାଏ, ସେଇ ଯୋଉ କ୍ଷତିଟା ହେଇଥାଏ ସେଟା କି ପ୍ରକାରର କ୍ଷତି?
1: କ୍ଷତିକୁ ଯିବା ପୂର୍ବରୁ ଆମେ ବନାଗ୍ନି କେତେ ପ୍ରକାର ଜାଣିବା ଉଚିତ। ମୂଳତଃ 2 ପ୍ରକାରର ବନାଗ୍ନି ଆମେ ଦେଖିବାକୁ ଦେଖିବାକୁ ପାଉ। ଗୋଟେ ହେଲା ଗ୍ରାଉଣ୍ଡ ଫାୟାର ଯାହାକି ଭୂଇଁରେ ମଧ୍ୟ କେବଳ ନିଆଁ ଚରି ଚରି ଚରି ଚରି ଯାଇଥାଏ ଏବଂ ଉପରକୁ ଉଠି ନଥାଏ ବା ଗଛ ଲତାକୁ ଆଫେକ୍ଟ କରିନଥାଏ। ଏବଂ ଆଉ ଗୋଟେ ହେଲା କ୍ରାଉଣ୍ଡ ଫାୟାର ଯାହାକି ଗଛର ଡାଳ ପତ୍ର ଆଦିକି ମଧ୍ୟ ଲାଗିଥାଏ। ଆମର ଯେତିକ ଜଙ୍ଗଲ ଅଛି ମୁଖ୍ୟତଃ ଏଇଟା ହେଉଛି ପର୍ଣ୍ଣମୋଚୀ ଜଙ୍ଗଲ। ପର୍ଣ୍ଣମୋଚୀ ଜଙ୍ଗଲରେ ଗଛ ଗୁଡ଼ିକ ଗ୍ରୀଷ୍ମକାଳରେ ଜଳାଭାବ ଯୋଗୁଁ ପତ୍ର ଝଡ଼ା ଦେଇଥାନ୍ତି ଏବଂ ଜଙ୍ଗଲର ଏଣ୍ଟାର ତଳଟା ପତ୍ରରେ ଆଚ୍ଛାଦିତ ହୋଇଥାଏ। ଏବଂ କୌଣସି ଜାଗାରେ ଯଦି ଉତ୍ତାପ ଅଧିକ ହୁଏ ତାହେଲେ କୌଣସି ଗୋଟେ ସ୍ଥାନରେ ନିଆଁର ସଞ୍ଚାର ହୋଇଥାଏ ଏବଂ ତାପରେ ସେ ନିଆଁଟି କ୍ରମଶଃ ବ୍ୟାପିବାକୁ ଲାଗିଥାଏ। ତେଣୁ ଆମର କେବଳ ଗ୍ରାଉଣ୍ଡ ଫାୟାର ହୁଏ, ଆମର କ୍ରାଉନ୍ ଫାୟାର ବା ଉପର ଫାୟାର ହୁଏ ନାହିଁ। ତେଣୁ ଆମର ଜଙ୍ଗଲୀ ଜନ୍ତୁମାନଙ୍କର ବିଶେଷ କ୍ଷତି ଏହାଦ୍ୱାରା ସାଧିତ ହୋଇନଥାଏ, କିନ୍ତୁ କିଛି ପକ୍ଷୀମାନଙ୍କର ଅଣ୍ଡା, ସେମାନଙ୍କର ବସା, ସରୀସୃପ, କୀଟ ପତଙ୍ଗ ଯେଉଁମାନେ କି ଭୂମିରେ ରହୁଛନ୍ତି ସେମାନଙ୍କର ବାସସ୍ଥାନ ବା ସେମାନଙ୍କର ଜୀବନ ପ୍ରତି କିଛି ବିପଦ ଡେଫିନେଟଲି ରହିଥାଏ। ତେଣୁ ଏହାର ପ୍ରଶମନ କରିବା ପାଇଁ ବୋଲିକରି ଫାୟାର ଲାଇନ୍ କଟା ଯାଇଥାଏ, ଫାୟାର ବ୍ଲୋର ଦେଇକି ଆମେ ଫାୟାର ଫାଇଟିଂ ସ୍କ୍ୱାଡ୍କୁ ନିୟୋଜିତ କରିଥାଉ। ମଞ୍ଚା ବନ୍ଧା ହେଇଥାଏ ଯେଉଁ ଯେଉଁ ଜାଗାରେ ନିଆଁ ଲାଗିଥାଏ, କେନ୍ଦୁପତ୍ର

0: ତୋରାଳିଙ୍କୁ କହିଥାଉ ଯେ କେବଳ ନିଆଁ ସଞ୍ଚାର ନ କରିକି କେନ୍ଦୁପତ୍ର ତୋଳିବା କାମ ଆପଣ କରିବେ। ମହୁଲ ବା ଟୋଲ ଯଦି ଆପଣ କଲେକ୍ସନ କରୁଛନ୍ତି ତାହେଲେ ସେଇ ଗଛ ମୂଳରେ ଯଦି ନିଆଁ ଲଗାଉଛନ୍ତି ତାହେଲେ ନିଆଁଟି ଲଗେଇକି ଗଛ ତଳଟି ପରିଷ୍କାର କରିସାରିଲା ପରେ ନିଆଁଟି ମଧ୍ୟ ଆପଣ ଲିଭେଇ ଦେବେ। ଏବେ ଦେଖାଯାଉଛି ଯେ ଯେମିତି ମେକାନାଇଜଡ୍ ହାର୍ଭେଷ୍ଟିଂ ହେଉଛି କ୍ରପ୍ସ ଗୁଡ଼ାକର, ତେଣୁ ଫସଲ ଗୁଡ଼ିକ ଯେତେବେଳେ ଯନ୍ତ୍ରଚାଳିତ ଦ୍ୱାରା ସେମାନେ ହାର୍ଭେଷ୍ଟ କରୁଛନ୍ତି ବଡ଼ ବଡ଼ ନଡ଼ା ରହିଯାଉଛି ବିଲରେ ଆଉ ତାକୁ ସେଠି ମଧ୍ୟ ସେ ନିଆଁ କିଛି ଲଗାଉଛନ୍ତି। ଏଇଟା କିଛି ବର୍ଷର ଡେଭଲପମେଣ୍ଟ, ଆଗରୁ ସେମିତି ହେଉନଥିଲା କାରଣ ଆଗରୁ ନଡ଼ା ସମ୍ପୂର୍ଣ୍ଣ କାଟିକିରି ଲୋକମାନେ
1: କାଟିକିରି
0: ଜୀବଜନ୍ତୁ, ଆଜିକାଲି ଜୀବଜନ୍ତୁଙ୍କର ସଂଖ୍ୟା ହୁଏତ କମିଯିବା ହେତୁ ସେଥିପାଇଁ ନଡ଼ା ଦରକାର ପଡୁନାହିଁ, ତେଣୁ ସେମାନେ ମେସିନ୍ ହାର୍ଭେଷ୍ଟିଂ କରିଦେଉଛନ୍ତି ଏବଂ ପାଳ ବା ନଡ଼ା ଯାହା ହେଉଛି ସେଟା ବିଲରେ ହେଉଛି ତାକୁ ନିଆଁ ଲଗେଇ ଦିଆଯାଉଛି, ତାଦ୍ୱାରା ତା ପାଖରେ ଥିବା ଜଙ୍ଗଲକୁ ମଧ୍ୟ ନିଆଁ ବ୍ୟାପି ଯାଉଛି। ତେଣୁ ସେଥିରେ ମଧ୍ୟ ଆମେ ସଚେତନତା ସୃଷ୍ଟି କରୁଛୁ ଯେ ଆପଣ ତାକୁ ସେମିତି କରନ୍ତୁ ନାହିଁ। ଏକ ତ ଆପଣଙ୍କର ବିଲର ଯୋଉ ଉର୍ବରକ୍ତା ଅଛି ସେଥିରେ କମିଯିବ, ଉପଯୁକ୍ତ କ୍ଷମତା ତାର କମିଯିବ ଏବଂ ଜଙ୍ଗଲରେ ମଧ୍ୟ ନିଆଁ ବ୍ୟାପିଲେ ତା ମଧ୍ୟ ଆପଣଙ୍କ କ୍ଷତି ହେବ ଏବଂ ପରିବେଶରେ ଉତ୍ତାପ ଏବଂ ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବଢ଼ିଯିବ। ତେଣୁ ଏହିସବୁ ସଚେତନତା ମାଧ୍ୟମରେ ଆମେ ବନାଗ୍ନି ପ୍ରଶମନ ଏବଂ ବନାଗ୍ନି କଣ୍ଟ୍ରୋଲ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛୁ।
1: ଆଉ ମଧ୍ୟ କିଛି ଜାଗାରେ ଦେଖାଯାଉଛି ଯେ ପୋଡୁ ଚାଷ ପାଇଁ ସେମାନେ ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି, ଏଇଟା କ'ଣ ସତ କଥା?
0: ସତ କଥା, କିନ୍ତୁ ଏଇଟା ବେସିକାଲି ଆମେ ସବୁ ଜାଗାରେ ଦେଖୁନା, ଆମର ବେସିକାଲି ମାଳ ଅଞ୍ଚଳ ଏବଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରେ ଯୋଉଠି ଆମର ପାହାଡ଼ରେ ଚାଷ ହୁଏ ବେସିକାଲି, ସେଇ ଜାଗାରେ କ'ଣ ହୁଏ ନା ଗୋଟେ ରୋଟେସନ ବେସିସ୍ରେ କ'ଣ କରନ୍ତି ସେମାନେ ଏଇ ଜାଗାରେ ଜଙ୍ଗଲରେ ନିଆଁ ଲଗେଇ ଦେବେ ଏବଂ ଚାଷ କରିବେ, ତାର ଉର୍ବରତା ସେ ପାଇଁ କମିଯାଏ, ସେ ପୁଣି ଆଉ ଗୋଟେ ଜାଗାକୁ ପଳାନ୍ତି, ସେଠି କିଛି ଯୋଉ ଜଙ୍ଗଲ ତାକୁ ପୁଣି କାଟି ଦିଅନ୍ତି, ଏମିତି କରିକି 5 ବର୍ଷ ପରେ ପୁଣି ଏ ଜାଗାକୁ ଫେରିକି ଆସନ୍ତି। ତେଣୁ ଏହାଦ୍ୱାରା କ'ଣ ହୁଏ ବେସିକାଲି ଏପ୍ରିଲ ମେ ରେ ଏଇ ପୋଡ଼ୁ ଚାଷ ଜନିତ ଜଙ୍ଗଲ ନିଆଁଟି ଦେଖିବାକୁ ମିଳେ ଏବଂ ଏହାଦ୍ୱାରା ଆମର ସୁନାବେଡ଼ା ଠାରୁ ନେଇକରି ଫୁଲବାଣୀ, ବାଲିଗୁଡ଼ା, ରାୟଗଡ଼ା ଏ ଅଞ୍ଚଳ ଗୁଡ଼ାକରେ ବେସିକାଲି ପୋଡ଼ୁ ଚାଷର ପ୍ରାଦୁର୍ଭାବଟା ବେଶୀ ଦେଖାଯାଏ। ତେଣୁ ଆମେ ତାଙ୍କୁ କହୁ ଯେ ଏଭଳିଆ ଚାଷ ଦ୍ୱାରା ବିଶେଷ ଲାଭ ହୁଏ ନାହିଁ, ବରଂ ବହୁତ ଏଥିରେ ଶ୍ରମ ଯାଏ ଏବଂ ଏହି ଶ୍ରମର ଅନୁରୂପ ଆପଣଙ୍କୁ ଫଳ ମିଳେ ନାହିଁ। ତେଣୁ ପ୍ରାକୃତିକ ଉପାୟରେ ଏବଂ ଜୈବିକ ପଦ୍ଧତିରେ ଚାଷ କରିବା ଦ୍ୱାରା ପୋଡ଼ୁ ଚାଷ ଉପରେ ଆପଣ ନିର୍ଭର ହେବାକୁ ପଡ଼ିବ ନାହିଁ, କିମ୍ବା ଜଙ୍ଗଲ ନିଆଁ ଏବଂ ତାଦ୍ୱାରା ହେଉଥିବା ପ୍ରଦୂଷଣର ମଧ୍ୟ ଭୟାବହତା କମିଯିବ।
1: ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ପ୍ରତିବର୍ଷ ନିଆଁ ଲାଗୁଛି, ସେଇ ନିଆଁକୁ ବନ ବିଭାଗ କିପରି ପ୍ରତିହତ କରୁଛି? ଏଠି ଗୋଟେ ପ୍ରଶ୍ନ ଉଠୁଛି ଯେ ସଚେତନତାର ଅଭାବ ରହୁଛି କି?
0: ସଚେତନତାର ଅଭାବ କହି ହେବ ନାହିଁ, ସଚେତନତା ସବୁ ସମୟରେ ଆମେ କରିଥାଉ, କିନ୍ତୁ ବହୁତ ଲୋକ ଜାଣିଶୁଣି ମଧ୍ୟ ନିଆଁ ଲଗାନ୍ତି, କିଛି ଲୋକ ସଚେତନ ନୁହନ୍ତି, ଏହା କହିବି ଯେ ସମସ୍ତେ ସଚେତନ ନୁହନ୍ତି, ତେଣୁ କିଛି ସଚେତନ ଅଛନ୍ତି ଏବଂ ସେମାନେ ମଧ୍ୟ ଆମକୁ ସଚେତନତା ବାର୍ତ୍ତା ଆଗକୁ ନେବାରେ ସାହାଯ୍ୟ ମଧ୍ୟ କରିଥାନ୍ତି, କିନ୍ତୁ କିଛି ଲୋକ ଥାନ୍ତି ଯେଉଁମାନେ ସବୁ ଜିନିଷ ଜାଣିଶୁଣି ମଧ୍ୟ ନିୟମକୁ ହାତକୁ ନିଅନ୍ତି ଏବଂ ଅନିୟମିତତା କରିଥାନ୍ତି। ସେଇଭଳିଆ ଲୋକମାନଙ୍କ ପାଇଁ ଆମେ ଫୌଜଦାରୀ ମକଦ୍ଦମା କରିଥାଉ, ତାଙ୍କୁ ଆରେଷ୍ଟ କରିଥାଉ ଏବଂ ନିୟମ ଅନୁସାରେ ତାଙ୍କ ଅନୁସାରେ କୋର୍ଟ ଚାଲାଣ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। କିନ୍ତୁ ଯେଉଁମାନେ ଜାଣିନଥାନ୍ତି ବା ଅନ୍ଧବିଶ୍ୱାସ ବଶତ, ରୂଢି ବଶତ ବା ଗୋଟେ ଅଭ୍ୟାସ ବଶତ ସେମାନେ ଏଇଟିକୁ କରିଥାନ୍ତି, ସେମାନଙ୍କ ପାଇଁ ଆମେ ସଚେତନତା କାର୍ଯ୍ୟକ୍ରମ କରିଥାଉ। ଶିକାର ଜନିତ ନିଆଁ ଗୋଟେ ପ୍ରମୁଖ କାରଣ ନିଆଁ ଲାଗିବାର, ବନାଗ୍ନି ଲାଗିବାର, ଏବଂ ତାଙ୍କ ପାଇଁ ବୋଲି ଦୃଢ଼ ପଦକ୍ଷେପ ମଧ୍ୟ ବିଭାଗ ଗ୍ରହଣ କରିଥାଏ। କିନ୍ତୁ ଯେମିତି ମୁଁ କହିଲି ବନଜାତ ଦ୍ରବ୍ୟ ତୋଳିବାରେ ବହୁତ ସମୟରେ ନିଆଁ ସଞ୍ଚାର ଜଙ୍ଗଲ ଅଞ୍ଚଳ ମଧ୍ୟରେ ହେଇଥାଏ, ବହୁତ ସମୟରେ ପର୍ବପର୍ବାଣି ଯେମିତିକି ଦଣ୍ଡ ହେଲେ ଲୋକ ନିଆଁ ଲଗେଇଛନ୍ତି, ଏଇଟା ଗୋଟେ ପ୍ରଥା ନାଁରେ ଏଇଟା କରାହେଇଥାଏ। ଏହି ପ୍ରଥାକୁ ମଧ୍ୟ ଅଟକାଇବା ପାଇଁ ଆଉ ଏହାର କିଛି ପ୍ରଥା ସହିତ ବା ସଂସ୍କୃତି ସହିତ କିଛି ଏହାର ସାମଞ୍ଜସ୍ୟ ନାହିଁ ଏବଂ ଏଇଟା ଗୋଟେ କୁପ୍ରଥା ଏବଂ ସଂସ୍କୃତିର ଅଂଶବିଶେଷ ନୁହଁ ବୋଲି ବହୁତ ସମୟରେ ସଚେତନତା ବାର୍ତ୍ତା ମଧ୍ୟ କରିଥାଉ। ତେଣୁ ଏହାଦ୍ୱାରା ଆମେ ଲୋକଙ୍କୁ ସଚେତନତା ପାଇଁ ବାଦୀପାଲା ହଉ, ଘୁଡ଼କି ନାଚ ହଉ, ଷ୍ଟ୍ରିଟ୍ ଡାନ୍ସ ହଉ, ପେଣ୍ଟିଂ ହଉ, ଚିତ୍ରାଙ୍କନ ପ୍ରତିଯୋଗିତା ହଉ, ସେ ମଧ୍ୟ କରାଯାଉଛି ଏବଂ ଛୋଟ ଛୁଆଙ୍କୁ ଏହି ବାର୍ତ୍ତା ଦେବା ପାଇଁ ବୋଲିକରି ଅନେକ ସମୟରେ ଛୋଟ ଛୋଟ ପ୍ରତିଯୋଗିତା ମଧ୍ୟ ତାଙ୍କ ଭିତରେ
1: ସ୍କୁଲ କଲେଜରେ ସବୁ
0: ଆମେ ଅନୁଷ୍ଠିତ କରିଥାଉ ଏବଂ ତାଦ୍ୱାରା ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଥାଉ ଯେ ଆମେ ସମସ୍ତେ ଚେଷ୍ଟା କଲେ ଜଙ୍ଗଲ ନିଆଁକୁ ଆମେ ଆୟତ୍ତ କରିପାରିବୁ।
1: ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ବନ ବିଭାଗ ଆଉ ସବୁ କିଛି ପଦକ୍ଷେପ ନେଉଛି କି?
0: ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ଆମେ ଫାୟାର ଡିପାର୍ଟମେଣ୍ଟ ସହିତ ଆମେ କୋଡିନେସନ କରୁଛୁ, ୟାର ଗୋଟେ ଡିଷ୍ଟ୍ରିକ୍ଟ ଲେଭେଲ ପ୍ଲାନିଂ କରାହୁଏ। ଏହି ଡିଷ୍ଟ୍ରିକ୍ଟ ଲେଭେଲ ପ୍ଲାନିଂର ହେଡ୍ ହେଉଛନ୍ତି କଲେକ୍ଟର ଏବଂ କଲେକ୍ଟରଙ୍କ ଅଧ୍ୟକ୍ଷତାରେ ଏକ ନିର୍ଦ୍ଦିଷ୍ଟ ଜିଲ୍ଲା ପାଇଁ ଗୋଟେ ଫାୟାର ପ୍ଲାନ୍ ତିଆରି କରାଯାଏ। ଫାୟାର ପ୍ଲାନ୍ଟି ଡିଏଫ୍ଓ ପ୍ରସ୍ତୁତ କରିଥାନ୍ତି ଏବଂ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହୋଇଥାଏ। ଏଥିରେ ଯେଉଁ ଯେଉଁ ବିଭାଗ ସଂଶ୍ଲିଷ୍ଟ ହେବେ, ଯେମିତିକି ଫାୟାର ଡିପାର୍ଟମେଣ୍ଟ, ଜଙ୍ଗଲ ବିଭାଗ, କେନ୍ଦୁପତ୍ର ବିଭାଗ, କୃଷି ବିଭାଗ, ଯେଉଁଥିରେ ଆମର ଯେଉଁ କୃଷି ପଦାର୍ଥ ଜଳେଇବା ଯୋଗୁଁ ଦିନ ଜନିତ ଯେଉଁ ନିଆଁ ଲାଗିଥାଏ, ଏସବୁ ବିଭାଗକୁ ନିର୍ଦ୍ଦିଷ୍ଟ ନିୟମାବଳୀ ଅନୁସାରେ କାର୍ଯ୍ୟଗୁଡ଼ିକ ଆବଣ୍ଟିତ ହୋଇଥାଏ। ଇଏ ହେଲା ବିଭାଗ ସ୍ତରର କଥା। ଦ୍ୱିତୀୟ ଜିନିଷ ହେଲା ଆମେ ଟେକ୍ନୋଲୋଜି ମାଧ୍ୟମରେ ମଧ୍ୟ ଏହାକୁ ଆମେ କଣ୍ଟ୍ରୋଲ କରିଥାଉ, ଯେମିତିକି ଆମର ଟାୱାର ଉପରେ କ୍ୟାମେରା ମାଉଣ୍ଟେଡ୍ ହେଇକି ଥାଏ, ଯାହାକି ବହୁତ ଦୂରରୁ ନିଆଁ କିମ୍ବା ଧୂଆଁ ସେ ସମ୍ବେଦନଶୀଳ ଅଞ୍ଚଳକୁ ତୁରନ୍ତ ଜାଣିଦେଇପାରିବ ଏବଂ ତାର ସଠିକ୍ ଜିପିଏସ୍ ଲୋକେସନ୍ ଆମକୁ ପଠାଇ ଦେଇପାରିବ। ଆମର ଫାୟାର ଫାଇଟିଂ ସ୍କ୍ୱାଡ୍ ଗାଡ଼ି ସହିତ ରେଡି ହେଇକି ଥାନ୍ତି, ଆଡଭାନ୍ସ ଲୋକେସନ୍ରେ ଥାନ୍ତି, ଯେମିତିକି ତ୍ୱରିତ ବେଗରେ ସେଠି ଯାଇକି ପହଞ୍ଚି ପାରିବେ ଏବଂ ନିଆଁଟି ବ୍ୟାପ ଆସିବା ପୂର୍ବରୁ ତାକୁ ଯେମିତି ଆୟତ୍ତ କରାଯାଇପାରିବ। ଅଗ୍ନି ନିର୍ବାପନ ଦସ୍ତା ଗୁଡିକ ମଧ୍ୟ ନିୟୋଜିତ ହୋଇଥାନ୍ତି ଏହି ସମୟ ପାଇଁ ଏବଂ ପାଞ୍ଚ ମାସ ବେସିକାଲି ଅଗ୍ନି ସିଜନଟା ହେଲା ପାଞ୍ଚ ମାସ ଯୋଉଟାକି ଆମେ ଦେଖୁଛୁ ଫେବୃଆରୀ 15 ତାରିଖରୁ ଜୁଲାଇ 15 ପର୍ଯ୍ୟନ୍ତ ଆମେ ଏହି ସମୟରେ ନିଆଁଟି ବ୍ୟାପିବାର ବିଶେଷ ଭୟ ଥାଏ ତେଣୁ

0: ଏହି ସମୟରେ ଦସ୍ତାଗୁଡ଼ିକୁ ମଧ୍ୟ ନିୟୋଜିତ ହୋଇଥାନ୍ତି। ଏହାଛଡ଼ା ନିରୀକ୍ଷଣ ଗମ୍ବୁଜମାନ ବିଭିନ୍ନ ସମୟରେ ନିର୍ମାଣ କରାଯାଇଥାଏ। ମଞ୍ଚାଗୁଡ଼ିକରେ ମଧ୍ୟ ଲୋକ ଥାଆନ୍ତି ଏବଂ ୟାକୁ ନିରୀକ୍ଷଣ କରୁଥାନ୍ତି। ଡ୍ରୋନ୍ ସାହାଯ୍ୟରେ ଏବଂ ଥର୍ମାଲ ଡ୍ରୋନ୍ ଯେଉଁଟାକି ରାତିରେ ମଧ୍ୟ ନିଆଁକୁ ଦେଖିପାରିବ, ଯେଉଁଥିରେ ମଣିଷ ଯାଇପାରିବ ଜଙ୍ଗଲ ଭିତରକୁ, ତା ସାହାଯ୍ୟରେ ମଧ୍ୟ ଆମେ ଆଡଭାନ୍ସ ଟେକ୍ନୋଲୋଜି ୟୁଜ୍ କରିକି ସଠିକ୍ ସମୟ ଆମେ ଜାଣିଦେଇପାରୁଛୁ। ଏବଂ ଏଇ ଯେଉଁ ନିଆଁ ଗୁଡ଼ିକ ମଧ୍ୟ ସାଟେଲାଇଟ୍ ଉପରେ ଥିବା ସାଟେଲାଇଟ୍ର ହିଟ୍ ସେନ୍ସିଂ କ୍ୟାମେରା ଦ୍ୱାରା ଏଇଟା ଗ୍ରହଣ କରାଯାଇଥାଏ ଏବଂ ଏଇଟା ଗ୍ରାଉଣ୍ଡ ଷ୍ଟେସନକୁ ପଠା ହେଇଥାଏ। ତାପରେ ଏକ୍ଜାକ୍ଟ ଜିପିଏସ୍ ଲୋକେସନ୍ ମିଳିଥାଏ, ଯାହାକି ଆମେ ଫିଲ୍ଡ ଲେଭୁଲ୍ ଫଙ୍କସନାରୀଙ୍କ ପାଖକୁ ପଠାଇ ଦେଇଥାଉ। ସେଠି ଆମର ଫରେଷ୍ଟର ଗାର୍ଡ ଏବଂ ରେଞ୍ଜ ଅଧିକାରୀ ଯେଉଁମାନେ ସବୁ ଥାନ୍ତି, ସେମାନେ ଏଇ ଲୋକେସନଟି ପାଇଲା ପରେ ତ୍ୱରିତ ପଦକ୍ଷେପ ନିଅନ୍ତି ଏବଂ ଅଗ୍ନି ନିର୍ବାପନରେ ତାଙ୍କର ଭୂମିକା ଗ୍ରହଣ କରିଥାନ୍ତି।
1: ଜଙ୍ଗଲରେ ନିଆଁ ଲାଗିବାର କାରଣ ଆଉ ତାକୁ ପ୍ରତିହତ କରିବା ପାଇଁ ବନ ବିଭାଗ କେତେ ଅକ୍ଲାନ୍ତ ଚେଷ୍ଟା କରୁଛି, ପରିଶ୍ରମ କରୁଛି ଆଉ ତାକୁ ମଧ୍ୟ ଆୟତ୍ତ କରିପାରୁଛି, ସେ ସମ୍ପର୍କରେ ଖୁବ୍ ସୁନ୍ଦର ଭାବରେ ବୁଝେଇକି କହିଲେ। ତାହେଲେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ସୁରକ୍ଷା ସମିତିମାନଙ୍କୁ କ'ଣ ସବୁ ଦାୟିତ୍ୱ ଦିଆଯାଇଛି?
0: ବନ ସୁରକ୍ଷା ସମିତିମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯାଇଛି ଏବଂ ତାଙ୍କୁ ଏହା କୁହାଯାଇଛି ଯେ ବନ ବିଭାଗ ଏକା ବନ ପରିଚାଳନା କରିପାରିବ ନାହିଁ। ଆଉ ଯେହେତୁ ବନ ବିଭାଗର ଅଧିକାରୀ ପରିବର୍ତ୍ତନ ହୁଅନ୍ତି ଏବଂ ସେମାନଙ୍କର ବଦଳି ମଧ୍ୟ ହୋଇଥାଏ, ସେମାନେ ଏହି ଅଞ୍ଚଳରେ କିଛି ଦିନ ପାଇଁ ବୋଲିକି ମଧ୍ୟ ରହିଥାନ୍ତି। କିନ୍ତୁ ଯେଉଁମାନେ ସେହି ଭିଟାମାଟିର ଲୋକ ଆଉ ଯେଉଁମାନେ ତାଙ୍କର ସେହି ପାହାଡ଼ ପର୍ବତ ଜଙ୍ଗଲ ଭିତରେ ସେମାନେ ବଢ଼ିଛନ୍ତି, ତାଙ୍କର ସେହି ଜାଗା ପ୍ରତି ମାୟା ଏବଂ ମମତା ଅହେତୁକ। ତେଣୁ ତାଙ୍କର ସୂଚନା ବିନା, ତାଙ୍କର ସାହାଯ୍ୟ ବିନା, ତାଙ୍କର ସହଯୋଗ ବିନା ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସମ୍ଭବପର ନୁହେଁ। ତେଣୁ ପ୍ରତ୍ୟେକଟି ଭିଏସ୍ଏସ୍କୁ ଆମେ ଗୋଟେ ନିର୍ଦ୍ଦିଷ୍ଟ ଏରିଆ ଦେଇଥାଉ ଯାହାକୁ ସେମାନେ ଜଗାରଖା କରିପାରିବେ। ତା ଭିତରେ କୌଣସି ଯଦି କିଛି ତ୍ରୁଟି ବିଚ୍ୟୁତି ହେଲା, ସେମାନେ ଆମ ସାହାଯ୍ୟ ନେଇପାରିବେ ଏବଂ ତାଙ୍କର ଯେଉଁଠି କିଛି ଅସୁବିଧା ହେଲା ତାକୁ ଆମେ ଦୂରୀଭୂତ କରିବୁ। ଯଦି ସେମାନେ ତା ଭିତରେ କରୁଥିବା କୌଣସି ଅସାଧୁ ଲୋକଙ୍କୁ ସେମାନେ ଯଦି ଧରନ୍ତି, ତାକୁ ମଧ୍ୟ ଆଇନ ଅନୁସାରେ ସେମାନେ ଆମକୁ ହସ୍ତାନ୍ତର କଲେ ତାଙ୍କ ଉପରେ ମଧ୍ୟ ଆମେ ବିହିତ ପଦକ୍ଷେପ ଗ୍ରହଣ କରିପାରିବୁ। ଏବଂ ଏହି ଭିଏସ୍ଏସ୍ ମାନଙ୍କୁ ଏକ ପାଣ୍ଠି ମଧ୍ୟ ଦିଆଯାଇଥାଏ ଆଉ ଯେମିତି ମୁଁ କହିଲି କିଛି ଇନ୍ସେଣ୍ଟିଭ ମଧ୍ୟ ଦିଆଯାଇଥାଏ। ଯଦି ସେମାନେ ପ୍ରକୃତରେ ତାକୁ ଭଲ ଭାବରେ ଜଗାରଖା କରନ୍ତି, ତାଙ୍କୁ ଆମେ ଡିପାର୍ଟମେଣ୍ଟ ତରଫରୁ ପାଣି ଆବଶ୍ୟକୀୟ ଜିନିଷପତ୍ର ଯୋଗାଇ ଦିଆଯାଇଥାଏ ଏବଂ ଯେମିତିକି ସେମାନେ ତାଙ୍କର ଯୋଉ ନିଆଁ ଲିଭେଇବାରେ ବା ନିଆଁକୁ ଜଗାରଖା କରିବାରେ ଆମକୁ ଯେମିତି ସେ ସହଯୋଗ କରିପାରିବେ, ତେଣୁ ତାଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ମଧ୍ୟ ଦିଆହେଇଛି ଏବଂ ସମୟ ସମୟରେ ତାଙ୍କ ସୁବିଧା ଅସୁବିଧା ମଧ୍ୟ ଡିପାର୍ଟମେଣ୍ଟ ସବୁ ସମୟରେ ବୁଝୁଥାଏ ଏବଂ ତାକୁ ତାର ନିରାକରଣ କରିଥାଏ।
1: ବନ୍ୟପ୍ରାଣୀ ଶିକାରକୁ ରୋକିବା ପାଇଁ ବନ ବିଭାଗର ତ ଦାୟିତ୍ୱ ରହିଛି, କର୍ତ୍ତବ୍ୟ ରହିଛି ଆଉ ସିଏ ମଧ୍ୟ ଠିକ୍ ଭାବରେ ସେ କାର୍ଯ୍ୟକୁ ସମ୍ପାଦନ କରୁଛି। ତାହେଲେ ବନ ସୁରକ୍ଷା ସମିତି କିଛି ଆପଣଙ୍କୁ ଏଇ ଶିକାରକୁ ରୋକିବା ସମ୍ପର୍କରେ ସାହାଯ୍ୟ କରିଥାଏ କି?
0: ବନ ସୁରକ୍ଷା ସମିତି ବହୁତ ସାହାଯ୍ୟ କରିଥାନ୍ତି। ଅନେକ ସମୟରେ ସେଇମାନେ ହିଁ ଆମକୁ ନିର୍ଦ୍ଦିଷ୍ଟ ସୂଚନା ଦେଇଥାନ୍ତି ଏବଂ ସେ ସୂଚନା ପାଇଁ ବୋଲିକି ତାର ପାରିତୋଷିକ ଦେବାର ମଧ୍ୟ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଆମେ କରିଛୁ। ତାଙ୍କର ନାମ ଗୋପନ ରଖି ଯିଏ ବନ୍ୟ ଶିକାରରେ ଲିପ୍ତ ଅଛନ୍ତି ତାଙ୍କର ନାଁ, ଠିକଣା ଏବଂ ଶିକାର ସମ୍ବନ୍ଧୀୟ କୌଣସି ଘଟଣାବଳୀର ବିବରଣୀ ଯଦି ତାଙ୍କ ପାଖରେ ଥାଏ ସେ ଆମକୁ ଦେଇଥାନ୍ତି, ତାଙ୍କୁ ଆମେ ନିର୍ଦ୍ଦିଷ୍ଟ ପୁରସ୍କାର ମଧ୍ୟ ଦେଇଥାଉ। ଏବଂ ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଆମେ ବିବିଧ ପଦକ୍ଷେପ ଗ୍ରହଣ କରିଛୁ। ଯେମିତିକି ଶିମିଳିପାଳରେ କିଛି ମାସ ତଳେ ଆପଣ ଜାଣିଥିବେ ଯେ ହାତୀ ଶିକାରର ଟିକେ ଇନ୍ସିଡେଣ୍ଟ ଦେଖିବାକୁ ପଡ଼ିଲା, ତେଣୁ ସେଠି ଆମେ କ'ଣ କଲୁ, ବହୁତ ସମୟରେ ଏହି ଶିକାରୀମାନେ ଆମର ବନ ବିଭାଗ କର୍ମଚାରୀଙ୍କ ଉପରେ ଗୁଳିଚାଳନା ମଧ୍ୟ କରିଥିଲେ। ତେଣୁ ଏବେ ବର୍ତ୍ତମାନ 3 ଜାଗାରେ ଗୋଟିଏ କମ୍ପାନୀ ଓଡ଼ିଶା ରିଜର୍ଭ ପୋଲିସ ଫୋର୍ସ, ଯାହାକୁ ଓଏସ୍ଏପି କୁହାଯାଉଛି, ଓଡ଼ିଶା ଷ୍ଟେଟ୍ ଆର୍ମ ପୋଲିସ ଫୋର୍ସ, ତାଙ୍କୁ ଆମେ ନିୟୋଜିତ କରିଛୁ। ତା ସହିତ ଏକ୍ସ ମିଲିଟାରୀ ମ୍ୟାନ୍ ମାନଙ୍କୁ ମଧ୍ୟ ଆମେ ନିୟୋଜିତ କରିଛୁ। ଆମର ଯେଉଁମାନେ ଜଗାରଖା କରୁଛନ୍ତି ତାଙ୍କୁ ମଧ୍ୟ ବିଶିଷ୍ଟ ପୋଚର ମାନଙ୍କ ସହିତ ଡିଲ୍ କରିବା ପାଇଁ ତାଲିମ ମଧ୍ୟ ଦିଆଯାଉଛି ଏବଂ ଏହି ତାଲିମ ଭିତରେ ମଧ୍ୟ ବନ ସୁରକ୍ଷା ସମିତିର ଯେଉଁ ଆଗଧାଡ଼ିରେ ଥିବା ଏବଂ ସହଯୋଗ କରୁଥିବା ଲୋକମାନଙ୍କୁ ମଧ୍ୟ ଏହି ତାଲିମ ଶିବିର ଭିତରେ ତାଙ୍କୁ ଜଡିତ କରାଯାଉଛି, ଯେମିତି ତାଙ୍କୁ ବି ଲାଗିବ ଯେ ଏହି ଜଙ୍ଗଲ ସୁରକ୍ଷା ତାଙ୍କର ପାଇଁ ମଧ୍ୟ କିଛି ଗୁରୁ ଦାୟିତ୍ୱ ରହିଛି ଏବଂ ତାଦ୍ୱାରା ଆମେ ସ୍ପେସିଫିକ୍ ଇଣ୍ଟେଲିଜେନ୍ସ ମଧ୍ୟ ପାଇପାରୁଛୁ ଏବଂ ସଫଳ ମଧ୍ୟ ହେଉଛୁ ଯଦି କିଛି ଇଲିସିଟ୍ ଟ୍ରାଫିକ୍ ହେଉଛି, ଯେମିତିକି ହାତୀଦାନ୍ତ, ବାଘ ଚମଡ଼ା, ବଜ୍ରକାପ୍ତା କାତି, ଏଇଭଳିଆ ଜିନିଷ ଯେତେବେଳେ କୌଣସି ଜାଗାରେ ଶିକାର ହେଇସାରିଲା ପରେ ଏଇଟା ଏକ ସ୍ଥାନ ଅନ୍ୟ ଏକ ସ୍ଥାନକୁ ଯେତେବେଳେ ଯାତାୟତ ସମୟରେ ଧରା ପଡ଼ୁଛି, ଏହି ସୂଚନା ଆମକୁ ବହୁତ ଇମ୍ପୋର୍ଟାନ୍ସ ଦେଉଛି ଏବଂ ଏଥିରେ ସ୍ଥାନୀୟ ଲୋକମାନଙ୍କର ଯେଉଁ ସୂଚନା ଆମକୁ ଦେଉଛନ୍ତି ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ଏବଂ ଏଥିରେ ଅହେତୁକ ମାତ୍ରାରେ ଆମେ ଅଙ୍କୁଶ ଲଗାଇବାରେ ସକ୍ଷମ ହୋଇଛୁ।
1: ତାହେଲେ ଗ୍ରୀଷ୍ମ ଋତୁରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ଆମ ଶ୍ରୋତାବନ୍ଧୁମାନଙ୍କୁ କ'ଣ କହିବେ?
0: ଏହି ବର୍ଷ ଆମର ଅନ୍ୟ ବର୍ଷ ତୁଳନାରେ ଏଥରକ ଅଧିକ ଗ୍ରୀଷ୍ମ ପ୍ରବାହ ଏବଂ ହିଟ୍ ୱେଭ୍ ହେଉଛି। ଏହା ପାଇଁ ସରକାର ବିଭିନ୍ନ ସମୟରେ ଏସ୍ଆର୍ସିଙ୍କ ଅଫିସ ତରଫରୁ ଏବଂ ବନ ବିଭାଗ ଅଫିସ ତରଫରୁ ମଧ୍ୟ ବହୁତ ସଚେତନତାମୂଳକ ବାର୍ତ୍ତା ବହୁତ ସମୟରେ ଆମକୁ ଦେଇଛନ୍ତି। ସେ ମାର୍ଗଦର୍ଶିକା ତକ ଆପଣଙ୍କୁ ଅବଲମ୍ବନ କରିବା ଦରକାର ଆପଣଙ୍କର ଏବଂ ଆପଣଙ୍କ ପରିବାର ବର୍ଗଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବୋଲି, ଆଉ ଏଥିରେ ମଧ୍ୟ ବନ୍ୟପ୍ରାଣୀଙ୍କ ପାଇଁ ଟିକେ ସଦୃଢ଼ତା ସହିତ ଆପଣଙ୍କର ଆଚରଣ ରହିବା ଉଚିତ। ଘର ବାହାରେ କିଛି ପାଣି ପାତ୍ର ରଖିଦିଅନ୍ତୁ, ଯେମିତିକି ଗାଈଟେ ହେଲା, ଚଢ଼େଇଟେ ହେଲା, ସେମାନେ ତାଙ୍କର ଜଳ ଶୁଷ୍କତାକୁ ଦୂର କରିପାରିବେ। ପାଖ ପାଖରେ ଯଦି କୌଣସି ଚଢେଇ ଫଡେଇ ବସା ଅଛି ତାକୁ ଆପଣ ଡିଷ୍ଟର୍ବ କରନ୍ତୁ ନାହିଁ। ବନାଗ୍ନି ପ୍ରଶମନରେ ମାନେ ଆମର ଜଙ୍ଗଲ ବିଭାଗର କର୍ମଚାରୀଙ୍କୁ ସହଯୋଗ କରନ୍ତୁ। ଦରକାର ମୁତାବକ ଯଦି କି ଅସାଧୁ ଲୋକ ଅଛନ୍ତି ତାର ସୂଚନା ଦିଅନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ ଆପଣଙ୍କର ପରିଚୟ ଗୁପ୍ତ ରଖାଯିବ ଏବଂ ଏ ଯୋଉ ଆପଣଙ୍କର ଦାୟିତ୍ୱକୁ ବନ ବିଭାଗ ସବୁ ସମୟରେ ମନେ ରଖିବ। ଏବଂ ଆପଣ ଯୋଉ ବାଟରେ ହଉଛି ନା କାହିଁକି ଯଦି ଆପଣ ଆମକୁ କିଛି ସହଯୋଗ କରିପାରୁଛନ୍ତି ଯାହାକି ଆମର ବନକୁ ଆହୁରି ସୁଦୃଢ଼ କରିବ ବନ୍ୟପ୍ରାଣୀଙ୍କର ସୁରକ୍ଷା ଦିଗରେ ଏହା ଏକ ମାଇଲ୍ ଖୁଣ୍ଟ।

0: ବନାନୀ ଶେଷ ହେଲା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
2: एते बेले जे कार्यक्रम रिले करि सुनाइलु आकाशवाणी कटक केंद्र रो। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
3: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଆଶୁତୋଷ ପାଣିଗ୍ରାହୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆବାକାଲ ଦେଶବାସୀଙ୍କ ସଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 5 ଭାରତ ଗସ୍ତ ଆସିକରି ଆଜି ବିହାରର ବୋଧଗୟା ପହଞ୍ଚିଲେ ମ୍ୟାମାର ରାଷ୍ଟ୍ରପତି। ଆବାକାଲ ନୂଆଦିଲ୍ଲୀନ ଭାରତ ମ୍ୟାମାର ବାଣିଜ୍ୟିକ ବୈଠକଟି ଦେବେ ଯୋଗ। ଗୋଆ ଆଜି ପାଳନ କରୁଛେ ତାର ପ୍ରତିଷ୍ଠା ଦିବସ। ଯୋଗଦେଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସାରା ଦେଶରେ ଆଜି ମନାଯାଉଛି ହିନ୍ଦୀ ସାମ୍ବାଦିକତା ଦିବସ। ଆଜି ଅବସର ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମୁଖ୍ୟ ସିଡିଏସ୍ ଜେନେରାଲ ଅନିଲ ଚୌହାନ। ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନଠାରେ ଏଆଇ ଆଧାରିତ ଭଏସ୍ ଚାଟ୍ ବୋର୍ଡ ସମାଧାନ ଦିଦିକେ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ। ଆମଦାନୀ ହେଉଥିବା କପା ଉପରୁ ସବୁ ପ୍ରକାର ସୀମା ଶୁଳ୍କକେ ଅସ୍ଥାୟୀ ଭାବେ ଉଠାଲେ କେନ୍ଦ୍ର ସରକାର। ଓଡ଼ିଶାନୁ ଆୟୁଷ୍ଠାନ ମୂଲ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଭର୍ତ୍ତି ହେବାର 3 ଆଗରୁ ରୋଗୀକେ ସବୁ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ଦେବେ ରାଜ୍ୟ ସରକାର। ଆଗାମୀକାଲି ପୁରୀନ ଛତିଶା ନିଯୋଗାର ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା। ନାଗରିକ କେନ୍ଦ୍ରିକ ଆର୍ ସମୟାନୁବର୍ତ୍ତୀ ନ୍ୟାୟକୁ ସୁନିଶ୍ଚିତ କରିବା ଲାଗି ଆଜି ଭୁବନେଶ୍ୱରନ କ୍ୟାମ୍ପ କୋର୍ଟ କରିଛି ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗ। ଭୁବନେଶ୍ୱରର ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ବିଷୟ ଆଜି ଗୋଟିଏ ସମୀକ୍ଷା ବୈଠକ କରିଛନ୍ ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ। ବିଜେପି ସରକାରର 2 ପୂର୍ତ୍ତି ଲାଗି ଆଇବା ମଙ୍ଗଳବାରନୁ ବିଭାଗୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉଚ୍ଚଶିକ୍ଷା କ୍ଷେତ୍ରର ଉନ୍ନତି ଲାଗି ଭୁବନେଶ୍ୱରର ଆଇବାକାଲିଠାରୁ ମୂଲ ହେବା କୁଲପତି ସମ୍ମିଳନୀ। ସମ୍ବଲପୁର ଶୀତଳଷଷ୍ଠୀ ପର୍ବ ମନାବା ଲାଗି 1,08,00,000 ଅନୁଦାନକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ। ଦେବଗଡ଼ ଜିଲ୍ଲା ରିୟାମାଲ ବ୍ଲକ୍ର ହୋଇଯାଇଛି ନିଶାମୁକ୍ତ ଅଭିଯାନ। ନୂଆପଡ଼ା ସଦ୍ଭାବନା କୋଠାନୁ ହୋଇଯାଇଛି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ। ଝାରସୁଗୁଡ଼ା ଜିଲ୍ଲାନୁ ଏସ୍ଆଇଆର୍ 2026 ଅଧୀନରେ ହୋଇଯାଇଛି ଗୋଟିଏ ଖାସ୍ ସଚେତନତା କାର୍ଯ୍ୟକ୍ରମ। ଏବେ 24 ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି ଭିନ୍ ଭିନ୍ ଜିଲ୍ଲାକେ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। ଏସ୍ସିନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
2: ଆକାଶବାଣୀ ସମ୍ବଲପୁର। କେନ୍ଦ୍ର ସରକାରଙ୍କ 12 ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଉପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ଶୁଣନ୍ତୁ। ତାଙ୍କୁ ସାକ୍ଷାତ କରିଛନ୍ତି ସୁପ୍ରୀତି ମିଶ୍ର। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ସମ୍ବଲପୁର।
4: ଶ୍ରୋତାବନ୍ଧୁ ନମସ୍କାର। ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗର ଏହି ବିଶେଷ ସାକ୍ଷାତକାର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଆମର ଆନ୍ତରିକ ସ୍ୱାଗତ। ଦେଶର ଆର୍ଥିକ ଭାବେ ଦୁର୍ବଳ ଓ ଅସହାୟ ଶ୍ରେଣୀର ଲୋକଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଗରିବ ପରିବାରମାନଙ୍କୁ ମାଗଣା ଖାଦ୍ୟଶସ୍ୟ ବଣ୍ଟନ, ଆର୍ଥିକ ସହାୟତା ଓ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉଛି। ବିଶେଷକରି COVID-19 ଭଳି ସଙ୍କଟ ସମୟରେ ଏହି ଯୋଜନା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବଡ଼ ସାହାରା ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଆମେ ଏହି ଯୋଜନାର ଲକ୍ଷ୍ୟ, କାର୍ଯ୍ୟାନ୍ୱୟନ, ଲାଭାନ୍ୱିତଙ୍କ ଅନୁଭବ ଓ ସାମାଜିକ ପ୍ରଭାବ ବିଷୟରେ ଆଲୋଚନା କରିବା। ଏସବୁ ବିଷୟରେ ଆହୁରି ବିସ୍ତୃତ ତଥ୍ୟ ରଖିବା ପାଇଁ ଆମ ସହ ଯୋଗ ଦେଇଛନ୍ତି ସମ୍ବଲପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ର। ସାର୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। ସାର୍ ନମସ୍କାର।
5: ନମସ୍କାର
4: ସାର୍। ପ୍ରଥମେ ତ ଆମେ ଶ୍ରୋତାମାନେ ଜାଣିବାକୁ ଚାହିଁବେ ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟଟା କ'ଣ ଥିଲା?
5: ପ୍ରଥମେ ଯେମିତି ଆପଣ କହିଲେ କି ବେସିକାଲି ଆପଣଙ୍କ ଇଣ୍ଟ୍ରୋଡ଼

0: ସଲ୍ୟୁସନ୍ ଥିଲା, ଏଇଟା ବେସିକାଲି ଗରିବ କଲ୍ୟାଣ ଯୋଜନା, ଗରିବମାନଙ୍କ ପାଇଁ ଏଇ ପ୍ରୋଗ୍ରାମ୍ର ସୃଷ୍ଟି।
1: ଆଜ୍ଞା,
0: ଆମେ ଯଦି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଭର୍ସନ୍ ଶୁଣିବା କି ବିକଶିତ ଓଡ଼ିଶା, ଆମର ବିକଶିତ ଭାରତ କରିବାକୁ ହେଲେ, ତ ଇଣ୍ଡିଆ ଇଜ୍ ଏ ଗୋଟେ ଯେମିତି ୱେଲଫେୟାର ଷ୍ଟେଟ୍, ଆମେ ଯିଏ ତଳ ଶ୍ରେଣୀର ଯେଉଁ ଲୋକ ରହୁଛି, ଶେଷ ଧାଡ଼ିରେ ଯେଉଁ ଲୋକମାନେ ରହୁଛନ୍ତି, ତାଙ୍କ ପାଇଁ ଯଦି ଆମେ ଠିକ୍ କାମ ନ କରିବା, ତାହେଲେ ପୁଅର ୱିଲ୍ ବିକମ୍ ପୁଅରର୍, ଆଉ ସିଏ ଆହୁରି ଗରିବ ହୋଇକିନା ତ ଦେଶ ତଳକୁ ଯାଇପାରିବ, ବିକଶିତ କ'ଣ ହେବ ଆଉ ବିକଶିତ ହୋଇପାରିବ ନାହିଁ। ତାକୁ ଆଖି ଆଗରେ ରଖି ଭାରତ ସରକାରଙ୍କ ପାଖରୁ ହେଉ ବା ଓଡ଼ିଶା ସରକାରଙ୍କ ପାଖରୁ ହେଉ, ବହୁତ ଗୁଡ଼ାଏ ସ୍କିମ୍ ଆସିଛି। ତନ୍ମଧ୍ୟରୁ ଯଦି ୱେଲଫେୟାର ଷ୍ଟେଟ୍ ଆମେ ଦେଖିବା, ୱେଲଫେୟାର ଷ୍ଟେଟ୍ ଅନୁଯାୟୀ ଗରିବମାନଙ୍କ ପାଇଁ ଗୁଡ଼ାଏ ସ୍କିମ୍ ଅଛି। ସେ ସ୍କିମ୍ ମଧ୍ୟରୁ ଯେମିତି କହିଲେ ଆପଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ଏଇଟା ଯେମିତି ଆପଣ କହୁଥିଲେ, ଆର ଉଦ୍ଦେଶ୍ୟ ହେଲା ଯିଏ ସବୁ ଗରିବ ପରିବାରର ଲୋକ ଅଛନ୍ତି, ଯେମିତି ଧାଡ଼ିର ଶେଷରେ ଯେଉଁମାନେ ଛିଡ଼ା ହୋଇଛନ୍ତି, ତାଙ୍କୁ ଫୁଡ୍ ସିକ୍ୟୁରିଟି ବା କେମିତି ଠିକ୍ ସମୟରେ ଖାଦ୍ୟ ମିଳିବ, ଫ୍ରି ରାଇସ୍ ମିଳିବ, ସେଇଟା ହେଲା ମୁଖ୍ୟ ଲକ୍ଷ୍ୟ। ଯେମିତି ସେମାନେ ଯେମିତି ଆହୁରି ଗରିବ ନ ହୁଅନ୍ତୁ, ଆଉ ତାଙ୍କର ଯଦି ଗୋଟେ ଗରିବ ଲୋକ ତା ପାଖରେ ଯେତେବେଳେ ଖାଇବାକୁ ନଥିବ, ଆମେ ଯେମିତି ଜାଣିଛନ୍ତି କି ପ୍ରତ୍ୟେକ ଲୋକର ଆବଶ୍ୟକତା ଅଛି, ଖାଦ୍ୟ, ବସ୍ତ୍ର, ବାସଗୃହ, ତାର ଫାଷ୍ଟ ବେସିକ୍ ନେସେସିଟି ହେଲା ଖାଦ୍ୟ। ଯଦି ସେ ଲୋକ ପାଖରେ ଖାଦ୍ୟ ନଥିବ, ସିଏ ତା ପାଖରେ ଯେଉଁ ଅଲଗା ନେସେସିଟି, ତା ପାଖରେ ଆଉ ଯାହା ବି ଆସେଟ୍ ଅଛି, ସେ ଆସେଟ୍କୁ ବିକି ପ୍ରଥମେ ଖାଦ୍ୟର ଆବଶ୍ୟକତା ପୂରଣ କରିବ। ଏହାକୁ ଆଖି ଆଗରେ ରଖି ମାନ୍ୟବର ପ୍ରଧାନମନ୍ତ୍ରୀ ଯେମିତି ଆପଣ କହିଲେ, ଏଇ ସ୍କିମ୍ଟା ବେସିକାଲି କୋଭିଡ୍ ସମୟରେ ହେଇଥିଲା, କୋଭିଡ୍ 2020 ସ୍କିମ୍ ଇଣ୍ଟ୍ରୋଡ୍ୟୁସ୍ ହେଇଥିଲା। ଉଦ୍ଦେଶ୍ୟ ଥିଲା ଯିଏ ଗରିବ ଅଛି, ମାନେ ସେ ସମୟରେ କ'ଣ ଥିଲା ନା, ଲକ୍ଡାଉନ୍ ହେଇଯାଇଥିଲା, ଆଉ ଲୋକମାନଙ୍କ ପାଖରେ ଚାକିରି ଲସ୍ ହେଇଯାଇଥିଲା, ସବୁ ଇଣ୍ଡଷ୍ଟ୍ରି ବନ୍ଦ ହେଇଯାଇଥିଲା, ଲୋକମାନେ ମାଇଗ୍ରେସନ୍ ବହୁତ ହେଉଥିଲା। ସେ ସମୟରେ ଦୁଇଟା ସ୍କିମ୍ ଥିଲା, ଗୋଟେ ମନରେଗା ଗାଁରେ ଚାଲିଥିଲା, ତା ଇନ୍ ଆଡ଼ିସନ୍ ଟୁ ଦ୍ୟାଟ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବହୁତ ସହଯୋଗ କରିଛି। ନହେଲେ ଗୁଡ଼ାଏ ଯେ ଗରିବ ଲୋକ ଯେଉଁମାନେ ଅଛନ୍ତି, ଯେଉଁମାନେ ବଡ଼ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ଫାଇନାନ୍ସିଆଲି ସାଉଣ୍ଡ ଲୋକ ଅଛନ୍ତି, ସେମାନଙ୍କ ପାଇଁ କିଛି ଅସୁବିଧା ନାହିଁ। ଯଦି ଏଇ ଗରିବ ଲୋକ ଯେଉଁ ଶେଷ ଧାଡ଼ିରେ ଛିଡ଼ା ହେଇଛନ୍ତି, ତାଙ୍କ ପାଇଁ ଏଇଟା ଗୋଟେ ବରଦାନ ସଦୃଶ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଏଇଟା ବ୍ରେନ୍ ଚାଇଲ୍ଡ।
1: ଆଜ୍ଞା, ନିହାତି ଭାବରେ ତଳଧାଡ଼ିର ଲୋକଙ୍କ ପାଇଁ, ଯେଉଁମାନେ ବିଲୋ ପଭର୍ଟି ଲାଇନ୍ ବୋଲି ଆମେ କହୁଛୁ, ସେମାନଙ୍କ ପାଇଁ ଏଇ ଯୋଜନାଟି ବହୁତ ସହାୟକ ହୋଇଛି। ତାହେଲେ ଆପଣ ତ କହିଲେ କି ଏଇଟା COVID-19 ସମୟରେ ଷ୍ଟାର୍ଟ ହେଇଥିଲା, କେଉଁ ପରିସ୍ଥିତିରେ ଏହାକୁ ଆରମ୍ଭ କରାଯାଇଥିଲା?
0: ହଁ, ଯେମିତିକି ମୁଁ କହିଲି, ଆମେ ଯଦି ତାର ଗୋଟେ ବ୍ୟାକ୍ଗ୍ରାଉଣ୍ଡ ଦେଖିବା, ଖାଦ୍ୟ ସୁରକ୍ଷା ଆଇନ ପ୍ରଥମେ ନାପ୍ସା ଥିଲା, ନ୍ୟାସନାଲ୍ ଫୁଡ୍ ସିକ୍ୟୁରିଟି ଆକ୍ଟ, ଯେଉଁଟାକି ଥିଲା 5 KG ରାସନ ଦିଆଯାଉଥିଲା ପ୍ରତ୍ୟେକ ମୁଣ୍ଡକୁ ବା ଗୋଟେ ହେଡ୍, ଗୋଟେ ପରିବାରର ସମସ୍ତଙ୍କୁ ଦିଆଯିବ, ପ୍ରତ୍ୟେକ ପରିବାରର ଗୋଟେ ଲୋକ ପାଇଁ 5 KG। ସପୋଜ୍ ଗୋଟେ ପରିବାରରେ 5 ଜଣ ଅଛନ୍ତି, ସେମାନେ 25 KG ପାଉଥିଲେ। ଏଇଟା ନାପ୍ସାର ପ୍ରୋଭିଜନ ଥିଲା, ନ୍ୟାସନାଲ୍ ଫୁଡ୍ ସିକ୍ୟୁରିଟି ଆକ୍ଟ, ଯେଉଁଟା 2013 ହେଇଥିଲା। ଯେତେବେଳେ କୋଭିଡ୍ ହେଲା, ସେତେବେଳେ ଏଇ 5 KG ତାଙ୍କ ପାଇଁ ଆଉ ସଫିସିଏଣ୍ଟ ହେଲାନି, କାହିଁକି ନା ତାଙ୍କର ଅଦରୱାଇଜ୍ ଯେତେ ଯାହା ସବୁ ଫାଇନାନ୍ସିଆଲ ସୋର୍ସ ଥିଲା, କାମ କରିବାର ସବୁ ବନ୍ଦ ହେଇଗଲା। ଲୋକ ବହୁତ ଦୁଃଖରେ କାଳତିପାତ କଲେ। ତାକୁ ଆଖି ଆଗରେ ରଖି ଯେଉଁଟା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ବ୍ରେନ୍ ଚାଇଲ୍ଡ କି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ଇନ୍ ଆଡ଼ିସନ୍ ଟୁ ନାପ୍ସା, ନାପ୍ସାରେ ଯେଉଁ 2013 ଯେଉଁଟା ଥିଲା 5 KG ଚାଉଳ ପ୍ରତ୍ୟେକ ଲୋକଙ୍କୁ ଦିଆଯିବ, ସେ 5 KG ସହିତ ଆଉ 5 KG ଏକ୍ସଟ୍ରା ଦିଆଗଲା। ଏଇ ଯେଉଁ 5 KG ଚାଉଳ, ଏଇଟା ଫ୍ରି ଅଫ୍ କଷ୍ଟରେ, ସେଇଟା ତାର ବଡ଼ ବିଶେଷତା ହେଲା କ'ଣ ନା, ଏଇଟା ଫ୍ରି ଅଫ୍ କଷ୍ଟରେ ପଇସା ଟଙ୍କାଟେ ଦେବାକୁ ପଡ଼ିଲାଣି, ଆଉ ସେ ନାପ୍ସା ଚାଉଳ ଯେଉଁଟା ଦେଉଥିଲେ ସେମାନେ ପଇସା ଦେଇକି
1: ନେଉଥିଲେ,
0: ଯେମିତି ନେଉଥିଲେ ସେମିତି ନେଲେ, ଏଇଟା ଫ୍ରି ଅଫ୍ କଷ୍ଟରେ ପ୍ରତ୍ୟେକ ଲୋକଙ୍କୁ ଦେବା ଫଳରେ ଯେଉଁ ଲୋକ ଗରିବରୁ ଆହୁରି ଗରିବ ହେଇଯାଇଥାନ୍ତା, ତାର ଫାଇନାନ୍ସିଆଲ ଷ୍ଟାବିଲିଟି ଟିକେ ରହିଲା। ସୋ କାହିଁକି ନା ତାର ଚାକିରି ନାହିଁ, ତା ପାଖରେ ଯଦି ଦୁଇମୁଠେ ଖାଇବାକୁ ଠିକ୍ ସମୟରେ ନ ମିଳିବ, ଆଉ ଆମର ୱେଲଫେୟାର ଷ୍ଟେଟ୍ ଅଛି, ତ ଆମେ ଗରିବ ଗରିବ ବେଶୀ ଗରିବ ହେଇଗଲେ ତ ଆମ କଣ୍ଟ୍ରି ଭୁଷୁଡ଼ି ଯିବ। ତାକୁ ଆଖିରେ ରଖି ମାନ୍ୟ ପ୍ରଧାନମନ୍ତ୍ରୀ କରିଥିଲେ। ଆଉ କୋଭିଡ୍ ସମୟରେ ବହୁତ ଲୋକଙ୍କର ଜୀବନ ପଳେଇଲା, ତାଙ୍କର ଅକୁପେସନ୍ ପଳେଇଲା, ବହୁତ ଫ୍ୟାକ୍ଟ୍ରି ବନ୍ଦ ହେଇଗଲା, ଗାଡ଼ି ମୋଟର ସବୁ ବନ୍ଦ ହେଇଗଲା, ଲୋକ ଖାଇବାକୁ ଷ୍ଟ୍ରଗଲ୍ କଲେ, ସେହି ସମୟରେ ଏଇଟା ଗୋଟେ ବରଦାନ ସଦୃଶ ଡେଫିନେଟଲି, ନହେଲେ ବହୁତ ଲୋକଙ୍କର ବହୁତ ଅସୁବିଧା ହୋଇଥାନ୍ତା।
1: ସାର୍, ତାହେଲେ ଯେମିତି ଆପଣ କହିଲେ COVID-19 ସମୟରେ ଏଇଟା ଆରମ୍ଭ ହୋଇଥିଲା, କିଭଳି ପରିସ୍ଥିତିରେ ତାକୁ ପ୍ରଧାନମନ୍ତ୍ରୀ ନିଜର ଆପଣ କହିଲେ ବ୍ରେନ୍ ଚାଇଲ୍ଡ ହିସାବରେ ତାକୁ ଆରମ୍ଭ କରିଥିଲେ, ତାହେଲେ ସମାଜର କେଉଁ କେଉଁ ବର୍ଗର ଲୋକମାନେ ଏହି ଯୋଜନାର ସର୍ବାଧିକ ଉପକୃତ ହୋଇଛନ୍ତି ବୋଲି ଆପଣ ଭାବୁଛନ୍ତି?
0: ଆପଣ ଭଲ କଥା କହିଲେ। ଆମେ ଗୋଟେ ମାର୍ସିଆନ୍ ଫିଲୋସଫି ଅଛି, ଆମେ ଜାଣିଥିଲେ, ୱାର୍କ ଆକର୍ଡିଂ ଟୁ ୟୋର୍ କାପାସିଟି, ଟେକ୍ ଆକର୍ଡିଂ ଟୁ ୟୋର୍ ନେସେସିଟି। ଗୋଟେ ଲୋକ ମାନେ ଗୋଟେ ଯୌଥ ପରିବାରରେ ଯେମିତି ଗୋଟେ ଲୋକ ତାର ଯେତିକି ଦରକାର ସେ ନେବ, କାମ ଯେତିକି କରିବା କଥା କରିବ, ସେଇଟା ଯୌଥ ପରିବାରର ଲକ୍ଷଣ। ୱେଲଫେୟାର ଷ୍ଟେଟ୍ରେ ବି ସମାନ ଜିନିଷ, ଆମେ ଯିଏ ଗରିବ ଲୋକ ଅଛି ଯେଉଁମାନେ ଧାଡ଼ିର ଶେଷରେ ଛିଡ଼ା ହୋଇଛନ୍ତି,

0: ଶେଷ ଧାଡ଼ିର ଲୋକ ଯାହାଙ୍କ ପାଖରେ ଆଉ କିଛି କାମ କରିବାର ସୁଯୋଗ ନାହିଁ, ତ ସେମାନଙ୍କ ପାଇଁ ଏଇଟା ତ ମୁଁ ଆଗରୁ କହିଥିଲି, ଏଇଟା ବରଦାନ ସଦୃଶ, ତାଙ୍କୁ ପ୍ରଥମେ ଆଇଡେଣ୍ଟିଫାଏ କରି, ଯେଉଁଟା ନାଫ୍ସାରେ ଯେଉଁ 2013ରେ ଯେଉଁ ଯେଉଁ ଲୋକ ଆଇଡେଣ୍ଟିଫାଏ ହୋଇଥିଲେ, ତାହେଲେ ନାଫ୍ସାର ଯେତେବେଳେ କ୍ରାଇଟେରିଆ ଆମେ ଦେଖୁଥିଲୁ, ଗୋଟେ ଅଟୋ ଇନକ୍ଲୁଜନ୍ ଥିଲା ଆଉ ଏକ୍ସକ୍ଲୁଜନ୍ ବି ଥିଲା। ଅଟୋ ଇନକ୍ଲୁଜନ୍ରେ ବହୁତ ମାନେ ଯେଉଁଟା ଡିଜେବୁଲ୍ ଅଛନ୍ତି, କ୍ରିଟିକାଲି ଇଲ୍ ଅଛନ୍ତି, ତାଙ୍କର ମନେକର ୱିଡୋ ଅଛନ୍ତି, ତ ଗୋଟେ ଡେଷ୍ଟିଚ୍ୟୁଟ୍ ଅଛନ୍ତି, ସେମାନଙ୍କୁ ଅଟୋମେଟିକାଲି ତାଙ୍କୁ ଏନରୋଲ୍ କରିଦେଉଥିଲୁ ନାଫ୍ସା ପାଇଁ। ଯେଉଁମାନେ ନାଫ୍ସାରେ ବେନିଫିସିଆରି ଥିଲେ ସେଇମାନଙ୍କୁ ଆମେ ପ୍ରଧାନମନ୍ତ୍ରୀ, କାହିଁକିନା ଗୋଟେ ବଡ଼ ଡାଟା ବେସ୍ ଅଛି, ଯେଉଁମାନେ ନାଫ୍ସାର ଯେଉଁ ହିତାଧିକାରୀ ଅଛନ୍ତି
1: ସେଇ ହିସାବରେ
0: ସେମାନେ,
1: ତାଙ୍କୁ
0: ହଁ
1: ଏଥିରେ କରାହଉଥିଲା।
0: ସେଇମାନଙ୍କୁ ଆମେ ବା ପ୍ରଧାନମନ୍ତ୍ରୀ କଲ୍ୟାଣ ଯୋଜନାରେ ସେଇ ସେମ୍ ବେନିଫିସିଆରିକୁ ଆଉ 5 କେଜି ଫ୍ରି ରାଇସ୍ ଦିଆଗଲା।
1: ଦିଆଗଲା,
0: ଏଇଟା ଗୋଟେ ବଡ଼ ପଦକ୍ଷେପ, ନହେଲେ ଆମେ ଗୁଡ଼ାଏ ବେନିଫିସିଆରି ସିଲେକ୍ସନ୍ କରିବାକୁ
1: ସମୟ
0: ବହୁତ ବଡ଼
1: ସାପେକ୍ଷ
0: ସମୟ
1: ମଧ୍ୟ।
0: ସାପେକ୍ଷ, ବହୁତ ଲେଟ୍ ହେବ,
1: ଆଜ୍ଞା
0: ଲୋକ ବି ହ୍ୟୁ ଆଣ୍ଡ କ୍ରାଏ ହେବ। ତେଣୁ
1: ଆଜ୍ଞା,
0: ଯେହେତୁ ଆମ ପାଖରେ ଗୋଟେ ଡାଟାବେସ୍ ଥିଲା ନାଫ୍ସାର, ଆଉ ଦେ ଆର୍ ହାଇଲି ଇଲିଜିବୁଲ୍ ବେନିଫିସିଆରି, ସେମାନେ ବି ବହୁତ ଯଥାର୍ଥ ହିତାଧିକାରୀ, ତାଙ୍କୁ ଆମେ ସିଲେକ୍ସନ୍ ସେ ଅଲରେଡ଼ି ହେଇକି ଥିଲେ, ସେଇମାନଙ୍କୁ ଆମେ ପୁଣି ଥରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ
1: ସାମିଲ
0: 5 କେଜି
1: ହେଇଥିଲେ
0: ଲେଖା
1: ସେମାନେ।
0: ଆମେ
1: ଆଜ୍ଞା ଆଜ୍ଞା,
0: ଚାଉଳ ଦ୍ୱାରା ବ୍ୟବସ୍ଥା କରାଯାଉ।
1: ତାହେଲେ ସାର୍, ଏମାନେ ଯେମିତି ଆପଣ କହିଲେ ଯେଉଁ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସେମାନେ ରାସନ ତ ପାଉଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଯେବେଠୁ କାର୍ଯ୍ୟକାରୀ ହେଲା ସେମାନେ ମାଗଣାରେ ରାସନ ପାଇବାକୁ ପାଇଲେ, ତ ଏଇ ମାଗଣା ରାସନ ବଣ୍ଟନ ଗରିବ ପରିବାରଙ୍କ ଜୀବନରେ କିପରି ସହାୟକ ହୋଇଛି?
0: ନିଶ୍ଚିନ୍ତ ଭାବରେ ମୁଁ କହିବି, ବହୁତ ସହାୟତା ହୋଇଛି। ଆମେ ପୂର୍ବରୁ ଆଲୋଚନା କରିଥିଲେ କି ଗୋଟେ ଗରିବ ଲୋକର ତାର ଯାହା ବି ଆସେଟ୍ ଅଛି, ସେ ପ୍ରଥମେ ତାର ନିଜ ଖାଦ୍ୟ ବସ୍ତ୍ର ବାସଗୃହ ଉପରେ ଖର୍ଚ୍ଚ କରିବ। ଏବେ ମନରେଗା ହଉ ବା ସରକାରଙ୍କର ଯେତେ ସ୍କିମ୍ ଅଛି, ସବୁ ସ୍କିମ୍ରେ ସେ ଯାହା ରୋଜଗାର କରୁଛି ତାର ମ୍ୟାକ୍ସିମମ୍ ଏକ୍ସପେଣ୍ଡିଚର୍ ଯାଏ ତାର ଫୁଡିଂ ଉପରେ। ତ ଏଇଟା ଯେତେବେଳେ ଫୁଡିଂ ଉପରେ ଆମେ ଯେମିତି ଆମେ କହିଥିଲି ଭାରତ ଗୋଟିଏ ୱେଲଫେୟାର ଷ୍ଟେଟ୍, ତା ଦେହରେ ଗରିବ ଲୋକମାନଙ୍କ ପାଇଁ କେମିତି ଗୋଟେ ସେଫ୍ଟି ନେଟ୍ ତିଆରି କରାଯାଇପାରିବ, ଯେଉଁଥିରେ ଶିକ୍ଷା ହେଉ, ସ୍ୱାସ୍ଥ୍ୟ ହେଉ ବା ତାଙ୍କର ଖାଦ୍ୟ ସୁରକ୍ଷା ହେଉ, ଏହାକୁ କେମିତି ତାକୁ ଆମେ ଫ୍ରି ଅଫ୍ କଷ୍ଟରେ ଲୋକଙ୍କୁ ବିନା ପରିଶ୍ରମରେ ଏଇଟା କେମିତି ଏକ୍ସଟେଣ୍ଡ କରାଇ ଦେଇପାରିବା, ସରକାରଙ୍କର ଏଇଟା ପ୍ରାଇମ୍ ରେସ୍ପନ୍ସିବିଲିଟି ୱେଲଫେୟାର ଷ୍ଟେଟ୍ର, ତାକୁ ଆଖି ଆଗରେ ରଖି ଏଇଟା କରାଯାଇଥିଲା। ଦୁର୍ବଳ ଶ୍ରେଣୀର ଲୋକ ଯେଉଁମାନେ ଖାଦ୍ୟ ଠିକ୍ ସମୟରେ ରୋଜଗାର କରିପାରୁନାହାନ୍ତିନି, ଯେମିତିକି ମୁଁ କହିଲି ଗୋଟେ ଡେଷ୍ଟିଚ୍ୟୁଟ୍ ଅଛି, ତାଙ୍କ ଘରେ କେହି ନାହାନ୍ତିନି, ସପୋଜ୍ ଗୋଟେ ସିଙ୍ଗିଲ୍ ୱିଡୋ ଫ୍ୟାମିଲି ଅଛନ୍ତି କି ଫିମେଲ୍ ହେଡେଡ୍ ଫ୍ୟାମିଲି, ମେଲ୍ ପର୍ସନ୍ ତାଙ୍କର କେହି ନାହାନ୍ତିନି, ରୋଜଗାର କରିବାକୁ କେହି ଯାଇପାରୁନାହାନ୍ତି, ସେ କେସ୍ରେ ଯଦି ଆମେ ତାଙ୍କୁ ସେଫ୍ଟି ନେଟ୍ ଆକାରରେ ଯଦି ତାକୁ ଫୁଡିଂ ଫ୍ୟାସିଲିଟି ବା ଯଦି ଖାଦ୍ୟ ସୁରକ୍ଷା ଆମେ ନ ଯୋଗାଇବା, ତ ତାହେଲେ ଗୁଡ଼ାଏ ଅସୁବିଧା ହୋଇଥାନ୍ତା। ଏଇଟା ପ୍ରଥମତଃ ତାଙ୍କୁ ଖାଦ୍ୟ ସୁରକ୍ଷା ମିଳିଲା, ପ୍ଲସ୍ ଯେଉଁ ପଇସା ସେମାନେ ଖାଦ୍ୟରେ ଖର୍ଚ୍ଚ କରିଥାନ୍ତେ ସେଇଟା ତାଙ୍କର ସେଭ୍ ହେଲା, ତାଙ୍କର ଅଦରୱାଇଜ୍ ମେଡିସିନ୍ ହେଉ, ତାଙ୍କ ପିଲାଙ୍କ ଶିକ୍ଷା ହେଉ ବା ଅଦରୱାଇଜ୍ ତାଙ୍କର ଯାହା ବେସିକ୍ ନେସେସିଟି ଅଛି ତାକୁ ପୂରଣ କରିବାରେ ଏଇ ସ୍କିମ୍ଟା ଇନଡାଇରେକ୍ଟଲି ତାଙ୍କୁ ସପୋର୍ଟ କଲା।
1: ଆଜ୍ଞା, ତାହେଲେ ସାର୍, ଏଇ ଯୋଜନା ତ ଗୁଡ଼ାଏ ଲାଭ ଦଉଛି ଗରିବ ଲୋକଙ୍କ ପାଇଁ, ତାହେଲେ ଯୋଜନାର ସୁବିଧା ସଠିକ୍ ହିତାଧିକାରୀ ପାଖରେ ପହଞ୍ଚିବା ପାଇଁ ସରକାର କେଉଁ କେଉଁ ପଦକ୍ଷେପ ନେଉଛନ୍ତି?
0: ଦେଖନ୍ତୁ, ଆପଣ ଗୋଟେ ବଢ଼ିଆ କ୍ୱେଶ୍ଚିନ୍ କଲେ। ଆମେ ଯେତେବେଳେ ହେଇଥିଲା କୋଭିଡ୍ ସମୟରେ ବେସିକାଲି ମାଇଗ୍ରେସନ୍ ବହୁତ ଥିଲା, କାହିଁକିନା ଗୋଟେ ଜାଗାରେ ଇଣ୍ଡଷ୍ଟ୍ରି ଇଣ୍ଟର ମାଇଗ୍ରେସନ୍ ହେଇଥିଲା, ଇଣ୍ଟ୍ରା ମାଇଗ୍ରେସନ୍ ବି ହେଇଥିଲା, ମାନେ ଷ୍ଟେଟ୍ରୁ ଷ୍ଟେଟ୍ ହେଉଥିଲା ବା ଡିଷ୍ଟ୍ରିକ୍ଟରୁ ଡିଷ୍ଟ୍ରିକ୍ଟ ହେଉଥିଲା ଗୁଡ଼ାଏ ଜାଗାରେ। ଯେମିତି ଓଡ଼ିଶା କଥା କହିବା, ଆମେ ଗୁଜୁରାଟରେ ସେ ସମୟରେ ଗୁଜୁରାଟରୁ କେରଳରୁ ବହୁ ଲୋକ ଚାଲି ଚାଲି ବି ଆସୁଥିଲେ ସେ ସମୟରେ। ରିଜିନ୍ ଥିଲା କ'ଣ ନା, ସେଠି ତାଙ୍କର ଇଣ୍ଡଷ୍ଟ୍ରି ବନ୍ଦ ହୋଇଗଲା, ତାଙ୍କର ଆଉ ସେମାନେ ଗାଁକୁ ଫେରିବେ। ତ କିଛି ଜାଗାରେ ଏଠିକା ଲୋକ ବି ଯେଉଁମାନେ ଏଠି କେରଳ ଲୋକ ଏଠି ଥିଲେ ସେମାନେ ବି କେରଳକୁ ପଳାଇଲେ, ଯାହାଫଳରେ ଗୋଟେ ବଡ଼ ଜିନିଷ ହେଲା କ'ଣ ନା, ଯାହାଙ୍କର ଏଠି ବହୁତ ଦିନ ହେଲା ସେମାନେ ଏଠି ରହିଯାଇଥିଲେ, ରାସନ କାର୍ଡ଼ ବି ତାଙ୍କର ଏଠି ହୋଇଯାଇଥିଲା ନାଫ୍ସା ଅଣ୍ଡରରେ। କିନ୍ତୁ ଯେତେବେଳେ ସୁରଟ ଲୋକ ଏଠିକି ଆସି ତା ରାସନ ଖୋଜିବ, ସେ ସମୟରେ ସିଏ ସୁରଟ ଯିବାକୁ ପଡ଼ୁଥିଲା। ସେହି ସମୟରେ ଗୋଟେ ବରଦାନ ହେଲା କ'ଣ ନା, ୱାନ୍ ନେସନ୍ ୱାନ୍ ରାସନ କାର୍ଡ଼, ସେଇଟା ଗୋଟେ ବହୁତ ବଡ଼ ଜିନିଷ, ଯେଉଁଟାକି କି ଗୋଟେ ଲୋକ ତାର ଯାହା ନ୍ୟାର୍ଯ୍ୟ ଦାବି ଅଛି ସିଏ ଘରେ ନ ରହିଲେ ବି ଯେଉଁ ଜାଗାକୁ ସେ ଜାଗାରେ ଯାଇକିନା ତାର ନ୍ୟାର୍ଯ୍ୟ ଦାବି ଅଛି ବା ଯାହା ତା ଡ୍ୟୁସ୍ ହେୟାର ଅଛି ସେ ସେଇ ଜାଗାରୁ ପାଇପାରୁଥିଲା। ସେଇଟା ଗୋଟେ ବଡ଼ ପଦକ୍ଷେପ ଆଉ ନିଶ୍ଚିନ୍ତ ଏଇଟା ଗୋଟେ ଲୋକମାନଙ୍କ ପାଇଁ ଗୋଟେ ବରଦାନ ସଦୃଶ, କାହିଁକିନା ମାଇଗ୍ରେସନ୍ ତ ନିଶ୍ଚିନ୍ତ ହେବ, ଯେହେତୁ ଇଣ୍ଡଷ୍ଟ୍ରି ବନ୍ଦ ହୋଇଯାଇଛି, ଘରେ ଆସି ବି କାମ କରିବାକୁ କିଛି ସୁଯୋଗ ନାହିଁ, ଚାଉଳ କାର୍ଡ଼ଟା ତାର ଯାହା ସେଠି ଥିଲା ସେ ଏଠି ଆସି ନେଇପାରୁଥିଲା।
1: ସାର୍ ଆମେ ଯଦି ଆମ ସମ୍ବଲପୁର ଜିଲ୍ଲା ବିଷୟରେ କଥା ହେବା, ତାହେଲେ ସମ୍ବଲପୁର ଜିଲ୍ଲାରେ କେତେ ଜଣ ହିତାଧିକାରୀ ଏହି ଯୋଜନାରୁ ଲାଭ ପାଉଛନ୍ତି ଆଉ କେତେ ଜଣ

0: ନାଁ ପଞ୍ଜୀକୃତ ହେଇଛି ଆଉ କେତେଜଣ ଏଥିରୁ ମାନେ ସିଧାସଳଖ ଭାବରେ ଲାଭ ପାଉଛନ୍ତି ଆପଣଙ୍କ ଡାଟା ହିସାବରେ?
1: ହଁ, ମାନେ ଆମେ ଯଦି ହିତାଧିକାରୀ ଦେଖିବା, ଏଇ ଯେଉଁଟା ଆପଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର,
0: ଆଜ୍ଞା,
1: ବେସିକାଲି ଦୁଇ ପ୍ରକାର ହିତାଧିକାରୀ ରହୁଛନ୍ତି। ଗୋଟେ PHH, ଯେଉଁଟା ନାପସାରେ ଥିଲେ, ଏବେ ବି ଅଛନ୍ତି। ସେ ନାପସାଟା କନଭର୍ଟ ହେଇଗଲା ଆମର ପ୍ରଧାନମନ୍ତ୍ରୀ ଗରିବ
0: ଗରିବ
1: କଲ୍ୟାଣ
0: କଲ୍ୟାଣ
1: ଯୋଜନା ପାଇଁ।
0: ଯୋଜନା ପାଇଁ
1: ବେସିକାଲି ଦୁଇ ପ୍ରକାର ବେନିଫିସିଆରି ଅଛି। ଗୋଟେ PHH କାର୍ଡ଼ ଆମେ କହୁଛୁ, ପ୍ରାୟୋରିଟି ହାଉସ ହୋଲ୍ଡ।
0: ଆଜ୍ଞା
1: ଆଉ ଗୋଟେ କାର୍ଡ଼ ଅଛି ଯେଉଁଟାକି ଅନ୍ତୋଦୟ ଯୋଜନା।
0: ଆଜ୍ଞା
1: ଅନ୍ତୋଦୟ କାର୍ଡ଼ ଯେଉଁଟା ଅଛି, ଯେମିତି ଅନ୍ତୋଦୟ ମାନେ ସେବା ସବା ଶେଷରେ ଯେଉଁମାନେ ଉଦୟ ହେବେ, ଯେମିତି କହିଲେ ଆପଣ ଶେଷ ଧାଡ଼ିରେ ଯିଏ ରହୁଛନ୍ତି ବା ଧାଡ଼ିର ଶେଷରେ ଯିଏ ରହୁଛନ୍ତି, ସେଇମାନଙ୍କ ପାଇଁ 35 KG ପର ଫ୍ୟାମିଲି ପାଇଁ 35 KG। ସେ ଫ୍ୟାମିଲିରେ ଜଣେ ଥାଉ, ଦୁଇ ଜଣ ଥାଉ, ପାଞ୍ଚ ଜଣ ଥାଉ, 35 KG ପାଇବେ। ପ୍ଲସ୍ PHL ଯେଉଁଟା ଆମେ ଅଛି, ଆମେ କହୁଥିଲେ PHH ପ୍ରାୟୋରିଟି ହାଉସ ହୋଲ୍ଡ ଯେଉଁଟା ଅଛି,
0: ଆଜ୍ଞା,
1: ସେଟା ପର ହେଡ଼ 5 KG।
0: ଆଚ୍ଛା,
1: ତ ଗୋଟେ ଫ୍ୟାମିଲିରେ ଯଦି 30 KG ପାଉଛନ୍ତି, ତାହେଲେ 6 ଜଣ ଅଛନ୍ତି, 8 ଜଣ ଯଦି ଅଛନ୍ତି ଗୋଟେ ପରିବାରରେ, କାହିଁକିନା ଆମର ବହୁତ ଯେହେତୁ ଜଏଣ୍ଟ ଫ୍ୟାମିଲି
0: ଯୌଥ
1: ଅଛନ୍ତି,
0: ପରିବାର ରହୁଛନ୍ତି,
1: ତ
0: ଆଜ୍ଞା,
1: କିଛି କିଛି ଜାଗାରେ 45 KG 40 KG ବି ଲୋକମାନେ ପାଉଛନ୍ତି, ବିକଜ ଅଫ୍ ଦେ ଆର୍ ଲାର୍ଜ ନମ୍ବର୍ସ। ତ ଏଇ ବେସିକାଲି ଦୁଇଟା କାର୍ଡ଼ ତାଙ୍କର ଅଛି। ସେଇ ଦୁଇଟା କାର୍ଡ଼ରେ ଯାହାର ଯଦି ସପୋଜ୍ ଅନ୍ତୋଦୟ ଥିବ, କାହିଁକିନା ଆମେ ଗୁଡ଼ାଏ ଡେଷ୍ଟିଚ୍ୟୁଟ୍ ଅଛନ୍ତି, ଯେମିତି ମୁଁ କହୁଥିଲି ଆପଣ ଗୋଟେ ସିଙ୍ଗିଲ୍ ଲୋକ ଥିବ, ତାଙ୍କ ଘରେ କେହି ନାହାନ୍ତି, ନି ପୁଅ ଫୁଅ କେହି ନାହାନ୍ତି, ଆଉ ସିଙ୍ଗିଲ୍ ଲୋକଟେ, ସିଏ 35 KG ପାଇବ, ସେଟା ବି ଫ୍ରି ଅଫ୍ କଷ୍ଟରେ। ଗୋଟେ ଲୋକ 5 KG ଯଦି PHH କାର୍ଡ଼ ଥିବ, 5 KG, ଯଦି ସେଟା ଅନ୍ତୋଦୟ କାର୍ଡ଼ ଅଛି, ତାହେଲେ 35 KG ସମାନ ଜିନିଷ ସେ ଲୋକ ପାଇବ। ସମ୍ବଲପୁରରେ ବି ଆମର ସମାନ ସ୍କିମ୍, ଆମେ ଆମ ପାଖରେ ପାଖାପାଖି 210ଟା ଯେଉଁଟାକି FPS ଆମେ କହୁଛେ, ଯେଉଁଟାକି ଫେୟାର ପ୍ରାଇସ୍ ସପ୍, ଯେଉଁଟାକି ଆମେ ରାସନ ଦୋକାନ ଯେଉଁଟା କହୁଛେ, ଆମର ଏଠି ଗୁଡ଼ାଏ ସବୁ ଜାଗାରେ, ମ୍ୟାକ୍ସିମମ୍ ଜାଗାରେ ପଞ୍ଚାୟତ ବାଣ୍ଟା ହେଉଛି। ଅର୍ବାନ୍ ଏରିଆରେ କେଉଁଠି ଅଛି ଆମର ଅର୍ବାନ୍, ଯେମିତି SMC ହେଲା କି କୁଚିଣ୍ଡା ହେଲା, କେଉଁ ଜାଗାରେ ଯଦି ଆମେ ଅଛନ୍ତି ବା ଡିଲର ଅଛନ୍ତି, ତାହେଲେ ମ୍ୟାକ୍ସିମମ୍ ଜାଗାରେ ପଞ୍ଚାୟତ ହେଲା FPS ବା ଫେୟାର ପ୍ରାଇସ୍ ସପ୍ଟା ପଞ୍ଚାୟତରେ ଅଛି। ପଞ୍ଚାୟତ 200, ଟୋଟାଲ 210 ଆମର ଫେୟାର ପ୍ରାଇସ୍ ସପ୍ ଅଛି। ଆମର ଯଦି ସମ୍ବଲପୁରରେ ଦେଖିବା, ପାଖାପାଖି 2,03,000 କାର୍ଡ଼ ଅଛି PHHରେ, ପ୍ଲସ୍ ଅନ୍ତୋଦୟ ଯେଉଁଟା ମୁଁ କହିଲି, ଯେଉଁଟା 35 KG ପର ଚାଉଳ କାର୍ଡ଼ ଦିଆଯିବ, ସେଇଟା ବି 27,699 ଲୋକଙ୍କର ଅଛି ସେ କାର୍ଡ଼। ଏଇଟା କାର୍ଡ଼ର ସଂଖ୍ୟା, ଯଦି ଆମେ ହେଡ଼ କାଉଣ୍ଟ କରିବା, ତାହେଲେ ପାଖାପାଖି 6,99,074 କାର୍ଡ଼ ଆମର ଲୋକ ଅଛନ୍ତି, ଯେଉଁମାନେ 5 KG ଲେଖା ପାଉଛନ୍ତି। ଆଉ ସେଟା ଠିକ୍ ସମୟରେ ଉଠା ହେଉଛି, ଠିକ୍ ସମୟରେ ଆମେ ବଣ୍ଟା ଯାଉଛି। କାହିଁକି ନା ମୁଁ ଯେମିତି ଆପଣଙ୍କୁ ଆଗରୁ କହିଥିଲି କି ଏଇଟା ଗୋଟେ ୱେଲଫେୟାର ଷ୍ଟେଟ୍, ଗୁଡ଼ାଏ ଲୋକ ଆହୁରି ଉପରେ ଡିପେଣ୍ଡ କରୁଛନ୍ତି। ଯଦି ଆମେ ଚାଉଳ ଠିକ୍ ସମୟରେ ନ ପାଇବା, ହୁଏତ ତାଙ୍କ ଘରେ ରୋଷେଇ ଠିକ୍ ସମୟରେ ହେଇପାରିବ
0: ହେଇପାରିବ
1: ନାହିଁ।
0: ନାହିଁ ତାହେଲେ ସରକାରଙ୍କ ଏଇ ଯୋଜନାଟି ଯେମିତି ଆପଣଙ୍କ ଡାଟା କହୁଛି ସାର୍, ଠିକ୍ ସମୟରେ ସେମାନଙ୍କ ପାଖରେ ପହଞ୍ଚି ପାରୁଛି ଆଉ ସେମାନେ ଲାଭାନ୍ୱିତ ମଧ୍ୟ ହେଉଛନ୍ତି। ଏବେ ତ ପ୍ରଯୁକ୍ତି ବିଦ୍ୟାର ଯୁଗ ସାର୍, ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଯୋଜନାର କାର୍ଯ୍ୟାନ୍ୱୟନକୁ କେତେ ଦୂର ସହଜ ଆଉ ସ୍ୱଚ୍ଛ କରିପାରିଛି?
1: ନିଶ୍ଚିନ୍ତ, ଆପଣଙ୍କର ଗୋଟେ ଭଲ କ୍ୱେଶ୍ଚିନ୍। ଗୁଡ଼ାଏ ଜାଗାରେ ଯେତେବେଳେ ପ୍ରଯୁକ୍ତି ବିଦ୍ୟାର ଆପ୍ଲିକେସନ୍ ହେଇନଥିଲା, ତ ଇସ୍ୟୁ ଥିଲା କ'ଣ କି ନା, ଗୋଟେ ଲୋକ ଦୁଇ ଜାଗାରେ ନେଇଯିବାର ପସିବିଲିଟି ଥିଲା। ଫଲରେ ଫର ଏକ୍ସାମ୍ପଲ୍, ଗୋଟେ ଝିଅ ତା ବାପ ଘରେ ବି ଝିଅ ହେଇଥିଲା, ପ୍ଲସ୍ ଶାଶୁ ଘରୁ ବାହା ହେଇଗଲା, ବାହା ହେଲା ପରେ ସିଏ ତାର ବାପ ଘରର କାର୍ଡ଼ଟା ନ କାଟି ସେଠି ବି, କାହିଁକିନା ଏଇଟା ହେଡ଼ କାଉଣ୍ଟରେ ଦିଆଯାଉଛି। ସପୋଜ୍ ଗୋଟେ ପରିବାରରେ 5 ଜଣ ଅଛନ୍ତି, 25 KG, ଯଦି 4 ଜଣ ଅଛନ୍ତି 20 KG, ତ ସେମିତି ସେ ଝିଅ ସେଠି 5 KG ପାଉଥିଲା, ପ୍ଲସ୍ ଏଠି ବୋହୁ ହିସାବରେ ଆସି ବି 5 KG ନେଇଯାଉଥିଲା। ଯଦି ପ୍ରଯୁକ୍ତି ବିଦ୍ୟାର ଆପ୍ଲିକେସନ୍ ହେଇନଥାନ୍ତା, ତାହେଲେ ଏଗୁଡ଼ା ଇନଫ୍ଲେଟେଡ଼୍ ରିପୋର୍ଟଟେ ମିଳିଥାନ୍ତା ଆମକୁ। ଆଉ ଗୁଡ଼ାଏ ଲୋକ ଠକିକିନା ବି, ଯେଉଁମାନେ ଅସାଧୁ ଲୋକ ଅଛନ୍ତି, ଠକିକିନା ବି ଚାଉଳ ସରକାରଙ୍କୁ ଠକେଇକି ନେଇଯାଇଥାନ୍ତେ। ତ ଏଇ ଯେଉଁ ପ୍ରଯୁକ୍ତି ବିଦ୍ୟାର ଆପ୍ଲିକେସନ୍ ଫଳରେ, ତ ଆଧାର ସିଡ଼ିଙ୍ଗ ଆମେ ନାପ୍ସା ସାଇଡ଼୍ରେ ସବୁ ଲୋକଙ୍କର ଆଧାର ସିଡ଼ିଙ୍ଗ ହେଇଗଲା, ତେଣୁ ଡୁପ୍ଲିକେସନ୍ର ଚାନ୍ସ ଆଉ ନାହିଁ। ଯଦି ଗୋଟେ ଲୋକ ବାହା ହେଲା ମାନେ, ତାର ଏଠି ଯେତେବେଳେ ଆମେ ଆଡ଼ିସନ୍ କରିବା ତା ନାଁଟାକୁ, ସେତେବେଳେ ଆସି ଆପ୍ଲାଏ, ସେଠୁ ନାଁ କାଟିବାକୁ ପଡ଼ିବ। ସେ ଲୋକ କାଟିକିନା ସେତେବେଳେ ଆମକୁ ଦବ, ତାପରେ ଏପଟ ଏରିଆରେ ଆମେ ତାର, ଆଉ ବାହାଘର ତ ନିଶ୍ଚିନ୍ତ ମାଇଗ୍ରେସନ୍ ହେଉଛି, କାହିଁକିନା ଯେଉଁ ଅଲଗା ଜାଗାକୁ ଗଲା ମାନେ ଝିଅ ଆକାର ଥିବ, ସେଠି ଆମେ ତାକୁ ବୋହୂ ଆକାରରେ ଏଠୁ ଡିଲିଟ୍ ମାରି ସେଠି ତାକୁ ଆଡ଼ିସନ୍ କରୁଛୁ। ଏଇଟା ଗୋଟେ ଭଲ ଜିନିଷ। ତାପରେ ଦ୍ୱିତୀୟ ଜିନିଷ, ପ୍ରଯୁକ୍ତି ବିଦ୍ୟାରେ ଆମେ, ସେ ଲୋକ ହିଁ ବେନିଫିସିଆରି ନିଜେ ଆସିବ, ଯେହେତୁ ତା ରେଟିନା ସ୍କାନ୍ ହେଉଛି, ତାର ଫିଙ୍ଗର ପ୍ରିଣ୍ଟସ୍ ନେଉଛୁ, ତ ସେଇ ଜାଗାରେ ବି ସେଇ ଲୋକକୁ ଆମେ ଠିକ୍ ସମୟରେ
0: ରହିବା ଦରକାର,
1: ରହିବା ଦରକାର, ସୋ ଦ୍ୟାଟ୍ ଆଉ ଠକେଇ ହେଇପାରିବନି। ମାନେ ଇନ୍ଫ୍ଲେଟେଡ୍ ରିପୋର୍ଟ ହେଇପାରିବନି, ଲୋକ ଯାହାର ଯାହା ଡ୍ୟୁ ସେୟାର କି ତା ବଦଳରେ ଆଉ କିଏ ଆସି ନେଇଯିବ ସେଇଟା ହେଇପାରିବ ନାହିଁ।
0: ଆଜ୍ଞା ସାର୍, ଆଗକୁ ଆମେ ଯିବା, ଏହି ଯୋଜନାର କାର୍ଯ୍ୟାନ୍ୱୟନରେ କେଉଁ କେଉଁ ଚ୍ୟାଲେଞ୍ଜ, ଯେମିତି ଆମେ ଜାଣିଛୁ କେଉଁ ଗୋଟେ ଯୋଜନା କଲେ ତାର ପଜିଟିଭ ନେଗେଟିଭ ଦୁଇଟା ସାଇଡ୍ ଥାଏ, ତାହେଲେ ଏହି ଯୋଜନାରେ ପର୍ଟିକୁଲାରଲି କେଉଁ କେଉଁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼େ?
1: ନିଶ୍ଚିନ୍ତ, ଆପଣ ଯାହା କହିଲେ ସେ ପ୍ରତ୍ୟେକ ଘଟଣାର କିଛି କିଛି ମେରିଟ୍ସ ଥାଏ ଆଉ ଡିମେରିଟ୍ସ ବି ଥାଏ।
0: ଆଜ୍ଞା,
1: ମେରିଟ୍ସ ଯଦି ଦେଖିବା, ଯେହେତୁ ଗରିବ କଲ୍ୟାଣ ଯୋଜନା, ଆମର ଭାରତ ଗୋଟିଏ ୱେଲ୍ଫେୟାର ଷ୍ଟେଟ୍, ଆଉ ସେ ୱେଲ୍ଫେୟାର ଯିଏ ଆମର ଯିଏ ଧାଡ଼ିର ଶେଷରେ ଛିଡ଼ା ହୋଇଛନ୍ତି, ତାଙ୍କୁ କେମିତି ସେଫ୍ଟି ନେଟ୍ ଭିତରେ ରଖାଯାଇପାରିବ, ତାଙ୍କର କେମିତି ଶିକ୍ଷା ସ୍ୱାସ୍ଥ୍ୟ ସବୁ ବ୍ୟବସ୍ଥାକୁ ଠିକ୍ କରାଯାଇପାରିବ, ଏ ସ୍କିମ୍ ତାଙ୍କ ପାଇଁ ବରଦାନ। ତ ତତ୍ସହିତ କିଛି ଲୋକ ଯେଉଁମାନେ, ଏଇଟା ସ୍କିମ୍ର ଏକ୍ସଟେନ୍ସନ୍ ଏଇଥିପାଇଁ ହୋଇଛି, ଆମେ ଯେଉଁମାନେ ଗରିବ ଲୋକ ଅଛନ୍ତି ତାଙ୍କୁ ସେଫ୍ଟି ନେଟ୍ ମିଳିଲା, ଖାଦ୍ୟ ସୁରକ୍ଷା ମିଳିଗଲା। ତା ମାନେ ନୁହେଁ ଯେ କି ସେମାନେ ଘରେ ବସି ରହି ଖାଲି ଖାଦ୍ୟ ସୁରକ୍ଷା ମିଳିଗଲା ପରେ ଆଉ କିଛି ଆମେ କାମ କରିବା ନାହିଁ। ଅନ୍ନେସେସରୀ କିଛି ଲୋକ ଯେଉଁମାନେ ଦୁର୍ବଳ ଅଛନ୍ତି, ଯେଉଁମାନେ ଲେଜି ଲୋକ ଅଛନ୍ତି, ସେମାନେ ଖାଦ୍ୟ ତ ପାଇଯାଉଛନ୍ତି, ସେମାନେ ଆଉ କିଛି କାମ କରିବାକୁ ଚାହୁଁନାହାନ୍ତି। ଏଇଟା ଗୋଟେ ନେଗେଟିଭ୍ ପଏଣ୍ଟ। ପ୍ଲସ୍ ତା ସହିତ ବି ଯଦି ଆମେ ଦେଖିବା, ଫିସ୍କାଲ୍ ଡେଫିସିଟ୍, ଗୁଡ଼ାଏ ଏକ୍ସପେଣ୍ଡିଚର୍ ହେଉଛି, ଗୁଡ଼ାଏ ଜାଗାରେ ଖର୍ଚ୍ଚ ବହୁତ ହେଉଛି। ୟା ସହିତ ଯଦି ଆମେ ଦେଖିବା, ଆମେ ଯଦି ଇମ୍ପ୍ଲିମେଣ୍ଟେସନ୍ କଥା ଦେଖିବା, ଆମେ ସବୁବେଳେ ଜାଣିଛନ୍ତି କି କୌଣସି ସ୍କିମ୍, ମାନେ ସରକାରଙ୍କର ସ୍କିମ୍ର ଅଭାବ ନାହିଁ। ଆମେ ଯଦି ଦେଖିବା ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା କତୁରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ପର୍ଯ୍ୟନ୍ତ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ସ୍କିମ୍ ଅଛି। ସବୁ ସ୍କିମ୍ର ଯଦି ସଫଳ ରୂପାୟନ ନ ହୋଇପାରିବ, ତାହେଲେ ସ୍କିମ୍ର ଭ୍ୟାଲୁ
0: କିଛି ରହିବ ନାହିଁ।
1: ତେଣୁକରି ଆମେ କେମିତି ସଫଳ ରୂପାୟନ ହୋଇପାରିବ, ଏମିତି ବି ବହୁ ଲୋକ ଥିବେ ଯେଉଁ ଏରିଆରେ ଅଛନ୍ତି, ସପୋଜ୍ ଟ୍ରାଇବାଲ୍ ଡୋମିନେଟେଡ୍ ହେଲା, ITDA ବ୍ଲକ୍ ହେଲା, କିଛି ଲୋକ ଅଛନ୍ତି ଆଜିକା ଡେଟ୍ରେ ବି ସେମାନେ କାର୍ଡ଼ କେମିତି ହେବ କ'ଣ ହେବ ସେମାନେ ଜାଣିବି
0: ନାହାନ୍ତି।
1: ତ ସେ କେସ୍ରେ ଆମେ ତାଙ୍କୁ ଗୋଟେ ଇନିସିଏଟିଭ୍ ନେଲୁ। ଆମେ ପ୍ରତ୍ୟେକ ଗାଁ ଗାଁରେ ଯେଉଁ ଆମର ଡାଉନ୍ ଦି ଲାଇନ୍ ଅଫିସିଆଲ୍ ଅଛନ୍ତି, ଆମର SHG ମା'ମାନେ ଅଛନ୍ତି, GPLF ଅଛି, ଆମର ତଳେ କୃଷି ମିତ୍ର, ପ୍ରାଣୀ ମିତ୍ର, ଗୋଟେ ଭଲ ଆମର ଗୋଟେ ନେଟୱାର୍କିଂ ଚେନ୍ ଅଛି ବ୍ଲକ୍ର। ତ ଆମେ ତାଙ୍କ ଥ୍ରୁରେ ଖବର ଦେଉଛୁ କି ଯଦି କିଏ ଗରିବ ଲୋକ ଅଛନ୍ତି ଆଉ ତାର ଚାଉଳ କାର୍ଡ଼ ହେଇନି, ସେ ବହୁତ ହଇରାଣ ହେଉଛି, ସେ କେସ୍ରେ ଆମେ ତାକୁ ଇମିଡିଏଟ୍ଲି କେମିତି ଏନରୋଲ୍ କରି ତାକୁ ଏଇ ପ୍ରଧାନମନ୍ତ୍ରୀ କଲ୍ୟାଣ ଯୋଜନାର ସୁବିଧା ସେ ପାଇପାରିବ, ତା ପ୍ରତି ଆମେ ସବୁବେଳେ ଯତ୍ନବାନ। ଜିଲ୍ଲା ପ୍ରଶାସନ ଏସ୍ପେସିଆଲି ସମ୍ବଲପୁରରେ ଆମେ ଆମର ପାଖାପାଖି 99% ଆଚିଭମେଣ୍ଟ, 100% ପାଖାପାଖି ହେଇଯାଇଛି। ତ ଯେଉଁ ଯେଉଁ ଲୋକମାନଙ୍କୁ ଆମେ ଆଇଡେଣ୍ଟିଫାଏ କରୁଛୁ, ସମସ୍ତଙ୍କୁ ଆମେ ଚାଉଳ କାର୍ଡ଼ ଦେଇଛୁ।
0: ଆଜ୍ଞା, ତାହେଲେ ପ୍ରକୃତ ହିତାଧିକାରୀ ପାଖରେ ଏଇ ଯୋଜନା ପହଞ୍ଚି
1: ପାରୁଛି।
0: ଆଜ୍ଞା ସାର୍, ଆମେ ତ ଜାଣିଲୁ କି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ହିତାଧିକାରୀମାନଙ୍କୁ ବହୁତ ହିସାବରେ ଲାଭ ଦେଉଛି, ତାହେଲେ ଆମ ଶ୍ରୋତା ବନ୍ଧୁମାନେ ନିହାତି ଜାଣିବାକୁ ଚାହିଁବେ କି ଏଇ ଯୋଜନାରେ ନୂଆ କରି ଯଦି କିଏ ପଞ୍ଜୀକୃତ ହେବା ପାଇଁ ଚାହୁଁଛନ୍ତି, ତାହେଲେ ତା ପାଇଁ ପଦ୍ଧତି ବା ତାର ପ୍ରୋସିଜିଓରଟା କ'ଣ ରହିଛି?
1: ସବୁଠୁ ଭଲ କ୍ୱେଶ୍ଚିନ୍ ଏଇଟା, କାହିଁକି ନା ଆମେ ସ୍କିମ୍ ଅଛି, ସ୍କିମ୍ରେ ଯେତେବେଳକୁ ଆମେ ନିଜେ ନିଜକୁ ସାମିଲ ନ କରିପାରିବା, ତାହେଲେ ସେ ସ୍କିମ୍ର କିଛି ଭ୍ୟାଲୁ ନାହିଁ। ସାମିଲ କରିବାର ବାଟ କ'ଣ, କ୍ରାଇଟେରିଆ କ'ଣ, କେମିତି ଆମେ ନିଜେ ନିଜକୁ ଏ ସ୍କିମ୍ରେ ସାମିଲ କରିପାରିବା, ସେଇଟା ଗୋଟେ ବଢ଼ିଆ କ୍ୱେଶ୍ଚିନ୍। ମୁଁ ଯେମିତି ଆପଣଙ୍କୁ ଆଗରୁ କହିଥିଲି, ଗୋଟେ ନାପ୍ସା ସ୍କିମ୍ ଅଛି, ନ୍ୟାସନାଲ୍ ଫୁଡ୍ ସିକ୍ୟୁରିଟି ଆକ୍ଟ, ଯେଉଁଟା ହେଇଥିଲା 1913 ମସିହାରେ, ସେଇ ସ୍କିମ୍ର କିଛି ଗୋଟେ ଗାଇଡ଼ଲାଇନ୍ ଥିଲା। ଯେଉଁ ଗାଇଡ଼ଲାଇନ୍ ଥିଲା, ସମାନ ଜିନିଷ ଆପ୍ଲିକେବୁଲ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପାଇଁ।
0: ତେଣୁ
1: ଆମେ ଯଦି କୌଣସି ଗରିବ ଲୋକ ଅଛି, ଯେଉଁ ଲୋକମାନଙ୍କର ଡିପ୍ରାଇଭ୍ଡ ଅଛି ତାର ଚାଉଳ କାର୍ଡ଼ ପାଇବାରୁ, କାରଣ ଏମିତି ବହୁ ଲୋକ ଅଛନ୍ତି ଚାଉଳ କାର୍ଡ଼ ପାଇବାରୁ ବଞ୍ଚିତ ଅଛନ୍ତି, ଯେଉଁମାନେ କିଛି କିଛି ଜାଗାରେ ଅଛନ୍ତି। ମୁଁ ଗୋଟେ ଉଦାହରଣ ଦେବି, ସପୋଜ୍ ଗୋଟେ ଘରେ 12 ଜଣ ଅଛନ୍ତି, ଆମେ ଯେମିତି ଜାଣିଛନ୍ତି ଆମର ଜଏଣ୍ଟ ଫ୍ୟାମିଲି ଓଡ଼ିଶା ବେସିକାଲି ଯୌଥ ପରିବାରରେ ଗଠିତ, କିଛି ଜାଗାରେ 10 ଜଣ 12 ଜଣ ଏମିତି ବି ଲୋକ ଅଛନ୍ତି। 10 ଜଣ ହେଲେ 5 KG × 10 = 50 KG ସେ ପାଇଲା, କିନ୍ତୁ ତାର ଆଉ ଗୋଟେ ଡିମେରିଟ୍ କ'ଣ ଅଛି ନା, ତ ଆମେ ଏଇ ସ୍କିମ୍କୁ ଗୋଟେ ବେସ୍ ସ୍କିମ୍ କରିକିନା, ଆମେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଯେଉଁଟା ଅଛି ଆୟୁଷ୍ମାନ ଭାରତ, PMJAY, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ତ ଗୋଟିଏ କାର୍ଡ଼ ପାଇଁ ଆମେ 10 ଲକ୍ଷ, 5 ଲକ୍ଷ ଫର୍ ମେଲ୍ ଆଉ 10 ଲକ୍ଷ ଫର୍ ଫିମେଲ୍ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ମିଳିବ। ତ ଗୋଟିଏ ଘରେ ଯଦି 6 ଭାଇ ଅଛନ୍ତି, 5 ଭାଇ ଅଛନ୍ତି, ତ ସେ 5 ଭାଇ ଯାଙ୍କର ମିଶିକିନା 50 KG ସେମାନେ ପାଉଛନ୍ତି। ତ ଇନ୍ ଦ ମିନ୍ ଟାଇମ୍ 2013 ସେମାନେ ଏକାଠି ଥିଲେ, ଏବେ ସେମାନେ ଡିଭିଜନ୍ ହେଇଯାଇଛନ୍ତି, ଭାଗ ଭାଗ ହେଇଯାଇଛନ୍ତି। ସେ ଭାଗ ହେଇକିନା ତାଙ୍କର କାର୍ଡ଼ ଗୋଟିଏ କିନ୍ତୁ ଅଛି, ଯଦି 10 ଜଣ ଲୋକ ଅଛନ୍ତି ତାହେଲେ 10 ଲାକ୍ଷ ତାଙ୍କର ସ୍ୱାସ୍ଥ୍ୟ ପାଇଁ ମିଳିବ, କିନ୍ତୁ ଚାଉଳ ଠିକ 50 କେଜି ପାଇବେ। ତ ସେ କେସ୍ରେ ଯଦି ତାଙ୍କର ପ୍ରକୃତରେ ଡିଭିଜନ୍ ହେଇଛି ଫ୍ୟାମିଲି, ସେ କେସ୍ରେ ଆମେ ତାଙ୍କୁ କାର୍ଡ଼ ବି ଡିଭିଜନ୍ କରିପାରିବା, ଅଲଗା ଅଲଗା କରିବା। ଅଲଗା ଅଲଗା କାର୍ଡ଼ କଲେ ଆମର ସୁବିଧା କ'ଣ, ମାନେ ଆମେ ଭାରତ ସଂସ୍କୃତିରେ ଯଦି ଆମେ ଏବେ ଏବେକା ଡେଫିନେସନ୍ ଦେଖିବା ଫ୍ୟାମିଲିର, ହଜବ୍ୟାଣ୍ଡ ଆଣ୍ଡ ୱାଇଫ୍ ୱିଥ୍ ଦେୟାର ଅନମ୍ୟାରିଡ୍ ଚିଲ୍ଡ୍ରେନ୍, ଅବିବାହିତ ପିଲାଙ୍କୁ ନେଇ ଆମର ପରିବାର
0: ଗଠିତ ହେଉଛି।
1: ତ ସେମିତି ଗୋଟିଏ ଯଦି 5 ଭାଇ ଅଛନ୍ତି ତାହେଲେ 5 ଭାଇର 5ଟା କାର୍ଡ଼ ଆମେ ଚାହିଁଲେ କରିପାରିବୁ, ଯଦି ସେମାନେ ସେପରେଟ୍ ହେଇଥିବେ। ତ ସେଇଟା ଗୋଟେ ଆଇଡ଼ିଆ ତାଙ୍କର କଲେ, ତ ତାଙ୍କୁ ଯେଉଁ ସେଫ୍ଟି ନେଟ୍, ଆମେ ସ୍ୱାସ୍ଥ୍ୟର ସେଫ୍ଟି ନେଟ୍ଟା ଅଛି ସେଇଟା 50 ଲାକ୍ଷ ପର୍ଯ୍ୟନ୍ତ ଏକ୍ସଟେଣ୍ଡ ହେଇଯିବ, ନହେଲେ ଅଦରୱାଇଜ 10 ଲକ୍ଷ ପର୍ଯ୍ୟନ୍ତ ସେମାନେ ଓନ୍ଲି 10 ଲାକ୍ଷ। 10 ଲକ୍ଷ ପର୍ଯ୍ୟନ୍ତ ଥିଲା 5 ଲକ୍ଷ ମେଲ୍ ପାଇଁ, ଯଦି ଫିମେଲ୍ ମେମ୍ବର କିଏ ହବ ତାହେଲେ 10 ଲକ୍ଷ। ତ ସେଇ କାର୍ଡ ଯଦି 3ଟା ହେଇଯିବ ତାହେଲେ ଇଟ୍ ୱିଲ୍ ବି ଏକ୍ସଟେଣ୍ଡ ଟୁ 30 ଲାକ୍ଷ। ଏଇଟା ଲୋକମାନଙ୍କ ପାଇଁ, ଯଦି ସେମାନେ ତାଙ୍କର ନିକଟସ୍ଥ ପଞ୍ଚାୟତ ଅଫିସ, ମନେକର ଆମର ନୂଆ ଛୁଆଟେ ଆଡ୍ ହେଲା, ଆମେ ବାହା ହେଇଛନ୍ତି, ଛୁଆଟେ ଜନ୍ମ ହେଲା, ତାର ଆଡିସନ୍ ବି ଆମେ କରାଇପାରିବା, ସେଇଟା ବି କରାଇପାରିବା। ଆମ ପାଖରେ 2 ପ୍ରକାର ଅଛି, ଗୋଟେ ନାପ୍ସା ଆଉ ସାପ୍ସା। ତ ସାପ୍ସା ଷ୍ଟେଟ୍ ଫୁଡ୍ ସିକ୍ୟୁରିଟି ସ୍କାମ୍ରେ ଆଗରେ ସ୍କିମ୍ରେ ଆଗେ ଆମେ ଏଣ୍ଟ୍ରି କରିଦେବା, ଏଣ୍ଟ୍ରି ସରିଲା ପରେ ଯେତେବେଳେ ନାପ୍ସାରେ ଭ୍ୟାକେନ୍ସି ହେବ ଅଟୋମେଟିକାଲି ସେଇଟା ନାପ୍ସାକୁ ମୁଭ୍ ହେଇଯିବ। ପ୍ଲସ୍ ଅନ୍ତୋଦୟ ଯୋଜନା ଯେଉଁଟା ଅଛି, ଗୋଟେ ଆମର 35 କେଜି ରାଇସ୍ ଯେଉଁଟା ଦିଆଯାଉଛି, ସେଇଟାରେ ଆମେ ବହୁତ, ଯେମିତି କହିଲେ ଅନ୍ତୋଦୟ ମାନେ ସର୍ବଶେଷରେ ଯିଏ ଉଦୟ ହେବ ବା ଯିଏ ଧାଡ଼ିର ଶେଷରେ ଯିଏ ଛିଡ଼ା ହେଇଛି, ତ ତାଙ୍କୁ ଯିଏ ଡିଜେବୁଲ୍ ଅଛି, ତାଙ୍କ ଘରେ କେହି ନାହାନ୍ତି, ମେଲ୍ ମେମ୍ବର, ସିଙ୍ଗିଲ୍ ହେଡେଡ୍ ଫ୍ୟାମିଲି କି ଓମେନ୍ ହେଡେଡ୍ ଫ୍ୟାମିଲି, ବିଧବା ଅଛନ୍ତି, ସେ କେସ୍ରେ ଆମେ ପଞ୍ଚାୟତର ଗୋଟେ ରିଜୋଲ୍ୟୁସନ୍ କରୁଛୁ। ପଞ୍ଚାୟତର ରିଜୋଲ୍ୟୁସନ୍ କରି ବ୍ଲକ୍କୁ ଆମେ ଗୋଟେ, ଯେତେବେଳେ ଅନ୍ତୋଦୟ କାର୍ଡ଼ ଫାଙ୍କା ହେବ, ବ୍ଲକ୍ରେ ସେମାନେ ଯାଇ ବିଡ଼ିଓଙ୍କୁ ଆପ୍ଲାଏ କଲେ, ବିଡ଼ିଓ ତାକୁ ଗୋଟେ ଆସେସ୍ମେଣ୍ଟ କରିବେ, ଗୋଟେ ଇନକ୍ୱାରି କରିବେ। ଇନକ୍ୱାରି କରିଲେ ଯଦି ଯେଉଁ କ୍ରାଇଟେରିଆ ଅଛି, ଯେମିତି ମୁଁ କହିଲି କ୍ରିଟିକାଲ୍ ଇଲନେସ୍ ଥିବ, ସେମାନେ ସିଙ୍ଗିଲ୍ ହେଡେଡ୍ ଫ୍ୟାମିଲି ହେଇଥିବେ, ୱିଡୋ ହେଇଥିବେ, ଡେଷ୍ଟିଚ୍ୟୁଟ୍ ହେଇଥିବେ, ସେ କେସ୍ରେ ଆମେ ବିଡ଼ିଓଙ୍କ ଇନକ୍ୱାରିରେ ଆମେ ତାଙ୍କୁ ନାପ୍ସା ଯେଉଁ ଅଛି ଡାଟାବେସ୍ ଅଛି, ୱେବସାଇଟ୍ ଅଛି, ସେ ୱେବସାଇଟ୍ରେ ଆମେ ତାଙ୍କୁ ଏଣ୍ଟ୍ରି କରି ଭାଲିଡେସନ୍ କଲା ପରେ ସେମାନଙ୍କର ଯେଉଁଟା ଆମର ଅଛି ତାଙ୍କର ସେଲ୍ ଲିଷ୍ଟ ପଳେଇ ଆସିବ, ଆଉ ସେମାନେ ଏନରୋଲ୍ ହେଇଗଲା ମାନେ ତାଙ୍କ ନାଁରେ ଆଲଟମେଣ୍ଟ ଆସିବ ଆଉ ସେମାନେ ଚାଉଳ ପାଇବେ।
0: ନିହାତି ଭାବରେ ସାର୍, ପରିଶେଷରେ ଏହି ଯୋଜନା ସମ୍ପର୍କରେ ଆମ ଶ୍ରୋତାମାନଙ୍କ ପାଇଁ ଆପଣଙ୍କର କ'ଣ ସନ୍ଦେଶ ରହିବ?
1: ନିଶ୍ଚିନ୍ତ, ଆମେ ଯଦି ଗୋଟେ ହୋଲିଷ୍ଟିକ ୱେରେ ଭାବିବା, କି ଯେମିତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ସ୍ୱପ୍ନ ଅଛି କି ଆମେ ଓଡ଼ିଶାକୁ 2036 ସୁଦ୍ଧା ଏବଂ ଭାରତକୁ 2047 ସୁଦ୍ଧା ବିକଶିତ କରିବା, ତ ତାକୁ ଯଦି ଆମେ ଆଖି ଆଗରେ ରଖିବା, ଏ ଗୋଟିଏ ସ୍କିମ୍, ଏ ସ୍କିମ୍ ମାଧ୍ୟମରେ ଆମେ ଆମ ଦେଶକୁ ଏତେ ବିକଶିତ କରିବା ଖାଲି ଏ ଗୋଟିଏ ସ୍କିମ୍ରେ ହୋଇପାରିବ ନାହିଁ। ତ ଆମେ ସେଥିପାଇଁ ସରକାରଙ୍କ ତରଫରୁ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅଛି, ଆମେ ସବୁ ଜିନିଷ କନ୍ଭର୍ଜେନ୍ସରେ କରିବା। ତ ଗୋଟିଏ ୟୁନିଟ୍ ସପୋଜ୍ ଆମେ ଦେଖିବା, ଜଣକୁ ଆମେ ଚାଉଳ କାର୍ଡ଼ଟେ ଦେଲୁ, ଗୋଟେ ଉଦାହରଣ ଦେବି, ଗୋଟେ ଘରେ ତାଙ୍କର ଚାଉଳ କାର୍ଡ଼ଟେ, ମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ତାଙ୍କ 40 କେଜି କି 20 କେଜି ଚାଉଳ କାର୍ଡ଼ ପାଇଲେ, ସାଇମଲ୍ଟେନିୟସ୍ଲି ତାଙ୍କ ଘରେ ଗୋଟେ ଗୋଟେ ଯୁବକଟେ ଅଛି ଯିଏକି 22 ବର୍ଷ 23 ବର୍ଷ ସେ +2 ପାଠ ପଢ଼ିଛି, ସେ ଘରେ ବସିଛି, ତାକୁ ବି ଆମେ ଆମେ DDU-GKY ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ତାର ଯେଉଁ ଅଛି ତା ସ୍କିଲ୍ଟାକୁ ଡେଭଲପମେଣ୍ଟ କରି ତାକୁ ଆମେ ଚାକିରି ଖଣ୍ଡେ ଦେଇପାରିବା। ତା ଘରେ ଯଦି କିଛି ସ୍ତ୍ରୀ ଲୋକ ଅଛନ୍ତି, ସେମାନଙ୍କୁ ଆମେ ସୁଭଦ୍ରା ସ୍କିମ୍ରେ ଏନରୋଲ୍ କରିପାରିବା। ତାଙ୍କ ଘରେ ଯଦି କିଛି ଚାଷ ଜମି ଅଛି, ତାକୁ ଆମେ PM କିଷାନରେ ତାକୁ ଚାଷୀ ହିସାବରେ ଏନରୋଲ୍ କରି ତାକୁ ବି ଫ୍ୟାସିଲିଟି ଦେଇପାରିବା। ଯଦି କୋଲାବରେଟେଡ୍ ଏଫର୍ଟ ନେବା, ଗୋଟେ ସବୁ ସ୍କିମ୍ର ଯଦି ସମ୍ମିଳନୀ ହେବ, ସବୁ ସ୍କିମ୍ର ଯଦି କନ୍ଭର୍ଜେନ୍ସ ହେବ, ତାହେଲେ ସେଇ ଲୋକଟେ, ସେଇ ୟୁନିଟ୍ଟେ, ସେଇ ଯେଉଁ ପରିବାରଟେ ଅଛି, ତା ଜୀବନରେ ହସ ଖେଳିବ। ସିଏ ଯେତେବେଳେ ବିକଶିତ ହେବ, ତ ବ୍ଲକ୍ ବିକଶିତ ହେବ, ବ୍ଲକ୍ ବିକଶିତ ହେଲେ ସମ୍ବଲପୁର ବିକଶିତ ହେବ, ସମ୍ବଲପୁର ବିକଶିତ ହେଲେ ଓଡ଼ିଶା ଏବଂ ସାରା ଭାରତ
0: ବିକଶିତ ଭାରତ। ସେଇ ସ୍ୱପ୍ନ ପ୍ରଧାନମନ୍ତ୍ରୀଙ୍କର ନିହାତି ଭାବରେ ସତ ହୋଇପାରିବ। ବହୁତ ସୁନ୍ଦର ଆଲୋଚନା ଥିଲା ସାର୍। ଆଜିର ଏହି ଆଲୋଚନାରେ ଆମେ ଜାଣିବାକୁ ପାଇଲୁ ଯେ ଗରିବ ଓ ଆର୍ଥିକ ଭାବେ ପଛୁଆ ପରିବାରଙ୍କ ଜୀବନରେ ଏହି ଯୋଜନା କିପରି ସହାୟକ ଭୂମିକା ନିଭାଉଛି। ଖାଦ୍ୟ ସୁରକ୍ଷା, ଆର୍ଥିକ ସହାୟତା ଏବଂ ସମାଜର ଦୁର୍ବଳ ଶ୍ରେଣୀଙ୍କ ପାଇଁ ସୁରକ୍ଷା କବଚ ସୃଷ୍ଟି କରିବାରେ ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଯୋଜନା ସମ୍ପର୍କରେ ମୂଲ୍ୟବାନ ତଥ୍ୟ ଓ ଅନୁଭବ ଆମ ସହିତ ବାଣ୍ଟିଥିବାରୁ ସାର୍ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ସାର୍ ନମସ୍କାର।
1: ନମସ୍କାର।
2: କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଉପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ଶୁଣିଲେ। ତାଙ୍କୁ ସାକ୍ଷାତ କରିଥିଲେ ସୁପ୍ରୀତି ମିଶ୍ର।

0: इसके साथ ही ये समाचार बुलेटिन समाप्त हुआ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
2: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଇବାକାଲି ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ବିଧାନ ଇ ମାମଲାର ଆଇନ ଆର୍ ନିର୍ଦ୍ଦେଶ ଅନୁସାରେ କଡ଼ାକଡ଼ି ଭାବେ ଚାଲିଛି ଦେଶ ନିର୍ବାଚନ ପ୍ରକ୍ରିୟା, କହିଲେ ମୁଖ୍ୟ ନିର୍ବାଚନ କମିଶନର। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ବଛା ହେଲେ ଡିକେ ଶିବକୁମାର। ଆଫଗାନିସ୍ତାନରୁ ଗୋଟିଏ ସଡ଼କ ଦୁର୍ଘଟଣାଟି ଯାଇଛି 22 ଜଣଙ୍କର ଜୀବନ। ଗ୍ରେଟର ନୋଏଡାର ସୁରଜପୁରରେ ଥିବା ଲୋହମ୍କେ ଆଜି ଯାଇଥିଲେ ଇଲେକ୍ଟ୍ରୋନିକ୍ସ ଆର୍ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କ୍ଷେତ ବଚାଓ ପଦକ୍ଷେପକେ ସାରା ଦେଶ ଗୋଟିଏ ଜାତୀୟ ଅଭିଯାନ ବନାବାର ଉପରେ ଜୋର ଦେଇଛନ୍ କୃଷି ଆର୍ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ। 9 ଆତଙ୍କବାଦୀଙ୍କୁ ଆଜି ଗିରଫ କରିଛି ଦିଲ୍ଲୀ ପୁଲିସ। ପ୍ରତିରକ୍ଷା କ୍ଷେତ୍ରର ଆତ୍ମନିର୍ଭରଶୀଳ ହେଉଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସମ୍ବଲପୁରନ ହେଲା କାଲବୈଶାଖୀ, ଭିନ୍ ଭିନ୍ ଜାଗାର ବିଦ୍ୟୁତ୍ ସରବରାହ ହେଲା ବାଧାପ୍ରାପ୍ତ। ବିଜେପି ସରକାରର 2 ବର୍ଷର ପୂର୍ତ୍ତି ଅବସରରେ ଭିନ୍ ଭିନ୍ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟ ଆଷ୍ଠାନ ମୂଲ ହେଲା ମତଦାତାମାନଙ୍କର ଖାସ୍ ସଘନ ସଂଶୋଧନ ପ୍ରକ୍ରିୟା, ବିଏଲ୍ଓମାନେ ଘର ଘର ବୁଲିକରି କରୁଛନ୍ତି ତଥ୍ୟ ସଂଗ୍ରହ। ଆମଦାନୀ ହେଉଥିବା କପା ଉପରୁ ସବୁ ପ୍ରକାର ସୀମା ଶୁଳ୍କକେ ଅସ୍ଥାୟୀ ଭାବେ ଉଠାଲେ କେନ୍ଦ୍ର ସରକାର। ଏବା ଜୁନ୍ 1 ତାରିଖରୁ ଅକ୍ଟୋବର 30 ତାରିଖ ତକ ଲାଗୁ ହେବା ଏହି ନିର୍ଦ୍ଦେଶ। ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଟି ଭାରତ ହାସଲ କଲା ଗୋଟିଏ ପ୍ରମୁଖ ମାଇଲ ଖୁଣ୍ଟା। ଆଭା ଆକାଉଣ୍ଟ ପାର କଲା 90 କୋଟି। ଭର୍ତ୍ତି ହେବାର 3 ଦିନ ଆଗରୁ ଆୟୁଷ୍ମାନ କାର୍ଡ ଅଧୀନ ହେବା ସବୁ ସ୍ୱାସ୍ଥ୍ୟ ପରୀକ୍ଷା। ସୂଚନା ଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଂ। ବଲାଙ୍ଗୀରନ ହୋଇଯାଇଛି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ପ୍ରସ୍ତୁତି ବୈଠକ। ଝାରସୁଡ଼ାନ ହୋଇଯାଇଛି ପିତୃମାତୃହୀନ ଆର୍ ଏକକ ଅଭିଭାବକ ଛୁଆମାନଙ୍କ ଲାଗି ବୈଷୟିକ ଶିକ୍ଷା ପରାମର୍ଶ ଶିବିର। କ୍ୟାରିୟର ଗଠନ ଆର୍ ଦକ୍ଷତା ବିକାଶକେ ଦିଆଗଲା ଜୋର। ବ୍ରିଷ୍ଟଲ୍ର ହୋଇଥିବା ମହିଳା T20 କ୍ରିକେଟ୍ ମ୍ୟାଚ୍ଟି ଭାରତକେ 26 ରନ୍ ହରାଇଛି ଇଂଲଣ୍ଡ। ଏବଂ 7 ଦିନ ତ କାଲବୈଶାଖୀର ବୋଲେ ରାଜା ହୋଇପାରେ ଝଡ଼ ବର୍ଷା, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା। ଆଜିର ମୁଖ୍ୟ ଖବର ନ ଶେଷ ହେଲା, ଜୁହାର।
1: ଆକାଶବାଣୀ ସମ୍ବଲପୁର ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ଦିନ 11ଟାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁଣିବେ ରିଲେ କରି ଶୁଣିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିପାରିବେ ମନ୍ କି ବାତ୍ କାର୍ଯ୍ୟକ୍ରମର ଓଡ଼ିଆ ସଂସ୍କରଣ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 6:30ରେ ଶୁଣିବେ ଆଜିର ଭାବନା, ଉପସ୍ଥାପନା ସୌଭାଗ୍ୟ କୁମାର ରଥ। ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ପାଟି ଓ ଜିଭଘାର କାରଣ ଓ ନିରାକରଣ ଏ ସମ୍ପର୍କରେ କହିବେ ଡାକ୍ତର ଶ୍ରୀକାନ୍ତ ପଣ୍ଡା। ସକାଳ 7:30ରେ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ, ଜାଣିବା ଆମ ରାଜ୍ୟର କଥା ଏ ସମ୍ପର୍କରେ କହିବେ କଳ୍ପଲତା କାଲୁନଗୋ। ଗୋପାଳ ମହାକୁଡ଼ ଗାଇଥିବା ସୁଗମ ସଙ୍ଗୀତ ଶୁଣିବେ ସକାଳ 7:55ରେ। ସକାଳ 8:30ରେ ବେତାର ନାଟକ ଧାରାବାହିକ ଫଗୁବାବୁଙ୍କ ସଂସାର, ରଚନା ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ସକାଳ 8:45ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ରବିନାରାୟଣ ଦାସ, ସୁରେନ୍ଦ୍ର କୁମାର ମିଶ୍ର ଏବଂ ଗୀତାରାଣୀ ଦାସ। ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ପ୍ରଚାର କରିବୁ ସକାଳ 9:00ରେ। ସକାଳ 10:05ରେ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ। ଦିନ 12:00ରେ ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ବାତାୟନ, ଓଡ଼ିଆ ଲଘୁ ସଙ୍ଗୀତ ଶୁଣିବେ ଦିନ 12:30ରେ। ଦିନ 1:05ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ ଏବଂ ମିନତି ପାଣିଗ୍ରାହୀ। ଘର ସଂସାରର ପ୍ରଗତି କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20ରେ, ଏଥିରେ ଫ୍ୟାସନ ଡିଜାଇନର ଶାନ୍ତା ପଣ୍ଡାଙ୍କ ସହିତ ସାକ୍ଷାତକାର ଶୁଣିବେ। ଅପରାହ୍ନ 3:00ରେ ପ୍ରଚାର କରିବୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଅପରାହ୍ନ 4:02ରେ ହେଲୋ ଅନୁରୋଧର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ଶିଳୁପାଞ୍ଚଳ କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 5:02ରେ। ସନ୍ଧ୍ୟା 5:30ରେ ଯୁବବାଣୀର କ୍ୟାମ୍ପସ କାର୍ଯ୍ୟକ୍ରମ, ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଶୁଣିବେ। ଆସାମୀ ଭାଷାର ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ ସନ୍ଧ୍ୟା 6:10। ଜନଜୀବନ ସମ୍ବାଦ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:55। ରାତି 7:25 ଜିଲ୍ଲା ହଲଚଲ। 7:30 କୃଷି ସଂସାର କାର୍ଯ୍ୟକ୍ରମ ଶୁଣିବେ। ଏଥିରେ ପ୍ରଚାର କରିବୁ ସଙ୍ଗୀତ ରୂପକ ମାମାଏଟ୍, ରଚନା ଓ ପ୍ରଯୋଜନା ବଦ୍ରିନାରାୟଣ ମିଶ୍ର। ଏହି ଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 11:10:20। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ 5:53। ଆଜି ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ।